ଆକାଶବାଣୀ କେନ୍ଦୁଝର, ଆଜି ଶନିବାର 1948 ଶତାବ୍ଦୀ ଆଷାଢ଼ ମାସର 20 ଦିନ, ଇଂରାଜୀ 2026 ମସିହା ଜୁଲାଇ ମାସର 11 ତାରିଖ। ବର୍ତ୍ତମାନ ସମୟ ଆମ ଷ୍ଟୁଡ଼ିଓ ଘଡ଼ିରେ ପ୍ରାୟତଃ 5:58। ଆପଣଙ୍କୁ ହାର୍ଦ୍ଦିକ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 100.1 ମେଗାହର୍ଜ ଯୋଗେ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି।

ମହିମା ସାଗର ସତ୍ୟ ସୁନ୍ଦର ଧନ୍ୟ ବିଶ୍ୱ କାରିଗର ସୁନ୍ଦର ତୁମ ନୀଳ ଅମ୍ବର ଆଉ ସୁନୀଳ ସାଗର। ନୈବେଦ୍ୟର ପ୍ରଥମ ଭକ୍ତି ପୁଷ୍ପାଞ୍ଜଳି, କଣ୍ଠଶିଳ୍ପୀ ଅଲେଖ ଚନ୍ଦ୍ର ସାମଲ, ଶିଳ୍ପୀଙ୍କ କଣ୍ଠରେ ଶୁଭନାରାୟଣ ସ୍ୱାଇଁଙ୍କ ଗୀତ ରଚନା।

ତୁମ ସୃଷ୍ଟିରେ ଅନ୍ଧ ମୁଁ ପ୍ରଭୁ ପଥ ଖୋଜିପାଏ ନାହିଁ, ଏ ଘର ତାମସୀ ରଜନୀ ମୋ ଲାଗି ନିମିଷେ ଯାଏ ନିପାହି। ଗାୟତ୍ରୀ ବୋଷଙ୍କ କଣ୍ଠରେ ପରବର୍ତ୍ତୀ ଭକ୍ତିଗୀତ ହଳଧର ସୂତାରଙ୍କ ଗୀତ ରଚନା।

ନିରତି ଭଜ ତରିବ ଭବ ସଂସାରୁ ନାମ ବହି ଅଛି ଷୋଳ ଅକ୍ଷରୁ ନିରତି ଭଜ ତରିବ ଭବ ସଂସାରୁ ପରବର୍ତ୍ତୀ ଭକ୍ତି ନୈବେଦ୍ୟ କୃଷ୍ଣଚନ୍ଦ୍ର ରାଇଙ୍କ କଣ୍ଠରେ ଶୁଣନ୍ତୁ ଭୀମ ଭୋଇଙ୍କ ଗୀତ ରଚନା।

କୋଟି କୋଟି ଭକ୍ତ ମିଳେ ଡାକେ ମା ସାରଳା, ଉଦ୍ଧାର କର ମାଲୋ ବୁଡ଼ିଗଲା ଭେଳା। ଏଥିରେ ଶିଳ୍ପୀ ଗାୟତ୍ରୀ ବୋଷ ଏବଂ ସୁବୀର କୁମାର ଦାସ ଯୁଗଳକଣ୍ଠରେ ଗାଇଛନ୍ତି ରଘୁନାଥ ରାଉତଙ୍କ ଗୀତ ରଚନାରୁ।

0: ଆଜି ପାଇଁ ଏଠି ଶେଷ ହେଲା ଭାବଭକ୍ତିର କାର୍ଯ୍ୟକ୍ରମ ନୈବେଦ୍ୟ। କଣ୍ଠଶିଳ୍ପୀ ଥିଲେ ଅଲେଖ ଚନ୍ଦ୍ର ସାମଲ, ଗାୟତ୍ରୀ ବୋଷ, କୃଷ୍ଣଚନ୍ଦ୍ର ରାୟ, ସୁବୀର କୁମାର ଦାସ ଏବଂ ଇତିଶ୍ରୀ ଦାସ। ଗୀତ ରଚନା କରିଥିଲେ ଶୁଭନାରାୟଣ ସ୍ୱାଇଁ, ହଳଧର ସୁତାର, ଭୀମ ଭୋଇ, ରଘୁନାଥ ରାଉତ ଏବଂ ବାବାଜୀ ଚରଣ ଧଳ। ଆକାଶବାଣୀ କେନ୍ଦୁଝର। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆକାଶବାଣୀ କଟକ ଅନୁଚିନ୍ତା ଉପସ୍ଥାପନା କରିଛନ୍ତି ସୁଲୋଚନା ଦାସ।

ଶ୍ରୀଜଗନ୍ନାଥ ଆପଣାପଣର ଦିଅ ସେ ବିଗ୍ରହ ରୂପରେ ପୂଜିତ ଓ ଉପାସିତ ହେଉଥିଲେ ହେଁ ଭକ୍ତ ମନେ କରେ ସେ ଯେମିତି ତାର ଅତି ପ୍ରିୟ ଅନ୍ତରଙ୍ଗ ବନ୍ଧୁ ସଖା ସହୋଦର ପିତାମାତା ପରମ ପ୍ରେମିକା ହୃଦୟର ମଣିଷ ସେ ତାଙ୍କୁ ଅଭିମାନ କରିପାରେ ଗାଳି ଦେଇପାରେ ଦୁଃଖ ଗୁହାରି କରିପାରେ ଆଖି ଲୁହରେ ଭିଜେଇ ଦେଇପାରେ ମନର ସବୁ ଗୋପନ କଥା ତାଙ୍କ ପାଖରେ ବାଢ଼ି ଦେଇପାରେ ମନେ ହୁଏ

ତାଙ୍କର ଦୈନନ୍ଦିନ ନୀତିରୀତିରେ ରାଜକୀୟ ଚଳଣୀ, ପୁଣି ସେ ଜନଗଣର ଦେବତା, ପତିତର ଉଦ୍ଧାରକର୍ତ୍ତା, ଦିନ ଦୁଃଖୀର ବନ୍ଧୁ, ଆର୍ତତ୍ରାଣ। ଭୋର ପାଞ୍ଚଟାରୁ ରାତିରେ ବଡ଼ସିଂହାର ଧୂପ ପରେ ସେଜ ଲାଗି ଓ ପହୁଡ଼ ଯାଏ ଦୈନିକ ନୀତିକୁ ଲକ୍ଷ୍ୟ କଲେ ସେ ଯେ ଜଣେ ସାଧାରଣ ଗୃହୀ ସଂସାରୀ ମଣିଷ, ଏକଥା ସ୍ୱୀକାର କରିବାକୁ ହୋଇଥାଏ। ଖାଲି ସେତିକି ନୁହେଁ, ସେ ଭାରି ବିଳାସୀ ମନେ ହୁଅନ୍ତି, ଆଉ ଭୋଜନ ପ୍ରିୟ, ବଡ଼ ପେଟୁ। ଦିଅମାନଙ୍କୁ ଅର୍ପିତ ଭୋଗରାଗକୁ ଛପନ ଭୋଗ କୁହାଯାଏ। ଯେଉଁ ଦିଅ ଷାଠିଏ ପଉଟି ଭୋଗ ଲାଗି ହୁଅନ୍ତି, ସେଇ ପୁଣି ସାଧାରଣ ଓଡ଼ିଆ ପରି ପଖାଳ ଖାଆନ୍ତି, କାଞ୍ଜି ପିଅନ୍ତି, ଗଇଁଠା ବି ଖାଆନ୍ତି। ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ମା ସୁଭଦ୍ରା, ସୁଦର୍ଶନ ଚାରି ବିଗ୍ରହଙ୍କ ପାଖରେ ପ୍ରତ୍ୟହ ଗୋପାଳ ବଲ୍ଲଭ ଭୋଗ, ସକାଳ ଧୂପ, ଭୋଗମଣ୍ଡପ ଭୋଗ, ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଧୂପ, ବଡ଼ସିଂହାର ଧୂପ, ଏପରି ଭିନ୍ନ ଭିନ୍ନ ସମୟରେ ଭୋଗ ଲାଗି ହୋଇଥାଏ। ଛପନ ଭୋଗ କୁହାଯାଉଥିଲେ ହେଁ ଭୋଗ ସାମଗ୍ରୀ ଗୁଡ଼ିକର ସଂଖ୍ୟା ଯଥେଷ୍ଟ ବେଶୀ। 1910 ମସିହା ବେଳକୁ 435 ପ୍ରକାର ଦ୍ରବ୍ୟ ଭୋଗ କରାଯାଉଥିଲା, ଏବେ କିନ୍ତୁ ସେସବୁ କମି କମି 150 ପ୍ରକାରକୁ ଆସିଲାଣି। ମୋଟା, ସରୁ, ପତଳା, ବଡ଼ସାନ ଏପରି ଆକାର ପ୍ରକାର ଭେଦକୁ ଯଦି ବାଦ ଦିଆଯାଏ, ତେବେ ଭୋଗ ସଂଖ୍ୟା 56 ହିଁ ରହିଛି। ଏହି 56 ପ୍ରକାର ଭୋଗ ହେଉଛି ଅଟକାଳୀ, ଅମାଲୁ ବା ମାଲପୁଆ, ଆରିସା, ଏଣ୍ଡୁରି, କଦମ୍ବ, କାକରା, କାନ୍ତି, କେଳି, କୋରା, ଖଇରଚୂଳ, ଖଜା, କ୍ଷୀରି, ଖିରିସା, ଖୁରୁମା, ଖେଚୁଡ଼ି, ଗଇଁଠା, ଗଜା, ଗୋଟାଳି, ଚକଟା, ଚକୁଳି, ଚିତଉ, ଛୁଞ୍ଚିପତ୍ର, ଜଗନ୍ନାଥ ବଲ୍ଲଭ, ଜେନାମଣି, ଝିଲ୍ଲି, ତାକୁଆ, ଡାଳିମ୍ବ, ତାଡ଼ିଆ, ତ୍ରିପୁରୀ, ଧଉଳା, ନାଦି, ପଖାଳ, ପଣାଶୁଆ, ପଣା, ପାଚେଡ଼ି, ପାପୁଡ଼ି, ପାଳୁଅ, ପିଠା, ଏହିସବୁ ପିଠା ବଡ଼ସାନ, ପୋଡ଼ା, କାନ୍ତି, ସାତପୁରୀ, ସୁଆର, ମହାବୀର ଇତ୍ୟାଦି ବହୁ ପ୍ରକାରର। ପୁଣି ପୁରୀ, ପୁଳି, ଫେଣି, ବଡ଼ା ବା ବରା, ବଳି ବାମନ, ଭଜା, ମଣ୍ଡା, ମଣ୍ଡା ଭିତରେ ଖୁଆ ମଣ୍ଡା, ସରମଣ୍ଡା, ଖଣ୍ଡ, ଉଦୁରୁଚି, ଅତରଛ, ଫେଣି ମଣ୍ଡା, ଏପରି ମଧ୍ୟ ବହୁ ପ୍ରକାର ମଣ୍ଡା ଭୋଗ ହୁଏ। ମନୋହରା, ମହାଦେଇ, ମାଣ୍ଡୁଆ, ମୋହନଭୋଗ, ରସାବଳୀ, ଲଡ଼ୁ, ରାଧାବଲ୍ଲଭ, ଲହୁଣିଆ, ଲକ୍ଷ୍ମୀବିଳାସ, ସରସ୍ୱତୀଆ, ହଂସବଲ୍ଲଭ, ଏହି 56 ଭୋଗ ପ୍ରକାର ଭେଦରେ 150ରୁ ଉର୍ଦ୍ଧ। ଆଜି ଜଣେ ଭକ୍ତ ଚାହିଁଲେ ଆନନ୍ଦ ବଜାରରେ ବିକ୍ରି ହେଉଥିବା ଭୋଗ ଦୋକାନଗୁଡ଼ିକରୁ ଅନେକ ଭୋଗ ପାଇପାରିବ। 56 ଭୋଗ ଲାଗି ହେଉଥିବାରୁ ଶ୍ରୀଜଗନ୍ନାଥଙ୍କୁ 56 ଭୋଗୀ ବୋଲି ମଧ୍ୟ କୁହାଯାଏ। ତାଙ୍କୁ ଅନେକ ଭକ୍ତ କୋଠ ଭୋଗଖିଆ ବୋଲି ମଧ୍ୟ ସମ୍ବୋଧନ କରିଥାନ୍ତି। ଏସବୁ ପ୍ରକାର ଭୋଗ ଓ ରୀତିନୀତିକୁ ବିଚାର କଲେ ଏକଦା ଓଡ଼ିଆ ଜାତି ଯେ କିପରି ଐଶ୍ୱର୍ଯ୍ୟଶାଳୀ ଥିଲା ତାର ପରିଚୟ ମିଳିଥାଏ। ଯେଉଁ ଜାତି ନିଜ ଦିଅଙ୍କ ପାଖରେ ଶତାଧିକ ପ୍ରକାରର ଭୋଗ ନୈବେଦ୍ୟ ବାଢ଼ିପାରେ, ସେ କ'ଣ କେବେ ଦରିଦ୍ର ହୋଇପାରେ? ଏହି 56 ଭୋଗରେ ଅଧିକାଂଶ ଓଡ଼ିଆ ଘରର ଖାଦ୍ୟପେୟ ପିଠାପଣା ପ୍ରଚଳିତ। ଶ୍ରୀଜଗନ୍ନାଥ ଯେ ଓଡ଼ିଶାର ରାଷ୍ଟ୍ର ଦେବତା, ଗଣଦେବତା, ଏହା 56 ଭୋଗ ବିଧିରୁ ଜଣାଯାଇଥାଏ।

ଶେଷ ହେଲା ଅନୁଚିନ୍ତା। ଉପସ୍ଥାପନ କରିଥିଲେ ସୁଲୋଚନା ଦାସ। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 92ତମ ଭାଗ।

ସବୁକୁ ସେ ବ୍ରହ୍ମମୟ ଦେଖେ। ଯାହାର ଚିତ୍ତ ମାୟା ଯୋଗୁଁ ବିଭ୍ରମ ହୁଏ ନାହିଁ ସେହି ପ୍ରାଣୀ ହିଁ ସଂସାରରୁ ତରିଯାଏ। ଅହିଂସା ସତ୍ୟ ବ୍ରହ୍ମଚର୍ଯ୍ୟ ତପ ଶୌଚ ଅଧ୍ୟୟନ ଦ୍ୱାରା ଜଣେ ଚିରନ୍ତନ ଆନନ୍ଦ ଲାଭ କରିପାରେ। କପିଳ ଦେବ ମାଙ୍କୁ କହିଛନ୍ତି ଯେ ନିଶ୍ଚଳ ଯୋଗ ମାର୍ଗ ବିନା ଅନ୍ୟ ମାର୍ଗ ନାହିଁ। ଯାହାର ଯଶ କୀର୍ତ୍ତନ ଯୋଗ୍ୟ ସେହି ତୀର୍ଥ ସମାନ ପାପହର। ଯୋଗ ସିଦ୍ଧି ନ ହେବା ପର୍ଯ୍ୟନ୍ତ ବିଷୟ ଭ୍ରମରେ ମଣିଷ ଭ୍ରମଣ କରୁଥାଏ।

ଭଗବାନ କପିଳ ପୁଣି କହୁଛନ୍ତି ଯେ ଈଶ୍ୱରଙ୍କ ଠାରେ କର୍ମଫଳ ସ୍ଥାପନ କରେ ସ୍ୱଧର୍ମ ପାଳନ କରିବା ଉଚିତ। ବିଷୟ ଚିନ୍ତା ଦୂରୀଭୂତ ହେଲେ ମନୁଷ୍ୟ ଆତ୍ମାରେ ଆତ୍ମାକୁ ଦେଖେ।

0: ଶେଷ ହେଲା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 92ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ସୁବାସ ଦାସ, ଅରବିନ୍ଦ ମୁଦୁଲି, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ ଏବଂ ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ କଟକ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ ଓ ପ୍ରତି 3 ବର୍ଷ ପରେ ଏହାକୁ ପରିବର୍ତ୍ତନ କରନ୍ତୁ। ଉନ୍ନତମାନର ବିହନ, ଅଧିକ ଅମଳକ୍ଷମ ବିହନ ବ୍ୟବହାର କଲେ ଅମଳ 15% ପର୍ଯ୍ୟନ୍ତ ବୃଦ୍ଧି ହୋଇପାରିବ। ଏବେ ଆସନ୍ତୁ କେତୋଟି ଧାନ କିସମ ସମ୍ପର୍କରେ ଜାଣିବା। ମଧ୍ୟବର୍ତ୍ତୀ ଗଭୀର ଜମି ପାଇଁ ସିଆର୍ ଧାନ 501, 510, 511, 512, 500, 502, 503, ସିଆର୍ ଧାନ 505, ସିଆର୍ ଧାନ 507, ସିଆର୍ ଧାନ 508, ଏଥିସହିତ ଦୁର୍ଗା, ସାରଳା, ଗାୟତ୍ରୀ ଏବଂ ବର୍ଷା ଧାନ ବ୍ୟବହାର କରିପାରିବେ। ସେହିପରି ଢିପ ଜମି ଏବଂ ବାସ୍ନା ଧାନ ପାଇଁ ସିଆର୍ ଧାନ 100, ସିଆର୍ ଧାନ 101, 102, 108, 203, 205, ସିଆର୍ ଧାନ 206, ସିଆର୍ ଧାନ 207, ସିଆର୍ ଧାନ 209, ସିଆର୍ ଧାନ 221, ସିଆର୍ ଧାନ 212, ସିଆର୍ ଧାନ 214, ସିଆର୍ ଧାନ 807, ଏଥିସହିତ ବନ୍ଦନା ଓ ସହଭାଗୀ ଧାନ ମଧ୍ୟ ଚାଷ କରିପାରିବେ। ସେହିପରି ଜଳସେଚିତ ମଧ୍ୟମ ଜମି ପାଇଁ ସିଆର୍ ଧାନ 307।

0: ସାତ ତିନିଶହ ଦଶ ତିନିଶହ ଏଗାର ତିନିଶହ ବାର ତିନିଶହ ଚଉଦ ତିନିଶହ ପନ୍ଦର ସିଆର୍ଧାନ ତିନିଶହ ଷୋହଳ ତିନିଶହ ସତର ତିନିଶହ ଉଣେଇଶ ସିଆର୍ଧାନ ତିନିଶହ ଏକୋଇଶ ସିଆର୍ଧାନ ତିନିଶହ ଚବିଶ ତିନିଶହ ଛବିଶ ତିନିଶହ ସତେଇଶ ସିଆର୍ଧାନ ତିନିଶହ ଅଣତିରିଶ ସିଆର୍ଧାନ ତିନିଶହ ଏକତିରିଶ ତିନିଶହ ବତିଶ ତିନିଶହ ସଇଁତିରିଶ ସିଆର୍ଧାନ ଆଠଶହ ଚାରି ସିଆର୍ଧାନ ଆଠଶହ ପାଞ୍ଚ ସିଆର୍ଧାନ ଆଠଶହ ନଅ ବ୍ୟବହାର କରିପାରିବେ। ସେହିପରି ବନ୍ୟା ପ୍ଲାବିତ ଏବଂ ସ୍ୱଳ୍ପ ଗଭୀର ଖାଲୁଆ ଜମି ପାଇଁ ସିଆର୍ଧାନ ଆଠଶହ ସିଆର୍ଧାନ ଆଠଶହ ଏକ ଆଠଶହ ଦୁଇ ଆଠଶହ ତିନି ସିଆର୍ଧାନ ଚାରିଶହ ଆଠ ଚାରିଶହ ନଅ ଚାରିଶହ ଦଶ ଚାରିଶହ ଏଗାର ଚାରିଶହ ବାର ସିଆର୍ଧାନ ଚାରିଶହ ତେର ଚାରିଶହ ଚଉଦ ଚାରିଶହ ଷୋହଳ। ଏଥିସହିତ ସ୍ୱର୍ଣ୍ଣ ସ୍ୱର୍ଣ୍ଣ ସବେକ ପୂଜା ପୂଜା ସବେକ ସିଆର୍ଧାନ ହଜାରେ ନଅ ବ୍ୟବହାର କରିପାରିବେ। ସେହିପରି ଉପକୂଳବର୍ତ୍ତୀ ଲୁଣି ଜମି ପାଇଁ ସିଆର୍ଧାନ ଚାରିଶହ ପାଞ୍ଚ ସିଆର୍ଧାନ ଚାରିଶହ ତିନି ସିଆର୍ଧାନ ଚାରିଶହ ବାର ସିଆର୍ଧାନ ଚାରିଶହ ଚଉଦ ସହିତ ଲୁଣିଶ୍ରୀ ଲୁଣା ବରିଆଲ ବ୍ୟବହାର କରିପାରିବେ। ମଧ୍ୟମ ଏବଂ ଖାଲୁଆ ଜମି ଶଙ୍କର ଜାତୀୟ ଧାନ କିସମଗୁଡ଼ିକ ହେଉଛି ସିଆର୍ଧାନ ସାତଶହ ଏକ ସିଆର୍ଧାନ ସାତଶହ ଦୁଇ ସିଆର୍ଧାନ ସାତଶହ ତିନି ଏବଂ ସାତଶହ ଛଅ। ଏଥିସହିତ ଅଜୟ ଓ ରାଜଲକ୍ଷ୍ମୀ ମଧ୍ୟ ବ୍ୟବହାର କରିପାରିବେ। ମନେ ରଖନ୍ତୁ, ଏ ସମସ୍ତ ବିହନକୁ ପ୍ରାମାଣିକ ସଂସ୍ଥାଠାରୁ କିଣନ୍ତୁ। ରୁଆଧାନ ବିଲରେ ସବୁଜ ଖତ ହିସାବରେ ଧଣିଚା ଚାଷ କରିବା ପାଇଁ ବିଶ୍ୱାସଯୋଗ୍ୟ ସଂସ୍ଥା କିମ୍ବା ଦୋକାନରୁ ଭଲ ଧଣିଚା ମଞ୍ଜି ସଂଗ୍ରହ କରନ୍ତୁ। ବିହନ ବିଶୋଧନ ନିମନ୍ତେ ବିହନ ବୁଣିବା ପୂର୍ବରୁ ଏକ କିଲୋଗ୍ରାମ ବିହନକୁ 1.5 ଗ୍ରାମ କାର୍ବିଣ୍ଡାଜିମ୍ 85 WP କିମ୍ବା 3 ଗ୍ରାମ କ୍ୟାପ୍ଟାନ 85% କିମ୍ବା 3 ଗ୍ରାମ ଥିରାମ 75% ଏହାର ଗୁଣ୍ଡରେ ବିହନ ବିଶୋଧନ କରନ୍ତୁ। ଜୈବିକ ବିଶୋଧନ ଭାବରେ 1 କିଲୋଗ୍ରାମ ବିହନକୁ 10 ଗ୍ରାମ ଟ୍ରାଇକୋଡ୍ରମା ଗୁଣ୍ଡରେ ମଧ୍ୟ ବିଶୋଧନ କରିପାରିବେ। ଏହି ଟ୍ରାଇକୋଡ୍ରମାକୁ କୌଣସି ବିଶ୍ୱସନୀୟ ସଂସ୍ଥା ବା ଦୋକାନରୁ କ୍ରୟ କରିପାରିବେ।
1: ଶୁଣିଲେ କୃଷି ସୂଚନା, ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅଳ୍ପ କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା।

ସକାଳ 7:25 ଶୁଣିବେ ଭକ୍ତି ଗୀତ, ଆଦିବାସୀ ଗୀତ କ୍ରମରେ ଶୁଣିବେ ଓରାମ ଗୀତ 7:30। ପରିବେଷଣ କରିବେ ଶରତ ଓରାମ ଏବଂ ସାଥୀ କଳାକାର। ରାଜ୍ୟସ୍ତରୀୟ ପ୍ରସାରଣରେ ଶୁଣିବେ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ 8:30। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଜିର ବିଷୟ ରଥଯାତ୍ରାରେ ସେବକମାନଙ୍କର ଭୂମିକା, ଏ ସମ୍ପର୍କରେ ଆଲୋଚନା କରିବେ ଆଲୋଚକ ପୂର୍ଣ୍ଣଚନ୍ଦ୍ର ଗୋଚିକର।

କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର ସକାଳ 8:00 ବାଜି 45 ମିନିଟରେ ଗୀତାଞ୍ଜଳି କାର୍ଯ୍ୟକ୍ରମ ରହିଛି। ପୂର୍ବାହ୍ନ 10:00 ବାଜି 2 ମିନିଟରେ ପୂର୍ବାହ୍ନ 10:00 ବାଜି 30 ମିନିଟରେ ପ୍ରଚାର କରିବୁ ନାଟକ ସୂର୍ଯ୍ୟ ପରାଗ। ମହିଳାଙ୍କ ନିମନ୍ତେ କାର୍ଯ୍ୟକ୍ରମ ବସୁନ୍ଧରା ଦିନ 2:00 ବାଜି 20 ମିନିଟରେ। ଆଜିର ବିଷୟ ସୁଖୀ ସଂସାର ପାଇଁ ପରିବାର ନିୟୋଜନ। ଏ ସମ୍ପର୍କରେ ହେନାନି ଆନନ୍ଦଙ୍କ ସହିତ ଏକ ସାକ୍ଷାତକାର ଶୁଣିପାରିବେ। ଇନ୍ଦ୍ରଧନୁ କାର୍ଯ୍ୟକ୍ରମ ସନ୍ଧ୍ୟା 5:00 ବାଜି 30 ମିନିଟରେ ଆକାଶବାଣୀ କଟକ କେନ୍ଦ୍ରରୁ ରିଲେ କରି ପ୍ରଚାର କରିବୁ କାର୍ଯ୍ୟକ୍ରମ ଯୁବବାଣୀ।

ଆଦିବାସୀ ଗୀତକ୍ରମରେ ଶୁଣିବେ ଓରାମ ଗୀତ। ବନସୁରଭି କାର୍ଯ୍ୟକ୍ରମରେ ସନ୍ଧ୍ୟା 6:02 ପରିବେଷଣ କରିବେ ନେତ୍ରାନନ୍ଦ ଓରାମ ଏବଂ ସାଥୀ କଳାକାର। ରାମଚରିତ ମାନସ ସନ୍ଧ୍ୟା 6:10 ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଆଲବମ୍ ଗୀତ ପ୍ରଚାର କରିବ ରାତି 7:30 ଆକାଶବାଣୀ କଟକ କେନ୍ଦ୍ରରୁ ରିଲେ କରି ପ୍ରଚାର କରିବ କାର୍ଯ୍ୟକ୍ରମ ବନାନୀ। ପାରମ୍ପରିକ ଗୀତର କାର୍ଯ୍ୟକ୍ରମରେ ଶୁଣିବେ ପଲ୍ଲୀ ଗୀତ ରାତି 8:15 କାର୍ଯ୍ୟକ୍ରମ ସାୟନ୍ନର ଅନୁଭବ। ଲୋକଗୀତ କ୍ରମରେ ଶୁଣିବେ ଦାସକାଠିଆ ରାତି 10:00 ପରିବେଷଣ କରିବେ କ୍ଷେତ୍ରବାସୀ ଶତପଥୀ ଏବଂ ସାଥୀ କଳାକାର। ଚିରନ୍ତନୀ କାର୍ଯ୍ୟକ୍ରମ ରାତି 10:30 ଶୁଣିଲେ କାର୍ଯ୍ୟକ୍ରମରେ ସୂଚନା ଆକାଶବାଣୀ କେନ୍ଦୁଝର। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟ ରଞ୍ଜନ ମହାପାତ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଭୁବନେଶ୍ୱର ଲୋକସେବା ଭବନରେ ପୁରୀ ରଥଯାତ୍ରାର ପରିଚାଳନା ସମ୍ପର୍କରେ ସମୀକ୍ଷା କରିଛନ୍ତି। ବୈଠକରେ ଶ୍ରୀ ମାଝି ସହଯୋଗ, ସମନ୍ୱୟ ଓ ନିରନ୍ତର ଯୋଗାଯୋଗ ଉପରେ ଗୁରୁତ୍ୱ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ରଥଯାତ୍ରା ନୀତିକାନ୍ତିର ସମୟାନୁବର୍ତ୍ତିତା, ରଥ ଓ ଯାତ୍ରୀଙ୍କ ସୁରକ୍ଷା, ଭିଡ଼ ନିୟନ୍ତ୍ରଣ ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବୈଠକରୁ ଜଣାପଡ଼ିଛି, ରଥଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥା ପାଇଁ 12,000 ପୁଲିସ୍ କର୍ମଚାରୀ ମୁତୟନ ହେବେ। ଦିବ୍ୟାଙ୍ଗ ଓ ବୟୋଜ୍ୟେଷ୍ଠ ଶ୍ରଦ୍ଧାଳୁମାନଙ୍କ ପାଇଁ ସ୍ୱତନ୍ତ୍ର ହେଲ୍ପ ଡେସ୍କ ଓ ଭିଡ଼ ନିୟନ୍ତ୍ରଣ ପାଇଁ ଇଭାକ୍ୟୁଏସନ୍ କରିଡର ଲାଗି ନିଷ୍ପତ୍ତି ହୋଇଛି। ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଆସନ୍ତା 15 ତାରିଖରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଏବଂ 16 ତାରିଖରେ ରଥଯାତ୍ରା ଅନୁଷ୍ଠିତ ହେବ। ପୁରୀ ଶ୍ରୀମନ୍ଦିରରେ ଦଶମୀ ତିଥିରେ ଗତକାଲି ଶ୍ରୀଜୀଉମାନଙ୍କର ଚକା ବିଜେ ନୀତି ଅନୁଷ୍ଠିତ ହୋଇଯାଇଛି। ଅଣସର ଘରେ ଥିବା ମହାପ୍ରଭୁଙ୍କୁ ଫୁଲୁରୀ ତେଲ ଏବଂ ଓଷ ଲାଗି ପରେ ମହାପ୍ରଭୁ ଧୀରେ ଧୀରେ ସୁସ୍ଥ ହେବା ସହ ଶୋଇବା ଅବସ୍ଥାରୁ ଉଠି ବସିଛନ୍ତି। ମହାପ୍ରଭୁଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ପାଇଁ ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ମୋଦକ ଶ୍ରୀମନ୍ଦିର ଗାରଦଙ୍କୁ ହସ୍ତାନ୍ତର କରାଯାଇଛି। ଏକାଦଶୀ ତିଥିରେ ଆଜି ଏହି ଔଷଧ ସେବନ ପରେ ଠାକୁରମାନେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବେ ବୋଲି ଜଣାପଡ଼ିଛି। ଭଦ୍ରକ ସହରର ବିକାଶ ଓ ସୌନ୍ଦର୍ଯ୍ୟ ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ 6 ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ସହର ବିକାଶ ଯୋଜନାରେ ହେବାକୁ ଥିବା ପ୍ରକଳ୍ପଗୁଡ଼ିକ ପାଇଁ 8,50,00,000 ଟଙ୍କା ଖର୍ଚ୍ଚ ହେବ। ଓଡ଼ିଶା ଲୋକସେବା ଆୟୋଗ ଓପିଏସ୍ସି ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ୍ ସର୍ଭିସ୍ ଓସିଏସ୍ 2025 ପ୍ରିଲିମିନାରୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ 5,690 ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। କୃତି ପରୀକ୍ଷାର୍ଥୀମାନେ ଆସନ୍ତା ଅକ୍ଟୋବର ମାସରେ ହେବାକୁ ଥିବା ମୁଖ୍ୟ ଲିଖିତ ପରୀକ୍ଷା ଦେବେ। ପରୀକ୍ଷାର ସବିଶେଷ ସୂଚୀ ଖୁବ୍ ଶୀଘ୍ର ପ୍ରକାଶ ପାଇବ ବୋଲି ଓପିଏସ୍ସି ପକ୍ଷରୁ କୁହାଯାଇଛି। ଜବାହର ନବୋଦୟ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ନାମ ଲେଖାଇବା ପାଇଁ ପ୍ରବେଶ ପରୀକ୍ଷା ଲାଗି ଅନ୍ଲାଇନ୍ ମାଧ୍ୟମରେ ଦରଖାସ୍ତ ଆବେଦନ କରାଯାଇଛି। 2026-27 ଶିକ୍ଷାବର୍ଷରେ ସରକାରୀ ଅନୁମୋଦନ ପ୍ରାପ୍ତ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀ ପଢ଼ୁଥିବା ଛାତ୍ରଛାତ୍ରୀମାନେ 2027 ପାଇଁ ନବୋଦୟ ବିଦ୍ୟାଳୟ ଷଷ୍ଠ ଶ୍ରେଣୀ ପ୍ରବେଶ ପରୀକ୍ଷା ଚୟନରେ ଅଂଶଗ୍ରହଣ କରିବା ନିମନ୍ତେ ଆବେଦନ କରିପାରିବେ। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତା ସୋମବାର ବନ୍ଦ ରହିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣି ତାରିଖ ଜନସାଧାରଣଙ୍କୁ ବିଭିନ୍ନ ଗଣମାଧ୍ୟମ ମାଧ୍ୟମରେ ଜଣାଇ ଦିଆଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜ୍ୟମାର୍ଗ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ତଥା ମାଲକାନଗିରି ଜିଲ୍ଲା କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀ ମହମ୍ମଦ ଅହମ୍ମଦ ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି। ଶ୍ରୀ ଅହମ୍ମଦ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ତଥା ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଛେଳିଗଡ଼ ଜଳସେଚନ ପ୍ରକଳ୍ପର ଥଇଥାନ ଓ ଉପାନ୍ତ ଅଞ୍ଚଳ ଉନ୍ନୟନ ପରାମର୍ଶଦାତା କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରକଳ୍ପର ଅଗ୍ରଗତି, ଥଇଥାନ ଓ ପୁନର୍ବାସ, ଜୀବିକା ନିର୍ବାହ ପନ୍ଥା ସୃଷ୍ଟି ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା। ଛେଳିଗଡ଼ ପ୍ରକଳ୍ପ କାର୍ଯ୍ୟକୁ 2027 ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ସଡ଼କ ଦୁର୍ଘଟଣା ହ୍ରାସ ଏବଂ ଯାତ୍ରୀଙ୍କ ସୁରକ୍ଷା ପାଇଁ ସହରରେ ଦିନ ସମୟରେ ଭାରୀ ଯାନ ଚଳାଚଳ ଉପରେ ସାମୟିକ କଟକଣା ଜାରି କରାଯାଇଛି। ଏହାର ଉଲ୍ଲଂଘନ କଲେ ଆଇନ ଅନୁଯାୟୀ କଠୋର ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଓଡ଼ିଶା ରାଜ୍ୟ ବିଦ୍ୟାଳୟ କ୍ରୀଡ଼ା ସଂଗଠନର କାର୍ଯ୍ୟକାରିଣୀ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରରେ ଆୟୋଜିତ ବୈଠକରେ ବାର୍ଷିକ ବିବରଣୀ ସମେତ ବିଭିନ୍ନ ଆର୍ଥିକ ବର୍ଷର ବ୍ୟୟ ଅଟକଳ ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥିରେ ବାର୍ଷିକ କ୍ରୀଡ଼ା ପଞ୍ଜିକା ମଧ୍ୟ ଉପସ୍ଥାପିତ ହୋଇଥିଲା। ଜନସଂଖ୍ୟା ବୃଦ୍ଧିଜନିତ ସମସ୍ୟା ଉପରେ ଜନସାଧାରଣଙ୍କୁ ସଚେତନ କରିବା ଲକ୍ଷ୍ୟରେ ଆଜି ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରାଯାଉଛି। 1999 ଜାତିସଂଘ ପକ୍ଷରୁ ପ୍ରତିବର୍ଷ ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ଯୁବପିଢ଼ିଙ୍କ ଆଶା ଏବଂ ଆକାଂକ୍ଷାକୁ ସାକାର କରିବା ଆଜି ଏବଂ ଭବିଷ୍ୟତ ପାଇଁ। ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ପାର୍ଶ୍ୱବର୍ତ୍ତୀ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିପ୍ରଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ସୂଚନା ଅନୁସାରେ ରାଜ୍ୟରେ ଆସନ୍ତା 7 ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଗତ 24 ମଧ୍ୟରେ ସୁନ୍ଦରଗଡ଼ର ଗୁରୁଣ୍ଡିଆଠାରେ ସର୍ବାଧିକ 71 ମିଲିମିଟର ବର୍ଷା ରେକର୍ଡ ହୋଇଥିଲା। ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ସକାଳ 6 ସୁଦ୍ଧା 612.52 ଘନଫୁଟ ରହିଛି। ବର୍ତ୍ତମାନ ଜଳଭଣ୍ଡାରର 8 ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 48,951 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 149,256 ଘନଫୁଟ ଜଳ ନିଷ୍କାସିତ ହେଉଛି। ଅପରପକ୍ଷରେ ହୀରାକୁଦରୁ ନିଷ୍କାସିତ ହୋଇଥିବା ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ଗତ ରାତିରେ କଟକ ମୁଣ୍ଡୁଳିରେ ପହଞ୍ଚିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ଜନସଂଖ୍ୟା ଦିବସ। ଏ ସମ୍ପର୍କରେ କହିଛନ୍ତି ଡାକ୍ତର ରବି ନାରାୟଣ ରଥ।
2: ଆଜି ଜୁଲାଇ 11 ତାରିଖ ସମଗ୍ର ବିଶ୍ୱରେ ଆଜିର ଦିନକୁ ଜନସଂଖ୍ୟା ଦିବସ ଭାବେ ପାଳନ କରାଯାଏ। ପୃଥିବୀର ଜନସଂଖ୍ୟା 1810 ମସିହାରେ ଥିଲା 100 କୋଟି। ଧରାପୃଷ୍ଠରେ ମାନବ ଆବିର୍ଭୂତ ହେବା ପରଠାରୁ ଲକ୍ଷ ଲକ୍ଷ ବର୍ଷ ମଧ୍ୟରେ ଏହି ଜନସଂଖ୍ୟା ହୋଇଥିଲା। ମାତ୍ର ତାପରେ 120 ବର୍ଷ ମଧ୍ୟରେ ଅର୍ଥାତ 1930 ମସିହା ବେଳକୁ ଏହା 2 ଗୁଣ ଅର୍ଥାତ 200 କୋଟିରେ ପହଞ୍ଚିଲା। 1975 ମସିହା ବେଳକୁ ମାତ୍ର 45 ବର୍ଷ ପରେ ଏହା ପୁଣି ଥରେ 2 ଗୁଣରୁ ଅଧିକ ବୃଦ୍ଧି ହୋଇ 460 କୋଟି ହେଲା। 2008 ମସିହାରେ ପୃଥିବୀର ଜନସଂଖ୍ୟା 668 କୋଟି ହେଲା। ଜନସଂଖ୍ୟା ଏହି ହାରରେ ବୃଦ୍ଧି ପାଇଲେ ଏହା 800 କୋଟିରେ ପହଞ୍ଚିବ। ଆମ ଦେଶ ଭାରତବର୍ଷ ଯେତେବେଳେ ସ୍ୱାଧୀନ ହେଲା

0: 1947 ମସିହାରେ ଏହାର ଜନସଂଖ୍ୟା ଥିଲା ମାତ୍ର 35 କୋଟି। ତେବେ ମାତ୍ର 53 ବର୍ଷର ବ୍ୟବଧାନରେ 2000 ମସିହା ମେ ମାସରେ ଆମ ଦେଶର ଜନସଂଖ୍ୟା 100 କୋଟି ଛୁଇଁଲା। ଆମ ଦେଶରେ ଏଭଳି ବେଗରେ ଜନସଂଖ୍ୟା ବୃଦ୍ଧି ହେଉଥିବାରୁ ତାହା ସମସ୍ତଙ୍କ ମୁଣ୍ଡବଥାର କାରଣ ହୋଇଛି। ଦୁଃଖର କଥା, ସାମାଜିକ ବିକାଶ ମାପକ ବା ସୋସିଆଲ ଡେଭଲପମେଣ୍ଟ ଇଣ୍ଡେକ୍ସ ଅନୁସାରେ ପୃଥିବୀର ଅନ୍ୟାନ୍ୟ ଦେଶମାନଙ୍କ ତୁଳନାରେ ଆମେ ବହୁ ପଛରେ ପଡ଼ିଛୁ। ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଅର୍ଥନୈତିକ ଅବସ୍ଥାକୁ ନେଇ ସାମାଜିକ ବିକାଶ ମାପକ କରାଯାଇଥାଏ। ଅନ୍ୟାନ୍ୟ ଦେଶମାନଙ୍କ ତୁଳନାରେ ଭାରତର ଏହି ଦୟନୀୟ ଅବସ୍ଥା କ'ଣ ପାଇଁ ହେଇଛି? ଏହାର ସରଳ ଉତ୍ତର ହେଉଛି ଜନସଂଖ୍ୟାର ବିସ୍ଫୋରଣ। ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଗମନାଗମନ, ପରିବେଶ ଇତ୍ୟାଦି ପ୍ରତ୍ୟେକ କ୍ଷେତ୍ରରେ ଅତ୍ୟଧିକ ଜନସଂଖ୍ୟାର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ପ୍ରତିକୂଳ ପ୍ରଭାବ ପଡ଼ିଥାଏ, ଫଳରେ ସରକାରଙ୍କ ଯୋଜନା, ସମସ୍ତ ଯୋଜନା ପଣ୍ଡ ହୋଇଯାଏ। ଗୋଟିଏ ସାଧାରଣ ଉଦାହରଣରୁ ଏ ବିଷୟରେ ଆପଣଙ୍କର ଧାରଣା ସ୍ପଷ୍ଟ ହୋଇଯିବ। ଯେଉଁଠାରେ ମେଳା ମହୋତ୍ସବ ହେଲେ ସେଠାରେ ଅନେକ ଲୋକ ଜମା ହୁଅନ୍ତି। ସୀମିତ ସ୍ଥାନରେ ଅଧିକ ଲୋକ ଏକାଠି ହେଲାବେଳେ କେଉଁଠି ଦୁର୍ଘଟଣା ଘଟେ ତ କେଉଁଠି ଖାଦ୍ୟାଭାବ ହୁଏ, କେଉଁଠି ଦର ବୃଦ୍ଧି ହୁଏ। ଅନେକ ଲୋକ ମେଳାରୁ ଫେରିଯିବା ପରେ ରୋଗାକ୍ରାନ୍ତ ହୁଅନ୍ତି। ତା ଛଡ଼ା ମେଳା ସରିବା ପରେ ସେ ସ୍ଥାନକୁ ଯଦି ଆପଣ ଦେଖନ୍ତି ତେବେ ବୁଝିପାରିବେ ସେଠାରେ କିପରି ଅସ୍ୱାସ୍ଥ୍ୟକର ଏବଂ ଅପ୍ରୀତିକର ପରିବେଶ ସୃଷ୍ଟି ହୋଇଛି। ଜନବହୁଳତା ଯୋଗୁଁ ଏବେ ଆମ ଦେଶରେ ସେହିଭଳି ପରିବେଶ ସୃଷ୍ଟି ହେଲାଣି। ବିଜ୍ଞାନର ଅଗ୍ରଗତି ଏବଂ ସରକାରୀ ଏବଂ ବେସରକାରୀ ପ୍ରଚେଷ୍ଟା ଫଳରେ ଦେଶରେ ମୃତ୍ୟୁହାର ତ କମିଛି, ତା ସହିତ ପ୍ରଜନନ ହାର କମିଲେ ବି ତାହା ଏଯାବତ ଆଶାନୁରୂପ ସ୍ତରକୁ ଆସିପାରି ନାହିଁ। ଏବେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଗମନାଗମନ, ବାଣିଜ୍ୟ, ଜୀବନଶୈଳୀ ଆଦି ପ୍ରତ୍ୟେକ କ୍ଷେତ୍ରରେ ପୂର୍ବ ଅପେକ୍ଷା ଉନ୍ନତି ହୋଇଥିଲେ ହେଁ ଜନସଂଖ୍ୟା ଉପରେ ତାର ପ୍ରତ୍ୟେକ ପ୍ରଭାବ ଯେତିକି ପଡ଼ିଛି ତାହା ଯଥେଷ୍ଟ ନୁହେଁ ବୋଲି ମନେ ହେଉଛି। ବୁଦ୍ଧିଜୀବୀମାନେ ମତ ଦିଅନ୍ତି ଯେ ଅତ୍ୟଧିକ ଜନସଂଖ୍ୟା ଯୋଗୁଁ ଦାରିଦ୍ର୍ୟ, ସ୍ୱାସ୍ଥ୍ୟ ଏବଂ ଶିକ୍ଷାର ଅଭାବ, ଖାଦ୍ୟାଭାବ, ଜଙ୍ଗଲ ସମ୍ପଦର କ୍ଷୟ, ପ୍ରାକୃତିକ ସାଧନର ଅଭାବ, ବିଦ୍ୟୁତ ଶକ୍ତି ଓ ଇନ୍ଧନର ଅଭାବ, ଜଳ, ବାୟୁ ଏବଂ ଭୂମିର ପ୍ରଦୂଷଣ, ଜୈବିକ ଅସନ୍ତୁଳନ ଆଦି ଅନେକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥାଏ। ପରିବେଶର ଅବକ୍ଷୟ ଏତେ ତୀବ୍ର ହେଲାଣି ଯେ ଏହାଫଳରେ ଭବିଷ୍ୟତରେ ମଣିଷ ଜୀବନ ପାଇଁ ବିପଦ ସୃଷ୍ଟି ହେବ ଏବଂ ସୃଷ୍ଟିନାଶ ହେବା କିଛି ବିଚିତ୍ର ବି ନୁହେଁ। ପୃଥିବୀ ପୃଷ୍ଠରେ ଏଭଳି ବିପଦଜନକ ପରିସ୍ଥିତି କେବଳ ଜନବିସ୍ଫୋରଣ ଯୋଗୁଁ ହେଉଛି ଏକଥା ନିଃସନ୍ଦେହରେ କୁହାଯାଇପାରେ। ତେଣୁ ପ୍ରତ୍ୟେକ ଦାୟିତ୍ୱବାନ ନାଗରିକ ଜନସଂଖ୍ୟାର ବିସ୍ଫୋରଣ ରୋକିବା ପାଇଁ ସାଧ୍ୟମତେ ଚେଷ୍ଟା କରିବା ଆବଶ୍ୟକ ହେଉଛି। ଅଧିକାଂଶ ବିକଶିତ ଦେଶମାନଙ୍କରେ ସଫଳତାର ସହିତ ଜନସଂଖ୍ୟାକୁ ନିୟନ୍ତ୍ରିତ କରାଯାଇପାରିଛି। ମହିଳାମାନଙ୍କ ସର୍ବାଙ୍ଗୀନ ବିକାଶ ଦ୍ୱାରା ହିଁ ଏହା ସମ୍ଭବ ହୋଇଛି। ଆମ ଦେଶରେ ମହିଳାମାନଙ୍କ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦିଆଗଲେ ସ୍ୱାଭାବିକ ଭାବେ ବିବାହ ବୟସରେ ବିଳମ୍ବ ହେବ। ସେମାନେ ଅଧିକରୁ ଅଧିକ କର୍ମ ଅଭିମୁଖୀ ହେବେ ଏବଂ ଆତ୍ମନିର୍ଭରଶୀଳ ହେବେ। ଲିଙ୍ଗ ବୈଷମ୍ୟ ରହିବ ନାହିଁ, କନ୍ୟା ସନ୍ତାନ ପ୍ରତି ଅହେତୁକ ବିମୁଖତା ରହିବ ନାହିଁ, ଲୈଙ୍ଗିକ ଅନୁପାତରେ ବା ସେକ୍ସ ରେସିଓର ସନ୍ତୁଳନ ରହିବ। ନାରୀ ଶିକ୍ଷିତ ଏବଂ ବିକଶିତ ହେଲେ ପରିବାର ଗଠନରେ ତାର ସକ୍ରିୟ ତଥା ଗଠନମୂଳକ ଭୂମିକା ରହିବ, ଫଳରେ ଆପେ ଆପେ ଜନସଂଖ୍ୟାରେ ସ୍ଥିରତା ଆସିଯିବ।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆକାଶବାଣୀ କଟକ, ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ନ୍ୟୁଜିଲାଣ୍ଡର ଅକ୍ଲ୍ୟାଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ପ୍ରତିପକ୍ଷ ଖ୍ରୀଷ୍ଟୋଫର ଲକ୍ସନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା, ଦେଶର ସାମୁଦ୍ରିକ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ପ୍ରତିବଦ୍ଧ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ନୌସେନାରେ ଆଜି ସାମିଲ ହେବ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଇଏନ୍ଏସ୍ ମହେନ୍ଦ୍ରଗିରି। 10 ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି। ଏବଂ ଫିଫା ବିଶ୍ୱକପ୍ରେ ବେଲଜିୟମକୁ 2-1 ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କଲା ସ୍ପେନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ନ୍ୟୁଜିଲାଣ୍ଡ ପ୍ରତିପକ୍ଷ ଖ୍ରୀଷ୍ଟୋଫର ଲକ୍ସନଙ୍କ ସହ ଅକ୍ଲ୍ୟାଣ୍ଡରେ ଆଜି ଦ୍ୱିପକ୍ଷୀୟ ଆଲୋଚନା କରୁଛନ୍ତି। ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କ କ୍ଷେତ୍ରରେ ଗତ 2 ହୋଇଥିବା ବିକାଶ କାର୍ଯ୍ୟର ସମୀକ୍ଷା କରୁଥିବା ଜଣାପଡ଼ିଛି। ବିଶେଷ କରି ବ୍ୟବସାୟ ଓ ବାଣିଜ୍ୟ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଉଭୟ ଦେଶ କରିଥିବା ଅଗ୍ରଗତି ଆଲୋଚନାର ପ୍ରମୁଖ ପ୍ରସଙ୍ଗ ରହିଛି। ଶ୍ରୀ ମୋଦି ଆଜି ସେଠାରେ ପ୍ରମୁଖ ବ୍ୟବସାୟିକ ଏବଂ କ୍ରୀଡ଼ା କ୍ଷେତ୍ରର ବ୍ୟକ୍ତିତ୍ୱଙ୍କ ସହ ଆଲୋଚନା କରିବେ। ସେଠାରେ ଭାରତୀୟ ସମ୍ପ୍ରଦାୟକୁ ଶ୍ରୀ ମୋଦି ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଅଷ୍ଟ୍ରେଲିଆ ଏବଂ ଇଣ୍ଡୋନେସିଆ ଗସ୍ତ କରିବା ପରେ ତ୍ରିରାଷ୍ଟ୍ରୀୟ ଗସ୍ତର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମୋଦି ଗତକାଲି ଅକ୍ଲାଣ୍ଡରେ ପହଞ୍ଚିଥିଲେ। ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ବିମାନ ବନ୍ଦରରେ ସ୍ୱାଗତ କରିଥିବା ବେଳେ ପ୍ରବାସୀ ଭାରତୀୟମାନେ ବହୁ ସଂଖ୍ୟାରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ଅବସରରେ ଶ୍ରୀ ମୋଦି ନ୍ୟୁଜିଲାଣ୍ଡରେ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ପ୍ରଚାର ପ୍ରସାର କରୁଥିବା ପ୍ରବାସୀ ଭାରତୀୟମାନଙ୍କୁ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଅବସରରେ ନ୍ୟୁଜିଲାଣ୍ଡର ପ୍ରସିଦ୍ଧ ସ୍କାଏ ଟାୱାରକୁ ତ୍ରିରଙ୍ଗା ଆଲୋକରେ ସଜ୍ଜିତ କରାଯାଇଥିଲା। ଗତ 40 ବର୍ଷ ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ନ୍ୟୁଜିଲାଣ୍ଡ ଗସ୍ତ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ସାମାଜିକ ଗଣମାଧ୍ୟମରେ ଆଲୋକିତ ସ୍କାଏ ଟାୱାରର ଦୃଶ୍ୟ ସେୟାର କରି କହିଛନ୍ତି, ଏହା ଉଭୟ ଦେଶ ମଧ୍ୟରେ ଥିବା ବନ୍ଧୁତ୍ୱପୂର୍ଣ୍ଣ ଏବଂ ବୃଦ୍ଧି ପାଉଥିବା ଭାଗିଦାରିତାକୁ ପ୍ରଦର୍ଶନ କରୁଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ଦେଶର ସାମୁଦ୍ରିକ ସୁରକ୍ଷାକୁ ଆହୁରି ଦୃଢ଼ କରିବା ପାଇଁ ସରକାର ପ୍ରତିବଦ୍ଧ। ଗତକାଲି ବନ୍ଦର ସୁରକ୍ଷା ବ୍ୟୁରୋ ସ୍ଥାପନାର ବିକାଶ କାର୍ଯ୍ୟ ସମୀକ୍ଷା କରିବା ଅବସରରେ ଶ୍ରୀ ଶାହା କହିଛନ୍ତି, ବନ୍ଦର ସୁରକ୍ଷା କ୍ଷେତ୍ରରେ କେବଳ ଲାଇସେନ୍ସ ପ୍ରାପ୍ତ ଘରୋଇ ସୁରକ୍ଷା ସଂସ୍ଥାଗୁଡ଼ିକୁ ଦାୟିତ୍ୱ ଦିଆଯିବା ଉଚିତ। ଏ କ୍ଷେତ୍ରରେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳକୁ ମୁତୟନ କରାଯିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ବର୍ତ୍ତମାନର ଭିତ୍ତିଭୂମିକୁ ବ୍ୟବହାର କରି ବନ୍ଦର ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନରେ ପ୍ରଶିକ୍ଷଣ କାର୍ଯ୍ୟ ଆରମ୍ଭ କରିବା ଲାଗି ଶ୍ରୀ ଶାହା ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ବନ୍ଦର ସୁରକ୍ଷା ଲାଗି ବିଭିନ୍ନ ସ୍ଥାନରେ ମୁତୟନ ହେଉଥିବା ସୁରକ୍ଷା ଅଧିକାରୀମାନଙ୍କ ଏକ ଡାଟା ବେସ୍ ପ୍ରସ୍ତୁତ କରିବା ଲାଗି ମନ୍ତ୍ରୀ ଶ୍ରୀ ଶାହା ନିର୍ଦ୍ଦେଶ ଦେଇଛନ୍ତି। ଦେଶର ପ୍ରମୁଖ ବନ୍ଦର ସମେତ ବିଶାଖାପଟ୍ଟନମ୍ ବନ୍ଦର, ଜବାହରଲାଲ ନେହେରୁ ବନ୍ଦର ଏବଂ ମୁନ୍ଦ୍ରା ବନ୍ଦରରେ ପରୀକ୍ଷାମୂଳକ ଭାବେ କଣ୍ଟେନର ସ୍କାନିଂ ବ୍ୟବସ୍ଥା ଆରମ୍ଭ କରିବାକୁ ସେ ପରାମର୍ଶ ଦେଇଛନ୍ତି। ବୈଠକରେ କେନ୍ଦ୍ର ବନ୍ଦର, ଜାହାଜ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ, ଗୃହ ବିଭାଗ ସଚିବ ପ୍ରମୁଖ ଉପସ୍ଥିତ ଥିଲେ। ବିଜେପି ପକ୍ଷରୁ ବିହାର ବାଙ୍କିପୁରା ବିଧାନସଭା ଉପନିର୍ବାଚନ ନିମନ୍ତେ ନୀରଜ କୁମାର ସିହ୍ନାଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି। ମଧ୍ୟପ୍ରଦେଶର ଦାତିଆ ବିଧାନସଭା ଆସନ ଉପନିର୍ବାଚନ ପାଇଁ ଆଶୁତୋଷ ତିୱାରୀଙ୍କୁ ପ୍ରାର୍ଥୀ କରାଯାଇଛି। ଚଳିତ ମାସ 30 ତାରିଖରେ ବିହାରର ବାଙ୍କିପୁର, ମଧ୍ୟପ୍ରଦେଶର ଦାତିଆ ଏବଂ ଗୁଜରାଟର ମଞ୍ଜଲପୁର ବିଧାନସଭା ଆସନ ନିମନ୍ତେ ଉପନିର୍ବାଚନ ଅନୁଷ୍ଠିତ ହେବ। ଭାରତୀୟ ନୌସେନା ସ୍ୱଦେଶୀ ନିର୍ମିତ ଷ୍ଟିଲ୍ଥ ଫ୍ରିଗେଟ୍ ଆଇଏନ୍ଏସ୍ ମହେନ୍ଦ୍ରଗିରିକୁ ଆଜି ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟନମ୍ରେ ପୂର୍ବ ନୌସୈନିକ ପୋତ ସମୂହରେ ସାମିଲ କରାଯିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ସମାରୋହରେ ଅଧ୍ୟକ୍ଷତା କରିବେ। ଏହା ଭାରତର ପ୍ରତିରକ୍ଷା ଆତ୍ମନିର୍ଭରତା ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧି ବୋଲି ବିବେଚନା କରାଯାଉଛି। ସମାରୋହ ପୂର୍ବରୁ ବିଶାଖାପଟ୍ଟନମ୍ରେ ଗତ ସନ୍ଧ୍ୟାରେ ପ୍ରତିରକ୍ଷା ମନ୍ତ୍ରୀ ନୌସୈନିକମାନଙ୍କୁ ଉଦ୍ବୋଧନ ଦେଇ କହିଛନ୍ତି, ଆଇଏନ୍ଏସ୍ ମହେନ୍ଦ୍ରଗିରି ଭାରତର ସ୍ୱଦେଶୀ ପ୍ରତିରକ୍ଷା ନିର୍ମାଣ କ୍ଷମତାର ପ୍ରତୀକ। 75%ରୁ ଅଧିକ ସ୍ୱଦେଶୀ ସାମଗ୍ରୀ ବ୍ୟବହାର କରାଯାଇ ଏହି ଆଧୁନିକ ଯୁଦ୍ଧପୋତ ନିର୍ମାଣ କରାଯାଇଛି। ଏହା ସାମୁଦ୍ରିକ ଅଭିଯାନ କ୍ଷେତ୍ରରେ ସଫଳତାପୂର୍ବକ କାର୍ଯ୍ୟ କରିବ ବୋଲି ମନ୍ତ୍ରୀ ଶ୍ରୀ ସିଂ ଆଶା ପ୍ରକାଶ କରିଛନ୍ତି। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ଦେଶର ସୁରକ୍ଷା ଏବଂ ସୁରକ୍ଷିତ ସାମୁଦ୍ରିକ ପରିବେଶ ସୃଷ୍ଟି ଲାଗି ନୌସୈନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, ଭାରତର 90%ରୁ ଅଧିକ ବ୍ୟବସାୟିକ କାର୍ଯ୍ୟ ସମୁଦ୍ର ମାର୍ଗରେ ହୋଇଥାଏ। ବିଶ୍ୱରେ ସାମୁଦ୍ରିକ କ୍ଷେତ୍ରକୁ ନେଇ ପ୍ରତିଯୋଗିତା ବୃଦ୍ଧି ପାଇଥିବା ବେଳେ ଦେଶର ସାମୁଦ୍ରିକ କ୍ଷେତ୍ରକୁ ଅଧିକ ସୁରକ୍ଷିତ କରିବା ଲାଗି ଶ୍ରୀ ସିଂ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ନୌସେନା ମୁଖ୍ୟ ଆଡମିରାଲ କ୍ରିଷ୍ଣା ସ୍ୱାମୀନାଥନ, ଇଷ୍ଟର୍ଣ୍ଣ ନାଭାଲ କମାଣ୍ଡର ଫ୍ଲାଗ୍ ଅଫିସର ଭାଇସ୍ ଆଡମିରାଲ ସଞ୍ଜୟ ଭଲ୍ଲା ଏବଂ ନୌସେନାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କୋଇଲା ମନ୍ତ୍ରଣାଳୟ ବାଣିଜ୍ୟିକ କୋଇଲା ବ୍ଲକ ନିଲାମର 5ଦଶ ପର୍ଯ୍ୟାୟ ପାଇଁ ବିଡ୍ ଆରମ୍ଭ କରିଛି। 3ଦଶ ଏବଂ 4ଦଶ ପର୍ଯ୍ୟାୟର ଦ୍ୱିତୀୟ ପ୍ରୟାସ ସ୍ୱରୂପ ଏହି ବିଡ୍ କରାଯାଇଛି। ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି ପର୍ଯ୍ୟାୟରେ ପ୍ରଦାନ କରାଯାଇଥିବା 23ଟି କୋଇଲା ବ୍ଲକ ମଧ୍ୟରୁ 8ଟି ପାଇଁ 21ଟି ବିଡ୍ ଗ୍ରହଣ କରାଯାଇଛି। ନିଲାମ ପ୍ରକ୍ରିୟାରେ 16ଟି କମ୍ପାନୀ ଅଂଶଗ୍ରହଣ କରିଥିଲେ। କେନ୍ଦ୍ର ଆଇନ ଏବଂ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି, ବିଜ୍ଞାନ ଓ ସମାଜ ଏକତ୍ର ବିକଶିତ ହେବା ସହ ପ୍ରଯୁକ୍ତିବିଦ୍ୟା ମାନବ ଜୀବନର ଅବିଚ୍ଛେଦ୍ୟ ଅଂଶ ପାଲଟିଛି। ନୂଆଦିଲ୍ଲୀରେ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଶ୍ରୀ ମେଘୱାଲ କହିଛନ୍ତି, ଆଜିର ସମୟର ଆହ୍ୱାନ ହେଉଛି କୃତ୍ରିମ ବୁଦ୍ଧିମତାକୁ ସୁଯୋଗରେ ପରିଣତ କରିବା ଏବଂ ଦେଶର

0: ସଭ୍ୟତା ଓ ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷଣ କରିବା ଦିଗରେ ଏହାର ଯଥୋଚିତ ବ୍ୟବହାର କରିବା। ସେ କହିଛନ୍ତି ଏଆଇକୁ ଅନ୍ତର୍ଭୁକ୍ତିକରଣ ଓ ସ୍ଥାୟୀ ବିକାଶ ପାଇଁ ବ୍ୟବହାର କରିବା ଲାଗି ଧ୍ୟାନ ଦିଆଯିବା ଉଚିତ। ଏହି ଅବସରରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାକୁର କହିଛନ୍ତି ମହିଳାମାନେ ନୂତନ ପ୍ରଯୁକ୍ତି ବିଦ୍ୟା ବ୍ୟବହାର କ୍ଷେତ୍ରରେ ସୀମିତ ନ ରହି ନିଜସ୍ୱ ବିକାଶ ଲାଗି ଏଥିରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ଉଚିତ। ସେ କହିଛନ୍ତି ସରକାର ଇଣ୍ଡିଆ ଏଆଇ ମିଶନ ଅଧୀନରେ କୃତ୍ରିମ ବୁଦ୍ଧିମତା ସମ୍ବନ୍ଧିତ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଦେଶରେ ଏଆଇ ଇକୋସିଷ୍ଟମର ବିକାଶ କରୁଛନ୍ତି। ପ୍ରକୃତି କି ବାତ୍ ଆକାଶବାଣୀ କେ ସାଥ ଧାରାବାହିକ କାର୍ଯ୍ୟକ୍ରମର ଅଂଶସ୍ୱରୂପ ଆଜି ପରିବେଶବିତ୍ ଆଶିଷ ଅଗ୍ରୱାଲଙ୍କ ସହ ସାକ୍ଷାତ ଆଲୋଚନା ପ୍ରଚାର କରାଯିବ। ଶ୍ରୀ ଅଗ୍ରୱାଲ ଲୋକମାନଙ୍କୁ ପରିବେଶ ଅନୁକୂଳ ଜୀବନଶୈଳୀ ଆପଣେଇବାକୁ ଉତ୍ସାହିତ କରିଆସୁଛନ୍ତି। ଏହି କାର୍ଯ୍ୟକ୍ରମ ଆଜି ସକାଳ 9:10 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲରେ ପ୍ରଚାର କରାଯିବ। ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବ। ଦେଶର 10 ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସେହି ରାଜ୍ୟଗୁଡ଼ିକ ହେଉଛି ବିହାର, ଉତ୍ତରପ୍ରଦେଶ, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ପଶ୍ଚିମବଙ୍ଗ ଏବଂ ସିକ୍କିମ। ଆସନ୍ତା 3-4 ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସେହି ସମୟ ମଧ୍ୟରେ ଓଡ଼ିଶା ସମେତ ପାର୍ଶ୍ୱବର୍ତ୍ତୀ ରାଜ୍ୟଗୁଡ଼ିକର କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଆଜି ଦିନିକିଆ ବିହାର ଗସ୍ତରେ ଯିବେ। ଗସ୍ତକାଳରେ ଉପରାଷ୍ଟ୍ରପତି ଗୟାଠାରେ ବିହାର ବିଧାନସଭାର ନିର୍ବାଚିତ ସଦସ୍ୟମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ସଂସଦର ମୌସୁମୀ ଅଧିବେଶନ ଆସନ୍ତା 20 ଆରମ୍ଭ ହେବାକୁ ଥିବାରୁ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏବଂ ଡକ୍ଟର ଏଲ୍ ମୁରୁଗାନ ଗତକାଲି ସଂସଦ ଭବନ ପରିସରରେ ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମେଘୱାଲ କହିଛନ୍ତି ଆଗାମୀ ଅଧିବେଶନ ଲାଗି ସଂସଦରେ ହେବାକୁ ଥିବା ବିଭିନ୍ନ ବୈଧାନିକ କାର୍ଯ୍ୟର ବିସ୍ତୃତ ସମୀକ୍ଷା କରିବା ସହିତ ଏଥିଲାଗି ଆବଶ୍ୟକ ନିର୍ଦ୍ଦେଶାବଳୀ ମଧ୍ୟ ଜାରି କରାଯାଇଛି। ସଂସଦର ମୌସୁମୀ ଅଧିବେଶନ ଆସନ୍ତା ମାସ 13 ପର୍ଯ୍ୟନ୍ତ ଚାଲିବ। ଫିଫା ବିଶ୍ୱକପ୍ରେ ଗତକାଲି ଲସ୍ ଆଞ୍ଜେଲସ୍ରେ ଅନୁଷ୍ଠିତ ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ସ୍ପେନ୍ 2-1 ଗୋଲ୍ରେ ବେଲ୍ଜିୟମ୍କୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଛି। ପୂର୍ବରୁ ଫ୍ରାନ୍ସ ପ୍ରଥମ କ୍ୱାର୍ଟର ଫାଇନାଲରେ 2-0 ଗୋଲ୍ରେ ମରକୋକୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିସାରିଛି। ଆଜି ଭାରତୀୟ ସମୟ ରାତି 2:30 ନରୱେ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ କ୍ୱାର୍ଟର ଫାଇନାଲ ଅନୁଷ୍ଠିତ ହେବାକୁ ଥିବାବେଳେ ଆସନ୍ତାକାଲି ଆର୍ଜେଣ୍ଟିନା ଏବଂ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ଚତୁର୍ଥ କ୍ୱାର୍ଟର ଫାଇନାଲ ଖେଳାଯିବ। ଲଣ୍ଡନର ଲର୍ଡ଼ସ କ୍ରିକେଟ୍ ପଡ଼ିଆରେ ଗତକାଲି ଆରମ୍ଭ ହୋଇଥିବା ପ୍ରଥମ ମହିଳା ଟେଷ୍ଟର ଆଜି ଦ୍ୱିତୀୟ ଦିନରେ ଭାରତର 285 ରନ୍ର ଜବାବରେ ଇଂଲଣ୍ଡ ଦଳ ବ୍ୟାଟିଂ ଜାରି ରଖିବ। ଭାରତୀୟ ସମୟ ଅପରାହ୍ନ 3:30 ଖେଳ ଆରମ୍ଭ ହେବ। ୱିମ୍ବିଲଡନ୍ ଟେନିସ୍ର ମହିଳା ଏକକ ଫାଇନାଲରେ ଚେକ୍ ଗଣରାଜ୍ୟର କାରୋଲିନା ମୁକୋବା ଏବଂ ଲିଣ୍ଡା ନୋସ୍କୋବାଙ୍କ ମଧ୍ୟରେ ଆଜି ଲଣ୍ଡନରେ ମ୍ୟାଚ୍ ଅନୁଷ୍ଠିତ ହେବ। ସେହିପରି ପୁରୁଷ ସିଙ୍ଗଲ୍ସ ଫାଇନାଲ ଆସନ୍ତାକାଲି ଖେଳାଯିବ। ମୁଖ୍ୟ ସମ୍ବାଦ ପୁଣିଥରେ। ନ୍ୟୁଜିଲାଣ୍ଡର ଅକଲ୍ୟାଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ପ୍ରତିପକ୍ଷ ଖ୍ରୀଷ୍ଟୋଫର୍ ଲକ୍ସନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଜାରି। ଦେଶର ସାମୁଦ୍ରିକ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ପ୍ରତିବଦ୍ଧ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ନୌସେନାରେ ଆଜି ସାମିଲ ହେବ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଇଏନ୍ଏସ୍ ମହେନ୍ଦ୍ରଗିରି। 10 ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି। ଏବଂ ଫିଫା ବିଶ୍ୱକପ୍ରେ ବେଲ୍ଜିୟମ୍କୁ 2-1 ଗୋଲ୍ରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କଲା ସ୍ପେନ୍। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କେନ୍ଦୁଝର ସମୟ ସକାଳ 7:25 ପ୍ରଚାର କରୁଛୁ ଭକ୍ତିଗୀତ। କଣ୍ଠଶିଳ୍ପୀ କରୁଣାକରଙ୍କ କଣ୍ଠରେ ଶୁଣନ୍ତୁ ଅଲେଖ ବିଶ୍ୱାଳଙ୍କ ଗୀତ ରଚନା।

0: ପ୍ରଚାରକଲୁ ଭକ୍ତିଗୀତ କଣ୍ଠଶିଳ୍ପୀ ଥିଲେ କରୁଣାକର, ଗୀତ ରଚନା କରିଥିଲେ ଅଲେଖ ବିଶ୍ୱାଳ। ଆକାଶବାଣୀ କେନ୍ଦୁଝର, ସମୟ ସକାଳ 7:30। ପ୍ରଚାର କରୁଛୁ ଆଦିବାସୀ ଗୀତର କାର୍ଯ୍ୟକ୍ରମରେ ଓରାମ ଗୀତ। ପରିବେଷଣ କରିଛନ୍ତି ଶରତ ଓରାମ ଏବଂ ସାଥୀ କଳାକାର।
1: ଘର ଖର୍ଚ୍ଚ ପାଇଁ ପଇସା ଦିଅ ହଜବେଣ୍ଡ ଜୀ।
2: ଇଏ ସୌଦାର 15,000, ପରିବାର 2,000।
1: ଆଉ ଲାଇଟ ବିଲ୍
2: ଏବେ ଜିରୋ ପଇସା କେମିତି ଦେବି?
1: ଓହୋ, ଭୁଲି ଯାଇଥିଲି, ଏବେ ତ ସୋଲାର ପ୍ୟାନେଲ ଲାଗି ଯାଇଛି ନା, ତାହେଲେ ଯୋଉ 4,000 ବଞ୍ଚିଲା ସେଥିରେ ଶପିଂ କରାଯାଉ।
2: ନିଶ୍ଚୟ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in। ଘରେ ଘରେ ସୂର୍ଯ୍ୟ ଘର।
3: हे प्रभु, ए मासरे भी एते इलेक्ट्रिक बिल केमिति देबी?
4: अरे राजू भाई, पीएम सूर्य घर योजना रो यूएलए मॉडल थाउ थाउ तोरे एते चिंता काहे कि जे मु तो मो घरे सोलार लगाई देलिनी, बिजली बिल टेंशन रो मु पूरा मुक्ति।
3: ए सतरे भाई?
4: हां भाई, मात्र 1875 टंका रे, पुणी एथिरे वार्षिक 5,000 टंका पर्यंत बिजली बिल रे संचय हेबो, ता सह 5 वर्ष जाए मेंटेनेंस खर्च भी नहीं।
5: आज्ञा हां, आज ही अधिक सूचना पाई निकटस्थ विद्युत कार्यालय अथवा 1800-345-718 रे जोगाजोग करंतु।

ପ୍ରଜରକୁଲୁ ଆଦିବାସୀ ଗୀତର କାର୍ଯ୍ୟକ୍ରମରେ ଓରାମ ଗୀତ ପରିବେଷଣ କରିଥିଲେ ଶରତ ଓରାମ ଏବଂ ସାଥୀ କଳାକାର।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ
0: ସବୁରି ଭାଷାରେ କେବଳ ଆକାଶବାଣୀ।

ଆକାଶବାଣୀ କେନ୍ଦୁଝର ସମୟ ସକାଳ 8 ବାଜିବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ଶ୍ରୀଜଗନ୍ନାଥଙ୍କ ଯାତ୍ରାମାନଙ୍କ ମଧ୍ୟରେ ରଥଯାତ୍ରା ସର୍ବତନ୍ତ୍ର ସ୍ୱତନ୍ତ୍ର ଯାତ୍ରା ଭାବରେ ବିଶ୍ୱବିଖ୍ୟାତ। କାରଣ ଯେଉଁସବୁ ଗଣପର୍ବ ସମଗ୍ର ଭକ୍ତ ସମାଜର ହୃଦୟରେ ନିର୍ମଳ ଆନନ୍ଦ, ସାମ୍ୟ, ଐକ୍ୟ ତଥା ସଂହତିର ଭାବ ସଞ୍ଚାର କରିଥାଏ, ତନ୍ମଧ୍ୟରେ ପୁରୁଷୋତ୍ତମ କ୍ଷେତ୍ରରେ ଅନୁଷ୍ଠିତ ରଥଯାତ୍ରା ହେଉଛି ସର୍ବୋତ୍ତମ। ଶ୍ରୀମନ୍ଦିରରେ ଅନୁଷ୍ଠିତ ଦ୍ୱାଦଶ ଯାତ୍ରା ମଧ୍ୟରୁ ଏହି ରଥଯାତ୍ରା ମଧ୍ୟ ଶ୍ରୀଜଗନ୍ନାଥଙ୍କ ଅତି ପ୍ରିୟ ଉତ୍ସବ। ସ୍ୱୟଂ ପ୍ରଭୁ ଜଗନ୍ନାଥ ଏହି ଘୋଷଯାତ୍ରା କାଳରେ ମନ୍ଦିରରୁ ବାହାରି ଆସି ଜନତାର ମହାସମୁଦ୍ର ମଧ୍ୟରେ ନିଜକୁ ଏକୀଭୂତ କରନ୍ତି। ଜଗତର କଲ୍ୟାଣ ନିମନ୍ତେ ମହାପ୍ରଭୁଙ୍କ ଏହି ଘୋଷଯାତ୍ରା ଯୁଗେ ଯୁଗେ ଭକ୍ତର ମନରେ ଆନନ୍ଦ ସଞ୍ଚାର କରିଆସିଛି।

0: ଏହି ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ଶ୍ରୀଜୀଉମାନଙ୍କର ନୀତି ଓ ରୀତି ପାଳନ ଅବସରରେ ମନ୍ଦିରର ବିଭିନ୍ନ ନିଯୋଗର ସେବକମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ସେବକମାନଙ୍କ ମଧ୍ୟରୁ ପାଳିଆ ପଢ଼ିଆରୀ, ଗରାବଡ଼ୁ ସେବକ, ପତ୍ରବଡ଼ୁ, ସୁଆରବଡ଼ୁ, ମୁଦୁଲି, ପୂଜାପଣ୍ଡା, ପତିମହାପାତ୍ର, ଦୈତାପତି, ମେକାପ, ବିମାନବଡ଼ୁ, ପାଳିଆ ଖୁଣ୍ଟିଆ, କାହାଳିଆ, ବଣିଆ, ଲେଙ୍କା, ପାଇକ, କୋଠସୁହାସିଆ, ରାଜଗୁରୁ, ଚିତ୍ରକାର, ତଳିଛ ମହାପାତ୍ର, ପୁଷ୍ପାଳକ, ରଥମହାରଣା, ଡାହୁକ, ରଥ ଭୋଇ, ପ୍ରଧାନୀ, ମହାସୁଆର, ଦର୍ପଣୀ ଆଦି 38 ପ୍ରକାରର ସେବକ ଏହି ଯାତ୍ରାରେ ସେବା ଯୋଗେଇଥାନ୍ତି। ସେମାନଙ୍କର ନିର୍ଦ୍ଦିଷ୍ଟ ସେବା ସମ୍ପର୍କରେ ଆଲୋଚନା ଆଜିର ମୁଖ୍ୟ ପ୍ରସଙ୍ଗ ଆଲୋଚନା କରୁଛନ୍ତି ଶ୍ରୀ ପୂର୍ଣ୍ଣଚନ୍ଦ୍ର ଗୋଛିକାର।
1: ଆମେ ସାଧାରଣତଃ ରଥଯାତ୍ରାକୁ ଆମେ ତିନି ଭାଗରେ ବିଭକ୍ତ କରିପାରିବା। ଶ୍ରୀଗୁଣ୍ଡିଚା ଦିନ ସକାଳେ ମଙ୍ଗଳ ଆଳତୀଠୁ ଆରମ୍ଭ କରି ପହଣ୍ଡି ପର୍ଯ୍ୟନ୍ତ ଶ୍ରୀମନ୍ଦିର ଭିତରେ ଏହି ନୀତି ଆରମ୍ଭ ହୁଏ ଏବଂ ସେ ମହାପ୍ରଭୁମାନେ ରଥାରୂଢ଼ ହୋଇସାରିଲା ପରେ ରଥ ଟଣା ପର୍ଯ୍ୟନ୍ତ ଏଠାରେ ବିଭିନ୍ନ ପ୍ରକାର ନୀତି ପାଳନ ହୁଏ ଏବଂ ରଥ ଟଣା ସରିଗଲା ପରେ ରାତ୍ର ପହୁଡ଼ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ରଥ ଉପରେ ନୀତି ହୁଏ। ମଙ୍ଗଳ ଆଳତୀଠୁ ଆରମ୍ଭ କରି ପହଣ୍ଡି ପର୍ଯ୍ୟନ୍ତ ଏହା ଶ୍ରୀମନ୍ଦିର ଭିତରେ ଅନୁଷ୍ଠିତ ହୁଏ। ମଙ୍ଗଳ ଆଳତୀ ହୁଏ, ତାପରେ ଅବକାଶ ହୁଏ, ଅବକାଶ ପରେ ବେଶ ହୁଏ, ତାପରେ ଖେଚଡ଼ି ଭୋଗ ଆଜି ସକାଳ ଧୂପ ହୁଏ, ମଇଲମ ହୋଇସାରିଲା ପରେ ପହଣ୍ଡି ବିଜେ ଠାକୁରଙ୍କ ଆରମ୍ଭ ହୁଏ। ଏଗୁଡ଼ିକ ମନ୍ଦିର ଭିତରେ ହୁଏ। ମନ୍ଦିର ପରେ ପରେ ଠାକୁରମାନେ ରଥାରୂଢ଼ ହୋଇସାରିଲା ପରେ ସେଠାରେ ଚକା ଅପସର ହୁଏ ଏବଂ ଚିତା ଲାଗି, ମାଳଚୂଡ଼ ଲାଗି, ଛେରା ପହଁରା ଏବଂ ଚାରପିଟା ଆଉ ଘୋଡ଼ା ଲାଗିସାରିଲା ପରେ ରଥ ଟଣା ଆରମ୍ଭ ହୁଏ। ରଥ ଟଣା ସରିଲା ପରେ ପରେ ସେଠାରେ ମହାସ୍ନାନ ହୁଏ, ମଧ୍ୟାହ୍ନ ଧୂପ ହୁଏ, ମଧ୍ୟାହ୍ନ ଧୂପ ପରେ ସନ୍ଧ୍ୟା ଧୂପ, ସନ୍ଧ୍ୟା ଆଳତୀ, ସନ୍ଧ୍ୟା ଆଳତୀ ପରେ ସନ୍ଧ୍ୟା ଧୂପ ଏବଂ ବଡ଼ ସିଙ୍ଗାର ବେଶ ହୁଏ।

0: ଶ୍ରୀଗୁଣ୍ଡିଚା ଦିନ ମଙ୍ଗଳାର୍ପଣ ହେଉଛି ଗୋଟିଏ ବିଶେଷ ସେବା। ଏହି ସେବାଟି ସକାଳ ଧୂପ ଅର୍ଥାତ୍ ଖେଚେଡ଼ି ଭୋଗ ସରିଗଲା ପରେ ହୋଇଥାଏ। ମଙ୍ଗଳାର୍ପଣ ନୀତିରେ ମୁଦୁଲି, ଶୁଦ୍ଧ ସୁଆର, ପୂଜାପଣ୍ଡା, ପତି ମହାପାତ୍ର ଏବଂ ମୁଦିରସ୍ଥ ଆଦି ସେବକମାନେ ସମ୍ପୃକ୍ତ ହୋଇଥାନ୍ତି। ମୁଦୁଲିଠାରୁ ପ୍ରାୟ 17 ପ୍ରକାରର ପାତ୍ର ସଜ ନେଇ ସାରିଲା ପରେ ଶୁଦ୍ଧ ସୁହାର ମଙ୍ଗଳାର୍ପଣର ଆବଶ୍ୟକ ପୂଜା ସାମଗ୍ରୀ ସଜାଡ଼ି ତିନି ବାଡ଼ରେ ପୂଜାପଣ୍ଡା, ପତି ମହାପାତ୍ର, ମୁଦିରସ୍ତଙ୍କୁ ପ୍ରଦାନ କରିଥାନ୍ତି। ଜଗନ୍ନାଥଙ୍କ ବାଡ଼ରେ ପୂଜାପଣ୍ଡା, ସୁଭଦ୍ରାଙ୍କ ବାଡ଼ରେ ମୁଦିରସ୍ତ ଆଉ ବଳଭଦ୍ରଙ୍କ ବାଡ଼ରେ ପତି ମହାପାତ୍ର ମଙ୍ଗଳାର୍ପଣ କରନ୍ତି। ମଙ୍ଗଳାର୍ପଣ ସରିଲା ପରେ ବିଜେ କାହାଳି ବାଜେ, ତାପରେ ସୁଦର୍ଶନଙ୍କର ରୁନ୍ଧା ପିଠା ହୋଇ ପହଣ୍ଡି ବିଜେ ଆରମ୍ଭ ହୋଇଯାଏ।
1: ରଥ ଉପରେ ଶ୍ରୀଜୀଉମାନଙ୍କର ରଥାରୂଢ଼ ହୋଇସାରିଲା ପରେ ଏଠାରେ ଆରମ୍ଭ ହୁଏ ସ୍ୱତନ୍ତ୍ର ନୀତି। ସେ ସ୍ୱତନ୍ତ୍ର ନୀତି ଗୁଡ଼ିକ ହେଉଛି ଚିତାଲାଗି। ଏ ଚିତାଲାଗି ଯେତେବେଳେ ମହାପ୍ରଭୁ ମନ୍ଦିର ଭିତରେ ବାହାରି ଅଛନ୍ତି, ବର୍ଷ ସାରା ମହାପ୍ରଭୁଙ୍କର ଗୋଟେ ହୀରାର ଚିତା ପ୍ରଭୁଙ୍କ ଦ୍ୱାରା ଲାଗିଥାଏ, କିନ୍ତୁ ରଥ ଉପରେ ଆସିଲା ପରେ ସେ ଚିତା କଢ଼ାଯାଇ ସୋଲରେ ଚିତା ଲଗାଯାଏ। ଏହି ଚିତା ଲଗାଇବା ପାଇଁ ଲେଙ୍କା, ପାଇକ, ଘଣ୍ଟା, ଛତର, କାହାଳିଆ ବଣିଆଙ୍କ ପାଖକୁ ଯାଇ ସେ ଚିତା ଆଣନ୍ତି। ଚିତା ଆଣି ତାକୁ ଦୈତାପତି ସେବକମାନେ ସେ ଚିତା ଲାଗି କରନ୍ତି ମହାପ୍ରଭୁଙ୍କ ଦେହରେ। ଏହାପରେ ପରେ ଆରମ୍ଭ ହୁଏ ଆଉ ଗୋଟିଏ ସ୍ୱତନ୍ତ୍ର ସେବା, ସେ ହେଉଛି ମାଳଚଳ ସେବା। ଏକ ଦୟଣମାଳି ସେବକ ଦୈତାପତିକୁ ଆଣି ଦେଇଥାନ୍ତି ଏବଂ ମାଳଚଳ ଲାଗି ହୁଏ। ମାଳଚଳ ଲାଗି ସରିଲା ପରେ ଗଜପତି ମହାରାଜାଙ୍କ ପାଖ ଖବର ଯାଏ ଛେରା ପହଁରା କରିବା ପାଇଁ। ଏହା ଏକ ସ୍ୱତନ୍ତ୍ର ନୀତି, ଅତି ବିଶିଷ୍ଟ ନୀତି ଏହା। ଏହି ଛେରା ପହଁରା ନୀତି କରିବା ପାଇଁ ମହାରାଜ ଶ୍ରୀନଗରରୁ ତାମଜାନରେ ବସି ଏକ ପଟୁଆରରେ ସେମାନେ ରଥ ପାଖକୁ ଆସନ୍ତି। ପ୍ରଥମେ ସେମାନେ ବଳଭଦ୍ରଙ୍କ ରଥକୁ ଯାଆନ୍ତି, ସେଠାରେ ଗରାବୁଡ଼ ସେବକ ଥାଆନ୍ତି। ଗରାବୁଡ଼ ସେବକଙ୍କ ପାଖରୁ ହାତୀ ଅଣି ନେଇ ଗଜପତି ମହାରାଜ ସେଠାରେ

ମଣ୍ଡାରମେକାଙ୍କୁ ଦେଇଥାନ୍ତି। ମଣ୍ଡାରମେକା ସେଇ ଚନ୍ଦନ ପାଣି ସିଞ୍ଚନ କରି ରଥ ଚାରିପାଖ ପୁନଃ ଏକ ଘେରା ବୁଲି ଆସିଲା ପରେ ଚନ୍ଦନ ଗୁଣ୍ଡ ଭଣ୍ଡାରମେକାକୁ ନେଇ ରଜାଙ୍କୁ ଦିଅନ୍ତି। ରଜା ଚନ୍ଦନ ଗୁଣ୍ଡ ରଥ ଚାରିପଟେ ସିଞ୍ଚନ କରି ଯାଆନ୍ତି। ଏହିଭଳି ଭାବରେ ତିନି ରଥରେ ମହାପ୍ରଭୁଙ୍କ ଛେରା ପହଁରା କାର୍ଯ୍ୟ ଗଜପତି ମହାରାଜ କରିଥାନ୍ତି।

ରଥ ଟଣା ଯେତେବେଳେ ଆରମ୍ଭ ହୋଇଯିବ ସେତେବେଳେ ବିଭିନ୍ନ ମଠ ଏବଂ ବ୍ୟକ୍ତିବିଶେଷଙ୍କ ଦ୍ୱାରା ମହାପ୍ରଭୁଙ୍କୁ ବିଭିନ୍ନ ସ୍ଥାନରେ ପନ୍ଥୀଭୋଗ କରାଯାଏ। ଏହି ପନ୍ଥୀଭୋଗ ପୂଜାପଣ୍ଡା ସେବକମାନେ ଯାଇକରି କରିଥାନ୍ତି। ଯେତେବେଳେ ରଥ ଅଟକି ଯାଏ, ଯେତେବେଳେ ରଥଟା ବନ୍ଦ ହୋଇଯାଏ, ତା'ପରେ ପରେ ମହାପ୍ରଭୁଙ୍କୁ ମହାସ୍ନାନ ଆରମ୍ଭ ହୁଏ। ସେ ମହାସ୍ନାନରେ ପର୍ବଯାତ୍ରା ଯୋଗାଣିଆ ଏବଂ ପୂଜାପଣ୍ଡାମାନେ ସଂଶ୍ଳିତ ଥାନ୍ତି। ତା'ପରେ ପରେ ରଥରେ ମଧ୍ୟାହ୍ନ ଧୂପ ହୁଏ। ମଧ୍ୟାହ୍ନ ଧୂପ ପରେ ପରେ ସନ୍ଧ୍ୟା ଆଳତୀ, ସନ୍ଧ୍ୟା ଆଳତୀ ପରେ ସନ୍ଧ୍ୟା ଧୂପ, ଚନ୍ଦନ ଲାଗି ଏବଂ ବଡ଼ସିଂହାର ବେଶ ଆରମ୍ଭ ହୋଇଥାଏ। ଶେଷରେ ପହଁରାବାଲାମାନେ ରଥ ଉପରେ କନା ଦେଇ ପହଡ଼ କରିଥାନ୍ତି।

ରଥଯାତ୍ରା ମହୋତ୍ସବ କାଳରେ ବହୁ ପ୍ରକାରର ନୀତି ପାଳିତ ହୁଏ। ରଥଯାତ୍ରା, ସନ୍ଧ୍ୟା ଦର୍ଶନ, ହେରା ପଞ୍ଚମୀ, ବାହୁଡ଼ା ଯାତ୍ରା, ଶୁକ୍ଳ ଏକାଦଶୀ, ସୁନାବେଶ, ଅଧରପଣା, ନୀଳାଦ୍ରି ବିଜୟ ଆଦି ସ୍ୱତନ୍ତ୍ର ନୀତି ପାଳନ ଅବସରରେ ନିର୍ଦ୍ଦିଷ୍ଟ ନିଯୋଗମାନଙ୍କର ସେବାୟତଙ୍କର ସେବାର ଆବଶ୍ୟକତା ପଡ଼ିଥାଏ। ଏହି ସମସ୍ତ ସେବାୟତଙ୍କ ନିଷ୍ଠାପର ଐକ୍ୟବଦ୍ଧ ସେବା ହିଁ ସମୁଦାୟ ଦ୍ୱାଦଶ ଯାତ୍ରାକୁ ଶୃଙ୍ଖଳାର ସହିତ ପାଳନ କରିବାରେ ସହାୟକ ହୋଇଥାଏ।

ଶ୍ରୀମନ୍ଦିରର ଆକୃତି ଗଠନ ଶୈଳୀ ଓ ସ୍ଥାନ ବିଶେଷର ନାମକରଣ ଶାସ୍ତ୍ର ଓ ପୁରାଣର ଆଧାରରେ ପରିକଳ୍ପିତ। ଦ୍ୱାର ପାଚେରୀ ମଣ୍ଡପ ତଥା ଅନ୍ୟ ସ୍ଥାନଗୁଡ଼ିକ ମଧ୍ୟ ନିଜ ନିଜ ନୀତି ଓ ପ୍ରସିଦ୍ଧିକୁ ନେଇ ବିଖ୍ୟାତ। ଶ୍ରୀମନ୍ଦିରର ଚାରିଦିଗରେ ଥିବା ଚାରିଟି ମୁଖ୍ୟ ଦ୍ୱାର ଛଡ଼ା ସାତପାହାଚ ଦ୍ୱାର କଳାହାଟ ଦ୍ୱାର ବେହରଣ ଦ୍ୱାର ପ୍ରଭୃତି ଦ୍ୱାରମାନ ରହିଛି। ଏହି ଦ୍ୱାରଗୁଡ଼ିକ ମଧ୍ୟରେ ଜୟ ବିଜୟ ଦ୍ୱାର ମନ୍ଦିରର କାର୍ଯ୍ୟ ଓ ନୀତି ସହ ବିଶେଷ ଭାବରେ ସମ୍ପୃକ୍ତ। ଏହାର ନାମକରଣ ପୁରାଣ ଭିତ୍ତିକ ଏବଂ ଜୟ ବିଜୟର ଇତିହାସ ଅତ୍ୟନ୍ତ ଶିକ୍ଷାପ୍ରଦ। ଶ୍ରୀମନ୍ଦିରର ନାଟମଣ୍ଡପ ଓ ଜଗମୋହନର ପ୍ରବେଶ ପଥକୁ ଜୟ ବିଜୟ ଦ୍ୱାର କୁହାଯାଏ। ଏହି ଦ୍ୱାରର ଦକ୍ଷିଣରେ ଜୟ ଓ ଉତ୍ତରରେ ବିଜୟ ଦଣ୍ଡାମାନେ ହୋଇ ସଦାସର୍ବଦା ପ୍ରହରା ଦେଉଥାନ୍ତି। ମନ୍ଦିର ସିଂହଦ୍ୱାର ଉଭୟ ପଟର ଉପରେ ନବଗ୍ରହ ମୂର୍ତ୍ତିଙ୍କ ତଳେ ତଥା କୁର୍ମ ପ୍ରାଚୀରର ପୂର୍ବ ଦିଗ ଦ୍ୱାରର ପାଦଦେଶରେ ଏବଂ ଜୟ ବିଜୟ ଦ୍ୱାରର ଦୁଇପଟ କାନ୍ଧରେ ଜୟ ବିଜୟଙ୍କ ମୂର୍ତ୍ତି ଓ ଚିତ୍ର ରହିଛି। ଉଭୟ ଚତୁର୍ବାହୁ, ଉପର ଦୁଇ ବାହୁରେ ଚକ୍ର ଓ ଶଙ୍ଖ, ତଳ ଦୁଇ ବାହୁରେ ଅକ୍ଷମାଳ ଓ ଗଦା ଧାରଣ କରିଛନ୍ତି। ଏହି ଦ୍ୱାର ଅତ୍ୟନ୍ତ ପ୍ରଶସ୍ତ ଓ ଦୀର୍ଘକାୟ। ପ୍ରାୟ 3 ଫୁଟ ଚଉଡ଼ାର 8ଟି ଶ୍ରେଣୀରେ ବିଭିନ୍ନ କାରୁକାର୍ଯ୍ୟ ଦ୍ୱାରା ଦ୍ୱାରଟି ସୁଶୋଭିତ। ଗମନ ଓ ନିର୍ଗମନ ପାଇଁ ଏଥିରେ 3ଟି ଲେଖାଏଁ ପାହାଚ ରହିଛି। ଜୟ ଓ ବିଜୟ ଏହି ଦୁଇ ଭାଇଙ୍କ ନାମରେ ଏହା ନାମିତ। ଏ ଦୁହେଁ ଦୁଇ ଭାଇ ତଥା ବିଷ୍ଣୁ ଭକ୍ତ ଅଟନ୍ତି। ପୁରାଣ ମତରେ ବିଷ୍ଣୁଙ୍କର 16 ଜଣ ପାର୍ଷଦ ଥିଲେ। ଏମାନେ ହେଉଛନ୍ତି ବିଶ୍ୱକେଶନ, ସୁଷେଣ, ଜୟ, ବିଜୟ, ବଳ, ପ୍ରବଳ, ନନ୍ଦ, ସୁନନ୍ଦ, ଭଦ୍ର, ସୁଭଦ୍ର, ଚଣ୍ଡ, ପ୍ରଚଣ୍ଡ, କୁମୁଦ, କୁମୁଦାକ୍ଷ, ଶୀଳ ଓ ସୁଶୀଳ। ମନ୍ଦିରର ପର୍ବନୀତିଗୁଡ଼ିକରେ ଏହି ଦ୍ୱାରର ବିଶିଷ୍ଟ ଭୂମିକା ରହିଛି। ବିଜେ ପ୍ରତିମାମାନେ ପର୍ବନୀତିରେ ଏଠାକୁ ଆସି ବନ୍ଦାପନା ହୋଇଥାନ୍ତି। ପ୍ରତି ଏକାଦଶୀରେ ମଦନମୋହନଙ୍କ ବନ୍ଦାପନା, ହଳଦୀ ପାଣି, ବେଣ୍ଟ ବା ଶିକାର ତଥା ଜଗନ୍ନାଥଙ୍କର ନୀଳାଦ୍ରି ବିଜେରେ ଭିତରଛୁ ମହାପାତ୍ର ଏଠାରେ ବନ୍ଦାପନା ଓ ଆରତୀ କରିଥାନ୍ତି। ଲକ୍ଷ୍ମୀନାରାୟଣ

ପ୍ରସିଦ୍ଧ କଳୀ ବା ବଚନିକା ଏଠାରେ ଅନୁଷ୍ଠିତ ହୁଏ। ଦ୍ୱାର ଭିତରପଟେ ଲକ୍ଷ୍ମୀଙ୍କ ପ୍ରତିନିଧି ଦେବଦାସୀଙ୍କ ସହ ଦ୍ୱାର ବାହାରପଟେ ଜଗନ୍ନାଥଙ୍କ ପ୍ରତିନିଧି ଦଇତାଙ୍କ ମଧ୍ୟରେ ବହୁ ବଚନିକା ହୁଏ। ଚତୁର୍ମାସରେ ଶମ୍ଭୁ ଏକାଦଶୀରେ ଲୋକନାଥ ଓ ମଦନମୋହନଙ୍କର ବନ୍ଦାପନା ଏଇଠାରେ ହୁଏ। ଜ୍ୟେଷ୍ଠ ଶୁକ୍ଳ ଏକାଦଶୀରେ ରୁକ୍ମିଣୀ ବିବାହ ଉତ୍ସବରେ ଏଠାରେ ବିପ୍ର ବ୍ରାହ୍ମଣ ମଦନମୋହନଙ୍କୁ ଚିଟାଉ ପ୍ରଦାନ କରନ୍ତି। ଅଣସର ବେଳେ ବଲ୍ଲଭ ନୀତି ଏଠାରେ ହୁଏ। ଜଣେ ପଣ୍ଡା ଏ ଦ୍ୱାର ପାଖରେ ଠିଆ ହୋଇ ବଲ୍ଲଭ ସମର୍ପଣ କରନ୍ତି। ନକ୍ଷତ୍ର ବନ୍ଦାପନା ବେଳେ ମଦନମୋହନ ଆସି ବନ୍ଦାପନା ହୁଅନ୍ତି ଓ ଦ୍ୱାର ବନ୍ଦ ରହିଥାଏ। ଅନ୍ୟାନ୍ୟ ପର୍ବନୀତିଗୁଡ଼ିକରେ ମଧ୍ୟ ଏହି ଦ୍ୱାର ପାଖରେ ବିଜେ ପ୍ରତିମାମାନଙ୍କର ଚର୍ଚ୍ଚା ଓ ନୀତି ଏଠାରେ ହୁଏ। ଏହିପରି ବହୁ ନୀତିରେ ଏହି ଦ୍ୱାରର ବିଶେଷ ପ୍ରୟୋଜନୀୟତାକୁ ଗୁରୁତ୍ୱ ଦିଆଯାଏ।

ରାଜ୍ୟସ୍ତରୀୟ ପ୍ରସାରଣରେ ପ୍ରଚାର କଲୁ ଶ୍ରୀକ୍ଷେତ୍ର ମାଧୁରୀ। ଆଜିର ବିଷୟ ଥିଲା ରଥଯାତ୍ରାରେ ସେବକମାନଙ୍କର ଭୂମିକା। ଏ ସମ୍ପର୍କରେ ଆଲୋଚନା କରିଥିଲେ ପୂର୍ଣ୍ଣଚନ୍ଦ୍ର ଗୁଚ୍ଛିକାର, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ସହାୟତା କରିଥିଲେ ଗୋଲକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ।

0: ଆକାଶବାଣୀ କେନ୍ଦୁଝର ସମୟ ସକାଳ 8:45 ପ୍ରଚାର କରୁଛୁ କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଅନିତା ତିର୍କି, ଉପସ୍ଥାପନାରେ ଅଛନ୍ତି ଦେବାଶିଷ ମିଶ୍ର।
1: କେନ୍ଦୁଝର ଜିଲ୍ଲାର ବିଶ୍ୱାସଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲାରୀ ଓ କନକ ଗାର୍ମେଣ୍ଟସ।
2: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲାରୀକୁ ଆସନ୍ତୁ।
1: କନକ ଜୁଏଲାରୀ, ବିଏସ୍ ମଲ, ଧୋବାଡ଼ିଆ ଛକ, କେନ୍ଦୁଝର। ମୋବାଇଲ 9437632517।
3: ଘର ଖର୍ଚ୍ଚ ପାଇଁ ପଇସା ଦିଅ ହଜବେଣ୍ଡ ଜି।
4: ଇଏ ସୌଦାର 15,000, ପରିବାର 2,000।
3: ଆଉ ଲାଇଟ ବିଲ୍
4: ଏବେ ଜିରୋ ପଇସା କେମିତି ଦେବି?
3: ଓହୋ, ଭୁଲି ଯାଇଥିଲି, ଏବେ ତ ସୋଲାର ପ୍ୟାନେଲ ଲାଗି ଯାଇଛି ନା, ତାହେଲେ ଯୋଉ 4,000 ବଞ୍ଚିଲା ସେଥିରେ ସପିଂ କରାଯାଉ।
4: ନିଶ୍ଚୟ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।
5: ଘରେ ଘରେ ସୂର୍ଯ୍ୟ ଘରେ।
6: ହେ ପ୍ରଭୁ, ଏ ମାସରେ ବି ଏତେ ଇଲେକ୍ଟ୍ରି ବିଲ୍ କେମିତି ଦେବି?
7: ଆରେ ରାଜୁ ଭାଇ, ପିଏମ୍ ସୂର୍ଯ୍ୟଘର ଯୋଜନାର ୟୁଏଲ୍ଏ ମଡେଲ ଥାଉ ଥାଉ ତୋର ଏତେ ଚିନ୍ତା କାହିଁକି ଯେ? ମୁଁ ତ ମୋ ଘରେ ସୋଲାର ଲଗେଇଦେଲିଣି, ବିଜୁଳି ବିଲ୍ ଟେନସନରୁ ମୁଁ ପୁରା ମୁକ୍ତି।
6: ସତରେ ଭାଇ?
7: ହଁ ଭାଇ, ମାତ୍ର 1875 ଟଙ୍କାରେ। ପୁଣି ଏଥିରେ ବାର୍ଷିକ 5,000 ଟଙ୍କା ପର୍ଯ୍ୟନ୍ତ ବିଜୁଳି ବିଲ୍ରେ ସଞ୍ଚୟ ହେବ, ତା ସହ 5 ବର୍ଷ ଯାଏ ମେଣ୍ଟେନାନ୍ସ ଖର୍ଚ୍ଚ ବି ନାହିଁ।
6: ଆଜ୍ଞା ହଁ, ଆଜି ହିଁ ଅଧିକ ସୂଚନା ପାଇଁ ନିକଟସ୍ଥ ବିଦ୍ୟୁତ କାର୍ଯ୍ୟାଳୟ ଅଥବା 1800345718 ଯୋଗାଯୋଗ କରନ୍ତୁ।

ଗୀତାଞ୍ଜଳି କାର୍ଯ୍ୟକ୍ରମ ରହିଛି ପୂର୍ବାହ୍ନ 10:02। ପୂର୍ବାହ୍ନ 10:30ରେ ପ୍ରଚାର କରିବୁ ନାଟକ ସୂର୍ଯ୍ୟ ପରାଗ। ମହିଳାଙ୍କ ନିମନ୍ତେ କାର୍ଯ୍ୟକ୍ରମ ବସୁନ୍ଧରା ଦିନ 1:20। ଆଜିର ବିଷୟ ସୁଖୀ ସଂସାର ପାଇଁ ପରିବାର ନିୟୋଜନ। ଏ ସମ୍ପର୍କରେ ହେନାନି ଆନନ୍ଦଙ୍କ ସହିତ ଏକ ସାକ୍ଷାତକାର ଶୁଣିପାରିବେ। ଇନ୍ଦ୍ରଧନୁ କାର୍ଯ୍ୟକ୍ରମ ସନ୍ଧ୍ୟା 5:30ରେ ଆକାଶବାଣୀ କଟକ କେନ୍ଦ୍ରରୁ ରିଲେ କରି ପ୍ରଚାର କରିବୁ କାର୍ଯ୍ୟକ୍ରମ ଯୁବବାଣୀ।

ଆଦିବାସୀ ଗୀତକ୍ରମରେ ଶୁଣିବେ ଓରାମ ଗୀତ। ବନସୁରଭି କାର୍ଯ୍ୟକ୍ରମରେ ସନ୍ଧ୍ୟା 6:02ରେ ପରିବେଷଣ କରିବେ ନେତ୍ରାନନ୍ଦ ଓରାମ ଏବଂ ସାଥୀ କଳାକାର। ରାମଚରିତ ମାନସ ସନ୍ଧ୍ୟା 6:10ରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଲବମ୍ ଗୀତ ପ୍ରଚାର କରିବୁ ରାତି 7:30ରେ ଆକାଶବାଣୀ କଟକ କେନ୍ଦ୍ରରୁ ରିଲେ କରି ପ୍ରଚାର କରିବୁ କାର୍ଯ୍ୟକ୍ରମ ବନାନୀ। ପାରମ୍ପରିକ ଗୀତର କାର୍ଯ୍ୟକ୍ରମରେ ଶୁଣିବେ ପଲ୍ଲୀ ଗୀତ ରାତି 8:00। ରାତି 8:15ରେ କାର୍ଯ୍ୟକ୍ରମ ସାୟନ୍ନର ଅନୁଭବ। ଲୋକଗୀତ କ୍ରମରେ ଶୁଣିବେ ଦାସକାଠିଆ ରାତି 10:00ରେ ପରିବେଷଣ କରିବେ କ୍ଷେତ୍ରବାସୀ ଶତପଥୀ ଏବଂ ସାଥୀ କଳାକାର। ଚିରନ୍ତନୀ କାର୍ଯ୍ୟକ୍ରମ ରାତି 10:30ରେ ଶୁଣିଲେ କାର୍ଯ୍ୟକ୍ରମରେ ସୂଚନା ଆକାଶବାଣୀ କେନ୍ଦୁଝର। ସମୟ ପୂର୍ବାହ୍ନ 10:02 ପ୍ରଚାର କରୁଛୁ କିଛି କଥା କିଛି ଗୀତର କାର୍ଯ୍ୟକ୍ରମ ଗୀତାଞ୍ଜଳି। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଅନିତା ତିର୍କି। ଗୀତାଞ୍ଜଳି ଅଗଣାକୁ ଆପଣଙ୍କୁ ସ୍ୱାଗତ, ନମସ୍କାର।

ଶ୍ରୋତାବନ୍ଧୁ, କଥାରେ ଅଛି, ଲେମ୍ବୁ ଅତି ଚିପୁଡ଼ିଲେ ପିତା, ଅର୍ଥାତ୍ ଯେକୌଣସି କଥା ବା ବିଷୟ ଅତ୍ୟଧିକ ହେଲେ ତାହା ଭଲ ହେବା ବଦଳରେ ଖରାପ ଫଳ ଦେଇଥାଏ। ସ୍ୱାଦଠାରୁ ଅଧିକ ଲୁଣ ହେଲେ ତରକାରୀ ଲୁଣିଆ ଲାଗେ, ପାଟିକୁ ରୁଚି ନଥାଏ। ଆବଶ୍ୟକ

ମାତ୍ରାଠାରୁ ଅଧିକ ଔଷଧ ସେବନ କଲେ ତାହା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ସାଜେ। ଯାହା ସହ ଯେତିକି ନିବିଡ଼ତା ଦରକାର ତାଠାରୁ ଅଧିକ ହେଲେ ସମ୍ପର୍କରେ ତିକ୍ତତା ଆସେ। କେବଳ ଏସବୁ କଥାରେ ନୁହେଁ, ଯେକୌଣସି କ୍ଷେତ୍ରରେ ହେଉ ନା କାହିଁକି ଅତିଟା ସବୁବେଳେ ଖରାପ, ଜନସଂଖ୍ୟା ମଧ୍ୟ ଏଥିରୁ ବାଦ୍ ଯାଏ ନାହିଁ। ପ୍ରକୃତରେ ଜନସଂଖ୍ୟା ବୃଦ୍ଧି ଦେଶର ପ୍ରଗତି ପଥରେ ଗୋଟିଏ ବଡ଼ ସମସ୍ୟା।

0: କେନ୍ଦୁଝର ଜିଲ୍ଲାର ବିଶ୍ୱାସ ଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲେରୀ ଓ କନକ ଗାର୍ମେଣ୍ଟସ୍।
1: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲେରୀକୁ ଆସନ୍ତୁ।
0: କନକ ଜୁଏଲେରୀ, ବିଏସ୍ ମଲ, ଧୋପାଡିଆ ଛକ, କେନ୍ଦୁଝର। ମୋବାଇଲ 9437632517।
2: QR କୋଡ ସ୍କାନ କରନ୍ତୁ, 5000 ର କ୍ୟାସବ୍ୟାକ୍ ପାଆନ୍ତୁ। ବାଃ, ଆଜି ବଢିଆ ଦିନ।
3: ଫସିଲା
4: UPI ପିନ୍ ଏଣ୍ଟ୍ରିଂ କେବଳ ଟଙ୍କା ପଠାଇବା ପାଇଁ ଉଦ୍ଦିଷ୍ଟ।
5: RBI କହେ,
4: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
6: ଘର ଖର୍ଚ୍ଚ ପାଇଁ ପଇସା ଦିଅ ହଜବେଣ୍ଡ ଜି।
7: ଇଏ ସୌଦାର 15000, ପରିବାର 2000।
6: ଆଉ ଲାଇଟ ବିଲ୍?
7: ଏବେ ଜିରୋ ପଇସା କେମିତି ଦେବି?
6: ଓହୋ, ଭୁଲି ଯାଇଥିଲି, ଏବେ ତ ସୋଲାର ପ୍ୟାନେଲ ଲାଗି ଯାଇଛି ନା, ତାହେଲେ ଯୋଉ 4000 ବଞ୍ଚିଲା ସେଥିରେ ସପିଂ କରାଯାଉ।
7: ନିଶ୍ଚୟ, PM ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।
8: ଘରେ ଘରେ ସୂର୍ଯ୍ୟ ଘର।
0: ସଚେତନତା ଅଭାବରୁ ଜନସଂଖ୍ୟା ବୃଦ୍ଧି କେବଳ କୌଣସି ପରିବାର ବା ଜାତିର ସମସ୍ୟା ନୁହେଁ, ଏହା ସାରା ଦେଶର ସମସ୍ୟା। ଆଜି ବିଶ୍ୱ ଜନସଂଖ୍ୟା ଦିବସ, ୱାର୍ଲଡ ପପୁଲେସନ୍ ଡେ। ଏହା ପ୍ରତିବର୍ଷ ଜୁଲାଇ ମାସ 11 ତାରିଖ ଅର୍ଥାତ୍ ଆଜିର ଦିନରେ ପାଳନ କରାଯାଏ। ଜନସଂଖ୍ୟା ସମ୍ବନ୍ଧିତ ସମସ୍ୟା ଆଉ ତା'ର ନିୟନ୍ତ୍ରଣ ଉଦ୍ଦେଶ୍ୟରେ ସଚେତନତା ସୃଷ୍ଟି ଏହି ଦିବସର ମୂଳ ଲକ୍ଷ୍ୟ। ଜାତିସଂଘର ଅନୁମୋଦନ କ୍ରମେ ପ୍ରତିବର୍ଷ ଜୁଲାଇ 11 ତାରିଖରେ ପାଳନ କରାଯାଉଛି ଏହି ଦିବସ। ପରିବାର ନିୟୋଜନ, ଲିଙ୍ଗଗତ ସାମର୍ଥ୍ୟ, ଦାରିଦ୍ର୍ୟ, ମାତୃସ୍ୱାସ୍ଥ୍ୟ, ମାନବିକ ଅଧିକାର ପରି ଜନସଂଖ୍ୟା ସମ୍ପର୍କିତ ବିଭିନ୍ନ ସମ୍ବେଦନଶୀଳ ବିଷୟ ବାବଦରେ ଅବଗତ କରିବା ଏହି ଦିବସ ପାଳନର ଉଦ୍ଦେଶ୍ୟ।

ଆମ ଦେଶରେ ଜନସଂଖ୍ୟା ବୃଦ୍ଧିର ରହିଛି ଅନେକ କାରଣ। ପ୍ରଥମତଃ ଜନସାଧାରଣଙ୍କ ମଧ୍ୟରେ ଜନସଂଖ୍ୟା ବୃଦ୍ଧିର କୁପ୍ରଭାବ ଏବଂ ଶିକ୍ଷାର ଅଭାବ। ନାରୀ ଶିକ୍ଷାର ଅବହେଳା ଏବଂ କୁସଂସ୍କାରର ବଶବର୍ତ୍ତୀ ହୋଇ କମ୍ ବୟସରୁ ବିବାହ କରିବା ଜନସଂଖ୍ୟା ବୃଦ୍ଧିର ଅନ୍ୟ ଗୋଟିଏ କାରଣ। ଭାରତର ଅଧିକାଂଶ ମା' ବାପା କନ୍ୟା ସନ୍ତାନଠାରୁ ପୁତ୍ର ସନ୍ତାନକୁ ଅଧିକ ପ୍ରାଧାନ୍ୟ ଦିଅନ୍ତି, ଆଉ ପୁଅଟିଏ ପାଇବା ଈଶ୍ୱରଙ୍କ ବରଦାନ ଭଳି ଭ୍ରାନ୍ତ ଧାରଣା ରଖି ହୋଇଥାନ୍ତି ବହୁ ସନ୍ତାନର ଅଧିକାରୀ। ଜନସଂଖ୍ୟା ଯେକୌଣସି ଦେଶର ପରିସମ୍ପତ୍ତି, କାରଣ ଏହା ଅର୍ଥବ୍ୟବସ୍ଥାକୁ ଶ୍ରମଶକ୍ତି ଯୋଗାଏ। ମାତ୍ର ଜନସଂଖ୍ୟାର ଅଭିବୃଦ୍ଧି ଅଧିକ ହେଲେ ତାହା ପରିସମ୍ପତ୍ତି ହେବା ପରିବର୍ତ୍ତେ ଦେଶ ପାଇଁ ବୋଝ ତଥା ସଙ୍କଟର କାରଣ ସାଜେ। ଜନସଂଖ୍ୟାର ବୃଦ୍ଧି ଦେଶର ଜାତୀୟ ସମ୍ବଳକୁ ପ୍ରଭାବିତ କରେ। ଖାଦ୍ୟ ସମସ୍ୟା, ବେକାରୀ, ଦାରିଦ୍ର୍ୟ, ପ୍ରଦୂଷଣ, ଦୁର୍ନୀତି, ଗମନାଗମନ, ନିମ୍ନମାନର ଜୀବନ, ଜଙ୍ଗଲ କ୍ଷୟ, ଗୃହ ସମସ୍ୟା, ଅପରାଧ ବୃଦ୍ଧି ସାଙ୍ଗକୁ ସାମାଜିକ ଏବଂ ଅର୍ଥନୈତିକ ସମସ୍ୟା ସୃଷ୍ଟି କରେ। ଭାରତ ପରି ଗଣତାନ୍ତ୍ରିକ ରାଷ୍ଟ୍ରରେ ସାମାଜିକ ବିଶୃଙ୍ଖଳା ସୃଷ୍ଟି ହୁଏ ଜନସଂଖ୍ୟା ବୃଦ୍ଧିରୁ, ଯାହା ଅଶାନ୍ତିର କାରଣ।

ଆମ ସମସ୍ତଙ୍କୁ ଦରକାର ସୁସ୍ଥ ବାତାବରଣ, ସୁସ୍ଥ ପରିବେଶ, ସ୍ୱଚ୍ଛ ବାୟୁ ଆଉ ଜଳ। ତେବେ ଜନସଂଖ୍ୟା ବିସ୍ଫୋରଣ ସମସ୍ୟାର ସମାଧାନ ହୋଇପାରିଲେ ଆଗାମୀ ପିଢ଼ିଙ୍କ ପାଇଁ ସୃଷ୍ଟି ହୋଇପାରିବ ଗୋଟିଏ ସୁସ୍ଥ ବାତାବରଣ। ସରକାର କିମ୍ବା ଆଉ କାହାକୁ ଦୋଷ ନ ଦେଇ ବ୍ୟକ୍ତିଗତ ସ୍ତରରେ ପରିବର୍ତ୍ତନ ଆମ ସମସ୍ତଙ୍କ ଭିତରେ ଆସିବା ଜରୁରୀ, କାରଣ ଜନସଂଖ୍ୟା ବିସ୍ଫୋରଣ କମିଲେ ସମାଜ ବଞ୍ଚିବ। ଆଜି ପାଇଁ ରହୁଛି, ନମସ୍କାର।

ଆଜି ପାଇଁ ଏଠି ଶେଷ ହେଲା କାର୍ଯ୍ୟକ୍ରମ ଗୀତାଞ୍ଜଳି। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଅନିତା ତିର୍କୀ, ଆକାଶବାଣୀ କେନ୍ଦୁଝର। ସମୟ ପୂର୍ବାହ୍ନ 10:30 ପ୍ରଚାର କରୁଛୁ ନାଟକ ସୂର୍ଯ୍ୟ ପରାଗ।

0: ସକାଶେ ତୁମ ଉପସ୍ଥିତି ଜାଣିପାରୁନୁ। ତୋର ଏମିତି ଗୋଟେ ଆବିଷ୍ଟ ମୁହୂର୍ତ୍ତରେ ହଠାତ୍ ଘର ଭିତରକୁ ପଶିଯିବାଟା ମୁଁ ଉଚିତ ମନେ କଲିନି। ମୁଁ ଥାଉ ଥାଉ ମୋ ଫଟୋ ଚାରିପଟେ ବୁଲିଣା ବସା ଜମିଗଲାଣି। ମୁଁ ଗଲା ପରେ ମୋ ଫଟୋର ଅବସ୍ଥା କ'ଣ ହବ କହିଲୁ? ହୁଏତ ଚିତ୍ରକୁ ଏଠା ସ୍ଥାନାନ୍ତରିତ କରାଯାଇ ଖଟ ପାଇଁ ରଖି ଦିଆଯିବ।
1: କାହିଁକି ଯିବାର ପ୍ରୋଗ୍ରାମ କରିଛୁ ନା କ'ଣ?
0: ଏ ପୃଥିବୀ ବାହାରକୁ।
1: ଓ ସେଇଥିପାଇଁ ତାହେଲେ ନିଜ ଦେହକୁ ଆଣୁଥିଲା ପରେ ଫଟୋ ଦେହ ହାତ ବୁଲେଇ ପଶୁଥିଲୁ। ଆରେ ମୂର୍ଖ, ତୁ କ'ଣ ଏତିକି ଜାଣିନୁ ଯେ ମଣିଷ ବଞ୍ଚିଥିଲା ବେଳେ ତା ଫଟୋକୁ କେହି ପଚାରନ୍ତିନି ବୋଲି?
0: ଆରେ ସେମିତି ଠିଆ ହେଇ ଲେଖି ମରିଛି କ'ଣ? ସେଇଠି ବସ୍
1: ଦେବାଶିଷ, ତୋ ଫଟୋ ଠାରୁ ତୁ ଆହୁରି ସୁଖିଆ ଦିଶୁଛୁ।
0: କଥା କ'ଣ? ତିନି ଚାରି ଦିନ ହେବ ଅଫିସ ବି ଯାଇନୁ।
1: କେବଳ ଅଫିସ ନୁହେଁ, ଏ ପୃଥିବୀର ସବୁଦିନ ପାଇଁ ଛୁଟି ନେବାର ସମୟ ମୋର ଆସିଗଲାଣି। ସେଇଥିପାଇଁ ପ୍ରସ୍ତୁତ ହେଉଛି।
0: କାହିଁକି କ'ଣ ଅଛି ମିଶେଷଙ୍କ ସାଙ୍ଗେ ତୁମ ଗଣ୍ଡଗୋଳ?
1: ଗଣ୍ଡଗୋଳ ଜାଣି ତ ପରାଜୟର ଜ୍ଞାନୀ। କ'ଣ ପାଇଁ ପୃଥିବୀ ଛାଡ଼ିବା ପାଇଁ ଗୋଟିକି ବସୁଛୁ?
0: ସେସବୁ କିଛି ନୁହେଁ। ଏ ପ୍ରଫେସର ଗଣ୍ଡଙ୍କ ପ୍ରେସ୍କ୍ରିପ୍ସନ୍ଟା ଦେଖ, ସବୁ ବୁଝିପାରିବୁ।
1: କାହିଁକି ଦେଖେ,
0: ହଁ ପ୍ରେସ୍କ୍ରିପ୍ସନ୍ ଦେଖିବା ଆଗରୁ ମୋ ବେକ ଉପରୁ ଆବୁଟା ଟିକେ ଦେଖ।
1: କାହିଁ?
0: ତୋ ବେକ ଉପରେ ଆବୁ ଥିବାର ତ ମୁଁ କେବେ ଦେଖିନି। କେବେଠୁ ସେ ଆବୁଟା ହେଲାଣି?
1: ଏଇ ପାଞ୍ଚ ଛଅ ମାସ ହବ।
0: ଠିକ୍ ସାର୍ କଲର୍ ପଡ଼ିଥିବାରୁ ବାହାରକୁ ଦେଖାଯାଉନି।
1: ଏଇଟା ତ ସେମିତି ବିଶେଷ ଧରଣର ଆବୁ ପରେ ଜଣାଯାଉନି।
0: ତାଛଡ଼ା ପ୍ରଫେସର ପଣ୍ଡା ତ ଆଡଭାଇସ୍ କରିଛନ୍ତି ବାୟୋପ୍ସି କରିବାକୁ।
1: ତୁ ବାୟୋପ୍ସି କରିବୁ ନା?
0: ନାଁ, ମୁଁ ଭାବୁଛି ବାୟୋପ୍ସି କରିବିନି।
1: କାହିଁକି?
0: ବାୟୋପ୍ସି ନ କରିବା ପର୍ଯ୍ୟନ୍ତ କ୍ୟାନ୍ସର ହୋଇଥିବା କଥା ନିଶ୍ଚିତ ନୁହେଁ।
1: ବାବା, ବାୟୋପ୍ସି ରିପୋର୍ଟ ଯଦି ପ୍ରମାଣ କରେ ତତେ କ୍ୟାନ୍ସର ହୋଇନି ବୋଲି,
0: ତାହେଲେ ତୁମର ପୁରା ହୋଇଯିବ।
1: ତୁ ଅନ୍ୟ ହୋଇଯିବୁ।
0: ଆଉ ଯଦି ରିପୋର୍ଟ ପ୍ରମାଣ କରେ ମୋତେ କ୍ୟାନ୍ସର ହୋଇଛି, ତେବେ ମୁଁ ସେଇଠି ମୋର ମୃତ୍ୟୁର ଛବି ଦେଖିବା ଆରମ୍ଭ କରିବି, ଦିନ ଗଣିବି।
1: ତୋ ବାପାଙ୍କ କଥା କ'ଣ ହେଲା ତୋର ମନେ?
0: ତୋ ବାପାଙ୍କୁ କ୍ୟାନ୍ସର ହୋଇଛି ବୋଲି ବାୟୋପ୍ସି ରିପୋର୍ଟରୁ ଜୋର ଜଣାପଡ଼ିଲା। ତାର ଦୁଇ ବର୍ଷ ଆଗରୁ ତାଙ୍କୁ କ୍ୟାନ୍ସର ହେଲାଣି ବୋଲି ଡାକ୍ତର ମତ ଦେଲେ।
1: ଆଉ ସବୁଠୁ ଆଶ୍ଚର୍ଯ୍ୟର କଥା, ତାଙ୍କ ଦେହରେ କ୍ୟାନ୍ସର ଦୁଇ ବର୍ଷ ପର୍ଯ୍ୟନ୍ତ ବଢ଼ୁଥିଲା, ଅଥଚ ବାପା ଆଗରୁ ଟିକେ ବି ସୁରାକୁ ପାଇଲେନି।
0: ହଁ, ତାଙ୍କୁ କ୍ୟାନ୍ସର ହୋଇଛି ବୋଲି ନ ଜଣାଇବା ପର୍ଯ୍ୟନ୍ତ ସେ ସ୍ୱାଭାବିକ ଥିଲେ। କିନ୍ତୁ ଯେଉଁଦିନ ଜାଣିଲେ ତାଙ୍କୁ କ୍ୟାନ୍ସର ହୋଇଛି, ସେଇଦିନଠୁ ବିଛଣା ଭାବିଲେ ଯେ ଆଉ ଉଠିଲେନି। ମୁଁ ଜାଣେ ତୋ ରୋଗ ପାଇଁ ଚିକିତ୍ସା ଯେତିକି ଆବଶ୍ୟକ, ମନୋବଳ ତାଠୁ ବେଶୀ ଆବଶ୍ୟକ।
1: ମନୋବଳ କଥା ତୁ କହୁଛୁ ଯେ
0: କ'ଣ? ନେଇ ମନରେ ଦମ୍ଭ ଥିବ ଜଣେ ରୋଗୀ, ଏ ରୋଗରେ ଏପର୍ଯ୍ୟନ୍ତ ଔଷଧ ବାହାରିନି,
1: ଏକଥା ଜାଣୁଛୁ ତୁ?
0: ନା ନା, ତୋର ଏକଥାରେ ମୁଁ ଏକମତ ନୁହେଁ।
1: ଆମେ କ୍ୟାନ୍ସର ରୋଗ ପାଇଁ ଏପର୍ଯ୍ୟନ୍ତ ଅଦର୍ଥ ଔଷଧ ବାହାରିନି ସତ, କିନ୍ତୁ ରୋଗର ପ୍ରାଥମିକ ଅବସ୍ଥାରେ ଚିକିତ୍ସା କଲେ କେତେ କ୍ଷେତ୍ରରେ ସୁଫଳ ମିଳୁଛି, ରୋଗର ଯନ୍ତ୍ରଣା ଅନେକଟା ଲାଘବ ହେଉଛି। ସେ ଯାହା ହେଉ, ତୁ ମନୋଦମ୍ଭ କର, ଆଶାବାଦୀ ହ, ବାୟୋପ୍ସି କରା। ମୋ ମନ କହୁଛି ତାକୁ କ୍ୟାନ୍ସର ହେଲେ
0: ତମେ ସେ ମୋତେ ସାନ୍ତ୍ୱନା ଦେବା ପାଇଁ ଏସବୁ କହୁଛ।
1: ମୁଁ ଜାଣେ ଜଣେ ବନ୍ଧୁ ଠିକ୍ ତାର ବନ୍ଧୁକୁ ଏହି ପରାମର୍ଶ ଦେବା କଥା।
0: ତୁ ଦେଲୁ,
1: ତୁ କର୍ତ୍ତବ୍ୟ କରିଛୁ।
0: ପରୀକ୍ଷଣ ପରେ ନିଜକୁ କ୍ୟାନ୍ସର ହୋଇଛି ବୋଲି ଧରି ନେଇ ଅଧର୍ଯ୍ୟ ହେବାଟା ତୋ ପରି ଜଣେ ଉଚ୍ଚ ଶିକ୍ଷିତ ଦାୟିତ୍ୱ ସମ୍ପନ୍ନ ଲୋକ ପକ୍ଷେ ବୁଦ୍ଧିମାନ କାର୍ଯ୍ୟ ନୁହେଁ।
1: ମୁଁ ଯାଉଛି, ତୁ ମୋ କଥାଟା ଧୀରସ୍ଥିର ଭାବରେ ଚିନ୍ତା କରିବୁ। କାଲି ତୁ ଅଫିସ ଯିବୁ ନା ନାହିଁ?
0: ନା, ଯିବିନି।
1: ଛୁଟି ଦରଖାସ୍ତ ଦେଇଛୁ?
0: ଭଲ କାଲି ତୁ ପଠେଇ ଦେଇଛି।
1: କେତେ ଦିନ ଛୁଟି କ'ଣ ଦେଖିଛୁ?
0: ଆଠ ଦିନ।
1: ଭାବୁଛି ମାସେ ପର୍ଯ୍ୟନ୍ତ ଛୁଟି ନେଇଛି।
0: ହଁ, ମୁଁ ତ ଆସୁଛି।
1: ଆଚ୍ଛା
0: ଶୁଣ,
1: ମଝିରେ ମଝିରେ ଆସୁଥିବୁ, ଘରେ ଏକୁଟିଆ ବସି ଭାରି ବୋର୍ ଲାଗୁଛି ରେ।
0: ହଉ, ନିଶ୍ଚୟ ଆସୁଛି।
1: ବାଏ।

0: ରହୁଛନ୍ତି। ମଝିରେ ମଝିରେ ଅଫିସ ଲୋକମାନଙ୍କୁ ଫିସ୍ ଦେବାକୁ ବି କୁଣ୍ଠିତ ହେଉନାହାନ୍ତି। ବିଭିନ୍ନ ପତ୍ରପତ୍ରିକା ମଗାଇ ପଢ଼ିବାରେ ବେଶ କିଛି ପଇସା ବି ଖର୍ଚ୍ଚ କରୁଛନ୍ତି ଆଜିକାଲି। ଆଉ ଗାଁରେ ପକାଇବାକୁ ଯେଉଁମାନେ ବିଭିନ୍ନ କାମରେ ସହରକୁ ଆସୁଛନ୍ତି ସେମାନଙ୍କ ଘରେ ରଖି ବିଭିନ୍ନ ସ୍ଥାନ ବୁଲାଉଛନ୍ତି। ଦେବରାଜ ବାବୁ, ଆପଣ ଯାହା ଶୁଣୁଛନ୍ତି ମୁଁ ବି ଠିକ୍ ସେଇଆ ଶୁଣୁଛି, ଆଉ ଏସବୁ କଥା ମଧ୍ୟ ସତ୍ୟ। ଆଚ୍ଛା, ଆଉ କିଛି କହିବାର ଅଛି?
1: ନାଇଁ ନାଇଁ, ତାଙ୍କ ଦ୍ୱାରା ସିଏ ଖର୍ଚ୍ଚ କରୁଛନ୍ତି, ଆମର କିଛି କହିବାର ନାହିଁ। କିନ୍ତୁ ମୁଁ କେବଳ ଜାଣିବାକୁ ଚାହୁଁଛି ଗୋଟିଏ କଥା, ଏତେ ବର୍ଷ ପରେ ଜଣଙ୍କର ହାବଭାବରେ ଏତେ ବଡ଼ ପରିବର୍ତ୍ତନ, ପୁଣି ଏତେ ଗୋଟେ ସମ୍ଭାବନା କିପରି?
0: ଆପଣ ଏ ବିଷୟରେ କ'ଣ କିଛି ଜାଣିନାହାନ୍ତି?
1: ଆପଣ ତ ତାଙ୍କର ଅତି ଅନ୍ତରଣ ବନ୍ଧୁ, ଜାଣିଥିଲେ ଆପଣ ହିଁ ଜାଣିଥିବେ।
0: ଶୁଣୁଛି, ମହିଳାଙ୍କ ମଣିଷ ପ୍ରକୃତି ଛାଡ଼ ହୋଇଯାଏ।
1: ମୁଁ ଆପଣଙ୍କ କଥା କିଛି ବୁଝିପାରୁନି ଅରିନ୍ଦନ ବାବୁ। ଦେବଶିଷ ବାବୁ ତ ଖୁବ୍ ସୁସ୍ଥ ଥିଲା ବୋଲି ଜଣାପଡ଼ୁଛନ୍ତି।
0: ତାଙ୍କ ବେକମଳେ ଠିକ୍ ସାତ କଲର ତଳକୁ ଗୋଟେ ହାବୁ ହୋଇଛି, ସେଇଟା କ୍ୟାନ୍ସର ହୋଇପାରେ ବୋଲି କ୍ୟାନ୍ସର ବିଶେଷଜ୍ଞ ପ୍ରଫେସର ପଣ୍ଡା ସନ୍ଦେହ ପ୍ରକାଶ କରିଛନ୍ତି।
1: ସେଥିରେ କ'ଣ
0: ଭଲରେ ଦେବାଶିଷ ବାୟୋପ୍ସି ବି କରୁନି,
1: ତାମାନେ ବାୟୋପ୍ସି ନ କରାଯାଇଥିବା ପର୍ଯ୍ୟନ୍ତ ସେ ଭାବୁଛନ୍ତି ତାଙ୍କୁ କ୍ୟାନ୍ସର ହେଉନି।
0: ଏକ୍ଜାକ୍ଟଲି, ସେ ଭାବୁଛି ବାୟୋପ୍ସିର ନ ହୋଇଥିବା ପର୍ଯ୍ୟନ୍ତ ତାଙ୍କୁ କ୍ୟାନ୍ସର ହେବା କଥାଟା ସନ୍ଦେହଜନକ। କିନ୍ତୁ ବାୟୋପ୍ସି ପରେ ଯଦି ଜଣାପଡ଼େ ତାକୁ କ୍ୟାନ୍ସର ହେଉଛି, ତେବେ ସେ ଧକ୍କା ସେ ସହିପାରିବନି।
1: କିନ୍ତୁ ପରୀକ୍ଷା ନ କରି ମନେମାନେ ଏମିତି ଭାବିଲେ ଏଇଟା ଠିକ୍ ନୁହେଁ।
0: ମୁଁ ପରା ତାକୁ ସେଇ କଥା ଅନେକ ଥର କହିସାରିଲିଣି, ସେ କାହାର କଥା ମନେ ନାହିଁ।
1: ଆଉ ପଇସାପତ୍ର ଏମିତି ଉଡ଼ାଇବାର କାରଣ କ'ଣ?
0: ସେ ଭାବୁଛି ତାକୁ ଯଦି କ୍ୟାନ୍ସର ହୋଇଥାଏ ତେବେ ପୃଥିବୀରେ ରହିକାଳ ଆଉ ବେଶୀ ଦିନ ନୁହେଁ, ଏକ ଏଇଟା ଧ୍ୟାନ ଭିତରେ ସେ ଜୀବନକୁ ଉପଭୋଗ କରିଯିବ। ଆଗ ଦିନମାନଙ୍କରେ ତାଙ୍କୁ ଯନ୍ତ୍ରଣାରେ କାନ୍ଦିବାକୁ ତ ପଡ଼ିବ, ତେଣୁ ଏବେ ସେ ହସ ହସ ମୁହଁରେ ଦିନଗୁଡ଼ାକୁ କଟେଇଦେବାକୁ ଚେଷ୍ଟା କରୁଛି।
1: ଓହ, ଏବେ ତାହେଲେ କଥାଟା ପରିଷ୍କାର ହୋଇଗଲା। ତାଙ୍କର ପୁଅ ଝିଅ ଘର ସଂସାର ସବୁ ଅଛି, ସେମାନଙ୍କ ଭବିଷ୍ୟତକୁ ଟିକେ ଦୃଷ୍ଟି ଦେବା ତ କଥା। ଅନେକ ସ୍ଥାନରେ ଦେବଶେଷ ବାବୁ ଧାର ନେଇଥିବା କଥା ମଧ୍ୟ ଶୁଣିବାକୁ ମିଳୁଛି।
0: ମୁଁ ବି ତାକୁ ସେ କଥା ବୁଝାଇ ବୁଝାଇ ଥପିଲେଣି, ସେ ଏ ପ୍ରକାର ପାଗଳ ହୋଇଯାଇଛି। ସେ କହୁଛି ମୋର ଏଠି ଆଉ କେତେଟା ଦିନ ଯେ ମୁଁ ଏ କଥା ଭାବିବି,
1: ତାଙ୍କ ଚିକିତ୍ସା ଦରକାର, ଏମିତି ଖିଆଲ କରି ତାଙ୍କୁ ଛାଡ଼ିଦେଲେ ଗୋଟେ ପରିବାର ବର୍ବାଦ ହୋଇଯିବ।
0: ସେ କାହା କଥା ଶୁଣିନି,
1: ତାଙ୍କ ସ୍ତ୍ରୀ କ'ଣ କହୁଛନ୍ତି?
0: ସେ ବି ଅତିଷ୍ଠ ହେଇଗଲାଣି।
1: ତାହେଲେ ଆମ ଅଫିସରେ ତାଙ୍କ ଯେତେ ସହକର୍ମୀ ଅଛେ ସମସ୍ତେ ସେ ତାଙ୍କୁ ବୁଝାଇବାର ଗୋଟେ ଉଦ୍ୟମ କରିଥାନ୍ତି ହୁଅନ୍ତା।
0: ହଁ, ଫଳ ଯାହା ହେଲେ କାହିଁକି ଆମେ ଉଦ୍ୟମ କରିବା, ବନ୍ଧୁ ହିସାବରେ ସେଇଟା ଆମର କର୍ତ୍ତବ୍ୟ।
1: ହଁ, ଆଜି ତ ଅଫିସ ଅନେକ ବେଳେ ଛୁଟି ହୋଇଗଲାଣି, କାଲି ତାଙ୍କୁ ବୁଝାଇବା, ସମସ୍ତେ ତ ଘରକୁ ଚାଲିଗଲେଣି, ଚାଲ ଏଥର ଆମେ ଉଠିବା।
0: ହଉ।

0: ରଖ ତମ ଟଙ୍କା, ଏତେ କମ ଟଙ୍କାରେ ମୁଁ ଘର ଚଳେଇପାରିବିନି, ମୋତେ ଟଙ୍କା ନଦେଇ ତମେ ନିଜେ ରଖ, ଘର ଚଳାଏ।
1: ମୋର ଘର ସହିତ ବିଷୟରେ କିଛି ସମ୍ପର୍କ ନାହିଁ, ଯାହା ଯେତିକି ଅଛି ସେତିକି ଉଦ୍ଧାର କରି ଛିନ୍ନ କରିବାକୁ ଚେଷ୍ଟା କରୁଛି।
0: ଏ ଘର ସହିତ ତୁମର ସମ୍ପର୍କ ନାହିଁ?
1: କହିଲି ତ ମୋ ଘରେ କ୍ୟାନ୍ସର ରୋଗୀ ଆଜି ଅଛି କାଲିକି ନଥିବି, ସେଇଥିପାଇଁ କହୁଛି ମୋର ଏ ଘର ସହିତ ସମ୍ପର୍କ ନାହିଁ। ମୁଁ ଜାଣିସାରିଲିଣି ମୋତେ ଅଳ୍ପ ଦିନ ଭିତରେ ଘର ଏ ପୃଥିବୀ ଛାଡ଼ିବାକୁ ହେବ, ମୁଁ ସବୁ ସମ୍ପର୍କ ତୁଟେଇ ଘର ଦେଖି ବସିଛି।
0: ଦରମା ଟଙ୍କାର ଏକ ଅଧେ ତମେ ଖର୍ଚ୍ଚ କରିବ, ଆମେ ଚଳିବୁ କେମିତି?
1: ମୁଁ ମୋ ନିଜ ଯତ୍ନ କରୁଛି, ମୋ ନିଜ ଖର୍ଚ୍ଚ କରି ଯାହା ପାଇବ ମୁଁ ତମକୁ ଦେବି, ସେଥିରେ ତମେ ଆଡ଼ଜଷ୍ଟ କର।
0: ତୁମ ସ୍ତ୍ରୀ ପିଲାଙ୍କ ପ୍ରତି କଣ ତୁମର କିଛି କର୍ତ୍ତବ୍ୟ ନାହିଁ? ବାହାଘର କର୍ମଙ୍କ ପରି ବାହାର ବିତରଣ ନ କରି ଘର ପ୍ରତି ଦୃଷ୍ଟି ଫେରାଇବା ଏଟା ତୁମର କର୍ତ୍ତବ୍ୟ ବୋଲି କଣ ଏ ବୟସରେ ତୁମକୁ ବୁଝିବାକୁ ପଡ଼ିବ?
1: ମାମଲାରେ ମୁଁ କେତେଦିନ ରହିବି? ମୋର ଦିନ ସମସ୍ୟା ଆସୁଛି, ଏଇ ଅଳ୍ପ ଦିନ ରହିବା ଭିତରେ ଟିକେ ଜୀବନର ସ୍ୱାଦ ଚାଖିବାର ସୁବିଧା ମୋତେ ଦିଅ। ଏଇ ଅଳ୍ପ ଦିନ ଭିତରେ କିଛି ଲୋକକୁ ମୁଁ ସାହାଯ୍ୟ କରିବାକୁ ଚାହେଁ, ସେତିକି ଲୋକ ତ ମୋ ମୃତ୍ୟୁ ପରେ ମୋତେ ମନେ ରଖିବେ।
0: ତମେ ଅତି ବେଶୀ ଭାବ ପ୍ରବଣ ହୋଇପଡ଼ୁଛ,
1: ମୋ ଦେହ ଖରାପ ହେବା ଦିନଠୁ କଣ ତୁମେ ମୋ ଦେହରେ ପରିବର୍ତ୍ତନ ଆସିଛି? ତମର କିଛି
0: ଆମର କି ପରିବର୍ତ୍ତନ ତମେ ଦେଖୁଛ?
1: ତମେ ସବୁ ମୋ ପାଖକୁ ନିଜକୁ ଦୂରେଇ ରଖୁଛ, ମୋ ସହିତ ତୁମର ଦୂରରେ ଥରେ ଦୁଇଥର ସାକ୍ଷାତ ହେଉଛି କି ନାହିଁ ସମ୍ଭବ, ମୋ ସହିତ ଏକାଠି ବସିବାକୁ ତୁମ ଘରେ ପଇଠ ଥିବାର ଲକ୍ଷ୍ୟ କରୁଛି।
0: କଣ ଏସବୁ ତୁମେ କହି ଯାଉଛ?
1: ମୁଁ ଟଙ୍କା ପଇସା ରୋଜଗାର କରିବା ମନୁଷ୍ୟ ହୋଇଥିଲେ ମୋ ସହିତ ଦୁଇରେ ଥରେ ବି ତୁମର ସାକ୍ଷାତ ହୋଇଥିଲେ, ଆଜିକାଲି ମୋ ଖାଇବାଟା ସାକ୍ଷ ହାତ ରହିଥିବା ପଠେଇ ଦେଉଛ, ଅନେକ ବନ୍ଧୁ କଥା ଛାଡ଼ ସେମାନେ ମନକୁ ନ ଆସିଲେ ନାହିଁ, ମୋ ଅନେକ ଅଛି ନାହିଁ,
0: ତୁମେ ମନକୁ ମନ ଅନେକ କଥା ଭାବି ଯାଉଛ।
1: ମୋର ଅତି ଆଖର ଲୋକମାନେ ଆସି ମୋ ଘର ପୁରେଇ ଯାଉଛନ୍ତି,
0: ସେଇଥିପାଇଁ ପାଣି ପରି ପଇସା ଖର୍ଚ୍ଚ କରି ତୁମେ ପର ମନ କିଣୁଛ, ଘର ଛାଡ଼ି ପାର୍ଟି ପିକନିକ୍ ହୋଟେଲରେ ସମୟ କଟାଉଛ।
1: ଏଥିରେ ଆସିବାର କ'ଣ ଅଛି? ଘର ଲୋକମାନେ ଯେତେବେଳେ ମୋର ମୁହୂର୍ତ୍ତ ବି ଜାଣିଲେ ସେତେବେଳେ ଖୋଳା ବଜାରରୁ କିଛି ଲୋକ କହିବାରେ ମୁଁ ସମୟ ଓ ଟଙ୍କା ଖର୍ଚ୍ଚ କରୁଛି।
0: ତୁମେ ବାୟପ୍ସି କରି ଔଷଧ ଖାଇନ କାହିଁକି? କାହିଁକି କେମିତି ପିଲାଙ୍କ ପରି ବାହାରକୁ ବୋଲି ପଇସା ବଞ୍ଚୁଛ?
1: କ୍ୟାନ୍ସର ରୋଗ ଡିଟେକ୍ଟ ନ ହେଉ ତୁମେ ମୋଠୁ ଦୂରେଇ ପାରିବ, ମୁଁ ଯଦି ବାୟପ୍ସି କରେ ଆଉ କ୍ୟାନ୍ସର ହୋଇଥିବ ଜଣାପଡ଼େ ମୋତେ ଏଘରେ ରଖିଦେବେ ତ?
0: ମନକୁ ମନ ତମେ ସବୁ କଥା କହିଯାଉଛ, ଏ ଘରେ ତମର ନିଜର ଲୋକ ଅଛନ୍ତି, ସେମାନଙ୍କ ସହିତ ପରାମର୍ଶ କରି କାମ କରିବାକୁ କେବେ ଇଚ୍ଛା କରୁଛ?
1: କ୍ୟାନ୍ସର ବୋଲି ଡାକ୍ତରମାନେ କୁହନ୍ତି, ତମେ କଥା ଜାଣିନ?
0: ଯେଉଁ ଡାକ୍ତରମାନେ କ୍ୟାନ୍ସର ପାଇଁ ଏପର୍ଯ୍ୟନ୍ତ ସଠିକ ଔଷଧ ବାହାର କରିପାରିନାହାନ୍ତି ତାଙ୍କ କଥା ଶୁଣି ଲାଭ କ'ଣ? ତମେ ବାୟପ୍ସି ନ କରିଲେ ମୁଁ କିଛି ଶୁଣିବିନି।
1: ଠିକ ଅଛି, ଆଗତ କରିବନି, ମୁଁ ଖର୍ଚ୍ଚ କରି ସାରିବା ପାଇଁ ଯାହା ବଳିବ ମୁଁ ତମକୁ ଦେବି।
0: ଯାହା ବଳିବ ସେତିକିରେ ଆମେ ଚଳିବୁ?
1: ଡକ୍ଟର ହେଲେ କହିବ ପ୍ରୋଭିଡେଣ୍ଟ ଫଣ୍ଡରୁ କିଛି ଟଙ୍କା ଉଠେଇ ତମକୁ ଦେବି, ତମେ ଘର ଖର୍ଚ୍ଚ କରିବ।
0: ତମେ ତାହେଲେ ପ୍ରୋଭିଡେଣ୍ଟ ଫଣ୍ଡରେ ହାତ ଲଗାଇ ସାରିଲଣି?
1: ସେ
0: ଟଙ୍କା ତମର ନୁହଁ କି ମୋର ନୁହଁ, ଆମ ପିଲାଙ୍କ ଭବିଷ୍ୟତ ପାଇଁ ସେ ଟଙ୍କା ରହିଛି, ସେ ଟଙ୍କା ତୁମେ ଖର୍ଚ୍ଚ କରିବା
1: ଅନ୍ୟାୟ ଦେଖିବା ପାଇଁ ମୋ କଥା ବେଳେ ନାହିଁ। ମୁଁ କେବଳ ଚାହେଁ ଜୀବନର ଅବଶିଷ୍ଟ ହାତ ଦେଇ ଦିନ ଗୁଡ଼ାକୁ ସୁଖରେ କଟେଇ ଦେବାକୁ, ଟଙ୍କା ଦେଇ ମୁଁ ଏଇଟା ମନୁଷ୍ୟର ମନ କିଣିବି, ଛୁଆଙ୍କ ମନରେ ମୁଁ ଜୀବନକୁ ଉପଭୋଗ କରିବି, ସେ ସବୁ ଦୁଇଟାକୁ ପ୍ରଦାନ କରିବି।
0: ମଧୁରଙ୍କ ପରେ ଏମିତି ନାଟକର ଡାଇଲଗ କ'ଣ ଛାଡ଼ୁଛ?
1: ମୁଁ ମଦ ପିଏ ଏକଥା କ'ଣ ତୁମେ ଜାଣିନ?
0: ତୁମେ ଏତେ ବଡ ଖୁସି ହେଲନି?
1: ବାପା ମୋ ପୁଅକୁ ଖୁସି ନାହିଁ, ମୋ ଝିଅକୁ ଖୁସି ନାହିଁ, ବାପା ଉପରକୁ ଉଠୁଛି, ଉପରକୁ ଉପରକୁ ପୃଥିବୀରେ ବଡ ଉଠିବ ନାହିଁ,

0: ସାର୍ ସାର୍ ଏଇଟା ତ କ୍ୟାନ୍ସର ସ୍ପେସିଆଲିଷ୍ଟ ଡାକ୍ତର ପଣ୍ଡାଙ୍କ ଘର।
1: ହଁ ମୁଁ ଜାଣେ।
0: ଡାକ୍ତର ପଣ୍ଡାଙ୍କ ପାଖରେ ଆପଣଙ୍କର କିଛି କାମ ଅଛି ବୋଧେ?
1: ହଁ, ନହେଲେ ଏଠିକି ଆସନ୍ତି କାହିଁକି?
0: ସାର୍ ମୁଁ ତାହେଲେ ବାହାରେ ଅପେକ୍ଷା କରିଛି, ଆପଣ ଡାକ୍ତର ପଣ୍ଡାଙ୍କ ପାଖରେ କାମ ସାରି ଆସନ୍ତୁ।
1: ନା ବାବା ଶିଷ, ଡକ୍ଟର ପଣ୍ଡାଙ୍କ ପାଖରେ ମୋର କିଛି କାମ ନାହିଁ, କାମ ଅଛି ତମର।
0: ମୋର ମୋର ତ କିଛି କାମ ନାହିଁ ସାର୍, ଡାକ୍ତର ପଣ୍ଡାଙ୍କ ପାଖରେ ମୋର କି କାମ?
1: ମୁଁ ସବୁ ଶୁଣିଛି ଦେବାଶିଷ, ସବୁ ଜାଣିଛି। ତୁମେ ଏତେ ପାଠ ପଢ଼ିଛ, ଆମ ଅଫିସରେ ତୁମେ ସବୁଠୁ ବୁଦ୍ଧିମାନ ବୋଲି ସମସ୍ତେ ସ୍ୱୀକାର କରନ୍ତି। ଅଫିସ କାର୍ଯ୍ୟରେ କୌଣସି ବିଭ୍ରାଟ ହେଲେ କିମ୍ବା କିଛି ସମସ୍ୟା ଦେଖାଦେଲେ ମୁଁ ବି ତୁମର ପରାମର୍ଶ ନିଏ। ଅଥଚ ତୁମେ କେବେଠୁ ଏତେ ପରାମର୍ଶମୁଖୀ ହୋଇଯାଇଛ?
0: ସାର୍ ସାର୍ ମୁଁ
1: ଦେବାଶିଷ
0: ସାର୍,
1: ସମସ୍ୟାର ସାମ୍ନା କରି ଶିଖ, ଧୈର୍ଯ୍ୟ ସହିତ ସମସ୍ୟାର ମୁକାବିଲା କର।
0: ସାର୍
1: ବେକମୟରେ ଛୋଟ ଆବଟା ହୋଇଛି ବୋଲି ତୁମେ ପରୀକ୍ଷା କରିବାକୁ ପଡ଼ୁଛ ନା? ତୁମ ଭଳି ବୁଦ୍ଧିମାନ ବ୍ୟକ୍ତି ପାଖରେ ଏଇଟା ଜମା ଶୋଭା ପାଉନି। କିଛି ଦିନ ହେଲା ମୁଁ ଲକ୍ଷ୍ୟ କରୁଛି ତୁମେ କେମିତି ମନସ୍କ ରହୁଛ, ବିଦ୍ୱସ୍ତ ଜଣାପଡ଼ୁଛ। ତୁମ ସହକର୍ମୀମାନଙ୍କଠାରୁ ମୁଁ ତୁମ ବିଷୟରେ ସବୁ ଖବର ସଂଗ୍ରହ କରିଛି। ଶେଷରେ ଏହି ସିଦ୍ଧାନ୍ତରେ ପହଞ୍ଚିଲି ଯେ ମୋତେ ହିଁ ଏହାର ସମାଧାନ କରିବାକୁ ହେବ, ଆଉ ଆଜି ସେଇଥିପାଇଁ ତୁମକୁ ଏଠିକି ମୁଁ ନେଇ ଆସିଛି।
0: ସାର୍ ସେସବୁ କିଛି ନୁହେଁ, ଆପଣ ମୋ ବିଷୟରେ ଜଣେ ବ୍ୟସ୍ତ ହୁଅନ୍ତୁନି, ମୁଁ ଠିକ୍ ଅଛି।
1: ମୋଟେ ନୁହଁ, ତୁମେ ନିଜେ ଯଦି ନିଜର ସମାଧାନ କରିଦେଇପାରିଥାନ୍ତ ତୁମକୁ ନେଇ ମୋତେ ଡକ୍ଟର ପଣ୍ଡାଙ୍କ ପାଖକୁ ଆସିବା ଦରକାର ପଡ଼ୁନଥାନ୍ତା। ତୁମର ବ୍ୟକ୍ତିଗତ ବ୍ୟାପାରରେ ବାଧ୍ୟ ହିଁ ମୋତେ ହସ୍ତକ୍ଷେପ କରିବାକୁ ପଡ଼ୁଛି। ଆଇ ଆମ୍ ସରି ଦେବାଶିଷ।
0: ଆପଣଙ୍କର ଗୁରୁଜନ ଆପଣଙ୍କୁ ମୁଁ ଭକ୍ତି କରେ, ସମ୍ମାନ କରେ,
1: ତାହେଲେ ମୋ କଥା ମାନ, ଡକ୍ଟର ପଣ୍ଡା ପାଖକୁ ଚାଲ।
0: ସାର୍ ସାର୍ ମୁଁ ଆଉ ଦିନ ଆସିବି।
1: ନା ଦେବାଶିଷ, ଆଉ ଡେରି କରିବା ଭଲ ନୁହେଁ।
0: କିନ୍ତୁ କିନ୍ତୁ
1: କେତେ ପ୍ରଶ୍ନ ନାହିଁ ଦେବାଶିଷ, ମୋତେ ତୁମେ ଜାଣି ହେବ ନା କାହିଁକି, ମୁଁ ତୁମର ଭଲ ପାଇଁ ହିଁ କହୁଛି।
0: କିନ୍ତୁ ସାର୍ ମୋର ତ କିଛି
1: ହେଉନି, କିଏ କହୁଛି ତୁମର କିଛି ହେଇଛି ବୋଲି? ତୁମେ ନିଜେ ହିଁ ତ ନିଜକୁ ସନ୍ଦେହ କରୁଛ, ଆଉ ସେଇଥିପାଇଁ ତ ମୋତେ ବାଧ୍ୟ ହୋଇ ହସ୍ତକ୍ଷେପ କରିବାକୁ ପଡ଼ିଲା।
0: ମୋତେ ବିଶ୍ୱାସ କର ସାର୍, ଠିକ୍ ଅଛି
1: ଦେବାଶିଷ
0: ସାର୍,
1: ମୁଁ ଡକ୍ଟର ପଣ୍ଡାଙ୍କ ସହିତ ଟେଲିଫୋନ୍ରେ କଥାବାର୍ତ୍ତା କରି ସବୁ ଜାଣେ। ମୁଁ ଜାଣେ ତୁମର କିଛି ହେଇନି, କିନ୍ତୁ ତୁମେ କ୍ୟାନ୍ସର ଆଶଙ୍କାରେ ପରୀକ୍ଷା କରିବାକୁ ଭୟ କରୁଛ। ମୁଁ ଚାହେଁ ତୁମେ ସେ ସନ୍ଦେହ ଦୂର ହୋଇଯାଉ, ଭଗବାନ କରନ୍ତୁ ତୁମେ ପୂର୍ବ ଭଳି କର୍ମଠ ଚିନ୍ତା ସଙ୍ଗୀତ ମଣିଷ ଭଳି ଆଗେଇ ଚାଲ।
0: ସାର୍
1: ଆଶା ଦେବାଶିଷ, ଡକ୍ଟର ପଣ୍ଡା ଅପେକ୍ଷା କରେ।

0: ଆରେ ଘରଟା ଭିତରେ ବସି କଣ କରୁଛୁ? ମନଟାରେ ଶୋଇବାକୁ ଭଲ ଲାଗୁଛି ନା କଣ?
1: ଲୋପା, ତମେ କଣ ଆଜି ମୋ ବୁଝରେ ବସିଗଲଣି?
0: ତମେ କଟକ ଯିବାକୁ ଜମା ମଙ୍ଗିବନି? କିନ୍ତୁ ଗୋଟେ ଜିନିଷ ଆଣିଥିଲି ତମକୁ ଦବାକୁ, ନା ନବ ଦିଦି ଫେରେଇ ନେବି? ହେଇ ଦେଖ ଏଇଟା
1: କହିଲୁ,
0: ଦେଖ ଏଇଟା କଣ ହେଇପାରେ? ମୋତେ
1: ନୁହେଁ
0: ନା ବାବା, ନା ତମ ବାୟୋପ୍ସି ରିପୋର୍ଟ।
1: ବାୟୋପ୍ସି ରିପୋର୍ଟ? ନାଇଁ
0: ମୋତେ କିଛି ଉପହାର ନଦେଲେ ମୁଁ ଦେବିନି।
1: ମାନେ ସେ ରିପୋର୍ଟ କଣ ଶୁଭ ଖବର ଅଛି?
0: ଦେଖ ମୋତେ ଦେଖ ସେ ରିପୋର୍ଟ। ଅବିଶ୍ୱାସ କରିବାର ଆଉ କଣ ଅଛି?
1: ଏତେ ଖୁସି, ଏତେ ଖୁସି
0: ଅନୁଭବ ମୋ ଜୀବନରେ ତ ଆଜି ଦିନଟା ସବୁଠୁ ଖୁସି ଦିନ। ରିପୋର୍ଟ ଆମ ପାଇଁ କେତେ ଖୁସି ଆଣିଦେଇଛି କହିଲ? ଆଜି ମୋର ହଜିଲା ସୁଖକୁ ଫେରି ପାଇଛି।
1: ଏତେ
0: ଦିନ ପରେ ଭଗବାନ ମୋ ଗୁହାରି ଶୁଣିଲେ। କଣ କହୁଛ?
1: ଛାତେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଇ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଆକାଶବାଣୀ କେନ୍ଦୁଝର ସମୟ ପୂର୍ବାହ୍ନ 11 ବାଜିବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। କ୍ଷମା କରିବେ, ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ।
1: आप सुन रहे हैं विविध भारती राष्ट्रीय सेवा, देश की सुरीली धड़कन। मैं हूं आपकी रेडियो सखी ममता सिंह और लेकर आई हूं चित्रपट संगीत।

0: ହେଡିଙ୍ଗ କ୍ଲିକ୍ କରନ୍ତୁ ନାହିଁ। ସାଇବର କ୍ରାଇମ ହେଲ୍ପଲାଇନ 1930 ମନେ ରଖନ୍ତୁ। SBI ସଚେତନ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: ଆଦିବାସୀ ଗୀତରେ ପ୍ରଚାର କରୁଛୁ ସାନ୍ତାଳୀ ଗୀତ ପରିବେଷଣ କରିଛନ୍ତି କାନୁ ହାଁସ୍ତା ଏବଂ ସାଥୀ।

ଆଦିବାସୀ ଗୀତରେ ପ୍ରଜରକୁଲୁ ସାନ୍ତାଳୀ ଗୀତ ପରିବେଷଣ କରିଥିଲେ କାନୁ ହାଁସ୍ତା ଏବଂ ସାଥୀ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ।

0: ଆକାଶବାଣୀ କେନ୍ଦୁଝର, ସମୟ ବର୍ତ୍ତମାନ ଆମ ଷ୍ଟୁଡ଼ିଓ ଘଡ଼ିରେ ଦିନ 1:20। ପ୍ରଚାର କରୁଛୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ବସୁନ୍ଧରା। ପ୍ରଯୋଜନା ଅନିତା ତିର୍କି, ଉପସ୍ଥାପନା ମଞ୍ଜୁଳା ମହନ୍ତ। କେନ୍ଦୁଝର ଜିଲ୍ଲାର ବିଶ୍ୱାସଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲାରୀ ଓ କନକ ଗାର୍ମେଣ୍ଟସ।
1: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲାରୀକୁ ଆସନ୍ତୁ।
0: କନକ ଜୁଏଲାରୀ, ବିଏସ୍ ମଲ, ଧୋବାଡ଼ିଆ ଛକ, କେନ୍ଦୁଝର। ମୋବାଇଲ 9437632517।
2: ଏକ ପ୍ରକାର ସେ ପିଏମ୍ ଜୟ ଅବ ଗରିବ କି ଜୟ ବନ ଗଈ।
3: ଦେଶ

0: ନମସ୍କାର ଭଉଣୀ, ଆପଣମାନଙ୍କୁ ଅନେକ ଅନେକ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ବସୁନ୍ଧରା କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଅନିତା ତିର୍କି, ଉପସ୍ଥାପନାରେ ମୁଁ ମଞ୍ଜୁଳା ମହାନ୍ତ। ଭଉଣୀ, ଆଜି ହେଉଛି ୱାର୍ଲଡ ପପୁଲେସନ୍ ଡେ ବା ବିଶ୍ୱ ଜନସଂଖ୍ୟା ଦିବସ। ପ୍ରତିବର୍ଷ ଜୁଲାଇ 11 ତାରିଖକୁ ବିଶ୍ୱ ଜନସଂଖ୍ୟା ଦିବସ ଭାବରେ ପାଳନ କରାଯାଏ। 1998 ମସିହାରୁ ଏହି ଦିବସ ପାଳିତ ହୋଇ ଆସୁଛି। ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ହେବା ଯୋଗୁଁ ବିଶ୍ୱରେ ଜଙ୍ଗଲ କ୍ଷୟ, ପରିବେଶ ପ୍ରଦୂଷଣ ଏବଂ ବେରୋଜଗାରୀ ଭଳି ଅନେକ ସମସ୍ୟା ଦେଖାଦେଉଛି। ଯଦି ଜନସଂଖ୍ୟା ଦିନକୁ ଦିନ ବଢ଼ିଚାଲେ ତାହେଲେ ଆଗକୁ ଆମକୁ ଅନେକ ସଙ୍କଟମୟ ସ୍ଥିତି ଦେଇ ଗତି କରିବାକୁ ପଡ଼ିବ। ତେଣୁ ଜନସଂଖ୍ୟା ବୃଦ୍ଧିକୁ ରୋକିବା ଦିଗରେ ଆମେ ସମସ୍ତେ ସଚେତନ ହେବା ଆବଶ୍ୟକ। ଭଉଣୀ, ଆସନ୍ତାକାଲି ହେଉଛି ବାଲି ଓ ଧୂଳିଝଡ଼ ମୁକାବିଲା ପାଇଁ ଅନ୍ତର୍ଜାତୀୟ ଦିବସ। ସଂଯୁକ୍ତ ରାଷ୍ଟ୍ର ମହାସଭା ଦ୍ୱାରା ଜୁଲାଇ 12କୁ ଏହି ଦିବସ ପାଳନ କରିବା ପାଇଁ ଘୋଷଣା କରାଯାଇଥିଲା। ଏହି ଦିବସ ପ୍ରଥମେ 2023ରେ ପାଳନ କରାଯାଇଥିଲା। ବାଲି ଓ ଧୂଳିଝଡ଼ ଏକ ପ୍ରାକୃତିକ ବିପର୍ଯ୍ୟୟ, ଏଥିପାଇଁ ଜଳବାୟୁର ପରିବର୍ତ୍ତନ ଏକ ମୁଖ୍ୟ କାରଣ। ଏହାଦ୍ୱାରା ମଣିଷର ସ୍ୱାସ୍ଥ୍ୟ, କୃଷି, ପରିବହନ ଏବଂ ବିଦ୍ୟୁତ୍ ଗ୍ରିଡ୍ ଉପରେ ପ୍ରଭାବ ପଡ଼ିଥାଏ। ତେଣୁ ଏ ଦିଗରେ ଜନସଚେତନତା ସୃଷ୍ଟି କରିବା ହେଉଛି ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଭଉଣୀ, କଥାରେ ଅଛି ଛୋଟ ପରିବାର ସୁଖୀ ପରିବାର, ଅର୍ଥାତ୍ ଯେଉଁ ପରିବାରରେ ପିତାମାତାଙ୍କର ଗୋଟିଏ କିମ୍ବା ଦୁଇଟି ସନ୍ତାନ, ସେହି ପରିବାରକୁ ଆମେ ସୁଖୀ ପରିବାର ବୋଲି କହିଥାନ୍ତି। ସେ ଦୃଷ୍ଟିରୁ ଅନେକ ପିତାମାତା ସେମାନଙ୍କର ପରିବାରକୁ ଗୋଟିଏ କିମ୍ବା ଦୁଇଟି ସନ୍ତାନରେ ସୀମିତ ରଖିଥାନ୍ତି। ସୁଖୀ ସଂସାରଟିଏ ପାଇଁ ସେମାନେ ପରିବାର ନିୟୋଜନକୁ ଆପଣେଇଥାନ୍ତି। ତେବେ ଏହି ପରିବାର ନିୟୋଜନ କ'ଣ, ସେ ସମ୍ପର୍କରେ ଆସନ୍ତୁ ଅଧିକ କିଛି ଜାଣିବା ପାଇଁ ଆଜି କାର୍ଯ୍ୟକ୍ରମରେ ଆଲୋଚନାଟିଏ ଶୁଣିବା। ସୁଖୀ ସଂସାର ପାଇଁ ପରିବାର ନିୟୋଜନ, ଏ ସମ୍ପର୍କରେ ଆମ ସହ ଆଲୋଚନା କରୁଛନ୍ତି ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ଆସିଷ୍ଟାଣ୍ଟ ପ୍ରୋଗ୍ରାମ ମ୍ୟାନେଜର ଭାବରେ କାମ କରୁଥିବା ଜଣେ ଭଉଣୀ ହେନାନି ଆନନ୍ଦ। ତାହେଲେ ଆସନ୍ତୁ ତାଙ୍କୁ ପ୍ରଥମେ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରିବା। ମ୍ୟାଡାମ ନମସ୍କାର।
1: ନମସ୍କାର,
0: ଆପଣଙ୍କୁ ଆମ ବସୁନ୍ଧରା କାର୍ଯ୍ୟକ୍ରମକୁ ଅନେକ ଅନେକ ସ୍ୱାଗତ।
1: ବହୁତ ବହୁତ ଧନ୍ୟବାଦ।
0: ଆଜି ଆମେ କାର୍ଯ୍ୟକ୍ରମରେ ସୁଖୀ ସଂସାର ପାଇଁ ପରିବାର ନିୟୋଜନ ଏ ସମ୍ପର୍କରେ ଆଲୋଚନା କରିବା। ତେବେ ପ୍ରଥମେ ଆମକୁ କୁହନ୍ତୁ ଯେ ପରିବାର ନିୟୋଜନ କ'ଣ?
1: ଦେଖନ୍ତୁ, ପରିବାର ନିୟୋଜନ ବା ଯୋଉଟାକୁ ଆମେ କହୁ ଫ୍ୟାମିଲି ପ୍ଲାନିଂ ବା ପରିବାର ନିୟୋଜନକୁ ଆମେ ଦୁଇ ଭାଗରେ ଯଦି କରିବା, ଫ୍ୟାମିଲି ଅର୍ଥାତ୍ ପରିବାର ଆଉ ଯାହା ବି ଆମେ ପ୍ଲାନ୍ କରନ୍ତି ପରିବାରକୁ ଆଗକୁ ବଢ଼େଇବା ପାଇଁ, ଯେତେବେଳକୁ ନବବିବାହିତ ଦମ୍ପତି ବା କୌଣସି ବି ଦମ୍ପତି ସ୍ୱ ଇଚ୍ଛାରେ ଶିଶୁଟିଏ ପାଇଁ ଯୋଜନା କରିଥାନ୍ତି, ତ ଏଥିରେ କ'ଣ କେତୋଟି ପିଲା ହବ, କେବେ ପିଲା ହବ, ଦୁଇ ପିଲାଙ୍କ ଭିତରେ କେତେ ସମୟର ଅନ୍ତର ରହିବ, ଏସବୁ ଯେତେବେଳକୁ ସ୍ୱାମୀ ସ୍ତ୍ରୀ ଦୁଇ ଜଣ ପରସ୍ପରର ସହମତିରେ ବିଚାର ବିମର୍ଶ କରି ଯେତେବେଳକୁ ଯୋଜନା କରିଥାନ୍ତି, ତାକୁ ଆମେ ପରିବାର ନିୟୋଜନ ବା ଫ୍ୟାମିଲି ପ୍ଲାନିଂ ବୋଲି କହୁ।
0: ତେବେ ଏହି ପରିବାର ନିୟୋଜନର ଆବଶ୍ୟକତା କ'ଣ ରହିଛି ଗୋଟିଏ ଦମ୍ପତି ପାଇଁ ବା ଗୋଟିଏ ପରିବାର ପାଇଁ?
1: ପରିବାର ନିୟୋଜନର ନିଶ୍ଚିତ ଭାବରେ ବହୁତ ଆବଶ୍ୟକତା ରହିଛି, କାରଣ ଆଗକାଳରେ ଯେମିତି ଆମେ ଦେଖୁଥିଲେ ଆମର ଅଜା ଜେଜେବାପାଙ୍କ ଅମଳରେ ଆମର ମାନେ ବହୁତ ଜଣ ଛୁଆ ଥାନ୍ତି, ତ ଯେତେ ସମ୍ଭ୍ରାନ୍ତ ପରିବାରର ହେଲେ ମଧ୍ୟ ତାଙ୍କୁ ସେ ପିଲାମାନଙ୍କର ଭରଣ ପୋଷଣରେ ବହୁତ ଅସୁବିଧା ନିଶ୍ଚିତ ଭାବରେ ହଉଥିଲା। ତା ସହିତ ସେମାନଙ୍କର ପାଠପଢା, ସେମାନଙ୍କର ସ୍ୱାସ୍ଥ୍ୟ, ସବୁଦିନର ଯାହା ଖର୍ଚ୍ଚ, ଆଉ ପୁରା ପରିବାରଟି ଚଳେଇବା ପାଇଁ ସେମାନଙ୍କୁ ବହୁତ କଷ୍ଟ ହେଇଯାଏ। ଯେତେ ସମ୍ଭ୍ରାନ୍ତ ଘରର ହେଲେ ମଧ୍ୟ ଯେତେବେଳକୁ ପିଲା ସଂଖ୍ୟା ଅଧିକା ହେଇଯାଏ ପରିବାରଟି ନିଶ୍ଚିତ ଭାବରେ ବଡ ହେଇଯାଏ,
0: ପିଲାମାନଙ୍କର ଉପଯୁକ୍ତ ଯତ୍ନ ମଧ୍ୟ ନେଇ ହୁଏ।
1: ଆଜ୍ଞା, ପିଲାମାନଙ୍କ ଉପଯୁକ୍ତ ଯତ୍ନ ନେଇ ହୁଏନି। ଆଉ ଗୋଟେ ଜିନିଷ ହଉଛି, ଆମେ ଯୋଉ କହୁଛେ ଜଣେ ଶିଶୁଠୁ ଆଉ ଗୋଟେ ଶିଶୁ ହେବା ପର୍ଯ୍ୟନ୍ତ ମଝିରେ ଯୋଉ ଅତିକମ୍ରେ 2-3 ବର୍ଷ ଅବଧି ରଖିବା ପାଇଁ ଯୋଉ କୁହାଯାଏ, ତାର ବି କାରଣ ଅଛି ଯେ ଶିଶୁକୁ ଜନ୍ମ ଦେଇସାରିଲା ପରେ ମାଆକୁ ଯେତିକି ରିକଭର କରିବାର ଥାଏ, ତାର ସ୍ୱାସ୍ଥ୍ୟ ଯେତିକି ଭଲ ହେଲା ପରେ ଆଉ ଗୋଟେ ସୁସ୍ଥ ଶିଶୁ ସେ ଜନ୍ମ କରିପାରିବ, ସେମିତି ତାକୁ ସମୟ ବି ମିଳିନଥାଏ। ତ ଆମେ ଯେତେବେଳକୁ ପରିବାର ନିୟୋଜନ ଆପଣାନ୍ତି ସେତେବେଳକୁ ଆମର ପରିବାରଟି ଛୋଟ ହେବା ସହିତ ଶିଶୁ ଓ ମା ଉଭୟେ ସୁସ୍ଥ ହୋଇଥାନ୍ତେ, ତାଙ୍କ ଭିତରେ କୌଣସି ରୋଗବ୍ୟାଧି ଦେଖାଯିବାର ସମ୍ଭାବନା କମିଥାଏ ଓ ଶିଶୁ ଓ ମାତୃ ମୃତ୍ୟୁ ହାର ମଧ୍ୟ କମିଥାଏ। ଏହା ବ୍ୟତୀତ ଆମର ପରିବାର ନିୟୋଜନର ଆବଶ୍ୟକତା ସରକାରଙ୍କ ଦ୍ୱାରା ସବୁଆଡେ ପ୍ରଚାର ପ୍ରସାର କରାଯାଇଛି, ଛୋଟ ପରିବାର ସୁଖୀ ପରିବାର, ତାର ଅର୍ଥ ହିଁ ସେୟା। କଣ ହଉଛି, ଯେତେବେଳକୁ ଆମର ଜଣେ ଲୋକ ଯଦି ଉଦାହରଣ ସ୍ୱରୂପ 1000 ଟଙ୍କା ରୋଜଗାର କରୁଛନ୍ତି, ତ ତାଙ୍କର ଗୋଟେ ବା ଦୁଇଟି ସନ୍ତାନ ହେଲେ ସେ ସେତିକି ଅର୍ଥରେ ତାଙ୍କ ପୁରା ପରିବାର ଯେମିତି ଭରଣ ପୋଷଣ କରିପାରିବେ, ତାଙ୍କୁ ଭଲ ପାଠ ପଢ଼ାଇ ପାରିବେ, ଭଲ ଜୀବନଟେ ଦେଇପାରିବେ, ସେଇ ଜିନିଷରେ ଯେତେବେଳକୁ 4 ଜଣ ବା 5 ଜଣ ଛୁଆ ହେଇଗଲେ, ସେ ସେଇ ସୀମିତ ସମ୍ବଳରେ ସମସ୍ତଙ୍କୁ ଉପଯୁକ୍ତ ଜୀବନଟେ ଦେଇପାରିନଥାନ୍ତି, ଯାହାଫଳରେ ଆଗାମୀ ସମୟରେ ମାନେ ତାଙ୍କର ଯେହେତୁ ସ୍ୱଳ୍ପ ସମ୍ବଳରେ ସେ ଅଧିକ ଶିଶୁଙ୍କର ଭରଣ ପୋଷଣ କରିପାରିନଥାନ୍ତି, ତେଣୁକରି ତାଙ୍କୁ ଉପଯୁକ୍ତ ଶିକ୍ଷା ମିଳିନଥାଏ, ସ୍ୱାସ୍ଥ୍ୟ ସୁବିଧା ମିଳିନଥାଏ, ତ ଏହିପରି ହେଇ ଆଗକୁ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି କରିଥାଏ ଏବଂ ସେ ପିଲାମାନେ ଉପଯୁକ୍ତ ଶିକ୍ଷା ନ ପାଇ ଆଗକୁ ମଧ୍ୟ ତାଙ୍କ ଜୀବନରେ ବିଶେଷ ଭଲ କିଛି କରିପାରନ୍ତି ନାହିଁ, ବା ସେ ମାନେ ନିଜ ପରିବାରର ଆର୍ଥିକ ସ୍ଥିତିକୁ ସୁଧାରିବାରେ କୌଣସି ସାହାଯ୍ୟ କରିପାରନ୍ତି ନାହିଁ। ଏହା ବ୍ୟତୀତ ଆମର ଅଛି, ଯେମିତି ମୁଁ କହିଲି, ମାଆଟିଏ ପିଲାଟି ଜନ୍ମ ଦେଇସାରିଲା ପରେ ତାର ଶରୀରରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ହୋଇଥାଏ, ତ ତାକୁ ପୁଣି ଆଉଥରେ ସୁସ୍ଥ ହେବା ପର୍ଯ୍ୟନ୍ତ ସମୟ ଦରକାର ଥାଏ। ପରିବାର ନିୟୋଜନର ପଦ୍ଧତି କୌଣସି ଯଦି ଆମେ ନ ଆପଣାଉଛନ୍ତି, ତାହେଲେ ସେ ତୁରନ୍ତ ଆଉଥରେ ଗର୍ଭଧାରଣ କଲା ମାନେ ସେ ସମ୍ପୂର୍ଣ୍ଣ ଭାବରେ ଶାରୀରିକ ସୁସ୍ଥତା ନ ପାଇଥିବା ଯୋଗୁଁ ଯେଉଁ ପିଲାଟି ମାନେ ନୂଆ ପିଲାଟି ଯିଏ ଗର୍ଭରେ ଥାଏ ତାକୁ ମଧ୍ୟ ଉପଯୁକ୍ତ ପୋଷଣ ମିଳେ ନାହିଁ, ମା ବି ପୋଷଣ ସଠିକ୍ ଭାବରେ ପାଇପାରେ ନାହିଁ, ଛୁଆ ବି ପୋଷଣ ପାଇପାରେନି, ଯାହାଫଳରେ କି ଆମର ହାଇ ରିସ୍କ ପ୍ରେଗନେନ୍ସିର ଚାନ୍ସେସ୍ ଅଧିକା ହୋଇଥାଏ ଓ ଦୁର୍ବଳ ଶିଶୁଟି ଜନ୍ମ ହୋଇଥାଏ, ବା ପ୍ରି ଟର୍ମ ଯେଉଁଟା ଆମେ କୁହନ୍ତି ଯେ ଜଲ୍ଦି ମାନେ ସମୟ 9 ମାସରୁ ପୂର୍ବରୁ ଜନ୍ମ ହୋଇଗଲା, ତ ସେ ରିସ୍କରେ ଆସିଯାଇଥାଏ ଛୁଆଟି। ତ ଏହିପରି ବିଭିନ୍ନ ପ୍ରକାର ସମସ୍ୟା ଅଛି ଆମର ପରିବାର ପାଇଁ। ଆଉ ଏହା ବ୍ୟତୀତ ଏବେ ଆପଣ ଜାଣୁଥିବେ ଆମର ଦେଶ ଭାରତ ବିଶ୍ୱରେ ଜନସଂଖ୍ୟାରେ 1 ନମ୍ବରକୁ ପଳାଇ ଆସିଛି, ଆଗରୁ ଚାଇନା 1 ନମ୍ବରରେ ଥିଲା। ତ ଏହା କେବଳ ଆମ ପରିବାରମାନଙ୍କ ପାଇଁ ଯେ ଅସୁବିଧା କରିବ ତାହା ନୁହଁ, ଏହା ଆମର ଦେଶର ଅର୍ଥନୀତିକୁ ମଧ୍ୟ ଦୁର୍ବଳ କରିକରି ଚାଲିଛି।
0: ତେବେ ଏଇଠି ଆମେ ନିଶ୍ଚିତ ଭାବରେ କହିବା କି ଯଦି ପରିବାର ନିୟୋଜନକୁ ସମସ୍ତେ ଆପଣେଇବେ ତାହେଲେ ଜନସଂଖ୍ୟା ବୃଦ୍ଧିକୁ ମଧ୍ୟ ଆମେ ରୋକିପାରିବା ଆଉ ପରିବାରଟିଏ ମଧ୍ୟ ସୁଖରେ ଚାଲିପାରିବ।
1: ଆଜ୍ଞା, ନିଶ୍ଚିନ୍ତ ଭାବରେ, ସେଇଥିପାଇଁ ହିଁ ସରକାର 1992 ପାଖରୁ ପରିବାର ନିୟୋଜନ ପାଇଁ ବିଭିନ୍ନ ସଚେତନତା ଓ ଅଭିଯାନମାନ କରିଚାଲିଛନ୍ତି।
0: ଆମେ ତ ଆଲୋଚନା କଲେ ଯେ ପରିବାର ନିୟୋଜନ କ'ଣ ଆଉ ଏହାର ଆବଶ୍ୟକତା କେତେ ରହିଛି ଗୋଟେ ପରିବାର ପାଇଁ। ତେବେ ମ୍ୟାଡ଼ାମ୍ ଏଇଠି କୁହନ୍ତୁ କି ପରିବାର ନିୟୋଜନରେ ଯେଉଁ ସବୁ ପଦ୍ଧତି ରହିଛି ସେ ପଦ୍ଧତି ସବୁ କ'ଣ ଟିକେ ଆମ ଶ୍ରୋତା ଭଉଣୀମାନଙ୍କୁ କୁହନ୍ତୁ।
1: ଆଜ୍ଞା, ପଦ୍ଧତିମାନଙ୍କ ଭିତରେ ମୁଁ ଏହାକୁ 2 ଭାଗରେ ବିଭକ୍ତ କରିବା ପାଇଁ ଚାହିଁବି, ଯାହାକି ହେଉଛି ପର୍ମାନେଣ୍ଟ ମେଥଡ୍ ବା ସ୍ଥାୟୀ ପଦ୍ଧତି ଆଉ ଟେମ୍ପୋରାରୀ ମେଥଡ୍ ବା ଅସ୍ଥାୟୀ ପଦ୍ଧତି। ସ୍ଥାୟୀ ପଦ୍ଧତିରେ କ'ଣ ହୁଏ, ମହିଳା ବନ୍ଧ୍ୟାକରଣ ବା ପୁରୁଷ ବନ୍ଧ୍ୟାକରଣ ମାଧ୍ୟମରେ ଯେତେବେଳକୁ କୌଣସି ସ୍ତ୍ରୀ ବା ପୁରୁଷ ପରିବାର ନିୟୋଜନକୁ ଆପଣେଇଥାନ୍ତି ତାକୁ ଆମେ ସ୍ଥାୟୀ ପଦ୍ଧତି ବୋଲି କହୁ, କାରଣ ଏହା ସବୁଦିନ ପାଇଁ ତାଙ୍କର ବନ୍ଧ୍ୟାକରଣ କରାଇ ଦେଇଥାଏ, ଯାହାଫଳରେ ଆଉ ପିଲା ହୁଅନ୍ତି ନାହିଁ। ଆଉ ଅସ୍ଥାୟୀ ବନ୍ଧ୍ୟାକରଣ ପଦ୍ଧତିମାନଙ୍କ ଭିତରେ ଆମର IUCD ଅଛି, ଇଣ୍ଟ୍ରାୟୁଟେରାଇନ୍ କଣ୍ଟ୍ରାସେପ୍ଟିଭ୍ ଡିଭାଇସ୍, ଯାହାକୁ ଆମେ କହୁ IUCD ବା ଆପଣମାନେ ତାକୁ ଜାଣୁଥିବେ କପର ଟି ବୋଲିକି, ଆମର ଟିଭିରେ ଆଡଭର୍ଟାଇଜ୍ ସବୁ ଦେଖାଉଛି କପର ଟି, କପର ଟି ଅଛି। ତା ସହିତ ଆମର ଗର୍ଭ ନିରୋଧକ ବଟିକା ଅଛି ମାଲାୟନ, ତାପରେ ଛାୟା ବଟିକା ଅଛି ଏବଂ ଏମର୍ଜେନ୍ସି କଣ୍ଟ୍ରାସେପ୍ଟିଭ୍ ପିଲ୍, ଏହି 3ଟି ବଟିକା ଆସୁଛି। ତା ବ୍ୟତୀତ ଆପଣମାନେ ଅନ୍ତରା ଇଞ୍ଜେକ୍ସନ୍ ନେଇପାରିବେ ଏବଂ ଆପଣମାନେ କଣ୍ଡୋମ୍ ମଧ୍ୟ ବ୍ୟବହାର କରିପାରିବେ। ୟାକୁ ଯଦି ମୁଁ ମହିଳା ଓ ପୁରୁଷଙ୍କ ସୁବିଧା ଅନୁସାରେ ବିଭକ୍ତ କରିବି, ତାହେଲେ ସ୍ଥାୟୀ ପଦ୍ଧତିରେ ପୁରୁଷ ବନ୍ଧ୍ୟାକରଣ ଆସିବ ପୁରୁଷମାନଙ୍କ ପାଇଁ, ସେହିପରି ପୁରୁଷମାନଙ୍କ ପାଇଁ କଣ୍ଡୋମ୍ ଅଛି, ସେମାନେ କଣ୍ଡୋମ୍ ୟୁଜ୍ କରିପାରିବେ। ମହିଳାମାନଙ୍କ ପାଇଁ ମହିଳା ବନ୍ଧ୍ୟାକରଣ ପଦ୍ଧତି ଅଛି, ଆମର ଯେଉଁଟା କହିଲି IUCD ବା PP IUCD, ଯେଉଁଟା କପର ଟି, ସେ କପର ଟି ଅଛି, ତାପରେ ସେମାନେ ଗର୍ଭନିରୋଧକ ବଟିକା ଆପଣେଇ ପାରିବେ ଏବଂ ଅନ୍ତରା ଇଞ୍ଜେକ୍ସନ ମଧ୍ୟ ମହିଳାମାନେ ନେଇପାରିବେ।
0: ଏହିସବୁ ପଦ୍ଧତିକୁ ଯେତେବେଳେ ଉଭୟ ପୁରୁଷ ଓ ସ୍ତ୍ରୀ ଆପଣାଉଛନ୍ତି ବା ଆପଣେଇବେ, ସେଥିରେ କିଛି ପାର୍ଶ୍ୱ ପ୍ରତିକ୍ରିୟା ରହିଛି କି?
1: ଦେଖନ୍ତୁ, ପାର୍ଶ୍ୱ ପ୍ରତିକ୍ରିୟା କିଛି ନାହିଁ, ଆମର ପାର୍ଶ୍ୱ ପ୍ରତିକ୍ରିୟା ବୋଲି ଲୋକମାନେ ସାଧାରଣତଃ ବହୁତ ସମୟରେ ଡରିଯାଆନ୍ତି, ଯେତେବେଳକୁ ସେ ଗୋଟେ ପଦ୍ଧତି ଆପଣେଇଥାନ୍ତି ସେ ଦେଖନ୍ତି ଯେ ତାଙ୍କର ମାସିକ ଯେଉଁ ଋତୁସ୍ରାବ ହୁଏ ସେଥିରେ କିଛି ଅନିୟମିତତା ଦେଖାଯାଏ ବା ରକ୍ତସ୍ରାବ କମିଯାଇଥାଏ, ଭଲରେ ହେଇନଥାଏ, ତ ସେମାନେ ପାର୍ଶ୍ୱ ପ୍ରତିକ୍ରିୟା ଭାବି ତାକୁ ଡରି ଯାଇଥାନ୍ତି। କିନ୍ତୁ ଏହାର କୌଣସି ପ୍ରକାର ପାର୍ଶ୍ୱ ପ୍ରତିକ୍ରିୟା ସେମିତି ନଥାଏ, ଆଉ ଯେହେତୁ ଆମେ ଡାକ୍ତରଙ୍କର ପରାମର୍ଶରେ ହିଁ ଏଗୁଡ଼ାକୁ ବ୍ୟବହାର କରନ୍ତି ସେଥିପାଇଁ ବିଶେଷ କିଛି ଅସୁବିଧା କାହାକୁ ହୁଏ ନାହିଁ, କାରଣ ସେ ତାଙ୍କର ପୂର୍ବ ଯାହା ବି ଅଛି ହିଷ୍ଟ୍ରି ମେଡିକାଲ ହିଷ୍ଟ୍ରି ଦେଖିକି ହିଁ ସଜେଷ୍ଟ କରନ୍ତି। ତା ଛଡ଼ା ପାର୍ଶ୍ୱ ପ୍ରତିକ୍ରିୟା ପାଇଁ ଏଇ ଯେମିତି ମୁଁ କହିଲି ରକ୍ତସ୍ରାବ କମିଯିବା, ମାସିକ ଯେଉଁ ଋତୁସ୍ରାବ ହୁଏ ସେଥିରେ ଅନିୟମିତ ହେବା, ଠିକ୍ସେ ନ ହେବା, ତ ଏସବୁ ପାଇଁ ଯଦି କିଏ ଭୟଭୀତ ହେଉଛନ୍ତି ସେଥିପାଇଁ ଭୟଭୀତ ହେବାର କାରଣ ସେମିତି କିଛି ନାହିଁ। ଯେହେତୁ ଗର୍ଭଧାରଣ କରିବା ପ୍ରକ୍ରିୟା ଆଉ ଯାହା ବି ତାର ପଦ୍ଧତି ଅଛି ଏସବୁ ହରମୋନ୍ ସହିତ କେଉଁଠି ନା କେଉଁଠି ଜଡ଼ିତ, ସେଥିପାଇଁ ସାମାନ୍ୟ ଅନିୟମିତତା ଦେଖାଯାଏ ଯାହାକି ସମ୍ପୂର୍ଣ୍ଣ ସାଧାରଣ, ତାହା କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନୁହଁ। ତଥାପି ଯଦି ଆପଣମାନଙ୍କୁ ଡର ସେମିତି କିଛି ଲାଗେ କି ପଦ୍ଧତି ଆପଣେଇଲା ପରେ ଯଦି ଆପଣଙ୍କୁ କିଛି ଅସୁବିଧା ହୁଏ ତାହେଲେ ଆପଣ ଯେକୌଣସି ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯାଇ ଡାକ୍ତରଙ୍କ ସହିତ ପରାମର୍ଶ କରିପାରିବେ।
0: ତେବେ ମ୍ୟାଡ଼ାମ ଆପଣ ତ କହିଲେ ଏସବୁ ପଦ୍ଧତିକୁ ଆପଣେଇବା ଦ୍ୱାରା କୌଣସି ପ୍ରକାର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇ ନଥାଏ, ତେବେ ଅନେକ ମହିଳା ଏ ବିଷୟରେ ସଚେତନ ନୁହନ୍ତି ଯାହାଫଳରେ ସେମାନଙ୍କର ଅଧିକ ସନ୍ତାନ ଜନ୍ମ ହୋଇଥାନ୍ତି। ପରିବାର ନିୟୋଜନ ସମ୍ପର୍କରେ ବା ଏହିସବୁ ପଦ୍ଧତି ସମ୍ପର୍କରେ ମହିଳାମାନେ କିଭଳି ଭାବରେ ସଚେତନ ହୋଇପାରିବେ ବା ସେମାନେ ଏ ବିଷୟରେ ଜାଣିପାରିବେ ଆଉ ସେମାନଙ୍କର ପରିବାରକୁ ଗୋଟେ ସୁଖୀ ପରିବାର ଭାବରେ ଗଢ଼ିପାରିବେ?
1: ଆଜ୍ଞା, ଆମର କେଉଁ ପଦ୍ଧତି ଆପଣେଇବେ, ତାକୁ କିପରି ଚୟନ କରିବେ, ଏସବୁ ସହିତ ତାର ବ୍ୟବହାର କ'ଣ, ସମ୍ଭାବିତ ପାର୍ଶ୍ୱ ପ୍ରତିକ୍ରିୟା କ'ଣ ହେଇପାରେ, କିପରି ଭାବରେ ସଚେତନ ରହିବେ, ଏ ସମସ୍ତ ବିଷୟରେ ଆମର ମା ଓ ଭଉଣୀମାନେ ନିକଟସ୍ଥ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯାଇ ବିନା ମୂଲ୍ୟରେ ସମସ୍ତ ପ୍ରକାର ପରାମର୍ଶ ଓ ସେବା ପାଇପାରିବେ। ତା ଛଡ଼ା ଆଶା ଦିଦି ଓ ଏଏନ୍ଏମ୍ ଦିଦିଙ୍କ ସହିତ ପରାମର୍ଶ କରି ମଧ୍ୟ ଏହାର ଚୟନ କରିପାରିବେ ବା ମନରେ କୌଣସି ଡାଉଟ୍ ଥିଲେ ଆପଣ ତାଙ୍କଠୁ ବୁଝିକି ଜାଣିପାରିବେ। ତା ସହିତ ଆମର ଯେଉଁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରମାନ ଅଛି ସେଠାରେ ମଧ୍ୟ ଆମେ କାଉନ୍ସେଲିଂ ବା ମାଗଣାରେ ପରାମର୍ଶ ବ୍ୟବସ୍ଥା ଅଛି ସରକାରଙ୍କ ଦ୍ୱାରା। ଆପଣ ଗଲେ, କୌଣସି ବି ଦମ୍ପତି ଗଲେ ବା ମା ମାନେ ଗଲେ ସେଠାରେ ତାଙ୍କୁ ସମ୍ପୂର୍ଣ୍ଣ ଭାବରେ ଉଦାହରଣ ଦେଖେଇ ବୁଝେଇ ଦିଆଯାଏ। ତାକୁ ଆମେ ବାସ୍କେଟ୍ ଅଫ୍ ଚଏସ୍ ବୋଲି କହୁଛୁ। ଆମେ ଆମର ଡାକ୍ତରଖାନା ମାନଙ୍କରେ ଗୋଟେ ସବୁ ପ୍ରକାର ପଦ୍ଧତିର ଗୋଟେ ଗୋଟେ ସାମ୍ପଲ୍ ରଖିକି ଗୋଟେ ବାସ୍କେଟ୍ ଅଫ୍ ଚଏସ୍ ବନେଇଛୁ। ତା ସହିତ ଆମର ଷ୍ଟାଫ୍ ନର୍ସ ଦିଦିମାନେ ଅଛନ୍ତି ଯେଉଁମାନେ ତାଙ୍କୁ ସମ୍ପୂର୍ଣ୍ଣ ଭାବରେ କୋଉ ପଦ୍ଧତି କିପରି ଭାବରେ ବ୍ୟବହାର କରିବେ, ସେ କେତେ ସମୟ ପର୍ଯ୍ୟନ୍ତ ଗର୍ଭଧାରଣ କରିବାକୁ ଚାହୁଁନାହାନ୍ତି, ଗୋଟେ ପଦ୍ଧତି ଆପଣେଇଲେ ସେଟା କେତେ ଦିନ ପାଇଁ କାମ କରିବ, ଏ ସମସ୍ତ ଜିନିଷ ବିଷୟରେ ସେଠି ଆପଣଙ୍କୁ ମାଗଣାରେ ବୁଝାଇ ଦିଆଯିବ। ତା ଛଡ଼ା ଯେଉଁ ଆମର ଅନ୍ତରା ଇଞ୍ଜେକ୍ସନ୍ ଅଛି, ଗୋଟେ ଇଞ୍ଜେକ୍ସନ୍ ନେଲେ ତାହା 3 ମାସ ପର୍ଯ୍ୟନ୍ତ ଆମକୁ ଅବାଞ୍ଛିତ ଗର୍ଭଧାରଣରୁ ସୁରକ୍ଷା ପ୍ରଦାନ କରିଥାଏ। ଏହା ବ୍ୟତୀତ 3 ପ୍ରକାରର ବଟିକା ଆମର ଉପଲବ୍ଧ ଅଛି। ଗୋଟେ ଆମର ଯେଉଁଟା ଏମର୍ଜେନ୍ସି କଣ୍ଟ୍ରାସେପ୍ଟିଭ୍ ପିଲ୍, ଏମର୍ଜେନ୍ସି କଣ୍ଟ୍ରାସେପ୍ଟିଭ୍ ପିଲ୍ ଆମେ ଶାରୀରିକ ସମ୍ପର୍କର 72 ଘଣ୍ଟା ମଧ୍ୟରେ ନେଉଛୁ। ତା ବ୍ୟତୀତ ଆମର ଯେଉଁ ସରକାରଙ୍କ ତରଫରୁ ଛାୟା ବଟିକା ଓ ମାଲାଏନ୍ ବଟିକା ଅଛି, ଆମେ ସାଧାରଣ ବଟିକା ଯେପରି ଖାଆନ୍ତି ସେହିପରି ହିଁ ଏହାକୁ ମଧ୍ୟ ନିଆଯାଇଥାଏ। କେବଳ ଏହାର ପ୍ରକାର ଭେଦ ଅନୁସାରେ ଏହାକୁ ସେବନ କରିବାର ବିଧି ଟିକେ ଅଲଗା। ଯଦି କୌଣସି ଭଉଣୀ ବଟିକା ପଦ୍ଧତି ଆପଣେଇବା ପାଇଁ ଚାହାନ୍ତି ତାହେଲେ ତାହା ଆମର ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କ ପରାମର୍ଶରେ ବା ଆମର ଏଏନ୍ଏମ୍ ଦିଦି ବା ମହିଳା ସ୍ୱାସ୍ଥ୍ୟକର୍ମୀ ଦିଦିମାନେ ଅଛନ୍ତି, ତାଙ୍କ ସହିତ ପରାମର୍ଶ କରି ମଧ୍ୟ ସେମାନେ ବଟିକାକୁ ନେଇପାରିବେ।
0: ତେବେ ଏଇଠି ମନରେ ଆଉ ଗୋଟେ ପ୍ରଶ୍ନ ମଧ୍ୟ ଆସୁଛି। ଆପଣ ତ କହିଲେ ଯେ ପରିବାର ନିୟୋଜନର ଯେତିକି ପଦ୍ଧତି ରହିଛି 2 ସନ୍ତାନ ମଧ୍ୟରେ ଅନ୍ତର ରଖିବା ପାଇଁ ରହିଛି ଏବଂ ଆଗକୁ ପରିବାର ନ ବଢ଼େଇବା ପାଇଁ ମଧ୍ୟ ରହିଛି, କିନ୍ତୁ ଦେଖାଯାଏ ଅନେକ ସମୟରେ ନବଦମ୍ପତି ଆରମ୍ଭରୁ ଏହି ପରିବାର ନିୟୋଜନକୁ ଆପଣେଇଥାନ୍ତି, ତେବେ ଏହାଦ୍ୱାରା କ'ଣ ଅସୁବିଧା ହେଇଥାଏ କି?
1: କୌଣସି ପ୍ରକାର ଅସୁବିଧା ନୁହଁ, ବରଂ ମୁଁ କହିବି ନିଶ୍ଚିତ ଭାବରେ ନବଦମ୍ପତିମାନେ ଏହାକୁ ଆପଣେଇ ପାରିବେ। ଏହା ବହୁତ ଭଲ ହେବ ଯଦି ସେ ଆପଣଉଛନ୍ତି, କାହିଁକିନା ଆଜିକାଲି ଦେଖନ୍ତୁ ଆମେ ସମସ୍ତେ ଯେଉଁ ମଡର୍ଣ୍ଣ ସୋସାଇଟିରେ ରହୁଛେ, ଦମ୍ପତି ପ୍ରଥମେ ପରସ୍ପରକୁ ଭଲ ଭାବରେ ଚିହ୍ନିବା ବୁଝିବା ପାଇଁ ଚାହୁଁଛନ୍ତି, ତାପରେ ସେ ପିଲାଟି ଚାହୁଁଛନ୍ତି। ତେଣୁକରି ଯେଉଁ ମୁଁ ଅସ୍ଥାୟୀ ଗର୍ଭନିରୋଧ ପଦ୍ଧତିମାନଙ୍କ ବିଷୟରେ କହିଲି, ତା ମଧ୍ୟରୁ କୌଣସିଟି ମଧ୍ୟ ସିଏ ଆପଣେଇ ପାରିବେ। ଆଜିକାଲି ମହିଳାମାନେ ବି ଚାକିରି କରୁଛନ୍ତି, ଏଭଳି ପରିସ୍ଥିତିରେ ସେମାନେ ଯଦି ପରସ୍ପର ସହିତ ଭଲରେ ବିଚାର ବିମର୍ଶ କରି ଡିସ୍କସ୍ କରିକି ଆଗକୁ ପିଲାଟିଏ ପାଇଁ ପ୍ଲାନ୍ କରୁଛନ୍ତି, ସେ ଗର୍ଭଧାରଣ ନିଜେ କରିବେ ଅବା ପିଲାଟି ଆଡପ୍ଟ କରିବେ, ତା ଛଡ଼ା ନିଜେ ପିଲାଟି ଜନ୍ମ ଦେବା ପାଇଁ ଯଦି କିଛି ପ୍ଲାନିଂ କରୁଛନ୍ତି ତାହେଲେ କେତେ ବର୍ଷ ପରେ ସେ ପ୍ରଥମ ସନ୍ତାନ ଚାହିଁବେ, ତାପରେ ଦ୍ୱିତୀୟ ସନ୍ତାନ କେତେ ସମୟରେ ଚାହିଁବେ, ଆଉ ଗୋଟେ ସନ୍ତାନ ଦରକାର କି 2 ସନ୍ତାନ ଦରକାର କି, ମୂଳରୁ ପିଲା ଦରକାର ଅଛି କି ନାହିଁ, ଆଜିକାଲି କଣ ପାଇଁ ନା ବହୁତ ଜଣ ଆଡପ୍ଟ କରିବା ପାଇଁ ବି ଚାହୁଁଛନ୍ତି, ଏସବୁ ବିଷୟରେ ସେ ଯଦି ମୂଳରୁ ହିଁ ସ୍ଥିର କରିକି ଆଗକୁ ସନ୍ତାନଟି ଜନ୍ମ କରୁଛନ୍ତି ତାହେଲେ ଏଇ ପଦ୍ଧତି ସବୁ ତାଙ୍କୁ ବହୁତ ସାହାଯ୍ୟ କରିବ, ଆଉ ତାଙ୍କ ଦୁଇ ଜଣଙ୍କ ମଧ୍ୟରେ ମାନେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ମଧ୍ୟ ବଣ୍ଡିଂଟା ବହୁତ ଭଲ ହେଇଥାଏ ବା ଷ୍ଟ୍ରଙ୍ଗ ହେଇଥାଏ, କଣ ପାଇଁ ନା ସେ ପରସ୍ପର ସହିତ ବିତେଇବା ପାଇଁ କିଛି ସମୟ ପାଆନ୍ତି ଓ ଆସିବାକୁ ଯାଉଥିବା ଶିଶୁର ଭବିଷ୍ୟତ ପାଇଁ ମଧ୍ୟ ଯଥେଷ୍ଟ ପ୍ଲାନିଂ କରିପାରନ୍ତି, ଯାହାଫଳରେ କି ଆଗକୁ କିଛି ଯେମିତି ମୁଁ କହିଲି କୌଣସି ଆର୍ଥିକ ସମସ୍ୟା ବା କୌଣସି ପ୍ରକାର ଶାରୀରିକ ସମସ୍ୟା କିଛି ବି ପ୍ରୋବ୍ଲେମ ବିଶେଷ ତ ଆସିନଥାଏ। ଏହା ବ୍ୟତୀତ ଆଉ ଗୋଟେ ଯେହେତୁ ଆପଣ ଦମ୍ପତିଙ୍କ ବିଷୟରେ କହିଲେ ମୁଁ ନିଶ୍ଚିତ ଭାବରେ ସମସ୍ତଙ୍କୁ ଜଣାଇବା ପାଇଁ ଚାହେଁ, ଏବେ ଆମେ ଯାହା ବି ଡିସ୍କସ୍ କଲେ ଯୋଉ ବି ପଦ୍ଧତି ମାନଙ୍କ ବିଷୟରେ ଡିସ୍କସ୍ କଲେ ଏ ସମସ୍ତ ପଦ୍ଧତି ସରକାରଙ୍କ ଦ୍ୱାରା ବିନା ମୂଲ୍ୟରେ ସମସ୍ତ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉପଲବ୍ଧ। ଆପଣ ଗର୍ଭଧାରଣ ନ କରିବା ପାଇଁ ଚାହୁଁଛନ୍ତି ଯଦି ଆପଣଙ୍କୁ ଉଚିତ ପରାମର୍ଶ ଦେବାଠାରୁ ଆରମ୍ଭ କରି ସୁବିଧାଟି ବା ପଦ୍ଧତିଟି ପହଞ୍ଚାଇବା ପର୍ଯ୍ୟନ୍ତ ସବୁ ଜିନିଷ ସରକାର ମାଗଣାରେ ସମସ୍ତଙ୍କ ପାଇଁ କରାଇଛନ୍ତି। ଆପଣ ଯେକୌଣସି ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯାଇ ଏହାର ସେବା ନେଇପାରିବେ। ଆପଣ ସ୍ଥାୟୀ ପଦ୍ଧତି କୁହନ୍ତୁ ବା ଅସ୍ଥାୟୀ ପଦ୍ଧତି କୁହନ୍ତୁ, ଯେକୌଣସିଟି ଆପଣ ଚୟନ କରୁଛନ୍ତି ସେହି ସେବା ଆପଣ ନିକଟସ୍ଥ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିନା ମୂଲ୍ୟରେ ପାଇପାରିବେ। ଏହା ଛଡ଼ା ଏବେ ଯେମିତି ଆମେ ଅଳ୍ପ ସମୟ ପୂର୍ବରୁ କଥା ହଉଥିଲେ ନବଦମ୍ପତିମାନଙ୍କ ବିଷୟରେ, ତ ସରକାର ନବଦମ୍ପତିମାନଙ୍କୁ ପରିବାର ନିୟୋଜନରେ ପ୍ରୋତ୍ସାହିତ କରିବା ପାଇଁ ନବଦମ୍ପତିକୁ ଏକ ଉପହାର ସ୍ୱରୂପ ନବଦମ୍ପତି କିଟ୍ ମଧ୍ୟ ପ୍ରଦାନ କରୁଛନ୍ତି, ଯେଉଁଥିରେ କି ଆମର ଉପହାର ସ୍ୱରୂପ ଛୋଟ କିଛି ଜିନିଷ ରହିଛି। ତା ସହିତ ଆପଣଙ୍କର ଯେମିତି ମୁଁ କହିଲି ସମସ୍ତ ପ୍ରକାରର ଗର୍ଭନିରୋଧ ପଦ୍ଧତି କ'ଣ କ'ଣ ଅଛି ତାର ଗୋଟେ ସେଥିରେ ଚିଠା ମଧ୍ୟ ଦିଆହଉଛି, ଯାହାଫଳରେ କି ସେ ନବଦମ୍ପତି ସେ ଚିଠା ମାଧ୍ୟମରେ କଣ କଣ ପଦ୍ଧତି ଉପଲବ୍ଧ ଅଛି ସେଇଟା ଜାଣିପାରିବେ। ସେ କିଟ୍ ତାଙ୍କୁ ତାଙ୍କ ଅଞ୍ଚଳର ଆଶା ଦିଦି ପ୍ରଦାନ କରିଥାନ୍ତି, ଯାହାଫଳରେ କି ତାଙ୍କୁ ଯଦି କୌଣସି ପଦ୍ଧତି ସେ ଯଦି ଚୟନ କରିବା ପାଇଁ ଚାହିଁବେ ତାର ନିୟମିତ ବ୍ୟବହାର ସିଏ ସେ ଆଶା ଦିଦି ବା ନିକଟସ୍ଥ ଏନ୍ଏମ୍ ଦିଦିଙ୍କ ସହିତ ଯୋଗାଯୋଗ କରି ମଧ୍ୟ କରିପାରିବେ।
0: ତେବେ ମ୍ୟାଡାମ୍, ଆପଣ ତ ଆମ କାର୍ଯ୍ୟକ୍ରମରେ ପରିବାର ନିୟୋଜନ ସମ୍ପର୍କରେ ଅନେକ ଗୁଡ଼ିଏ କଥା କହିଲେ, ତେବେ ଯୋଉ ଦମ୍ପତି ଏ ବିଷୟରେ ସଚେତନ ନାହାନ୍ତି ସେମାନଙ୍କ କ୍ଷେତ୍ରରେ ଅନେକ ସମୟରେ ଦେଖାଯାଏ ସେମାନେ ଅବାଞ୍ଛିତ ଗର୍ଭଧାରଣ ଭଳି ସମସ୍ୟାରେ ପଡ଼ିଥାନ୍ତି, ଆଉ ଗର୍ଭ ନଷ୍ଟ କରିବା ପାଇଁ ସେମାନେ ବିଭିନ୍ନ ପ୍ରକାର ଔଷଧ ମଧ୍ୟ ସେବନ କରନ୍ତି, ଆଉ ଔଷଧ ଯଦି

0: ଏବେ ବହୁତ ଆଜିକାଲି କିଶୋର କିଶୋରୀ ବାଳକ ବାଳିକା ମାନଙ୍କ ଭିତରେ ଏଇ ଜିନିଷଟି ଟିକେ ଅଧିକା ଦେଖାଯାଏ। କମ୍ପାନୀ ଯେତେବେଳକୁ ଆମ ପାଖରେ ଉଚିତ ଇନଫର୍ମେସନ ନଥାଏ ବା ଆମେ କୌଣସି ଜିନିଷ ଭଲରେ ଜାଣିନଥାନ୍ତି ଏବଂ ତା ସହିତ ଆମେ ଜାଣିନଥାନ୍ତି ଯେ ଆମେ କାହା ପାଖରୁ ଉଚିତ ପରାମର୍ଶ ପାଇପାରିବା, ତ ଲଜ୍ଜାବଶତଃ ହଉ ବା ଲୋକ କ'ଣ କହିବେ ସେ ଡର ବା ଅନ୍ୟ କୌଣସି ସାମାଜିକ କାରଣ ଯୋଗୁଁ ହଉ, ବହୁତ ସମୟରେ କ'ଣ ହୁଏ ସ୍ତ୍ରୀ ବା ପୁରୁଷମାନେ ଟିଭିରୁ ଆଡଭର୍ଟାଇଜ ଦେଖି ହଉ କି କୌଣସି ସାଙ୍ଗସାଥୀଙ୍କୁ ପଚାରି ଗର୍ଭପାତ ପାଇଁ ବଟିକାମାନ ଖାଇଦେଇଥାନ୍ତି, କିନ୍ତୁ ସେଇଟା ଉଚିତ ନୁହଁ। କାରଣ ଗର୍ଭଧାରଣର ବି ବିଭିନ୍ନ ପ୍ରକାର ଥାଏ, ସବୁ ଗର୍ଭଧାରଣ ଆମର ଗର୍ଭାଶୟ ମଧ୍ୟରେ ହେଇନଥାଏ, ଗର୍ଭାଶୟ ବାହାରେ ମଧ୍ୟ ବେଳେବେଳେ ଫର୍ଟିଲାଇଜେସନ ହେଇଯାଇଥାଏ, ଯୋଉଟାକୁ ଆମେ ଏକ୍ଟୋପିକ ପ୍ରେଗନେନ୍ସି ବୋଲି କହୁ। ଏସବୁ ତ ଡାକ୍ତରୀ ଟର୍ମ ସବୁ, ତ ଆପଣମାନେ ବୁଝିପାରିବେ ନ ବୁଝିପାରିବେ, ସେଥିପାଇଁ ମୁଁ ସମସ୍ତଙ୍କୁ ଏହା ହିଁ କହିବି, ଯଦି ଉଚିତ ପରାମର୍ଶ ପାଇବା ପାଇଁ ଚାହୁଁଛନ୍ତି ମନରେ କୌଣସି ପ୍ରକାର ଭୟ ନ ରଖି ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯାଇ ଗୋଟେ ଥର ପରାମର୍ଶ ନିଶ୍ଚିନ୍ତ କରାନ୍ତୁ। କାହିଁକି ନା ମନେ ମନେ କୌଣସି ପ୍ରକାର ବି ଔଷଧ, ଯେମିତି ମୁଁ କହିଲି ଏଗୁଡ଼ା ସବୁ ହର୍ମୋନାଲ ପିଲ୍, ତ ଆଗାମୀ ସମୟରେ ବହୁତ ସମସ୍ୟା କରାଇଥାଏ ଆପଣଙ୍କର, ଠିକ ସେ ଯଦି ନ ଜାଣିପାରିଲେ ଭୁଲ ଔଷଧ ଖାଇଲେ। ଗର୍ଭପାତ ବେଳେବେଳେ ହେଇଯାଇଥାଏ କିନ୍ତୁ ଭିତରେ ତାର କୌଣସି ଅଂଶ ରହିଗଲେ ତାହା କ୍ୟାନ୍ସର ପରି ପରିସ୍ଥିତି ମଧ୍ୟ ଉତ୍ପନ୍ନ କରେ, ତା ସହିତ ଆଗାମୀ ସମୟରେ ସେ କେବେ ବି ଗର୍ଭଧାରଣ କରିପାରିବେନି, ଏପରି ମଧ୍ୟ ସମସ୍ୟା ସୃଷ୍ଟି ହେଇଥାଏ। ବିଶେଷତଃ କିଶୋର କିଶୋରୀ ବାଳକ ବାଳିକା ମାନଙ୍କର ଯେହେତୁ ହର୍ମୋନାଲ ଚେଞ୍ଜେସ୍ ସବୁ ହେଇଥାଏ, ତ ତାଙ୍କୁ ଏଇ ଯୋଉ ଶାରୀରିକ ସମ୍ପର୍କ ଏସବୁ ଜିନିଷକୁ ନେଇକି ବହୁତ କ୍ୟୁରିଓସିଟି ହୁଏ, ଯୋଉଟାକି ନ୍ୟାଚୁରାଲ, ହେଲେ ସେମାନେ ଜାଣିପାରନ୍ତିନି ଆଗକୁ କ'ଣ କରିବେ, ଉଚିତ ପରାମର୍ଶ ପାଇପାରନ୍ତିନି, ସାମାଜିକ ଡର ରହିଥାଏ, ଷ୍ଟିଗ୍ମା ରହିଥାଏ, ସେଥିପାଇଁ ସେମାନେ ଉଚିତ ପରାମର୍ଶ ନେବା ବଦଳରେ ଟିଭିରୁ ଆଡଭର୍ଟାଇଜ ଦେଖି ହଉ ବା ସାଙ୍ଗସାଥି କାହାକୁ ପଚାରିକି ଗର୍ଭପାତ ପାଇଁ ଏମର୍ଜେନ୍ସି କଣ୍ଟ୍ରାସେପ୍ଟିଭ ପିଲ୍ ଖାଇବା ପାଇଁ ଚେଷ୍ଟା କରନ୍ତି। ତା ଛଡ଼ା କିଶୋରୀ ମାତୃତ୍ୱ ଆଜିକାଲି ଆମ ସମାଜରେ ଏକ ବଡ଼ ସମସ୍ୟା ରୂପେ ଦେଖାଯାଉଛି। କିଶୋର କିଶୋରୀ ଅବସ୍ଥାରେ ଯେହେତୁ ଆମର ହର୍ମୋନାଲ ଚେଞ୍ଜେସ୍ ସବୁ ହେଉଥାଏ, ତେଣୁକରି ପୁଅ ଝିଅମାନେ ଶାରୀରିକ ସମ୍ପର୍କ ପ୍ରତି ତାଙ୍କର ଆକର୍ଷଣ ବଢ଼ିଥାଏ, କିନ୍ତୁ ଏହା ବିଷୟରେ ଉଚିତ ପରାମର୍ଶ ବା ଉଚିତ ଶିକ୍ଷା ତାଙ୍କ ପାଖରେ ନଥିବାରୁ ଶାରୀରିକ ସମ୍ପର୍କ ଯଦି ରହିଲା ଡରିକି ଏମର୍ଜେନ୍ସି କଣ୍ଟ୍ରାସେପ୍ଟିଭ ପିଲ୍ ଦୋକାନରୁ ନେଇକି ଖାଇଦେଇଥାନ୍ତି, ଯାହାଫଳରେ କି ଆଗାମୀ ସମୟରେ ତାଙ୍କର ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଯିବାର ମଧ୍ୟ ସମ୍ଭାବନା ଅଛି। ଯେମିତି କି ଆମର ସବୁ ଗର୍ଭଧାରଣ ଗର୍ଭାଶୟ ଭିତରେ ହେଇନଥାଏ, କିଛିଟା ଗର୍ଭାଶୟ ବାହାରେ ମଧ୍ୟ ହୁଏ, ଯାହାକୁ ମେଡିକାଲ ଟର୍ମରେ ଏକ୍ଟୋପିକ ପ୍ରେଗନେନ୍ସି ବୋଲି କୁହାଯାଏ। ତ ଏହିପରି ବିଭିନ୍ନ ପ୍ରକାର ପରିସ୍ଥିତି ଅଛି ଯାହାକି ସବୁ ସାଧାରଣ ଲୋକ ଜାଣିନଥାନ୍ତି, ତେଣୁ ମୁଁ ଆପଣଙ୍କ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତ ମା ଭଉଣୀ ମାନଙ୍କୁ ତା ସହିତ ଆମର ସମସ୍ତ ଶ୍ରୋତାମାନଙ୍କୁ ଏହା ହିଁ କହିବା ପାଇଁ ଚାହିଁବି ଯେ ଲଜ୍ଜା କରିବାର କୌଣସି ଆବଶ୍ୟକତା ନାହିଁ, ଡରିବାର କୌଣସି ଆବଶ୍ୟକତା ନାହିଁ, ସରକାରଙ୍କ ତରଫରୁ ଆପଣ ସମସ୍ତ ପ୍ରକାର ପଦ୍ଧତି ମାଗଣାରେ ପାଉଛନ୍ତି। ଆପଣ କୌଣସି ବି ସରକାରୀ ଡାକ୍ତରଖାନାରେ ଯାଇ ମାଗଣାରେ ସମସ୍ତ ସୁବିଧା ପାଇପାରିବେ, ଆପଣଙ୍କୁ ଉଚିତ କାଉନ୍ସେଲିଂ ବା ପରାମର୍ଶ ମଧ୍ୟ ଦିଆଯାଇପାରିବ, ସେ କିଶୋର କିଶୋରୀ ବାଳିକା ହୁଅନ୍ତୁ ବା ଯୁବାବସ୍ଥାରେ ଥିବା କୌଣସି ମହିଳା ବା ପୁରୁଷ ହୁଅନ୍ତୁ, ସମସ୍ତଙ୍କ ପାଇଁ ଏହା ହିଁ ଉଚିତ ଯେ ସେ ଉଚିତ ପରାମର୍ଶ ନେଇ ଆଗକୁ ବଢ଼ନ୍ତୁ, ନହେଲେ ଆଗାମୀ ସମୟରେ ତାହା ବହୁତ ଅସୁବିଧା କରାଇପାରେ। ତେଣୁକରି ସମସ୍ତେ ସଚେତନ ହୁଅନ୍ତୁ ଏବଂ ଯଦି କୌଣସି ପ୍ରକାର ବି ସାହାଯ୍ୟ ଦରକାର, ଆମର ସରକାରଙ୍କ ତରଫରୁ ବହୁତ ପ୍ରକାର ହେଲ୍ପଲାଇନ ନମ୍ବର ମଧ୍ୟ ଆଜିକାଲି ଆଭେଲେବଲ ଅଛି, ଆପଣ ନିକଟସ୍ଥ କୌଣସି ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯାଇ ଉଚିତ ପରାମର୍ଶ ପାଇପାରିବେ। ତା ଛଡ଼ା ଆମର ବିଭିନ୍ନ ପ୍ରକାର ସଂସ୍ଥାମାନେ ଅଛନ୍ତି ଯେଉଁମାନେ କି ଏଭଳି ପରିସ୍ଥିତିରେ ଲୋକମାନଙ୍କୁ ସାହାଯ୍ୟ କରୁଛନ୍ତି। ଆପଣ ଅଜ୍ଞାନ ବଶତଃ କୌଣସି ଭୁଲ ପଦକ୍ଷେପ ନେବା ପରିବର୍ତ୍ତେ ଉଚିତ ପରାମର୍ଶ ନିଅନ୍ତୁ ଏବଂ ସଠିକ ଉପାୟ ଆପଣେଇ ସୁସ୍ଥ ରୁହନ୍ତୁ।
1: ବହୁତ ସୁନ୍ଦର ମ୍ୟାଡାମ, ଆଜି ଆପଣ ଆମ କାର୍ଯ୍ୟକ୍ରମରେ ପରିବାର ନିୟୋଜନ କ'ଣ, ଏହାର ଆବଶ୍ୟକତା କ'ଣ ରହିଛି ଗୋଟିଏ ପରିବାର ପାଇଁ, ଆଉ ଏଥିରେ ଥିବା ବିଭିନ୍ନ ପଦ୍ଧତିକୁ କେମିତି ଭାବରେ ଗୋଟିଏ ଦମ୍ପତି ଆପଣେଇ ପାରିବେ ସେ ସମ୍ପର୍କରେ ବହୁତ ଗୁଡ଼ିଏ ଉପାଦେୟ କଥା ଆପଣ କହିଲେ। ତେବେ ଶେଷରେ ଆମର ଶ୍ରୋତା ଭଉଣୀମାନଙ୍କୁ ଆପଣ କ'ଣ ବାର୍ତ୍ତା ଦେବାକୁ ଚାହିଁବେ?
0: ସମସ୍ତ ଶ୍ରୋତା ଭଉଣୀମାନଙ୍କୁ ମୁଁ ଏହା ହିଁ କହିବା ପାଇଁ ଚାହିଁବି ଯେ ପରିବାର ନିୟୋଜନର ନିଶ୍ଚିତ ଭାବରେ ଆମ ଜୀବନରେ ଆବଶ୍ୟକତା ଅଛି, ନିଜ ପାଇଁ ଉଚିତ ଡିସିଜନ ନେବାର ସମସ୍ତ ଅଧିକାର ଆମ ପାଖରେ ଅଛି, ତେଣୁକରି ସମସ୍ତେ ପରିବାର ନିୟୋଜନକୁ ଆପଣେଇବା ପାଇଁ ମୋର ଅନୁରୋଧ। ଆପଣ ପରିବାର ନିୟୋଜନର ପଦ୍ଧତିମାନଙ୍କୁ ଜାଣନ୍ତୁ ଏବଂ ତାକୁ ଆପଣେଇବା ପାଇଁ ଚେଷ୍ଟା କରନ୍ତୁ। ସମସ୍ତ ଭଉଣୀମାନେ ଏହି ଗର୍ଭନିରୋଧକ ପଦ୍ଧତିମାନଙ୍କୁ ଆପଣେଇ ପାରିବେ, ତାହା ଆପଣଙ୍କର ଆବଶ୍ୟକତା ଉପରେ ନିର୍ଭର କରେ। ଏହା ବ୍ୟତୀତ ଆଉ ଗୋଟେ ଛୋଟ କଥା ଅଛି, ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆମେ ପ୍ରାୟତଃ ଦେଖୁ ଯେ ପୁରୁଷ ବନ୍ଧ୍ୟାକରଣ ପଦ୍ଧତି

0: ପ୍ରତିର ବ୍ୟବହାର ଟିକେ କମ୍ ଅଛି, ତେଣୁକରି ମୁଁ ସବୁ ମା ଭଉଣୀ ମାନଙ୍କୁ ଏହା କହିବା ପାଇଁ ଚାହିଁବି ଯେ ଆପଣ ଆପଣଙ୍କର ପାର୍ଟନର ମାନଙ୍କ ସହିତ କଥା ହୁଅନ୍ତୁ, ତାଙ୍କୁ ଚେଷ୍ଟା କରନ୍ତୁ କନ୍ଭିନ୍ସ କରିବା ପାଇଁ। ମହିଳା ବନ୍ଧ୍ୟାକରଣ ଯେପରି ପୁରୁଷ ବନ୍ଧ୍ୟାକରଣ ମଧ୍ୟ ସେହିପରି, ତେଣୁ ସେମାନେ ଚାହିଁଲେ ପୁରୁଷ ବନ୍ଧ୍ୟାକରଣକୁ ଆପଣେଇବେ। ବହୁତ ଲୋକ ଆଜିକାଲି ଆପଣଉଛନ୍ତି, ତ ଏହା ଆମେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଯେତିକି ବି ସଚେତନ କରୁଛୁ, ଆପଣମାନେ ବି ଗୋଟେ ଥର କଥା ହେଲେ ହୁଏତ ସେ ପୁରୁଷ ବନ୍ଧ୍ୟାକରଣକୁ ଆପଣେଇ ନେଇପାରନ୍ତି। ଏସବୁ ବ୍ୟତୀତ ଆପଣମାନେ ଯଦି ସମସ୍ତ ତଥ୍ୟ ସଠିକ୍ ଭାବରେ ଜାଣିବେ, ତାହେଲେ ହିଁ ଏକ ଉଚିତ ପଦ୍ଧତି ଯାହା ଆପଣଙ୍କ ପାଇଁ ଉପଯୁକ୍ତ ହେବ ତାହା ଗ୍ରହଣ କରିପାରିବେ। ତେଣୁ ସମସ୍ତଙ୍କୁ ମୋର ଅନୁରୋଧ, କୌଣସି ପ୍ରକାର ଭ୍ରାନ୍ତ ଧାରଣାରେ ନ ରହି ଉଚିତ ପଦ୍ଧତି ଗ୍ରହଣ କରନ୍ତୁ ଏବଂ ନିଜ ପରିବାରକୁ ସୁଖୀ ବନାନ୍ତୁ।
1: ଯା ହଉ ମ୍ୟାଡାମ, ଆଜି ଆପଣ ଆମ କାର୍ଯ୍ୟକ୍ରମରେ ସୁଖୀ ସଂସାର ପାଇଁ ପରିବାର ନିୟୋଜନ ଏହି ବିଷୟବସ୍ତୁ ଉପରେ ଅନେକ ଗୁଡ଼ିଏ ଉପାଦେୟ କଥା ଆମ ଶ୍ରୋତା ଭଉଣୀମାନଙ୍କୁ ଖୁବ୍ ସୁନ୍ଦର ଭାବରେ ବୁଝାଇ କହିଲେ, ସେଥିପାଇଁ ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ଅଶେଷ ଅଶେଷ ଧନ୍ୟବାଦ। ନମସ୍କାର।
0: ନମସ୍କାର।
1: ଶୁଣୁଥିଲେ ଭଉଣୀ ଆଲୋଚନା, ସୁଖୀ ସଂସାର ପାଇଁ ପରିବାର ନିୟୋଜନ। ଏ ସମ୍ପର୍କରେ ଆଲୋଚନା କଲେ ହେନାନୀ ଆନନ୍ଦ।

ଏବେ ଆସନ୍ତୁ ଭଉଣୀ ଜାଣିବା ସରକାରଙ୍କର ଏକ ଯୋଜନା ସମ୍ପର୍କରେ। ନାଁ ହେଉଛି ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା। ନିଜକୁ ରୋଜଗାରକ୍ଷମ କରିବା ପାଇଁ ହେଲେ କେବଳ ଯେ ଚାକିରିର ଆବଶ୍ୟକତା ରହିଛି ତା ନୁହେଁ, ବିଭିନ୍ନ ପ୍ରକାର ବ୍ୟବସାୟ ରହିଛି ଯାହାକୁ ନେଇ ଜଣେ ଭଲ ଦୁଇ ପଇସା ରୋଜଗାର କରିପାରିବା ସହିତ ନିଜର ଏକ ସ୍ୱତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି କରିପାରିବ। ତେବେ ବ୍ୟବସାୟଟିଏ ଆରମ୍ଭ କରିବାକୁ ହେଲେ ଦରକାର ହୋଇଥାଏ ଅର୍ଥ ବା ମୂଳଧନ। ଯଦି ଆପଣ ନିଜର ଗୋଟିଏ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ଆଉ ଆପଣଙ୍କ ପାଖରେ ଆବଶ୍ୟକ ଅର୍ଥ ନାହିଁ, ତାହେଲେ ଆପଣ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାର ଲାଭ ନେଇପାରିବେ। ଏହି ଯୋଜନାରେ ଆପଣଙ୍କୁ 50,000-10,00,000 ଟଙ୍କା ପର୍ଯ୍ୟନ୍ତ ଋଣ ମିଳିପାରିବ, ଯାହାଫଳରେ କି ଆପଣ ନିଜର ବ୍ୟବସାୟଟିଏ ଆରମ୍ଭ କରିପାରିବେ। ଦେଶର ଛୋଟ ବ୍ୟବସାୟୀମାନଙ୍କୁ ସହାୟତା କରିବା ପାଇଁ ପ୍ରଧାନମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ଦେଶର ବିକାଶ ପାଇଁ ଏହି ଯୋଜନାର ଯଥେଷ୍ଟ ଆବଶ୍ୟକତା ରହିଛି। ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଛୋଟ ଏବଂ କୁଟୀର ଶିଳ୍ପ ବ୍ୟବସାୟୀମାନଙ୍କୁ ଆଗକୁ ବଢ଼ିବା ପାଇଁ ପ୍ରୋତ୍ସାହନ ଦେବା। ତେଣୁ ଭଉଣୀ, ଆପଣ ନିଶ୍ଚିତ ଭାବରେ ଏହି ଯୋଜନାର ଲାଭ ଉଠାନ୍ତୁ ଏବଂ ନିଜେ ବ୍ୟବସାୟଟିଏ ଆରମ୍ଭ କରି ନିଜର ଗୋଟିଏ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରନ୍ତୁ। ତେବେ ଭଉଣୀ, ଆଜି ତ ସମୟ ହୋଇଗଲାଣି, ଆଜି ପାଇଁ କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ନମସ୍କାର।

ଶେଷ ହେଲା ଆମ କାର୍ଯ୍ୟକ୍ରମ ବସୁନ୍ଧରା। ସମୟ ବର୍ତ୍ତମାନ 1:50 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦ୍ୱିପାକ୍ଷିକ ସମ୍ପର୍କକୁ ରଣନୈତିକ ସହଯୋଗ ପର୍ଯ୍ୟନ୍ତ ବୃଦ୍ଧି କରିବା ଲାଗି ଭାରତ ନ୍ୟୁଜିଲାଣ୍ଡ ସହମତ। ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ନ୍ୟୁଜିଲାଣ୍ଡ ପ୍ରତିପକ୍ଷଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକରେ 2030 ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ 35,000 କୋଟି ଟଙ୍କାରେ ପହଞ୍ଚାଇବାକୁ ଲକ୍ଷ୍ୟ ଧାର୍ଯ୍ୟ। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅତ୍ୟାଧୁନିକ ଯୁଦ୍ଧପୋତ ଆଇଏନ୍ଏସ୍ ମହେନ୍ଦ୍ରଗିରି ଭାରତୀୟ ନୌସେନାରେ ସାମିଲ। ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ସୁସ୍ଥ ଦୃଢ଼ ଓ ବିକଶିତ ଭାରତ ଗଠନ ଉପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ହରମୁଜ୍ ପ୍ରଣାଳୀରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ପରେ ଇରାନ ଉପରେ ନୂଆ ପ୍ରତିବନ୍ଧକ ଜାରି କଲା ଆମେରିକା। ଏବଂ ଫିଫା ବିଶ୍ୱକପ୍ରେ ତୃତୀୟ କ୍ୱାର୍ଟର ଫାଇନାଲରେ ଆଜି ରାତିରେ ଅନୁଷ୍ଠିତ ହେବ ନରୱେ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର୍ ଲକ୍ସନ୍ ଆଜି ଅକ୍ଲ୍ୟାଣ୍ଡରେ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଉଭୟ ଦେଶ ଦ୍ୱିପାକ୍ଷିକ ସମ୍ପର୍କକୁ ରଣନୈତିକ ସହଯୋଗ ପର୍ଯ୍ୟନ୍ତ ବୃଦ୍ଧି କରିବା ଲାଗି ସହମତ ହୋଇଥିବା ଜଣାପଡ଼ିଛି। ବୈଦେଶିକ ମନ୍ତ୍ରଣାଳୟର ପୂର୍ବ ଭାଗ ସଚିବ ରୁଦ୍ରେନ୍ଦ୍ର ଟଣ୍ଡନ କହିଛନ୍ତି, ଆଗାମୀ 4 ବର୍ଷ ପାଇଁ ଶ୍ରୀ ମୋଦି ଓ ଶ୍ରୀ ଲକ୍ସନ୍ ଭାରତ ନ୍ୟୁଜିଲାଣ୍ଡ ରଣନୈତିକ ସହଯୋଗ 2030 ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଦୃଢ଼ କରିବା। ଆଜିର ଆଲୋଚନାରେ ବାର୍ଷିକ ଦ୍ୱିପାକ୍ଷିକ ବାଣିଜ୍ୟକୁ 2030 ସୁଦ୍ଧା 35,000 କୋଟି ଟଙ୍କାରେ ପହଞ୍ଚାଇବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ବୈଠକରେ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସହଯୋଗ ବୃଦ୍ଧି ଏବଂ ଭାରତୀୟ ନୌସେନା ଓ ନ୍ୟୁଜିଲାଣ୍ଡର ପ୍ରତିରକ୍ଷା କ୍ଷେତ୍ର ମଧ୍ୟରେ ପରିବହନ ସହଯୋଗ ଚୁକ୍ତି ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି। ଉଭୟ ଦେଶ ପକ୍ଷରୁ ଜାରି ବକ୍ତବ୍ୟରେ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳକୁ ମୁକ୍ତ ଏବଂ ବିକଶିତ କ୍ଷେତ୍ର ଭାବେ ଗଢ଼ି ତୋଳିବା ପାଇଁ ପ୍ରତିବଦ୍ଧତା ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଉଭୟ ନେତା ଭାରତ ନ୍ୟୁଜିଲାଣ୍ଡ ମୁକ୍ତ ବାଣିଜ୍ୟ ଚୁକ୍ତିନାମାକୁ ସ୍ୱାଗତ କରିବା ସହ ଏହାର କାର୍ଯ୍ୟାନ୍ୱୟନ ଦିଗରେ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି କହିଛନ୍ତି।
1: हमने भारत न्यूजीलैंड संबंधों को स्ट्रेटेजिक पार्टनरशिप के स्तर पर ले जाने का ऐतिहासिक निर्णय लिया है। इसके अंतर्गत हम हर क्षेत्र में स्पष्ट लक्ष्यों और ठोस परिणामों के साथ आगे बढ़ेंगे। इस वर्ष हमने रिकॉर्ड समय में फ्री ट्रेड एग्रीमेंट किया। इस उपलब्धि से दोनों देशों के उद्योगों, किसानों और युवाओं के लिए नए द्वार खुलेंगे। हमें ट्रेड के साथ साथ ट्रस्ट, टेक्नोलॉजी और टैलेंट का ब्लूप्रिंट हम तैयार कर रहे हैं।
0: ମିଳିତ ବିବୃତ୍ତିରେ ଶ୍ରୀ ମୋଦି ଓ ଶ୍ରୀ ଲକ୍ସନ୍ ପଶ୍ଚିମ ଏସିଆରେ ସୃଷ୍ଟ ପରିସ୍ଥିତି ନେଇ ଚିନ୍ତାବ୍ୟକ୍ତ କରିବା ସହ ସାଧାରଣ ନାଗରିକଙ୍କ ସୁରକ୍ଷା ନିଶ୍ଚିତ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଭାରତ ଉଭୟ ପାରମ୍ପରିକ ପ୍ରତିରକ୍ଷା ସାମର୍ଥ୍ୟ ଏବଂ ଉନ୍ନତ ପ୍ରଯୁକ୍ତିବିଦ୍ୟାକୁ ଦୃଢ଼ କରି ଏକ ସୁଦୃଢ଼, ଆତ୍ମନିର୍ଭର ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ପ୍ରତିରକ୍ଷା ବଳ ନିର୍ମାଣ କରିଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ସେ କହିଛନ୍ତି, ଭବିଷ୍ୟତର ଯୁଦ୍ଧରେ କୃତ୍ରିମ ବୁଦ୍ଧିମତା ଏବଂ ଅନ୍ୟାନ୍ୟ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ହୋଇପାରେ, କିନ୍ତୁ ସାହସୀ ସୈନ୍ୟବଳ ଏବଂ ଦକ୍ଷ ସାମରିକ ଶକ୍ତି ହିଁ ସେଥିରେ ବିଜୟ ଲାଭ କରିବ। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ପ୍ରଯୁକ୍ତିବିଦ୍ୟା ଏବଂ ପାରମ୍ପରିକ ସାମରିକ ଦୃଢ଼ତା ପରିପୂରକ ଅଟନ୍ତି ଓ ଭାରତ ଆତ୍ମନିର୍ଭର ଭାରତ ଯୋଜନାରେ ଉଭୟରେ ଅଗ୍ରଗତି କରୁଛି। ଆଜି ବିଶାଖାପଟ୍ଟନମରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଇଏନ୍ଏସ୍ ମହେନ୍ଦ୍ରଗିରି ଯୁଦ୍ଧପୋତର ଭାରତୀୟ ନୌସେନାରେ ସାମିଲ କରାଯିବା ଅବସରରେ ଶ୍ରୀ ସିଂ କହିଛନ୍ତି, ଏହା ଭାରତର ସାମୁଦ୍ରିକ ଶକ୍ତି ଏବଂ ପ୍ରତିରକ୍ଷା ସାମର୍ଥ୍ୟ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଭାରତୀୟ ନୌସେନାରେ ଗତ 1.5 ବର୍ଷ ମଧ୍ୟରେ 6ଟି ଆଗଧାଡ଼ିର ଯୁଦ୍ଧପୋତ ସାମିଲ କରାଯିବା ଦେଶର ଜାହାଜ ନିର୍ମାଣ ସାମର୍ଥ୍ୟ ବୃଦ୍ଧି ପାଉଥିବା ପ୍ରତିରକ୍ଷା ଶିଳ୍ପ ଇକୋସିଷ୍ଟମକୁ ଦର୍ଶାଉଛି। ସେ କହିଛନ୍ତି, ଭାରତ ପ୍ରତିରକ୍ଷା ସାମଗ୍ରୀ ଆମଦାନୀ ପରିବର୍ତ୍ତେ ଏବେ ନିଜ ଦକ୍ଷତା ଏବଂ ନବସୃଜନ ବଳରେ ସାମରିକ ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ଏକ ପ୍ରମୁଖ ମଞ୍ଚ ପାଲଟିଛି। ଆତ୍ମନିର୍ଭର ଭାରତ ପଦକ୍ଷେପର ସଫଳତା ବର୍ଣ୍ଣନା କରି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଆଇଏନ୍ଏସ୍ ମହେନ୍ଦ୍ରଗିରି ଯୁଦ୍ଧପୋତ ନିର୍ମାଣରେ 75%ରୁ ଅଧିକ ସାମଗ୍ରୀ ସ୍ୱଦେଶୀ ଜ୍ଞାନକୌଶଳର ଉପଯୋଗ କରାଯାଇଛି। ଏଥିରେ ବ୍ରହ୍ମୋସ୍ ସୁପରସୋନିକ୍ କ୍ଷେପଣାସ୍ତ୍ର ଅତ୍ୟାଧୁନିକ ରାଡାର୍ ସମନ୍ୱିତ ବାୟୁ ପ୍ରତିରୋଧୀ ବ୍ୟବସ୍ଥା ଭଳି ଉନ୍ନତମାନର ଯନ୍ତ୍ରାଂଶ ବ୍ୟବହାର କରାଯାଇପାରିବ ବୋଲି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି।
2: ଆଇଏନ୍ଏସ୍ ମହେନ୍ଦ୍ରଗିରି ମେ ମଲ୍ଟି ଫଙ୍କ୍ସନ୍ ରାଡାର୍ କେ ସାଥ ଲଙ୍ଗ ରେଞ୍ଜ ସର୍ଫେସ୍ ଟୁ ଏୟାର ମିସାଇଲ୍ସ କା କମ୍ବିନେସନ୍ ହେ ଜୋ ଆକାଶ ସେ ଆନେ ବାଲେ କିସି ଭି ଖତରେ କୋ ଦୂର ସେ ହି ପହଚାନ କର ନଷ୍ଟ କର ସକତେ ହେ ଔର ଇସମେ ଇଣ୍ଡିଜିନସ୍ ରକେଟ୍ ଲଞ୍ଚର ହେ ଟାର୍ପିଡୋ ଲଞ୍ଚର୍ସ ହେ ଏକ ଇଣ୍ଟିଗ୍ରେଟେଡ୍ ଆଣ୍ଟି ସବମେରିନ୍ ଡିଫେନ୍ସ सिस्टम है, इलेक्ट्रॉनिक वारफेयर सूट है और क्लोज इन वेपन सिस्टम भी है। ये तमाम चीजें आईएनएस महेंद्रगिरी को महेंद्रगिरी पर्वत के समान ही अभेद और मजबूत बनाती हैं।
0: आपण माने संवाद सुनुछंती आकाशवाणी रु। ବର୍ଦ୍ଧିତ ଜନସଂଖ୍ୟା ଯୋଗୁଁ ସମଗ୍ର ଦେଶ ତଥା ପୃଥିବୀରେ ସୃଷ୍ଟି ହେଉଥିବା ବିଭିନ୍ନ

0: ଆହ୍ୱାନକୁ ମୁକାବିଲା କରିବା ଉଦ୍ଦେଶ୍ୟରେ ଆଜି ପାଳିତ ହେଉଛି ବିଶ୍ୱ ଜନସଂଖ୍ୟା ଦିବସ। ପ୍ରତିବର୍ଷ ଜୁଲାଇ 11 ତାରିଖ ଆଜିର ଦିନରେ ଏହି ଦିବସ ପାଳନ କରାଯାଇଥାଏ। ଜନସଂଖ୍ୟା ସମ୍ବନ୍ଧୀୟ ଚିନ୍ତାଧାରାକୁ ସମାଧାନ କରିବା ଏବଂ ସ୍ଥାୟୀ ଭବିଷ୍ୟତ ପାଇଁ କାର୍ଯ୍ୟ କରିବାକୁ ଏହି ଦିବସ ପାଳନ କରାଯାଉଛି। 1990 ଡିସେମ୍ବରରେ ଜାତିସଂଘ ପକ୍ଷରୁ ପରିବେଶ ଏବଂ ବିକାଶ ସହିତ ଜନସଂଖ୍ୟା ସମସ୍ୟା ବିଷୟରେ ସଚେତନତା ବୃଦ୍ଧି କରିବା ପାଇଁ ଏହି ଦିବସ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଆଜି ଏବଂ ଭବିଷ୍ୟତ ପାଇଁ ଯୁବପିଢ଼ିଙ୍କ ଆଶା ଓ ଆକାଂକ୍ଷାକୁ ସାକାର କରିବା। ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କହିଛନ୍ତି, ଇଚ୍ଛାଧୀନ ପରିବାର ନିୟୋଜନ ଯୋଜନା ସମସ୍ତଙ୍କ ପାଇଁ ଗୁରୁତ୍ୱ ରଖୁଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ନଡ୍ଡା କହିଛନ୍ତି, ଗର୍ଭଧାରଣ ମଧ୍ୟରେ ଉପଯୁକ୍ତ ସମୟ ବ୍ୟବଧାନ ରହିଲେ ଉଭୟ ମା ଏବଂ ଶିଶୁ ପାଇଁ ସ୍ୱାସ୍ଥ୍ୟକର ସାବ୍ୟସ୍ତ ହେବ ଓ ପିତାମାତା ମଧ୍ୟ ସେମାନଙ୍କ ପିଲାର ସଠିକ୍ ଯତ୍ନ ନେଇପାରିବେ। ଏହି ଅବସରରେ ଶ୍ରୀ ନଡ୍ଡା ସମସ୍ତଙ୍କୁ ଏକ ସୁସ୍ଥ, ଦୃଢ଼ ଏବଂ ବିକଶିତ ଭାରତ ଗଠନ ଲାଗି ଆହ୍ୱାନ ଦେଇଛନ୍ତି। ସଦ୍ୟତମ ଆୟ ତଥ୍ୟ ବିଶ୍ଳେଷଣ ପରେ ମୁଣ୍ଡପିଛା ଆୟ କ୍ଷେତ୍ରରେ ସିକ୍କିମ୍ ପୁଣି ଥରେ ଭାରତର ଧନୀ ରାଜ୍ୟ ଭାବେ ପରିଗଣିତ ହୋଇଛି। 2024-25 ଆର୍ଥିକ ବର୍ଷରେ ସିକ୍କିମ୍ର ମୁଣ୍ଡପିଛା ଆୟ 6.46 ଲକ୍ଷ ଟଙ୍କାରୁ ଅଧିକ ରହିଥିଲା, ଯାହା ଜାତୀୟ ହାର ତୁଳନାରେ 3 ଗୁଣ ଅଧିକ। ହର୍ମୁଜ୍ ପ୍ରଣାଳୀରେ ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ ତେହେରାନର ଆକ୍ରମଣ ପରେ ଆମେରିକାର ଟ୍ରମ୍ପ ପ୍ରଶାସନ ଆଜି ଇରାନ ଉପରେ କେତେକ ନୂଆ ପ୍ରତିବନ୍ଧକ ଜାରି କରିଛି। ଏହି ପ୍ରତିବନ୍ଧକଗୁଡ଼ିକ ଇରାନର ନେତୃତ୍ୱ ସହ ସମ୍ପର୍କିତ ଆର୍ଥିକ ନେଟୱାର୍କ ସହ ଜଡ଼ିତ। ଏହା ପୂର୍ବରୁ ଆମେରିକା କଠୋର ପଦକ୍ଷେପ ସ୍ୱରୂପ ଇରାନର ପ୍ରମୁଖ ସ୍ଥାନଗୁଡ଼ିକ ଉପରେ ଆକ୍ରମଣ କରିବା ସହ ତେହେରାନଠାରୁ ତୈଳ ବିକ୍ରି କରିବା ସମ୍ପର୍କିତ ଅନୁମତି ପ୍ରତ୍ୟାହାର କରିଥିଲା। ଆମେରିକା ପକ୍ଷରୁ ଏହିସବୁ ନୂତନ ପ୍ରତିବନ୍ଧକ ଜାରି ହେବା ଫଳରେ ଇରାନର ଆର୍ଥିକ ବ୍ୟବସ୍ଥା କ୍ଷତିର ସମ୍ମୁଖୀନ ହେବ ବୋଲି କୁହାଯାଇଛି। ସୂଚନାଯୋଗ୍ୟ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉଭୟ ଦେଶ ମଧ୍ୟରେ ହୋଇଥିବା ବୁଝାମଣା ଶେଷ ହୋଇଥିବା ଘୋଷଣା କରିଥିଲେ ମଧ୍ୟ କୂଟନୈତିକ ପଦକ୍ଷେପ ସ୍ୱରୂପ ଏହି ପ୍ରତିବନ୍ଧକ ଜାରି କରାଯାଇଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଆଜି ନାଗପୁରରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ ପରିବହନ ମନ୍ତ୍ରୀମାନଙ୍କ ବୈଠକରେ ଅଧ୍ୟକ୍ଷତା କରିବେ। ଭାରତର ବ୍ରିକ୍ସ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଥିବା ଏହି ଦୁଇଦିନିଆ ବୈଠକର ବିଷୟବସ୍ତୁ ସହନଶୀଳ, ନବସୃଜନ, ସହଯୋଗ ଏବଂ ସମାବେଶୀ ନିର୍ମାଣ ଉପରେ କେନ୍ଦ୍ରିତ ରହିଛି। ହାଇଦ୍ରାବାଦକୁ ପ୍ରମୁଖ ଉଚ୍ଚ ଗତିସମ୍ପନ୍ନ ରେଳ ହବ୍ ଭାବେ ବିକାଶ କରିବା ଲାଗି ଯୋଜନା ରହିଥିବା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି। ଏଥିରେ ପୁଣେ, ଚେନ୍ନାଇ ଏବଂ ବେଙ୍ଗାଲୁରୁକୁ ବୁଲେଟ୍ ଟ୍ରେନ୍ କରିଡର ସଂଯୋଗ କରାଯିବ। ଆଜି ହାଇଦ୍ରାବାଦରେ ଏକ ଶିଳ୍ପ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି, ଉଚ୍ଚ ଗତିସମ୍ପନ୍ନ ରେଳ ନେଟୱାର୍କ ଦକ୍ଷିଣ ଭାରତର ପ୍ରମୁଖ ଅର୍ଥନୈତିକ କେନ୍ଦ୍ରଗୁଡ଼ିକ ମଧ୍ୟରେ ଯାତ୍ରା ସମୟ ହ୍ରାସ କରିବା ସହ ସଂଯୋଗୀକରଣ ବ୍ୟବସ୍ଥାକୁ ସୁଦୃଢ଼ କରିବ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ ଦେଶର ଇଲେକ୍ଟ୍ରୋନିକ୍ସ ଏବଂ ସେମିକଣ୍ଡକ୍ଟର ନିର୍ମାଣ କ୍ଷେତ୍ରରେ ତେଲଙ୍ଗାନା ପ୍ରମୁଖ ଭୂମିକା ଗ୍ରହଣ କରିଥିବା କହିଛନ୍ତି। ସେ କହିଛନ୍ତି, ଦେଶର 315 ବିଶ୍ୱବିଦ୍ୟାଳୟରେ ସେମିକଣ୍ଡକ୍ଟର ଡିଜାଇନ୍ ଟୁଲ୍ ଆରମ୍ଭ କରାଯାଇଛି। ଫିଫା ବିଶ୍ୱକପ୍ରେ ଆଜି ରାତିରେ ତୃତୀୟ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ନରୱେ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଥିବାବେଳେ ଚତୁର୍ଥ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ଆର୍ଜେଣ୍ଟିନା ଓ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ଭାରତୀୟ ସମୟ ରାତି 2:30 ମିଆମି ଷ୍ଟାଡିୟମରେ ନରୱେ ଏବଂ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଥିବାବେଳେ ଆସନ୍ତାକାଲି ସକାଳ 6:30 ଆର୍ଜେଣ୍ଟିନା ଓ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ଖେଳ ଅନୁଷ୍ଠିତ ହେବ। ସ୍ପେନ୍ ଏବଂ ଫ୍ରାନ୍ସ ସେମିଫାଇନାଲ୍କୁ ପୂର୍ବରୁ ଉନ୍ନୀତ ହୋଇସାରିଛନ୍ତି। 5 ମ୍ୟାଚ୍ ବିଶିଷ୍ଟ T20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ଆଜି ଶେଷ ମ୍ୟାଚ୍ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ହେବ। ସାଉଥହାମ୍ପଟନ୍ର ୟୁଟିଲିଟା ବଲ୍ଠାରେ ଭାରତୀୟ ସମୟ ସନ୍ଧ୍ୟା 7 ମ୍ୟାଚ୍ ଆରମ୍ଭ ହେବ। ଇଂଲଣ୍ଡ 3-0 ଏହି ସିରିଜ୍ ବିଜୟୀ ହୋଇସାରିଛି। ଲଣ୍ଡନର ଲର୍ଡ଼ସ୍ କ୍ରିକେଟ୍ ପଡ଼ିଆରେ ଗତକାଲି ଆରମ୍ଭ ହୋଇଥିବା ପ୍ରଥମ ମହିଳା ଟେଷ୍ଟର ଆଜି ଦ୍ୱିତୀୟ ଦିନରେ ଭାରତର 285 ରନ୍ ଜବାବରେ ଇଂଲଣ୍ଡ ଦଳ ବ୍ୟାଟିଂ ଆରମ୍ଭ କରିବ। ମୁଖ୍ୟ ସମ୍ବାଦ ପୁଣି ଥରେ, ଦ୍ୱିପାକ୍ଷିକ ସମ୍ପର୍କକୁ ରଣନୈତିକ ସହଯୋଗ ପର୍ଯ୍ୟନ୍ତ ବୃଦ୍ଧି କରିବା ଲାଗି ଭାରତ ନ୍ୟୁଜିଲାଣ୍ଡ ସହମତ, ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅତ୍ୟାଧୁନିକ ଯୁଦ୍ଧପଥ INS ମହେନ୍ଦ୍ରଗିରି ଭାରତୀୟ ନୌସେନାରେ ସାମିଲ, ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ସୁସ୍ଥ, ଦୃଢ଼ ଓ ବିକଶିତ ଭାରତ ଗଠନ ଉପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ, ହର୍ମୁଜ୍ ପ୍ରଣାଳୀରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ପରେ ଇରାନ ଉପରେ ନୂଆ ପ୍ରତିବନ୍ଧକ ଜାରି କଲା ଆମେରିକା, ଏବଂ ଫିଫା ବିଶ୍ୱକପ୍ରେ ତୃତୀୟ କ୍ୱାର୍ଟର ଫାଇନାଲ୍ରେ ଆଜି ରାତିରେ ଅନୁଷ୍ଠିତ ହେବ ନରୱେ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: The headlines. India and New Zealand elevate ties to strategic partnership, set to double bilateral trade to 35,000 crore rupees by 2030. Prime Minister Narendra Modi says Indian community across New Zealand is a vital part of the shared journey among two nations, addresses Indian diaspora in Auckland. Defence Minister Rajnath Singh commissions indigenous stealth frigate INS Mahendragiri, says India building a strong, self-reliant and future-ready defence force. BRICS Ministerial Declaration 2026 adopted to strengthen technological and innovation-driven cooperation in transport sector. Typhoon Bavi forces flight cancellations and school closures in Japan and Taiwan. India to face England in fifth and final T20 international in Southampton, England this evening. And in FIFA World Cup, Norway to take on England and Argentina to face Switzerland in quarterfinals tonight. And now the news in detail. India and New Zealand today elevated their ties to a strategic partnership and set a five-year target to double their annual bilateral trade in goods and services to 35,000 crore rupees by 2030, following talks between Prime Minister Narendra Modi and his New Zealand counterpart Christopher Luxon in Auckland. Earlier, speaking during delegation-level talks, Prime Minister Modi said that his visit to New Zealand marks a historic milestone in bilateral relations and will give fresh momentum to ties between the two countries. Prime Minister Modi said India and New Zealand can play an important role in strengthening peace, stability and security in the Indo-Pacific region.
2: लोकतांत्रिक मूल्यों में दृढ़ विश्वास हमें नेचुरल पार्टनर बनाता है मेड फॉर ईच अदर जैसा है ये और दूसरी प्रकार से दो मैरिटाइम देश के रूप में हमारा करीबी सहयोग इंडो पैसिफिक को एक नई ताकत देता है और शांति के हमारे जो लक्ष्य हैं उसको अचीव करने में हमारे संबंध एक नई ऊर्जा भर सकते हैं.
1: Mr. Modi thanked the people and leadership of New Zealand for their warmth and support, saying the visit of an Indian Prime Minister after four decades reflects the growing strength of the partnership. Hailing the Free Trade Agreement or FTA between the two countries, Mr. Modi appreciated New Zealand's efforts in concluding the FTA process in a short period and thanked Prime Minister Luxon and his government for their leadership. He said the two countries have now taken a significant step by establishing a strategic partnership which will guide future cooperation.
2: हमने भारत न्यूजीलैंड संबंधों को स्ट्रेटेजिक पार्टनरशिप के स्तर पर ले जाने का ऐतिहासिक निर्णय लिया है इसके अंतर्गत हम हर क्षेत्र में स्पष्ट लक्ष्यों और ठोस परिणामों के साथ आगे बढ़ेंगे इस वर्ष हमने रिकॉर्ड समय में फ्री ट्रेड एग्रीमेंट किया इस उपलब्धि से दोनों देशों के उद्योगों किसानों और युवाओं के लिए नए द्वार खुलेंगे हमें ट्रेड के साथ साथ ट्रस्ट टेक्नोलॉजी और टैलेंट का ब्लूप्रिंट हम तैयार कर रहे हैं.
1: Speaking on the occasion, the New Zealand Prime Minister announced that India and New Zealand will establish a strategic partnership to provide a broader framework for expanding cooperation across key sectors.
3: Today, I'm pleased to announce that Prime Minister Modi and I have agreed to elevate our relationship to a strategic partnership. And this is a significant step forward in a world that is increasingly volatile and uncertain. Strong partnerships are more important than ever before. And this provides a stronger platform for practical cooperation in prosperity, security and people-to-people connections.
1: Prime Minister Modi has said that the Indian community in New Zealand is a vital pillar of the growing partnership between the two countries. He said that from Auckland to Wellington, from Christchurch to Queenstown, the Indian community spread across every corner of New Zealand is a vital part of this shared journey. Now we go over live to the Prime Minister addressing the Indian diaspora at a community event in Auckland.
2: अब इतना लंबा इंतजार आपको नहीं करना पड़ेगा. अब 40 साल नहीं लगेंगे. ये मोदी की गारंटी है.

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁକନ୍ୟା ଜେନା। ମୁଖ୍ୟ ସମ୍ବାଦ, ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟିର ଅପରାଧିକ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ଭାରତୀୟ ନୌସେନାରେ ସାମିଲ ହେଲା ସ୍ୱଦେଶୀ ନିର୍ମିତ ଯୁଦ୍ଧପୋତ ଆଇଏନ୍ଏସ୍ ମହେନ୍ଦ୍ରଗିରି। ଦେୟମୁକ୍ତ ନାମଲେଖା ଦ୍ୱନ୍ଦ୍ୱ ଦୂର ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଆଣିବେ ରାଜ୍ୟ ସରକାର। ଆଜି ଓ ଭବିଷ୍ୟତ ପାଇଁ ଯୁବପିଢ଼ିଙ୍କ ଆଶା ଏବଂ ଆକାଂକ୍ଷାକୁ ସାକାର କରିବାର ବାର୍ତ୍ତା ନେଇ ପାଳନ କରାଯାଉଛି ବିଶ୍ୱ ଜନସଂଖ୍ୟା ଦିବସ। ଏବଂ ପଶ୍ଚିମବଙ୍ଗ ଓ ପାର୍ଶ୍ୱବର୍ତ୍ତୀ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି, ପ୍ରଭାବରେ ଆସନ୍ତା ସାତ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା। ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟି ସମ୍ପର୍କିତ ସମଗ୍ର ପ୍ରକ୍ରିୟାର ଅପରାଧିକ ତଦନ୍ତ ଆରମ୍ଭ କରିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। କ୍ରାଇମବ୍ରାଞ୍ଚ ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ମାମଲା ରୁଜୁ କରିବାକୁ ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ଶିକ୍ଷା ଗବେଷଣା ପ୍ରଶିକ୍ଷଣ ପରିଷଦ ଏସ୍ସିଇଆର୍ଟି ନିର୍ଦ୍ଦେଶକଙ୍କୁ ଶ୍ରୀ ମାଝୀ କହିଛନ୍ତି। ପୂର୍ବରୁ ପାଠ୍ୟପୁସ୍ତକ ତ୍ରୁଟିଜନିତ ବିଷୟର ତଦନ୍ତ ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା। କମିଟିର ରିପୋର୍ଟ ଅନୁଯାୟୀ ଏସ୍ସିଇଆର୍ଟି ପୂର୍ବତନ ନିର୍ଦ୍ଦେଶକଙ୍କ ସମେତ ତିନି ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବନ ଏବଂ ଛଅ ଜଣ ସହକାରୀ ନିର୍ଦ୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଇଏନ୍ଏସ୍ ମହେନ୍ଦ୍ରଗିରି ଯୁଦ୍ଧପୋତକୁ ଆଜି ଭାରତୀୟ ନୌସେନାରେ ସାମିଲ କରାଯାଇଛି। ବିଶାଖାପଟ୍ଟନମ୍ଠାରେ ଆଇଏନ୍ଏସ୍ ମହେନ୍ଦ୍ରଗିରିର କମିଶନିଂ ସମାରୋହରେ ଯୋଗଦେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଏହା ଭାରତର ସାମୁଦ୍ରିକ ଶକ୍ତି ଏବଂ ପ୍ରତିରକ୍ଷା ସାମର୍ଥ୍ୟ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଭାରତ ଉଭୟ ପାରମ୍ପରିକ ପ୍ରତିରକ୍ଷା ସାମର୍ଥ୍ୟ ଏବଂ ଉନ୍ନତ ପ୍ରଯୁକ୍ତିବିଦ୍ୟାକୁ ଦୃଢ଼ କରି ଏକ ସୁଦୃଢ଼, ଆତ୍ମନିର୍ଭର ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ପ୍ରତିରକ୍ଷା ବଳ ନିର୍ମାଣ କରିଥିବା ଶ୍ରୀ ସିଂ କହିଛନ୍ତି। ଆଇଏନ୍ଏସ୍ ମହେନ୍ଦ୍ରଗିରି ଯୁଦ୍ଧପୋତ ନିର୍ମାଣରେ 75%ରୁ ଅଧିକ ସାମଗ୍ରୀ ସ୍ୱଦେଶୀ ଜ୍ଞାନକୌଶଳର ଉପଯୋଗ କରାଯାଇଛି। ଏଥିରେ ବ୍ରହ୍ମୋସ୍ ସୁପରସୋନିକ୍ କ୍ଷେପଣାସ୍ତ୍ର, ଅତ୍ୟାଧୁନିକ ରାଡାର୍, ସମନ୍ୱିତ ବାୟୁ ପ୍ରତିରୋଧୀ ବ୍ୟବସ୍ଥା ଭଳି ଉନ୍ନତମାନର ଯନ୍ତ୍ରାଂଶ ବ୍ୟବହାର କରାଯାଇପାରିବ। ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ କେଜିରୁ ପିଜି ପର୍ଯ୍ୟନ୍ତ ଦେୟମୁକ୍ତ ଶିକ୍ଷା ଯୋଜନା ଲାଗି ଲାଗୁ କରାଯାଇଛି। ମାତ୍ର ଏହାକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଆସିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। 662 ଓ 488 ବର୍ଗ କଲେଜଗୁଡ଼ିକୁ ମଧ୍ୟ ଅର୍ଥରାଶି ପ୍ରଦାନ କରାଯିବ। ଛାତ୍ରଛାତ୍ରୀମାନେ ଅଧ୍ୟୟନ ପାଇଁ ଦେଉଥିବା ଅର୍ଥରାଶି ଏଣିକି ସରକାର ବହନ କରିବେ ବୋଲି ଶ୍ରୀ ସୁରଜ କହିଛନ୍ତି। ସୂଚନାଯୋଗ୍ୟ, ସେଲ୍ଫ ଫାଇନାନ୍ସିଂ ଓ ବୃତ୍ତିଗତ ଶିକ୍ଷା ଉପରେ ଦେୟ ଦେବାକୁ ପଡ଼ିବ। ଯୋଜନା ଆରମ୍ଭ ହେବା ପୂର୍ବରୁ ଯେଉଁ ଛାତ୍ରଛାତ୍ରୀମାନେ ନାମ ଲେଖାଇ ସାରିଛନ୍ତି ସେମାନେ ଟଙ୍କା ଫେରସ୍ତ ପାଇପାରିବେ। ପୁରୀ ଟାଉନ୍ହଲ୍ଠାରେ ପୋଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାରେ ସୁପରିଚାଳନା ପାଇଁ ରାଜ୍ୟ ପୋଲିସ୍ ସହିତ 15 କମ୍ପାନୀ ସେଣ୍ଟ୍ରାଲ୍ ଫୋର୍ସ ନିଯୁକ୍ତ ରହିବେ। ତଟ ସୁରକ୍ଷା ଦାୟିତ୍ୱରେ ନ୍ୟାଭି, କୋଷ୍ଟଗାର୍ଡ ଓ ମେରାଇନ୍ ପୋଲିସ୍ ମୁତୟନ ହେବେ। ବୈଠକରେ ବିଭିନ୍ନ ବିଭାଗର ଅଧିକାରୀଙ୍କ ଦାୟିତ୍ୱ ପ୍ରଦାନ ଉପରେ ନିଷ୍ପତ୍ତି ନିଆଯାଇଛି। ଶାନ୍ତି ଶୃଙ୍ଖଳାର ସହ ରଥଯାତ୍ରା ସମ୍ପୂର୍ଣ୍ଣ ହେବ ବୋଲି ଶ୍ରୀ ଖୁରାନିଆ ଆଶାବ୍ୟକ୍ତ କରିଛନ୍ତି।
1: ପାଖାପାଖି ପୋଲିସ ଅଧିକାରୀ ଓ କର୍ମଚାରୀ ଏବଂ ହୋମଗାର୍ଡ ପୁରୀ ରଥଯାତ୍ରାର ବନ୍ଦୋବସ୍ତ ପାଇଁ ମୁତୟନ ହେଉଛନ୍ତି। ସମସ୍ତ ଅଧିକାରୀ ଓ ସହକର୍ମୀମାନେ ଯେଉଁ ଜାଗାରେ ସେମାନଙ୍କୁ ଦାୟିତ୍ୱ ଦିଆଯାଇଛି ସେ ଜାଗାରେ ସେମାନେ ଯିବେ, ସେ ଜାଗାରେ ସେମାନେ ମୁତୟନ ହେବେ ଓ ତାଙ୍କର ଯେଉଁ ଡ୍ୟୁଟି ଅଛି ସେଥିପାଇଁ ଫର୍ଦର ଡିଟେଲ ବ୍ରିଫିଂ କରାଯିବ।
0: ପୁରୀ ଶ୍ରୀମନ୍ଦିରରେ ଦଶମୀ ତିଥିରେ ଗତକାଲି ଶ୍ରୀଜୀଉମାନଙ୍କ ଚକାବିଜେ ନୀତି ଅନୁଷ୍ଠିତ ହୋଇଯାଇଛି। ଅଣସର ଘରେ ଥିବା ମହାପ୍ରଭୁଙ୍କୁ ଫୁଲୁରୀ ତେଲ ଓ ଓଷ ଲାଗି ପରେ ମହାପ୍ରଭୁ ଧୀରେ ଧୀରେ ସୁସ୍ଥ ହେବା ସହ ଶୋଇବା ଅବସ୍ଥାରୁ ଉଠି ବସିଛନ୍ତି। ମହାପ୍ରଭୁଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ପାଇଁ ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ମୁଦକ ଶ୍ରୀମନ୍ଦିର ଗାରଦକୁ ହସ୍ତାନ୍ତର କରାଯାଇଛି। ଏକାଦଶୀ ତିଥିରେ ଆଜି ଏହି ଔଷଧ ସେବନ ପରେ ଠାକୁରମାନେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବେ ବୋଲି ଜଣାପଡ଼ିଛି। ଶ୍ରୀମନ୍ଦିର ରଥକଳାରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଆଜି ରଥ ଉପରକୁ ପବିତ୍ର କଳସ ଉଠାଯିବ। ଏହି ଅବସରରେ ଭୋଇ ସେବକମାନେ ଅଷ୍ଟମ ହରିବୋଲ ଧ୍ୱନି ଦେବାର ପରମ୍ପରା ରହିଛି। ରଥ ଉପରେ ଚକା ପଡ଼ିବା ଦିନ ଭୋଇ ସେବକମାନେ ଶେଷ ହରିବୋଲ ଦେଇଥାନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଜନସଂଖ୍ୟା ବୃଦ୍ଧିଜନିତ ସମସ୍ୟା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଲକ୍ଷ୍ୟରେ ଆଜି ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ଆଜି ଏବଂ ଭବିଷ୍ୟତ ପାଇଁ ଯୁବପିଢ଼ିଙ୍କ ଆଶା ଏବଂ ଆକାଂକ୍ଷାକୁ ସାକାର କରିବା। ଜନ୍ମହାରକୁ ନିୟନ୍ତ୍ରଣ କରିବା ଲାଗି ବିଶ୍ୱବାସୀଙ୍କୁ ସଚେତନ କରାଇବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଶୁଣନ୍ତୁ ଏ ସମ୍ପର୍କରେ ଏକ ରିପୋର୍ଟ।
2: ପରିବାର ଯୋଜନା ଲିଙ୍ଗଗତ ସମାନତା ଦାରିଦ୍ର୍ୟ ପ୍ରସବକାଳୀନ ସ୍ୱାସ୍ଥ୍ୟବସ୍ଥା ଏବଂ ମାନବିକ ଅଧିକାର ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ଜନସାଧାରଣଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରାଯାଉଛି। 1999 ଜୁଲାଇ 11 ତାରିଖରେ ଜାତିସଂଘ ପକ୍ଷରୁ ପ୍ରତିବର୍ଷ ଆଜିର ଦିନରେ ଏହି ଦିବସ ପାଳିତ ହୋଇଆସୁଛି। ଜନସଂଖ୍ୟା ବୃଦ୍ଧି ପ୍ରାକୃତିକ ସଂସାଧନ ଶୃଙ୍ଖଳ ଉପରେ ଗଭୀର ପ୍ରଭାବ ପକାଇଥାଏ। ଏକ ରିପୋର୍ଟ ଅନୁଯାୟୀ ଭାରତର ଜନସଂଖ୍ୟା ବର୍ତ୍ତମାନ 140 କୋଟି ଅତିକ୍ରମ କରିସାରିଛି। ଜନସଂଖ୍ୟା ଦେଶ ପାଇଁ ଉଭୟ ବିପଦ ଏବଂ ସମ୍ପଦ ଭାବେ କାର୍ଯ୍ୟ କରିଥାଏ। ଜନସଂଖ୍ୟାର ଭାରସାମ୍ୟକୁ ବଜାୟ ରଖାଯାଇ ପ୍ରାକୃତିକ ସମ୍ପଦର ସୁବିନିଯୋଗ ହୋଇପାରିଲେ ଜନସମ୍ପଦର ସୁପରିଚାଳନା ସମ୍ଭବପର ହୋଇପାରିବ। ଜନସଂଖ୍ୟା ନିୟନ୍ତ୍ରିତ କରିବାକୁ ପ୍ରତ୍ୟେକ ଦେଶ ବିଭିନ୍ନ ପଦକ୍ଷେପ ଏବଂ ଯୋଜନା କାର୍ଯ୍ୟକାରୀ କରାଉଛନ୍ତି। ସମଗ୍ର ବିଶ୍ୱରେ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ଚୀନ୍କୁ ଅତିକ୍ରମ କରି ଭାରତ ବର୍ତ୍ତମାନ ପ୍ରଥମ ସ୍ଥାନରେ ରହିଛି। ଏହି ଜନସଂଖ୍ୟା ବିସ୍ଫୋରଣ ଆଗାମୀ ଦିନରେ ଦେଶ ପାଇଁ ଦାରିଦ୍ର୍ୟ ସହ ପ୍ରଗତିରେ ମୁଖ୍ୟ ପ୍ରତିବନ୍ଧକ ସାଜିବ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ମହିଳାଙ୍କ ଶିକ୍ଷା ସଶକ୍ତିକରଣ ଓ ପରିବାର ନିୟୋଜନ ବ୍ୟବସ୍ଥାର ସମ୍ପ୍ରସାରଣ ସହ 2 ସନ୍ତାନ ଉପରେ ଗୁରୁତ୍ୱ ଏବଂ ପ୍ରୋତ୍ସାହନ ପ୍ରଦାନ କରାଗଲେ ବର୍ଦ୍ଧିତ ଜନସଂଖ୍ୟା ଉପରେ ନିୟନ୍ତ୍ରଣ ରଖାଯାଇପାରିବ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ବରିଷ୍ଠ ଅର୍ଥନୀତିଜ୍ଞ ଡକ୍ଟର ପ୍ରଭାସ ମିଶ୍ର ଆକାଶବାଣୀକୁ ପ୍ରତିକ୍ରିୟାରେ କହିଛନ୍ତି,
3: ମାନବ ସମ୍ବଳ ଯେଉଁଟା ବିଶ୍ୱ ବିକାଶରେ ମଧ୍ୟ ସହାୟକ ହେବ, ଦେଶର ଯେଉଁ ରାଷ୍ଟ୍ରର ଜନସଂଖ୍ୟା ଯେତେ ସମ୍ବଳ ଅଧିକ ସେମାନେ ବେଶୀ ପ୍ରଗତି କରିଥାନ୍ତି। ତେଣୁ ଆମେ ଚେଷ୍ଟା କରିବା ଯେ ଆମର ଜନସଂଖ୍ୟାକୁ ଆମେ ବର୍ଡନ ବୋଲି ନ ଭାବିକରି ଆମେ କିଭଳି ଭାବେ ଜନସାଧାରଣ ବା ସବୁ ମାନବ ଆମର କେମିତି ସମ୍ବଳ ହେବେ ଏବଂ ଦେଶର ପ୍ରଗତିରେ କାମ କରିବେ ସେ ନେଇ ଆମେ ସମସ୍ତେ ପ୍ରଚେଷ୍ଟା।
2: ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ କରି ସାମାଜିକ ଆର୍ଥିକ ବିକାଶକୁ ପ୍ରୋତ୍ସାହନ ପ୍ରଦାନ କରିବା ଦିଗରେ ସମସ୍ତେ ସଂକଳ୍ପବଦ୍ଧ ହେବା ଜରୁରୀ। ଏହାଦ୍ୱାରା ଜନସଂଖ୍ୟା ବିକାଶରେ ବାଧକ ନ ହୋଇ ବିକାଶର ବାହକ ସାଜିବ। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତିରେଖା ତାରିଣୀ।
0: ମହାନଦୀ ଜଳ ବିବାଦର ସମାଧାନ ପାଇଁ ଉଭୟ ରାଜ୍ୟ ଓଡ଼ିଶା ଓ ଛତିଶଗଡ଼ ସହମତି ପ୍ରକାଶ କରିଛନ୍ତି ବୋଲି ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି। ଓଡ଼ିଶା ସରକାରଙ୍କ ପ୍ରସ୍ତାବକୁ ଛତିଶଗଡ଼ ସରକାର ଗ୍ରହଣ କରିଛନ୍ତି। ଏହି ଆଧାରରେ ଛତିଶଗଡ଼ଠାରୁ ମହାନଦୀ ଟ୍ରିବ୍ୟୁନାଲ ଲିଖିତ ପ୍ରତିଶ୍ରତି ମାଗିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା 23 ଦିନ ଧାର୍ଯ୍ୟ କରାଯାଇଛି। ଏହା ପୂର୍ବରୁ ଲିଖିତ ପ୍ରତିଶ୍ରତି ପ୍ରଦାନ ପାଇଁ ଟ୍ରିବ୍ୟୁନାଲ ଛତିଶଗଡ଼ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିବା ନେଇ ଶ୍ରୀ ଆଚାର୍ଯ୍ୟ କହିଛନ୍ତି। ଭୁବନେଶ୍ୱର ବର୍ଷା ପାଣି ଜମୁଥିବା ବିଭିନ୍ନ ସ୍ଥାନରେ ଡ୍ରେନ୍ ନିର୍ମାଣ ସହ ଏହାକୁ କଭର କରାଯାଇଥିବା ନେଇ ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ଏଥିପାଇଁ ଏକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ ପାଇଁ ଆଇଆଇଟି ରୁର୍କିକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର ସମସ୍ତ ସହରାଞ୍ଚଳରେ ମାଷ୍ଟର ଡ୍ରେନେଜ୍ ପ୍ଲାନ୍ ଖୁବ୍ ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଢେଙ୍କାନାଳ ପୌରାଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଜିଲ୍ଲା ପୌରପାଳିକା କାର୍ଯ୍ୟାଳୟ ସଭାଗୃହରେ ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସମୀକ୍ଷା କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁଦାନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବିକାଶମୂଳକ ଯୋଜନାର ଅଗ୍ରଗତି ବାବଦରେ ମନ୍ତ୍ରୀ ଆଲୋଚନା କରିଛନ୍ତି। କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ଉପସଚିବ ତଥା କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀ ଡକ୍ଟର ଗାଭାଲି ପରାଗ ହର୍ଷଦଙ୍କ ଅଧ୍ୟକ୍ଷତାରେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାର 7 ଆକାଂକ୍ଷୀ ବ୍ଲକର ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଡକ୍ଟର ହର୍ଷଦ ଆଲୋଚନା କରିଛନ୍ତି। ଜିଲ୍ଲାରେ ଶିକ୍ଷା ସ୍ୱାସ୍ଥ୍ୟ ମୌଳିକ ଭିତ୍ତିଭୂମିର ସୁଧାର ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପମାନ ଗ୍ରହଣ କରାଯାଇଛି।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆପଣ କାର୍ଯ୍ୟକ୍ରମ ଶୁଣୁଥିଲେ ବିବିଧ ଭାରତୀ ରାଷ୍ଟ୍ରୀୟ ପ୍ରସାରଣ ସେବାରୁ ଆକାଶବାଣୀ କେନ୍ଦୁଝର। ବର୍ତ୍ତମାନ ଶୁଣନ୍ତୁ ଇନ୍ଦ୍ରଧନୁ କାର୍ଯ୍ୟକ୍ରମରେ କେତୋଟି ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ରର ଗୀତ, ତା ସହିତ କେତୋଟି ଆଲବମ୍ ଗୀତ। ତାହେଲେ ଚାଲନ୍ତୁ ପ୍ରଥମେ ଶୁଣିବା ବିନି ଦୟାଲ ଏବଂ ଶ୍ରେୟା ଘୋଷାଲଙ୍କ ମିଳିତ କଣ୍ଠରୁ ଗଜନୀ କଥାଚିତ୍ରର ଗୀତ।

ଏବେ ଚାଲନ୍ତୁ ଶୁଣିବା ଜୀବନରେ ଥରେ ଅଧେ ଆଲବମ୍ରୁ ଗୋଟିଏ ଗୀତ। ଗୀତରେ ପାଇଁ କଣ୍ଠଦାନ କରିଛନ୍ତି ରତି ଶତପଥୀ ଏବଂ ଶୈଳଭାମା। ରଚନା ସୁରେଶ ପରିଡ଼ା, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଶରତ ନାୟକ।

0: ମାସକୁ ମାସ ବିଦ୍ୟୁତ ବିଲ୍ ବଢିବାରେ ଲାଗିଛି, ଭାରି ଅସୁବିଧା ହେଲାଣି।
1: ହଁ, ଯେ ହେଲେ କରିବା କଣ, ଘରେ ନାନା କାମ ରହୁଛି, ଗରମ ବି ସମ୍ଭାଳି ହଉନି।
2: ମାମା କଣ ହେଲା, ଏତେ ଚିନ୍ତାରେ କାହିଁକି ଅଛ?
0: କିଛି ନାଇଁ ଲୋ ମା, ଏଇ କରେଣ୍ଟ ବିଲ୍ କଥା ଭାବୁଥିଲି। ଆଉ କହ, ମୋ ମାମାର ପଢାପଢି କେମିତି ଚାଲିଛି?
2: ଭଲ ଚାଲିଛି ବାପା। ଆଜି ସ୍କୁଲରେ ଆମ ସାର୍ PM ସୂର୍ଯ୍ୟ ଘର ଯୋଜନା ବିଷୟରେ କହୁଥିଲେ। ଘରେ ସୋଲାର ପ୍ୟାନେଲ ଲଗାଇଲେ ପ୍ରତି ମାସରେ 300 ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ ବିଲ୍ ବଞ୍ଚାଇ ପାରିବା। ଆଉ ସରକାର ଏଥିରେ 3 କିଲୋ ୱାଟ ପାଇଁ 1,38,000 ଟଙ୍କାର ସବସିଡି ମଧ୍ୟ ଦେଉଛନ୍ତି।
1: ହଁ ସତେ, ଲକ୍ଷେରୁ ଅଧିକ ସବସିଡି।
2: ହଁ ମାମା, ସଞ୍ଚୟ ବି ସୁବିଧା ବି।
0: ଆସୁନ 1800345678 କିମ୍ବା 1912 କଲ୍ କରି ଏହି ଯୋଜନା ବିଷୟରେ ଅଧିକ ବୁଝିବା।
3: ଏବେ ଚାଲନ୍ତୁ ଶୁଣିବା ଶକ୍ତି ମିଶ୍ରଙ୍କ କଣ୍ଠରୁ ମୋ ପ୍ରିୟ ଆଲବମ୍ର ଗୋଟିଏ ଗୀତ। ଗୀତଟିକୁ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର।

0: ଶେଷ ହେଲା ଇନ୍ଦ୍ରଧନୁ କାର୍ଯ୍ୟକ୍ରମ ଆକାଶବାଣୀ କେନ୍ଦୁଝର। ବର୍ତ୍ତମାନ ଶୁଣନ୍ତୁ ଯୁବ ଶ୍ରୋତା ଭାଇ ଭଉଣୀଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ରିଲେ କରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଶୁଣିଲେ କାର୍ଯ୍ୟକ୍ରମ କିଶୋର ଚକ୍ର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବବାଣୀ ନେକ୍ସଟ।

0: ବନ୍ଧୁ, ଶ୍ରୀଚରଣୀଙ୍କ ପୁରା ନାମ ହେଉଛି ନାଲ୍ଲାପୁର ରେଡ୍ଡି ଶ୍ରୀଚରଣୀ। ସେ 2004 ମସିହା ଅଗଷ୍ଟ ମାସ 4 ତାରିଖରେ ଆନ୍ଧ୍ରପ୍ରଦେଶର କାଡ଼ାପା ଜିଲ୍ଲା ଅନ୍ତର୍ଗତ ୟାରାମାଲ୍ଲାପଲ୍ଲୀ ଗାଁରେ ଏକ ତେଲୁଗୁ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେ ହେଉଛନ୍ତି ତାଙ୍କ ଜିଲ୍ଲାର ପ୍ରଥମ ମହିଳା ଯିଏ ଭାରତୀୟ ଦଳରେ ସାମିଲ ହୋଇ କ୍ରିକେଟ୍ ଖେଳିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ତାଙ୍କ ବାପା ଚନ୍ଦ୍ରଶେଖର ରେଡ୍ଡି ଏକ ତାପଜ ବିଦ୍ୟୁତ ପ୍ରକଳ୍ପରେ କାର୍ଯ୍ୟ କରନ୍ତି ଏବଂ ମା ଲକ୍ଷ୍ମୀ ଦେବୀ ଜଣେ ଗୃହିଣୀ ଅଟନ୍ତି।
1: ବନ୍ଧୁ, ତୁଳସୀ ଦୁଇପତ୍ରରୁ ବାସିବା ଭଳି ପିଲାଟି ଦିନରୁ ହିଁ ପାଠପଢା ସହିତ ଖେଳକୁ ଗୁରୁତ୍ୱ ଦେଉଥିଲେ ଶ୍ରୀଚରଣୀ। ଯେତେବେଳେ ସେ ଷଷ୍ଠ ଶ୍ରେଣୀରେ ପଢୁଥିଲେ, ତାଙ୍କ ବାପା ତାଙ୍କୁ ବ୍ୟାଡମିଣ୍ଟନ ପ୍ରତି ଉତ୍ସାହିତ କରିଥିଲେ। ସେ କ୍ରିକେଟରେ ପ୍ରବେଶ କରିବା ପୂର୍ବରୁ ଖୋଖୋ ମଧ୍ୟ ଖେଳିଥିଲେ। ତାଙ୍କ ମାମୁଁ କିଶୋର କୁମାର ରେଡ୍ଡି ତାଙ୍କୁ କ୍ରିକେଟ ପ୍ରତି ଉତ୍ସାହିତ କରିଥିଲେ ଏବଂ ତାଲିମ ମଧ୍ୟ ଦେଇଥିଲେ। କ୍ରିକେଟ ଜଗତରେ ତାଙ୍କର ସବୁଠାରୁ ବଡ଼ ପ୍ରେରଣା ସାଜିଥିଲେ ସ୍ମୃତି ମନ୍ଧନା ଏବଂ ୟୁବରାଜ ସିଂ।

0: ବନ୍ଧୁ, ପ୍ରତ୍ୟେକ ବଡ଼ ସୁଯୋଗ ଆସିବା ପୂର୍ବରୁ ଅନେକ ଛୋଟ ପରୀକ୍ଷା ଦେବାକୁ ପଡ଼େ। ସେହିପରି ଘରୋଇ ଦଳରେ ଖେଳିବା ବେଳେ ତାଙ୍କର ପ୍ରଦର୍ଶନ ପାଇଁ ହେଉ କି WPLରେ ପ୍ରତିଭା ପ୍ରଦର୍ଶନ ହେଉ, ତାହା ଶ୍ରୀଚରଣୀଙ୍କୁ ଆଣିଦେଇଥିଲା ଏକ ସୁବର୍ଣ୍ଣ ସୁଯୋଗ।
1: ହଁ ବନ୍ଧୁ, ସେ ଭାରତୀୟ ମହିଳା କ୍ରିକେଟ ଦଳରେ ଚୟନିତ ହେଲେ ଏବଂ ତାଙ୍କୁ ମିଳିଯାଇଥିଲା ବର୍ଷ ବର୍ଷର ପରିଶ୍ରମ, ତ୍ୟାଗ ଓ ସଂଘର୍ଷର ଫଳ।
0: ଏପ୍ରିଲ

0: ଏହା ସହ ଶ୍ରବନ୍ତୀ ନାଇଡୁଙ୍କ ପରେ T20 ଡେବ୍ୟୁରେ 4 ୱିକେଟ୍ ନେବାରେ ସେ ଦ୍ୱିତୀୟ ଭାରତୀୟ ମହିଳା କ୍ରିକେଟର ହୋଇପାରିଥିଲେ।
1: ହଁ ବନ୍ଧୁ, 2025 ମସିହାଟି ଶ୍ରୀ ଚରଣୀଙ୍କ ପାଇଁ ଥିଲା ସୁବର୍ଣ୍ଣ ବର୍ଷ। ବନ୍ଧୁ, ପ୍ରତିଭା ଆପଣଙ୍କୁ ସୁଯୋଗ ଦିଏ, କିନ୍ତୁ ପରିଶ୍ରମ ଆପଣଙ୍କୁ ସଫଳତା ଦିଏ, ଏହାକୁ ପ୍ରମାଣିତ କରିଛନ୍ତି ଶ୍ରୀ ଚରଣୀ।
0: 2025 ମସିହା ମହିଳା କ୍ରିକେଟ ବିଶ୍ୱକପ୍ ଭାରତରେ 30 ସେପ୍ଟେମ୍ବରରୁ 2 ନଭେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଭାରତୀୟ ଦଳର ଏହି ଐତିହାସିକ ବିଶ୍ୱକପ୍ ବିଜୟରେ ବାମହାତୀ ସ୍ପିନର ଶ୍ରୀ ଚରଣୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ। ସେ ସମଗ୍ର ଟୁର୍ଣ୍ଣାମେଣ୍ଟରେ 9ଟି ମ୍ୟାଚ୍ରେ 14ଟି ୱିକେଟ୍ ନେଇ ଭାରତର ସଫଳତାର ଅନ୍ୟତମ ନାୟିକା ହୋଇଥିଲେ।
1: 2025 ମସିହା ନଭେମ୍ବର ମାସ 2 ତାରିଖରେ ନଭି ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲରେ ଭାରତ ବିଜୟୀ ହୋଇ ପ୍ରଥମ ଥର ପାଇଁ ମହିଳା ଦିନିକିଆ ବିଶ୍ୱକପ୍ ଜିତିଥିଲା। ଏହି ଐତିହାସିକ ବିଜୟରେ ଶ୍ରୀ ଚରଣୀଙ୍କ ଅବଦାନ ଅବିସ୍ମରଣୀୟ ରହିଥିଲା। ସମଗ୍ର ବିଶ୍ୱକପ୍ରେ ସେ 14ଟି ୱିକେଟ୍ ନେଇ ଭାରତର ଅନ୍ୟତମ ସଫଳ ବୋଲର ଭାବେ ନିଜର ସ୍ଥାନ ମଜବୁତ କରିଥିଲେ।

0: ବନ୍ଧୁ, ଚଳିତ ବର୍ଷ 2026 ମସିହା ଆଇସିସି ମହିଳା T20 ବିଶ୍ୱକପ୍ରେ ଭାରତର ବାମହାତୀ ସ୍ପିନର ଶ୍ରୀଚରଣୀ ଅସାଧାରଣ ପ୍ରଦର୍ଶନ କରିଥିଲେ। ସେ ମୋଟ 5 ମ୍ୟାଚ୍ ଖେଳି 14 ୱିକେଟ୍ ନେଇ ସମଗ୍ର ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୱିକେଟ୍ ନେଇଥିବା କ୍ରିକେଟର ହୋଇଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ତାଙ୍କର ବୋଲିଂ ହାର ଥିଲା 8.35, ଇକୋନୋମି ରେଟ୍ 5.85 ଏବଂ ଏହା ଥିଲା ତାଙ୍କର ସର୍ବଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ। ଏହି ପ୍ରଦର୍ଶନ ପାଇଁ ସେ ଆଇସିସିର 2026 ମହିଳା T20 ବିଶ୍ୱକପ୍ର ଟିମ୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟରେ ସ୍ଥାନ ପାଇଥିଲେ।
1: 2026 ମସିହା ଜୁନ୍ ମାସ 14 ଇଂଲଣ୍ଡର ବର୍ମିଂହାମ୍ ଠାରେ ପାକିସ୍ତାନ ବିପକ୍ଷରେ ଭାରତ ନିଜର ବିଶ୍ୱକପ୍ ଅଭିଯାନ ଆରମ୍ଭ କରିଥିଲା। ଏହି ମ୍ୟାଚ୍ରେ ଶ୍ରୀଚରଣୀ ନିୟନ୍ତ୍ରିତ ବୋଲିଂ କରି ଭାରତର ବିଜୟରେ ଅବଦାନ ରଖିଥିଲେ। ସେହିଭଳି ଜୁନ୍ ମାସ 17 ଲର୍ଡସ୍ଠାରେ ନେଦରଲ୍ୟାଣ୍ଡସ୍ ବିପକ୍ଷରେ ଶ୍ରୀଚରଣୀ ତାଙ୍କ କ୍ୟାରିୟରର ଏକ ସ୍ମରଣୀୟ ପ୍ରଦର୍ଶନ କରିଥିଲେ। ସେ 4 ମାତ୍ର 19 ଦେଇ ପ୍ରତିପକ୍ଷ ବ୍ୟାଟିଂକୁ ଭାଙ୍ଗି ଦେଇଥିଲେ। ଆଉ ସେହି ମ୍ୟାଚ୍ରେ ଭାରତ 95 ବିଜୟ ହୋଇଥିଲା ଏବଂ ଶ୍ରୀଚରଣୀଙ୍କ ବୋଲିଂକୁ ସେହି ମ୍ୟାଚ୍ର ମୁଖ୍ୟ ଆକର୍ଷଣ ବୋଲି କୁହାଯାଇଥିଲା।
0: ହଁ ବନ୍ଧୁ, 2026 ମସିହା ଜୁନ୍ 21 ଖେଳାଯାଇଥିବା ୱାର୍ଲ୍ଡ ଟ୍ରାଫୋର୍ଡ ମଞ୍ଚେଷ୍ଟରରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶ୍ରୀଚରଣୀ ପୁଣି ଥରେ ଦମଦାର ବୋଲିଂ କରି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ହାସଲ କରିଥିଲେ। ତାଙ୍କର ସ୍ପିନ୍ ବୋଲିଂ ଭାରତକୁ ମ୍ୟାଚ୍ରେ ଆଗୁଆ କରିଥିଲା। ସମଗ୍ର ବିଶ୍ୱକପ୍ରେ ଶ୍ରୀଚରଣୀଙ୍କର ଏହି ଧାରାବାହିକ ପ୍ରଦର୍ଶନ ତାଙ୍କୁ ଟୁର୍ଣ୍ଣାମେଣ୍ଟରେ ସର୍ବୋକୃଷ୍ଟ ବୋଲରମାନଙ୍କ ମଧ୍ୟରେ ସ୍ଥାନ ଦେଇଥିଲା।
1: ବନ୍ଧୁ, ଚଳିତ ବର୍ଷ T20 ବିଶ୍ୱକପ୍ରେ ଭାରତ ଚାମ୍ପିୟନ ହୋଇପାରିନଥିଲେ ମଧ୍ୟ ଶ୍ରୀଚରଣୀ ତାଙ୍କ ବୋଲିଂ ଦ୍ୱାରା ସାରା ବିଶ୍ୱର କ୍ରିକେଟ୍ ପ୍ରେମୀଙ୍କ ପ୍ରଶଂସା ସାଉଁଟିଥିଲେ ଏବଂ ଭାରତ ପାଇଁ ଏକ ଉଜ୍ଜଳ ଭବିଷ୍ୟତର ତାରକା ଭାବେ ଉଭା ହୋଇଥିଲେ।
0: ବନ୍ଧୁ, 21 ଶ୍ରୀଚରଣୀଙ୍କର ଏହି ଯାତ୍ରା ତାଙ୍କୁ କ୍ରୀଡ଼ା କ୍ଷେତ୍ରରେ ଆହୁରି ଆଗକୁ ନେଉ। ବିଶ୍ୱ କ୍ରିକେଟ୍ ଜଗତରେ ସେ ଭାରତକୁ ଗୌରବାନ୍ୱିତ କରିବା ସହ ନିଜର ନାମକୁ ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ କରନ୍ତୁ, ଏତିକି ଆମର କାମ୍ୟ।

0: ବନ୍ଧୁ, ଆଜି ହେଉଛି ଜୁଲାଇ ମାସ 11 ତାରିଖ, ଅର୍ଥାତ୍ ବିଶ୍ୱ ଜନସଂଖ୍ୟା ଦିବସ ବା ୱାର୍ଲ୍ଡ ପପୁଲେସନ୍ ଡେ। ଆଜିର ଏହି ବିଶେଷ ଦିବସଟି ଆମକୁ କେବଳ ବଢୁଥିବା ଜନସଂଖ୍ୟା ବିଷୟରେ ମନେ ପକାଇ ଦିଏ ନାହିଁ, ବରଂ ଏହା ଆମକୁ ସଚେତନ କରାଏ ସୀମିତ ସମ୍ବଳ ଏବଂ ଆମ ପୃଥିବୀର ସୁରକ୍ଷା ବିଷୟରେ।
1: ଯଦି ଆମେ ତଥ୍ୟ ଉପରେ ନଜର ପକାଇବା ବନ୍ଧୁ, ତେବେ 1999 ମସିହାରୁ ମିଳିତ ଜାତିସଂଘ ବା ୟୁନାଇଟେଡ୍ ନେସନ୍ସ ତରଫରୁ ଏହି ଦିବସଟି ପାଳନ କରାଯାଇ ଆସୁଛି। ଆଜି ସମଗ୍ର ବିଶ୍ୱର ଜନସଂଖ୍ୟା 8.3 ବିଲିୟନ୍ ବା 830 କୋଟି ଅତିକ୍ରମ କରିସାରିଛି, ଏବଂ ଆମ ପ୍ରିୟ ଭାରତବର୍ଷ ଆଜି ବିଶ୍ୱର ସବୁଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ର ହୋଇସାରିଛି।
0: କିନ୍ତୁ ବନ୍ଧୁ, ଏହି ବଡ଼ ଜନସଂଖ୍ୟା ଆମ ପାଇଁ କେବଳ ଏକ ଆହ୍ୱାନ ନୁହଁ, ଏହା ଆମ ପାଇଁ ଏକ ବଡ଼ ସୁଯୋଗ ମଧ୍ୟ। କାରଣ ଆଜି ଆମ ଦେଶ ପାଖରେ ବିଶ୍ୱର ସବୁଠାରୁ ବଡ଼ ଯୁବଶକ୍ତି ବା ଡେମୋଗ୍ରାଫିକ୍ ଡିଭିଡେଣ୍ଟ ରହିଛି। ଭାରତର ପ୍ରାୟ 65% ଜନସଂଖ୍ୟା ହେଉଛନ୍ତି ଯୁବପିଢ଼ି। ତେଣୁ ଆଜିର ଯୁବପିଢ଼ି ହିସାବରେ ଆମ ସମସ୍ତଙ୍କର ଏକ ବଡ଼ ସାମାଜିକ ଦାୟିତ୍ୱ ରହିଛି।
1: ଜନସଂଖ୍ୟା ବୃଦ୍ଧି ସହ ଗୁଣାତ୍ମକ ଶିକ୍ଷା, ଉପଯୁକ୍ତ ସ୍ୱାସ୍ଥ୍ୟ ସେବା, ଲିଙ୍ଗଗତ ସମାନତା ଏବଂ ପରିବେଶର ଯେଉଁ ସନ୍ତୁଳନ ରହିବା ଆବଶ୍ୟକ, ସେଥିପାଇଁ ସଚେତନତା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଯଦି ଆମେ ପ୍ରତ୍ୟେକ ନାଗରିକଙ୍କୁ ଏକ ସୁରକ୍ଷିତ ଏବଂ ସମୃଦ୍ଧ ଜୀବନ ଦେବାକୁ ଚାହୁଁଛେ, ତେବେ ଜନସଂଖ୍ୟାର ଏହି ଶକ୍ତିକୁ ଆମକୁ ଦକ୍ଷତା ଏବଂ ସଠିକ୍ ଦିଗରେ ବ୍ୟବହାର କରିବାକୁ ହେବ।
0: ତେବେ ବନ୍ଧୁ, ଆସନ୍ତୁ ଆଜିର ଏହି ବିଶେଷ ଦିବସରେ ଶପଥ ନେବା, ବିଶ୍ୱ ଜନସଂଖ୍ୟାକୁ ଏକ ବୋଝ ନ ଭାବି ଏହାକୁ ସଚେତନତା, ମାନବିକ ଅଧିକାରର ସୁରକ୍ଷା ଏବଂ ସ୍ଥାୟୀ ବିକାଶ ବା ସଷ୍ଟେନେବଲ୍ ଡେଭଲପମେଣ୍ଟ ମାଧ୍ୟମରେ ଏକ ସୁସ୍ଥ, ସଚେତନ ଏବଂ ସମୃଦ୍ଧ ସମାଜ ଗଠନ ଦିଗରେ ନିଜର ଶ୍ରେଷ୍ଠ ଯୋଗଦାନ ଦେବା।
1: ତେବେ ବନ୍ଧୁ, ଘଣ୍ଟାର ଟିକ୍ ଟିକ୍ ଶବ୍ଦ ଆମକୁ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେବା ପାଇଁ ଇସାରା ଦେଲାଣି। ଆମ ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ଚିଠି ଓ ମେଲ୍ ମାଧ୍ୟମରେ ଜଣାଇବା ପାଇଁ ଆଦୌ ଭୁଲିବେ ନାହିଁ।
0: ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ, ପିନ୍ 753001।
1: ଆମକୁ ମେଲ୍ ମାଧ୍ୟମରେ ମତାମତ ଜଣାଇବା ପାଇଁ ଆମ ମେଲ୍ ଆଇଡିଟି ନୋଟ୍ କରନ୍ତୁ yv.airctc@gmail.com। ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଇ ରହୁଛୁ। ମୁଁ ଥିଲି ଆପଣଙ୍କ ସାଥୀ ବିଶ୍ୱଜିତା,
0: ଆଉ ମୁଁ ପ୍ରତୀକ୍ଷା
1: ରହୁଛୁ। ନମସ୍କାର।

ସନ୍ଧ୍ୟା 6:02ରେ ଶୁଣିବେ ଆଦିବାସୀ ସଙ୍ଗୀତ ଉପରେ ଆଧାରିତ ଆମର କାର୍ଯ୍ୟକ୍ରମ ବନସୁରଭି। ଆଜି ଏଥିରେ ଶୁଣିବେ ଓରାମ ଗୀତ, ପରିବେଷଣ କରିବେ ନେତ୍ରାନନ୍ଦ ଓରାମ ଓ ତାଙ୍କ ସାଥୀ। ସନ୍ଧ୍ୟା 7:00ରେ ଶୁଣିପାରିବେ କେତୋଟି ଆଲବମ୍ ଗୀତ। ରାତି 8:00ରେ ପାରମ୍ପରିକ ଗୀତ କ୍ରମରେ ଶୁଣିବେ ପଲ୍ଲୀ ଗୀତ। ରାତି 8:15ରେ ସାଏହ୍ନର ଅନୁଭବ।

0: ରାତି 10:00ରେ ଲୋକଗୀତ କ୍ରମରେ ଶୁଣିବେ ଦାସକାଠିଆ, ପରିବେଷଣ କରିବେ କ୍ଷେତ୍ରବାସୀ ସତ୍ପତି ଓ ତାଙ୍କ ସାଥୀ। ରାତି 10:30ରେ ଚିରନ୍ତନୀ ଶୁଣିଲେ ଆଜିର କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ କେନ୍ଦୁଝର ବର୍ତ୍ତମାନ ଶୁଣନ୍ତୁ ବର୍ଣ୍ଣ ସୁରଭି। ହେଲେ ଶ୍ରୋତାବନ୍ଧୁ, ଏହି କାର୍ଯ୍ୟକ୍ରମ ଆପଣ ଶୁଣିବେ ଗୋଟିଏ ବିଜ୍ଞାପନ ପରେ।
1: ମାସକୁ ମାସ ବିଦ୍ୟୁତ ବିଲ୍ ବଢିବାରେ ଲାଗିଛି, ଭାରି ଅସୁବିଧା ହେଲାଣି।
2: ହଁ, ଯେ ହେଲେ କରିବା କ'ଣ, ଘରେ ନାନା କାମ ରହୁଛି, ଗରମ ବି ସମ୍ଭାଳି ହଉନି।
3: ମାମା, କ'ଣ ହେଲା, ଏତେ ଚିନ୍ତାରେ କାହିଁକି ଅଛ?
1: କିଛି ନାଇଁ ଲୋ ମା, ଏଇ କରେଣ୍ଟ ବିଲ୍ କଥା ଭାବୁଥିଲି। ଆଉ କହ, ମୋ ମାମାର ପଢାପଢି କେମିତି ଚାଲିଛି?
3: ଭଲ ଚାଲିଛି ବାପା। ଆଜି ସ୍କୁଲରେ ଆମ ସାର୍ PM ସୂର୍ଯ୍ୟ ଘର ଯୋଜନା ବିଷୟରେ କହୁଥିଲେ। ଘରେ ସୋଲାର ପ୍ୟାନେଲ ଲଗାଇଲେ ପ୍ରତି ମାସରେ 300 ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ ବିଲ୍ ବଞ୍ଚାଇ ପାରିବା। ଆଉ ସରକାର ଏଥିରେ 3 କିଲୋ ୱାଟ୍ ପାଇଁ 1,38,000 ଟଙ୍କାର ସବସିଡି ମଧ୍ୟ ଦେଉଛନ୍ତି।
2: ହଁ ସତେ, ଲକ୍ଷେରୁ ଅଧିକ ସବସିଡି।
3: ହଁ ମାମା, ସଞ୍ଚୟ ବି ସୁବିଧା ବି।
1: ଆସୁନ, 1800345678 କିମ୍ବା 1912 କଲ୍ କରି ଏହି ଯୋଜନା ବିଷୟରେ ଅଧିକ ବୁଝିବା।

ବନସୁରଭି କାର୍ଯ୍ୟକ୍ରମରେ ଆଜି ଶୁଣିଲେ ଓରାମ ଗୀତ। ପରିବେଷଣ କଲେ ନେତ୍ରାନନ୍ଦ ଓରାମ ଓ ତାଙ୍କ ସାଥୀ ଆକାଶବାଣୀ କେନ୍ଦୁଝର। ବର୍ତ୍ତମାନ ଶୁଣନ୍ତୁ ଶ୍ରୀରାମଚରିତ ମାନସ, ରିଲେ କରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 75ତମ ଭାଗ।

0: ପୁରାତନ ରଚନାରୁ ଶୁଣିଲେ ମନୋଜ କୁମାର ଦାସଙ୍କ କଣ୍ଠରେ ଝୁମର ଗୀତ। ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟିର ଅପରାଧିକ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, କଂସାରିଗୁଡ଼ା ଆଲୁମିନା ରିଫାଇନାରୀ ପ୍ରକଳ୍ପର ସମ୍ପ୍ରସାରଣ ପାଇଁ ବିର୍ଲା ଗ୍ରୁପ୍ର ପ୍ରସ୍ତାବ, ଖର୍ଚ୍ଚ ହେବ ଅତିରିକ୍ତ 12,000 କୋଟି ଟଙ୍କା। ପୁରୀ ରଥଯାତ୍ରା ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା କଲେ ପୁଲିସ ମହାନିର୍ଦ୍ଦେଶକ, ଏବଂ ଭୁବନେଶ୍ୱରରେ ସ୍ୱଳ୍ପ କାର୍ବନ ନିର୍ମାଣ ସାମଗ୍ରୀ ଓ ସ୍ଥାୟୀ ବିକାଶ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ। ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟି ସମ୍ପର୍କିତ ସମଗ୍ର ପ୍ରକ୍ରିୟାର ଅପରାଧିକ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସ୍ୱତନ୍ତ୍ର ଭାବେ କ୍ରାଇମ୍ବ୍ରାଞ୍ଚ ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ମାମଲା ରୁଜୁ କରିବାକୁ ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ଶିକ୍ଷା ଗବେଷଣା ପ୍ରଶିକ୍ଷଣ ପରିଷଦ ଏସ୍ସିଆର୍ଟି ନିର୍ଦ୍ଦେଶକଙ୍କୁ ଶ୍ରୀ ମାଝୀ କହିଛନ୍ତି। ପୂର୍ବରୁ ପାଠ୍ୟପୁସ୍ତକ ତ୍ରୁଟିଜନିତ ବିଷୟର ତଦନ୍ତ ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା। କମିଟିର ରିପୋର୍ଟ ଅନୁଯାୟୀ ଏସ୍ସିଆର୍ଟି ପୂର୍ବତନ ନିର୍ଦ୍ଦେଶକଙ୍କ ସମେତ 3 ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବନ ଏବଂ 6 ଜଣ ସହକାରୀ ନିର୍ଦ୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଆଦିତ୍ୟ ବିର୍ଲା ଗ୍ରୁପ୍ର ଅଧ୍ୟକ୍ଷ କୁମାର ମଙ୍ଗଲମ୍ ବିର୍ଲା ଆଜି ବିର୍ଲା ଗ୍ରୁପ୍ ପକ୍ଷରୁ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ତଥା ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଛନ୍ତି। ବୈଠକରୁ ଜଣାପଡ଼ିଛି, ରାୟଗଡ଼ା ଜିଲ୍ଲା କାଶୀପୁର ତହସିଲ ଅଧୀନରେ ଥିବା କଂସାରିଗୁଡ଼ା ଗ୍ରୀନ୍ଫିଲ୍ଡ ଆଲୁମିନା ରିଫାଇନାରୀ ପ୍ରକଳ୍ପକୁ ସମ୍ପ୍ରସାରିତ କରିବା ପାଇଁ ବିର୍ଲା ଗ୍ରୁପ୍ ପକ୍ଷରୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। 1,000,000 ଟନ୍ କ୍ଷମତା ବିଶିଷ୍ଟ ରିଫାଇନାରୀ କ୍ଷମତାକୁ ଆହୁରି 2,000,000 ଟନ୍ ବୃଦ୍ଧି କରିବାକୁ ପ୍ରସ୍ତାବ ରହିଛି। ଏଥିଲାଗି ଅତିରିକ୍ତ ପ୍ରାୟ 12,000 କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହାଫଳରେ କଂସାରିଗୁଡ଼ା ରିଫାଇନାରୀର କ୍ଷମତା ବର୍ଷକୁ 3,000,000 ଟନ୍କୁ ବୃଦ୍ଧି ପାଇବ। ଏହି ପ୍ରକଳ୍ପ ମାଧ୍ୟମରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଆଲୁମିନିୟମ୍ ସମ୍ପର୍କିତ ପ୍ରକଳ୍ପର ବିସ୍ତାର ଉପରେ ଧ୍ୟାନ କେନ୍ଦ୍ରିତ କରାଯାଉଛି। ଏଥିପାଇଁ ଇକୋ ସିଷ୍ଟମ ବିକଶିତ କରାଯାଉଛି। ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ରିଫାଇନାରୀର ସମ୍ପ୍ରସାରଣ ତଥା ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ବୈଠକରେ ରାଜ୍ୟରେ ବିର୍ଲା ଗ୍ରୁପ୍ ପକ୍ଷରୁ ଚାଲୁଥିବା ବିଭିନ୍ନ ପ୍ରସ୍ତାବ, ନିବେଶ ଏବଂ ପ୍ରକଳ୍ପର ମଧ୍ୟ ସମୀକ୍ଷା ହୋଇଥିଲା। ରାଜ୍ୟ ସରକାର ସମସ୍ତ ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥା ୟୁଏଲ୍ବିକୁ ସ୍ୱାବଲମ୍ବୀ ଓ ସ୍ଥାୟୀ କରିବା ଉଦ୍ଦେଶ୍ୟରେ ରାଜସ୍ୱ ମଡେଲ ଉପରେ ଗୁରୁତ୍ୱ ଦେଉଛନ୍ତି ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ରାଜ୍ୟ ସରକାର ଏବଂ ଗୃହ ଓ ସହରାଞ୍ଚଳ ବିକାଶ ନିଗମ ହୁଡ୍କୋର ମିଳିତ ସହଯୋଗରେ ଆଜି ଭୁବନେଶ୍ୱରଠାରେ 1 ଦିବସୀୟ କ୍ଷମତା ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ୟୁଏଲ୍ବିଗୁଡ଼ିକ କେବଳ ସରକାରୀ ଅନୁଦାନ ଉପରେ ନିର୍ଭର ନ କରି

0: ନିଜସ୍ୱ ରାଜସ୍ୱ ସୃଷ୍ଟି କରି ସ୍ଥାନୀୟ ଅଞ୍ଚଳର ଭିତ୍ତିଭୂମି ସୁଦୃଢ଼ କରିପାରିବେ ବୋଲି ମନ୍ତ୍ରୀ କହିଛନ୍ତି। ୟୁଏଲ୍ବି ଓ ଏନ୍ଏସ୍ସିଗୁଡ଼ିକୁ ବୃହତ୍ ଭିତ୍ତିଭୂମି ପ୍ରକଳ୍ପ ପାଇଁ ଆବଶ୍ୟକ ଆର୍ଥିକ ସମ୍ବଳ ହାସଲ କରିବାରେ ସକ୍ଷମ କରିବା ସମ୍ପର୍କରେ କର୍ମଶାଳାରେ ଆଲୋଚନା ହୋଇଥିଲା। 2036 ସୁଦ୍ଧା ରାଜ୍ୟ ଅର୍ଥନୀତିକୁ ଉଲ୍ଲେଖନୀୟ ସ୍ତରରେ ପହଞ୍ଚାଇବା ପାଇଁ ପୌରସଂସ୍ଥା ଅଧିକାରୀମାନେ ନିଷ୍ଠାର ସହ କାର୍ଯ୍ୟ କରିବା ଲାଗି ଶ୍ରୀ ମହାପାତ୍ର ଆହ୍ୱାନ ଦେଇଛନ୍ତି। କର୍ମଶାଳାରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ଯୋଗ ଦେଇ କହିଛନ୍ତି, କେନ୍ଦ୍ର ସରକାରଙ୍କର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ April 15 ଆରମ୍ଭ ହୋଇଥିବା ଅର୍ବାନ୍ ଚ୍ୟାଲେଞ୍ଜ ଫଣ୍ଡ ରାଜ୍ୟର ସମସ୍ତ ଭିତ୍ତିଭୂମି ବିକାଶ ପାଇଁ ଏକ ନୂତନ ସୁଯୋଗ ସୃଷ୍ଟି କରିଛି। ଯୋଜନା ଅଧୀନରେ ପ୍ରକଳ୍ପ ମୂଲ୍ୟର 25% ପର୍ଯ୍ୟନ୍ତ କେନ୍ଦ୍ରୀୟ ସହାୟତା ମିଳିବା ସହିତ ଅନ୍ୟୁନ 50% ଅର୍ଥ ଋଣ ମ୍ୟୁନିସିପାଲ ବଣ୍ଡ କିମ୍ବା ସରକାରୀ ଘରୋଇ ଭାଗିଦାରୀ ମାଧ୍ୟମରେ ସଂଗ୍ରହ କରାଯିବ ବୋଲି ଶ୍ରୀମତୀ ପାଢ଼ୀ କହିଛନ୍ତି। ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ପୁଲିସ୍ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି। ପୁରୀ ଟାଉନ୍ହଲ୍ଠାରେ ରଥଯାତ୍ରାର ତ୍ରୁଟିଶୂନ୍ୟ ସୁପରିଚାଳନା ନେଇ ଶ୍ରୀ ଖୁରାନିଆଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ସହରର 8 ସ୍ଥାନରେ ନୂତନ ପାର୍କିଂ ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁଙ୍କ ଉପଯୁକ୍ତ ସେବା ଓ ସୁରକ୍ଷା ଉପରେ ପ୍ରାଧାନ୍ୟ ଦିଆଯିବ ବୋଲି ଶ୍ରୀ ଖୁରାନିଆ ଗୁରୁତ୍ୱାରୋପ କରିଛନ୍ତି। ଉତ୍ତରାଛକରୁ ଆରମ୍ଭ କରି ପୁରୀ କୋଣାର୍କ ରୋଡ୍ ସହିତ ସହରର ବିଭିନ୍ନ ସ୍ଥାନରେ କ୍ୟାମେରା ବ୍ୟବସ୍ଥା କରାଯାଇଛି। ଭିଡ଼ ନିୟନ୍ତ୍ରଣ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ ସମନ୍ୱିତ କରିବା ପାଇଁ କାର୍ଯ୍ୟରତ ସମସ୍ତ ଅଧିକାରୀଙ୍କୁ ନିଜ ନିଜ ମଧ୍ୟରେ ନିରନ୍ତର ଯୋଗାଯୋଗ ରଖିବାକୁ ଡିଜିପି ପରାମର୍ଶ ଦେଇଛନ୍ତି। ସ୍ଥାୟୀ ସହରୀକରଣ ଓ ଜଳବାୟୁ ସହନଶୀଳ ଭିତ୍ତିଭୂମିକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ଆଜି ଭୁବନେଶ୍ୱରଠାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଆନୁକୂଲ୍ୟରେ ସ୍ୱଳ୍ପ କାର୍ବନ୍ ନିର୍ମାଣ ସାମଗ୍ରୀ ଏବଂ ସ୍ଥାୟୀ ବିକାଶ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ପାଇଁ ଏକ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ବିଭାଗୀୟ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଉପସ୍ଥିତିରେ ଓଡ଼ିଶା ଅର୍ବାନ୍ ଏକାଡେମୀ, IIT ଭୁବନେଶ୍ୱର ଏବଂ ଡେଭଲପ୍ମେଣ୍ଟ ଅଲ୍ଟରନେଟିଭ୍ ମଧ୍ୟରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି, ରାଜ୍ୟରେ ସ୍ଥାୟୀ ସହରୀ ବିକାଶକୁ ଆଗେଇ ନେବା ପାଇଁ ଏହି କେନ୍ଦ୍ର ଜ୍ଞାନ ଏବଂ ନବୋନ୍ମେଷର ଏକ ପ୍ରମୁଖ କେନ୍ଦ୍ର ପାଲଟିବ। ସହରୀ ବିକାଶ କେବଳ ଭୌତିକ ଭିତ୍ତିଭୂମି ନିର୍ମାଣ ମଧ୍ୟରେ ସୀମିତ ନ ରହି ପରିବେଶ ଅନୁକୂଳ ଯୋଜନା, ଗୁଣାତ୍ମକ ଜନକଲ୍ୟାଣ ଭିତ୍ତିଭୂମି ଓ ଦକ୍ଷ ନାଗରିକ ସେବା ମାଧ୍ୟମରେ ଲୋକଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ଉଚିତ ବୋଲି ମନ୍ତ୍ରୀ କହିଛନ୍ତି।
1: ଓଡ଼ିଶାର ବିଭିନ୍ନ ସହରରେ ରେଭିନ୍ୟୁ ମଡେଲରେ ଆମେ ବଡ଼ ବଡ଼ ଇନଫ୍ରାଷ୍ଟ୍ରକ୍ଚର ତିଆରି କରିବାକୁ ଯିବୁ, ତା ପାଇଁ ଯେଉଁ ଫଣ୍ଡସର ଆବଶ୍ୟକତା ଅଛି, ଡ୍ରେନେଜ୍ ପ୍ରୋବ୍ଲେମକୁ ସଲ୍ଭ କରିବାକୁ ଯିବୁ, ବା ଏଭଳି ବଡ଼ ବଡ଼ ଷ୍ଟ୍ରକ୍ଚର ପାଇଁ ଆମକୁ ଯେଉଁ ଫଣ୍ଡସର ଆବଶ୍ୟକତା ରହିଛି ସେ ଆବଶ୍ୟକତାକୁ ଆମେ ମେଣ୍ଟେଇବା ପାଇଁ 25-25 ଷ୍ଟେଟ୍ ଆଣ୍ଡ ସେଣ୍ଟ୍ରାଲର ସିଆର୍ ପରେ ଯେଉଁ 50% ଆଉ ଆବଶ୍ୟକତା ଥିଲା ତା ହୁଡ଼କୁ ଆମକୁ ଦେବ ବୋଲି ଆଜି ନିଷ୍ପତ୍ତି ହେଲା ଏବଂ MOU ସାଇନ୍ ମଧ୍ୟ ହେଲା। ଆମେ ୱେଷ୍ଟ ଟୁ ଚାର୍କୋଲ୍, ୱେଷ୍ଟ ଟୁ ବାୟୋଗ୍ୟାସ୍, ୱେଷ୍ଟ ଟୁ ଏନର୍ଜି ଟୁ ଆନିମଲ୍ ଫିଡ୍ସ ମଧ୍ୟ ତିଆରି କରିବାକୁ ଯାଉଛୁ, ଯାହାକି ଆମ ପାଇଁ ଆମ ପରିବେଶ ପାଇଁ ଆବଶ୍ୟକତା ଥିଲା।
0: ଓଡ଼ିଶାକୁ ସ୍ୱଚ୍ଛ, ସବୁଜ ଓ ଭବିଷ୍ୟତ ପାଇଁ ପ୍ରସ୍ତୁତ ସହରରେ ପରିଣତ କରିବାର ସଂକଳ୍ପକୁ ସାକାର କରିବା ପାଇଁ ଗବେଷଣା, ଦକ୍ଷତା ବିକାଶ ଏବଂ ସ୍ଥାୟୀ ନିର୍ମାଣ ପ୍ରସାର କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ପୁରୀ ଶ୍ରୀମନ୍ଦିରରେ ଆଜି ଏକାଦଶୀ ତିଥିରେ ଶ୍ରୀଜୀଉଙ୍କ ଖଳିଲାଗି ଓ ଚନ୍ଦନ ସର୍ପାଙ୍ଗ ନୀତି ଅନୁଷ୍ଠିତ ହେଉଛି। ମହାପ୍ରଭୁଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ପାଇଁ ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ମୋଦକ ଶ୍ରୀମନ୍ଦିର ଗାରଦକୁ ହସ୍ତାନ୍ତର କରାଯାଇଛି। ପତି ମହାପାତ୍ର ଓ ଦୈତାପତି ସେବକ ଶ୍ରୀଜୀଉଙ୍କୁ ମୋଦକ ଲାଗି କରିବେ। ଏହି ଔଷଧ ସେବନ ପରେ ଠାକୁରମାନେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଥାନ୍ତି। ଆସନ୍ତାକାଲି ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହେବ। ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଜିଲ୍ଲାସ୍ତରୀୟ ଶିକ୍ଷକ ବଦଳି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସେର୍କେ ଯୋଗଦେଇ କହିଛନ୍ତି, ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ସହ ପ୍ରତ୍ୟେକ ବିଦ୍ୟାଳୟରେ ଛାତ୍ର ଶିକ୍ଷକ ଅନୁପାତ ସନ୍ତୁଳନ ରଖିବା ଆବଶ୍ୟକ। ଯେଉଁ ବିଦ୍ୟାଳୟଗୁଡ଼ିକରେ ଆବଶ୍ୟକତାଠାରୁ ଅଧିକ ଶିକ୍ଷକ ଅଛନ୍ତି ସେମାନଙ୍କୁ ଚିହ୍ନଟ କରି ଶିକ୍ଷକ ଅଭାବ ଥିବା ବିଦ୍ୟାଳୟକୁ ବଦଳି କରାଯିବ। ଜିଲ୍ଲାରେ ଏକ ଉନ୍ନତ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ପାଇଁ ଆବଶ୍ୟକ ପଦକ୍ଷେପ ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ଜନସଂଖ୍ୟା ବୃଦ୍ଧି ଜନିତ ସମସ୍ୟା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଲକ୍ଷ୍ୟରେ ଆଜି ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ଆଜି ଏବଂ ଭବିଷ୍ୟତ ପାଇଁ ଯୁବପିଢ଼ିଙ୍କ ଆଶା ଏବଂ ଆକାଂକ୍ଷାକୁ ସାକାର କରିବା। ଜନ୍ମହାରକୁ ନିୟନ୍ତ୍ରଣ କରିବା ଲାଗି ବିଶ୍ୱବାସୀଙ୍କୁ ସଚେତନ କରାଇବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଭୁବନେଶ୍ୱରସ୍ଥିତ କୃଷି ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ପରିବାର ନିୟୋଜନ କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଅବଦାନ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାକୁ ସମ୍ବର୍ଦ୍ଧିତ କରାଯାଇଛି। ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଡାକ୍ତର ବୃନ୍ଦା ଡି ଏବଂ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡକ୍ଟର ସନ୍ତୋଷ କୁମାର ପାଢ଼ୀ, କେନ୍ଦ୍ରାପଡ଼ା ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସଚ୍ଚିଦାନନ୍ଦ ମିଶ୍ରଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ପାଣିପାଗ, ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ପାର୍ଶ୍ୱବର୍ତ୍ତୀ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ସୂଚନା ଅନୁସାରେ ରାଜ୍ୟରେ ଆସନ୍ତା 7 ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ସୁନ୍ଦରଗଡ଼, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଚଳିତ ମୌସୁମୀରେ ଜୁନ୍ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ ହାରାହାରି 347.5 ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବର୍ଷାଠାରୁ 11% ଅଧିକ। ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ସନ୍ଧ୍ୟା 6 ସୁଦ୍ଧା 611.62 ଘନଫୁଟ ରହିଛି। ବର୍ତ୍ତମାନ ଜଳଭଣ୍ଡାରର 5 ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 33,443 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 1,09,673 ଘନଫୁଟ ଜଳ ନିଷ୍କାସିତ ହେଉଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟିର ଅପରାଧିକ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। କଂସାରିଗୁଡ଼ା ଆଲୁମିନା ରିଫାଇନାରୀ ପ୍ରକଳ୍ପର ସମ୍ପ୍ରସାରଣ ପାଇଁ ବିର୍ଲା ଗ୍ରୁପ୍ର ପ୍ରସ୍ତାବ, ଖର୍ଚ୍ଚ ହେବ ଅତିରିକ୍ତ 12,000 କୋଟି ଟଙ୍କା। ପୁରୀ ରଥଯାତ୍ରା ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା କଲେ ପୁଲିସ୍ ମହାନିର୍ଦ୍ଦେଶକ। ଏବଂ ଭୁବନେଶ୍ୱରରେ ସ୍ୱଳ୍ପ କାର୍ବନ ନିର୍ମାଣ ସାମଗ୍ରୀ ଓ ସ୍ଥାୟୀ ବିକାଶ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଜିର ପ୍ରସଙ୍ଗ ବିଷୟ ବିଶ୍ୱ ଜନସଂଖ୍ୟା ଦିବସ, ଆଲେଖ୍ୟ ପ୍ରଫୁଲ୍ଲ କୁମାର ଦାସ, ଉପସ୍ଥାପନାରେ ସୁକନ୍ୟା ଜେନା। ଭାରତବର୍ଷ ଏକ ବିଶାଳ ଦେଶ। ହିମାଳୟଠାରୁ କୁମାରିକା ଓ ଗୁଜରାଟରୁ ଉତ୍ତର ପୂର୍ବ 7 ଭଉଣୀ ରାଜ୍ୟ ଯାଏଁ ବିସ୍ତୃତ। ଏହି ବିସ୍ତୃତ ଭୂଖଣ୍ଡରେ ବହୁ ବିବିଧତା ମଧ୍ୟରେ ଏକତା ବୈଶିଷ୍ଟ୍ୟ ହୋଇଥିବା ବେଳେ ବହୁବିଧ ସମସ୍ୟା ମଧ୍ୟ ରହିଛି। ସାରା ବିଶ୍ୱ ହେଉ ବା ଭାରତବର୍ଷ, ଦୀର୍ଘ ବର୍ଷ ଧରି ଯେଉଁ ଜ୍ୱଳନ୍ତ ସମସ୍ୟାଗୁଡ଼ିକ ସମ୍ମୁଖୀନ ହେଉଛି, ତହିଁର ମୂଳ କାରଣ ଜନସଂଖ୍ୟା ବୃଦ୍ଧି ବୋଲି ବିଶେଷଜ୍ଞଗଣ ମତ ଦେଇଆସିଛନ୍ତି। ଭାରତର ଦ୍ରୁତଗତିରେ ଜନସଂଖ୍ୟା ବୃଦ୍ଧି ଘଟୁଛି। ଦେଶ ସ୍ୱାଧୀନତା ପାଇବାର 4 ବର୍ଷ ପରେ 1951 ଦେଶର ଜନସଂଖ୍ୟା 36 କୋଟି ହୋଇଥିଲା। 2001 ବେଳକୁ ଜନସଂଖ୍ୟା ଅନୁସାରେ 100 କୋଟିରୁ ଅଧିକ ହୋଇଥିଲା। ସାମ୍ପ୍ରତିକ ଦେଶର ଜନବହୁଳତା 140 କୋଟି ପାଖାପାଖି କୁହାଯାଉଛି। 2030 ବେଳକୁ ପୃଥିବୀର ଜନବହୁଳ ରାଷ୍ଟ୍ର ହୋଇଥିବ ଭାରତବର୍ଷ। ସେହି ଅନୁସାରେ ଦାରିଦ୍ର୍ୟ, ବାସ ଅଭାବ ଓ ବେକାରୀ ପ୍ରଭୃତି ସମସ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଜନସଂଖ୍ୟାର ଅସ୍ୱାଭାବିକ ଅଭିବୃଦ୍ଧି ଭାରତ ସମେତ ବିଶ୍ୱର କୌଣସି ଦେଶର ପ୍ରଗତିରେ ବଡ଼ ବାଧକ ଅଟେ। ଅନ୍ଧବିଶ୍ୱାସକୁ ସଂସ୍କାର, ସଚେତନତା ଅଭାବ ସମାଜରୁ ସମ୍ପୂର୍ଣ୍ଣ ରୂପରେ ମୂଳୋତ୍ପାଟନ ହୋଇପାରି ନାହିଁ। ଅନ୍ୟପଟରେ ବିଜ୍ଞାନ ଓ ଚିକିତ୍ସା ବିଜ୍ଞାନର ବହୁ ପରିମାଣରେ ବିକାଶ ଘଟିଛି, ଯାହାଫଳରେ ଜନ୍ମମାତ୍ରା ବୃଦ୍ଧି ଘଟୁଥିବା ବେଳେ ମୃତ୍ୟୁ ସଂଖ୍ୟା ପୂର୍ବ ଅପେକ୍ଷା ହ୍ରାସ ପାଇଛି। ଜନସଂଖ୍ୟା ବୃଦ୍ଧି ଅନେକ ନୂତନ ସମସ୍ୟାକୁ ମଧ୍ୟ ଜନ୍ମ ଦେଇଥାଏ, ତା ମଧ୍ୟରେ ସାମାଜିକ ବିଶୃଙ୍ଖଳା ଅନ୍ୟତମ। ସୁସ୍ଥ ସାମାଜିକ ଏହାଫଳରେ ଭାଙ୍ଗି ଯାଇଥାଏ। ଏଥିସହ ଅଭାବ ଅନଟନ, ବେକାରୀ, ଅପରାଧିକ କାର୍ଯ୍ୟ, ସାମାଜିକ ଅଶାନ୍ତି ସମତାଳରେ ବୃଦ୍ଧି ଘଟେ। ଜନସଂଖ୍ୟାର ଅବିଚାରିତ ଅଭିବୃଦ୍ଧି ଫଳରେ ଭବିଷ୍ୟତରେ ପ୍ରାୟ ସମସ୍ତ କ୍ଷେତ୍ରରେ ଦୁଃଖ, ଦୈନ୍ୟତା, ଅଭାବ ଓ କଷଣ ଦ୍ୱାରା ଲୋକେ ପୀଡ଼ିତ ହେବାର ସମ୍ଭାବନା ରହିଛି। ଜନସଂଖ୍ୟା ବୃଦ୍ଧି ନିୟନ୍ତ୍ରଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ସମୟରେ ଅନେକ ଯୋଜନା କରି ଲୋକଙ୍କୁ ସଚେତନ କରିଆସୁଛନ୍ତି। ଚିକିତ୍ସାଗତ ପଦ୍ଧତି ଜରିଆରେ ଜନ୍ମହାର ହ୍ରାସ କରିବା ପାଇଁ ପଦକ୍ଷେପ ନିଆଯାଉଛି। ପ୍ରୋତ୍ସାହନମୂଳକ ଘୋଷଣା ଆଦି କରାଯାଉଛି। ଛୋଟ ପରିବାର, ସୁଖୀ ପରିବାରର ବାସ୍ତବତା ସଚେତନତା କାର୍ଯ୍ୟକ୍ରମ ଜରିଆରେ ଜନସାଧାରଣରେ ହୃଦ୍ବୋଧ କରାଯାଉଛି। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ପାଇଁ ସରକାରଙ୍କ ନୀତି ନିୟମ ଲାଗୁ ହେବା ବାଞ୍ଛନୀୟ। ମାତ୍ର କେତେକ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖାଦେଉଛି। ଗୋଟିଏ ରାଷ୍ଟ୍ର ଗୋଟିଏ ସମ୍ବିଧାନ ସମସ୍ତଙ୍କ ପାଇଁ ସମାନ ନୀତି ନିୟମ ପ୍ରଣୟନ ହେଉଥିବା ବେଳେ କେତେକ ଜନସଂଖ୍ୟା ନିୟନ୍ତ୍ରଣ ପରିପ୍ରେକ୍ଷୀରେ ନୀତି ନିୟମକୁ ସଠିକ୍ ଭାବରେ ଅନୁପାଳନ କରୁନଥିବା ଦେଖାଦେଉଛି। ପରିବାରର ଜନସଂଖ୍ୟା ଅଧିକ ଫଳରେ ସେହି ପରିବାର ସମତୁଲ ଭାବରେ ବିକାଶ କରିପାରୁନାହିଁ, ଯାହାର ଭାର ଅନ୍ୟ ସମସ୍ତଙ୍କ ଉପରେ ପଡ଼ୁଛି। ଭାରତବର୍ଷ ହେଉ ଅବା ବିଶ୍ୱ ଜନସଂଖ୍ୟା ବୃଦ୍ଧି ପରିପ୍ରେକ୍ଷୀରେ 1987 ମସିହାର ପୃଥିବୀର ଜନସଂଖ୍ୟା 500 କୋଟିକୁ ସ୍ପର୍ଶ କରିଥିବାବେଳେ ପ୍ରତିବର୍ଷ ଜୁଲାଇ 11 ବିଶ୍ୱ ଜନସଂଖ୍ୟା ଦିବସ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଥିବା ମିଳିତ ଜାତିସଂଘ 1999 ମସିହାରେ ଏହି ଦିବସ ପାଳନ କରିବାକୁ ସ୍ଥିର କରିଥିଲା। ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ଲୋକଙ୍କୁ ଜନସଂଖ୍ୟା ବୃଦ୍ଧିର କୁପ୍ରଭାବ ବିଷୟରେ ସଚେତନ କରିବା। ଦ୍ରୁତ ଗତିରେ ବଢ଼ୁଥିବା ଜନସଂଖ୍ୟା ଯୋଗୁଁ ଖାଦ୍ୟ, ପାଣି, ଶିକ୍ଷା, ସ୍ୱାସ୍ଥ୍ୟ ଓ ରୋଜଗାର ସମସ୍ୟା ବଢ଼ୁଛି। ପରିବେଶ ପ୍ରଦୂଷଣ, ଜଙ୍ଗଲ ସଫା, ପ୍ରାକୃତିକ ସମ୍ପଦର ଅଭାବ ମଧ୍ୟ ଦେଖାଦେଉଛି। ଜନସଂଖ୍ୟା ନିୟନ୍ତ୍ରଣ କରି ସ୍ଥାୟୀ ବିକାଶ ଦିଗକୁ ଯିବାର ଆବଶ୍ୟକତା ରହିଛି। 1999 ମସିହାରେ ଯେତେବେଳେ ଏହି ଦିବସ ପାଳନ ପାଇଁ ସ୍ଥିର କରାଗଲା, ମୁଖ୍ୟ ଉଦ୍ଦେଶ୍ୟ ରଖାଯାଇଥିଲା ଜନସଂଖ୍ୟା ବୃଦ୍ଧି ଉପରେ ସଚେତନତା ସୃଷ୍ଟି କରିବା, ପରିବାର ନିୟନ୍ତ୍ରଣ, ମହିଳା ସ୍ୱାସ୍ଥ୍ୟ ଓ ଶିକ୍ଷା ଉପରେ ଗୁରୁତ୍ୱ ଦେବା, ଦାରିଦ୍ର୍ୟ, କ୍ଷୁଧା, ଜଳ ଓ ସମ୍ପଦର ସମସ୍ୟା ବାବଦରେ ଲୋକଙ୍କୁ ଜଣାଇବା, ଯୁବପିଢ଼ିର ଅଧିକାର, ଲିଙ୍ଗ ସମାନତା ଉପରେ ବିଶେଷ ଧ୍ୟାନ ଦେବା। ସରକାରଙ୍କ 2 ନୀତି, ପରିବାର କଲ୍ୟାଣ ଯୋଜନା ବାବଦରେ ପ୍ରଚାର କରାଯାଇଥାଏ। ଚଳିତ ବର୍ଷ ଜନସଂଖ୍ୟା ଦିବସ ପାଳନ କାଳରେ ବାର୍ତ୍ତା ରଖାଯାଇଛି, ସୀମିତ ପରିବାର ସୁଖୀ ପରିବାର, ଛୋଟ ପରିବାର ଉଜ୍ଜଳ ଭବିଷ୍ୟତ ଏବଂ ଜନସଂଖ୍ୟା ନିୟନ୍ତ୍ରଣ ବିକାଶର ଆଧାର। ପ୍ରତ୍ୟେକ ପୁଅ ଓ ଝିଅ, ପ୍ରତ୍ୟେକ ନାଗରିକଙ୍କୁ ଶିକ୍ଷା ଓ ସଚେତନ କରିବା, ଆମେ 2 ଆମର 2କୁ ଆପଣାଇବା ଏହି ସମସ୍ୟାର କିଛି ସମାଧାନର ଉପାୟ ଅଟେ। ଜନସଂଖ୍ୟା ବୃଦ୍ଧି ଭାରତର ଏକ ଜାତୀୟ ସମସ୍ୟା। ଏହି ସମସ୍ୟାର ସମାଧାନ ନିମନ୍ତେ ପ୍ରତ୍ୟେକ ନାଗରିକ ସଚେତନଶୀଳ ହେବାର ପରମ ଆବଶ୍ୟକତା ରହିଛି। ଦେଶକୁ ବିକାଶ ପଥରେ ଆଗେଇ ନେବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ। 2047 ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ର ଭାବେ ଗଠନ କରିବା ପାଇଁ ଜନସଂଖ୍ୟା ବୃଦ୍ଧି ପ୍ରତିହତ କରିବା ସରକାର ଓ ଦେଶବାସୀଙ୍କ ପ୍ରଥମ ଓ ପ୍ରଧାନ କର୍ତ୍ତବ୍ୟ ଅଟେ।
4: ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଖଡ଼ିରେ 7:25। ବର୍ତ୍ତମାନ ଶୁଣନ୍ତୁ ପ୍ରେମାନନ୍ଦଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ କେତୋଟି ଆଲବମ୍ ଗୀତ। ପ୍ରଥମ ଗୀତରେ ପାଇଁ କଣ୍ଠଦାନ କରିଛନ୍ତି ଶିଳ୍ପୀ ବାବୁଲ ସୁପ୍ରିୟ, ଶିଳ୍ପୀ ଗାଇଛନ୍ତି ଅରୁଣ ମନ୍ତ୍ରୀଙ୍କ ରଚନାରୁ।

0: ଶୁଣିଲେ କେତୋଟି ଆଲବମ୍ ଗୀତ ଆକାଶବାଣୀ କେନ୍ଦୁଝର। ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆର ସମ୍ବାଦରେ ଲେଖାରେ ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନ୍ୟୁଜିଲାଣ୍ଡକୁ ଦୁଇଦିନିଆ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଛନ୍ତି ପ୍ରଧାନମନ୍ତ୍ରୀ। ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ 5ଟି ବୁଝାମଣା ପତ୍ର ସ୍ୱାକ୍ଷରିତ। ସମ୍ବିଧାନ ପ୍ରତି ଅଙ୍ଗୀକାରବଦ୍ଧତା ଏବଂ ଜନମଙ୍ଗଳକୁ ପ୍ରାଧାନ୍ୟ ଦେବା ଉପରେ ଗୁରୁତ୍ୱ ଦେଲେ ଉପରାଷ୍ଟ୍ରପତି। ଭିଏତନାମରେ ଏକ ଦ୍ରୁତଗାମୀ ନୌକା ବୁଡ଼ିଯିବା ଫଳରେ 15 ଜଣ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ। ଶିକ୍ଷା ସହିତ ଜନସାଧାରଣଙ୍କ ମଧ୍ୟରେ ସଂସ୍କୃତି ଓ ଜ୍ଞାନର ପ୍ରସାର ପାଇଁ ପାଠାଗାର ଏକ ଶକ୍ତିଶାଳୀ ମାଧ୍ୟମ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ ଭାରତ ଇଂଲଣ୍ଡ ପୁରୁଷ T20 ସିରିଜ୍ର 5ମ ତଥା ଶେଷ ମ୍ୟାଚ୍ ବିଳମ୍ବିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ନ୍ୟୁଜିଲାଣ୍ଡ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଛନ୍ତି। 4 ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ନ୍ୟୁଜିଲାଣ୍ଡ ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିଛି। ଗସ୍ତ ଅବସରରେ ଶ୍ରୀ ମୋଦି ନ୍ୟୁଜିଲାଣ୍ଡ ପ୍ରତିପକ୍ଷ କ୍ରିଷ୍ଟୋଫର ଲକ୍ସନ୍ଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ପ୍ରତିରକ୍ଷା, ପର୍ଯ୍ୟଟନ, କ୍ରୀଡ଼ା, ବିପର୍ଯ୍ୟୟ ପରିଚାଳନା, ଦୁଗ୍ଧ ଏବଂ ପଶୁପାଳନ ଆଦି ବିଭିନ୍ନ କ୍ଷେତ୍ରରେ 5ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଅକଲ୍ୟାଣ୍ଡର ସ୍ପାର୍କ ଆରେନାଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପ୍ରବାସୀ ଭାରତୀୟଙ୍କ ସମାବେଶକୁ ସମ୍ବୋଧନ କରିଛନ୍ତି। ନ୍ୟୁଜିଲାଣ୍ଡର ପ୍ରଗତିରେ ଭାରତୀୟ ସମ୍ପ୍ରଦାୟଙ୍କ ଅବଦାନକୁ ଶ୍ରୀ ମୋଦି ଉଚ୍ଚ ପ୍ରଶଂସା କରିଛନ୍ତି। ଅକଲ୍ୟାଣ୍ଡର ୱେଲିଂଟନ୍ ଏବଂ କ୍ରେଷ୍ଟଚର୍ଚ୍ଚରୁ କୁଇନ୍ସଟାଉନ୍ ପର୍ଯ୍ୟନ୍ତ ଭାରତୀୟ ସମ୍ପ୍ରଦାୟ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ପ୍ରଦାନ କରୁଛନ୍ତି। ନିରନ୍ତର ବନ୍ଧୁତା, ସାଧାରଣ ମୂଲ୍ୟବୋଧ, ଦ୍ୱିପାକ୍ଷିକ ସହଭାଗିତା ଏବଂ ଭବିଷ୍ୟତ ସମ୍ପର୍କରେ ନୂତନ ମାର୍ଗ ଉନ୍ମୁକ୍ତ ନେଇ ଉଭୟ ଦେଶ ଅଙ୍ଗୀକାରବଦ୍ଧ ପ୍ରକାଶ କରିଥିବା ଶ୍ରୀ ମୋଦି କହିଛନ୍ତି।
2: हमने भारत न्यूजीलैंड संबंधों को स्ट्रेटेजिक पार्टनरशिप के स्तर पर ले जाने का ऐतिहासिक निर्णय लिया है। इसके अंतर्गत हम हर क्षेत्र में स्पष्ट लक्ष्यों और ठोस परिणामों के साथ आगे बढ़ेंगे। इस वर्ष हमने रिकॉर्ड समय में फ्री ट्रेड एग्रीमेंट किया। इस उपलब्धि से दोनों देशों के उद्योगों, किसानों और युवाओं के लिए नए द्वार खुलेंगे।
1: ସମାବେଶରେ ଯୋଗଦେଇ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ୍ ଦ୍ୱିପାକ୍ଷିକ ରଣନୈତିକ ଏବଂ ଆର୍ଥିକ ସହଭାଗିତା ଉପରେ ଆଲୋକପାତ କରିଥିଲେ। ଭାରତ ନ୍ୟୁଜିଲାଣ୍ଡ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷରିତ ହେବା ପରେ ନ୍ୟୁଜିଲାଣ୍ଡର ବ୍ୟବସାୟୀଙ୍କ ପାଇଁ 140 କୋଟି ଲୋକଙ୍କର ଏକ ବଜାର କ୍ଷେତ୍ର ଉନ୍ମୁକ୍ତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ଲକ୍ସନ୍ କହିଛନ୍ତି। ଉଭୟ ଦେଶର ବ୍ୟବସାୟିକ କ୍ଷେତ୍ର ପ୍ରତି ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାର୍ଯ୍ୟକ୍ରମରେ 10,000 ଅଧିକ ପ୍ରବାସୀ ଭାରତୀୟ ଯୋଗଦେବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ଶ୍ରୀ ମୋଦି ଇଣ୍ଡୋନେସିଆ ଏବଂ ଅଷ୍ଟ୍ରେଲିଆକୁ ଗସ୍ତ ଶେଷ କରିଥିଲେ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ କହିଛନ୍ତି, ଗଣତନ୍ତ୍ରରେ ଭିନ୍ନମତ ରହିବା ସ୍ୱାଭାବିକ, ହେଲେ ସମ୍ବିଧାନ ପ୍ରତି ଅଙ୍ଗୀକାର

0: ଅର୍ଥତା ଏବଂ ଜନମଙ୍ଗଳକୁ ପ୍ରାଧାନ୍ୟ ଦିଆଯିବା ଉଚିତ। ବିହାରର ଗୟାଠାରେ 18ତମ ବିହାର ବିଧାନସଭାର ସଦସ୍ୟଙ୍କୁ ନେଇ ଆୟୋଜିତ ଦୁଇଦିନିଆ ଓରିଏଣ୍ଟେସନ୍ ଏବଂ ତାଲିମ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ଅବସରରେ ଉପରାଷ୍ଟ୍ରପତି ଏହା କହିଛନ୍ତି। ଏଭଳି ଶିବିର ଆୟୋଜନ ଫଳରେ ଗଣତନ୍ତ୍ର ମଜବୁତ ହେବା ସହ ସମ୍ବିଧାନ ପ୍ରତି ନିର୍ବାଚିତ ସଦସ୍ୟଙ୍କର ଦାୟିତ୍ୱବୋଧ ବୃଦ୍ଧି ପାଇବ। ଉପରାଷ୍ଟ୍ରପତି ଆହୁରି କହିଛନ୍ତି, ଭାରତୀୟ ଗଣତନ୍ତ୍ର ଯାତ୍ରାପଥରେ ବିହାରର ବିଧାନସଭା ସଦସ୍ୟଙ୍କର କାର୍ଯ୍ୟକଳାପ ମାର୍ଗଦର୍ଶକ ଭାବେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ବିଧାନସଭାର ସଦସ୍ୟଙ୍କୁ ଉଦ୍ବୋଧନ ଦେବା ଅବସରରେ ଉପରାଷ୍ଟ୍ରପତି ରାଜ୍ୟରେ ନିଯୁକ୍ତି ସୁଯୋଗ, ସର୍ବାଙ୍ଗୀନ ବିକାଶ, ଦାଦନ ଶ୍ରମିକଙ୍କ ପ୍ରତି ନୂତନ କାର୍ଯ୍ୟକ୍ରମ ଗ୍ରହଣ କରି ନିଜ ରାଜ୍ୟକୁ ଫେରାଇ ଆଣିବାର କାର୍ଯ୍ୟ ଉପରେ ଗୁରୁତ୍ୱ ଦିଆଯାଇଛି। ବିଧାନସଭା ପରିଚାଳିତ ହେଉଥିବା ସମୟରେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନକାଳ, ଶୂନ୍ୟକାଳ ଏବଂ ବ୍ୟବସାୟିକ ଉପଦେଷ୍ଟା କମିଟିର କାର୍ଯ୍ୟକୁ ସଠିକ୍ ଏବଂ ଫଳପ୍ରଦ ଭାବରେ କାର୍ଯ୍ୟ କରିବାକୁ ଉପରାଷ୍ଟ୍ରପତି ସଦସ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ଅବସରରେ ଉପରାଷ୍ଟ୍ରପତି କୃତ୍ରିମ ବୁଦ୍ଧିମତା, ସହଜାତ ଭାଷା ପ୍ରକ୍ରିୟା ଏବଂ ଡିଜିଟାଲ ମାଧ୍ୟମରେ ବିଧାନସଭାର କାର୍ଯ୍ୟ ଅତ୍ୟନ୍ତ ବଳିଷ୍ଠ, ସ୍ୱଚ୍ଛ ଏବଂ ନାଗରିକ କୈନ୍ଦ୍ରିକ ହେବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। କାର୍ଯ୍ୟକ୍ରମରେ ଉପରାଜ୍ୟପାଳ ସୟଦ ଅତା ହାସନେନ୍ ଏବଂ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଉଦ୍ବୋଧନ ଦେଇଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭିଏତନାମର ଫୁକ୍ୱକ୍ ଦ୍ୱୀପ ନିକଟରେ ଭାରତୀୟ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ଦ୍ରୁତଗାମୀ ଯନ୍ତ୍ରଚାଳିତ ନୌକା ବୁଡ଼ିଯିବା ଫଳରେ 15 ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି। 21 ଜଣଙ୍କୁ ଉଦ୍ଧାର କରାଯାଇଛି। ଏହି ନୌକାରେ 32 ଜଣ ଭାରତୀୟ ପର୍ଯ୍ୟଟକ ଏବଂ 4 ଜଣ ନୌକା କର୍ମଚାରୀ ହନ୍ମେ ରୁଟ୍ ଅନ୍ଗୋଇ ଦ୍ୱୀପର 400 ମିଟର ଦୂରତାରେ ଗସ୍ତ କରୁଥିବା ବେଳେ ଦୁର୍ଘଟଣା ଘଟିଥିଲା। ହାନୋଇଠାରେ ଥିବା ଭାରତୀୟ ଦୂତାବାସର ଅଧିକାରୀ କହିଛନ୍ତି, ତଲାସୀ ଏବଂ ଉଦ୍ଧାର କାର୍ଯ୍ୟ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି ରହିଛି। ଏ ସମ୍ବନ୍ଧୀୟ ସୂଚନା ଏବଂ ସହାୟତା ନିମନ୍ତେ ଏକ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ହୋ ଚି ମିନ୍ ସହରରେ ଖୋଲାଯିବା ସହ ହେଲ୍ପଲାଇନ୍ ନମ୍ବର ମଧ୍ୟ ଜାରି କରାଯାଇଛି। ଏହି ଦୁଃଖଦ ଘଟଣାରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଭିଏତନାମରେ ଥିବା ଭାରତୀୟ ଦୂତାବାସ ଏବଂ ବାଣିଜ୍ୟ ଦୂତାବାସ ପକ୍ଷରୁ ସମସ୍ତ ପ୍ରକାର ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯାଉଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପାଠାଗାର ସହ ଯୋଡ଼ି ହେବାକୁ ଯୁବବର୍ଗଙ୍କୁ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ଆଜି ଜୟପ୍ରକାଶ ନାରାୟଣ ପବ୍ଲିକ୍ ଲାଇବ୍ରେରୀ ଉଦ୍ଘାଟନ କରି ଶ୍ରୀ ଶାହା ବ୍ୟକ୍ତିତ୍ୱ ଗଠନରେ ପାଠାଗାରର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଛନ୍ତି। ଆଧୁନିକ ଶିକ୍ଷା ସହିତ ଜନସାଧାରଣଙ୍କ ମଧ୍ୟରେ ସଂସ୍କୃତି ଏବଂ ଜ୍ଞାନ ପ୍ରସାର ପାଇଁ ପାଠାଗାର ଏକ ଶକ୍ତିଶାଳୀ ମାଧ୍ୟମ ବୋଲି ଶ୍ରୀ ଶାହା ବର୍ଣ୍ଣନା କରିଛନ୍ତି। ପାଠପଢ଼ାକୁ ଉତ୍ସାହିତ କରିବା ଲକ୍ଷ୍ୟ ନେଇ ସରକାର ବିଦ୍ୟାଳୟ ସହିତ ପାଠାଗାରଗୁଡ଼ିକୁ ସଂଯୋଗ କରିବାକୁ ପ୍ରୟାସ କରୁଛନ୍ତି। ଏ ସମ୍ପର୍କରେ ଅଧିକ ସୂଚନା ପ୍ରଦାନ କରି ଶ୍ରୀ ଶାହା ଗାନ୍ଧୀନଗର ଲୋକସଭା ନିର୍ବାଚନ ମଣ୍ଡଳୀ ଉପରେ ଆଲୋକପାତ କରିଛନ୍ତି। ସେଠାରେ ପ୍ରତ୍ୟେକ ଗାଁରେ ପାଠାଗାର ଖୋଲାଯାଇଛି ଏବଂ ପ୍ରତି ପାଠାଗାରରେ ପାଖାପାଖି 4000 ପୁସ୍ତକ ରହିଛି ବୋଲି ଶ୍ରୀ ଶାହା କହିଛନ୍ତି। ଏହି ପାଠାଗାରଗୁଡ଼ିକୁ କେନ୍ଦ୍ରୀୟ ପାଠାଗାର ସହିତ ସଂଯୁକ୍ତ କରାଯାଇଛି, କାରଣ କେନ୍ଦ୍ରୀୟ ପାଠାଗାରରେ 125,000 ଅଧିକ ପୁସ୍ତକ ଉପଲବ୍ଧ ଅଛି। ଜୟପ୍ରକାଶ ନାରାୟଣ ପବ୍ଲିକ୍ ଲାଇବ୍ରେରୀରେ 32,000 ଅଧିକ ପୁସ୍ତକ ରହିଛି। ଏଥିସହ ସେଠାରେ ଏକ ଆଧୁନିକ ବହୁମୁଖୀ ପ୍ରେକ୍ଷାଳୟ, ଗବେଷଣା କେନ୍ଦ୍ର ଏବଂ 1 କୋଟିରୁ ଅଧିକ ଅନ୍ଲାଇନ୍ ପୁସ୍ତକ ଥିବା ଇ ଲାଇବ୍ରେରୀର ମଧ୍ୟ ସୁବିଧା ରହିଛି। ଶ୍ରୀ ଶାହା କହିଛନ୍ତି, ପାଠାଗାରରେ ନିଃଶୁଳ୍କ ୱାଇଫାଇ ବ୍ୟବସ୍ଥା ମଧ୍ୟ ଉପଲବ୍ଧ ଅଛି। ଏହି ଅବସରରେ ଶ୍ରୀ ଶାହା ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଛନ୍ତି। ଲୋକସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ଏକକାଳୀନ ନିର୍ବାଚନ ଏ ସଂକ୍ରାନ୍ତ ପରିଚାଳନାଗତ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବ ବୋଲି ଏକ ରାଷ୍ଟ୍ର ଏକ ନିର୍ବାଚନ ଆଧାରିତ ମିଳିତ ସଂସଦୀୟ କମିଟି ଅଧ୍ୟକ୍ଷ ସାଂସଦ ପିପି ଚୌଧୁରୀ କହିଛନ୍ତି। ଗୋଆଠାରେ ଗଣମାଧ୍ୟମ ପ୍ରତିନିଧିକୁ ସମ୍ବୋଧନ କରି ଶ୍ରୀ ଚୌଧୁରୀ କହିଛନ୍ତି, ଏଭଳି ପଦକ୍ଷେପ ଖର୍ଚ୍ଚ ହ୍ରାସ କରିବା ସହ ଦେଶର ଅର୍ଥନୀତିକୁ ଅଧିକ ସୁଦୃଢ଼ କରିବ। ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧିତ୍ୱ କରୁଥିବା ଏହି 41 ଜଣିଆ ମିଳିତ ସଂସଦୀୟ କମିଟି ସରକାର, ରାଜନୈତିକ ଦଳ, ସାମ୍ବିଧାନିକ ବିଶେଷଜ୍ଞ, ନାଗରିକ ସମାଜ ଏବଂ ଅନ୍ୟାନ୍ୟ ଅଂଶୀଦାରଙ୍କଠାରୁ ମତାମତ ସଂଗ୍ରହ କରୁଛନ୍ତି। ଗୋଆ ଗସ୍ତ ପୂର୍ବରୁ କମିଟି ଅନ୍ୟ 8ଟି ରାଜ୍ୟ ଗସ୍ତ କରିସାରିଥିବା ଶ୍ରୀ ଚୌଧୁରୀ ସୂଚନା ଦେଇଛନ୍ତି। କମିଟି ଏହାର ରିପୋର୍ଟ ଦାଖଲ କରିବା ପୂର୍ବରୁ ଦେଶର ବିଭିନ୍ନ ପ୍ରାନ୍ତ ତଥା ସମାଜର ବିଭିନ୍ନ ବର୍ଗରୁ ପ୍ରାପ୍ତ ପରାମର୍ଶଗୁଡ଼ିକୁ ବିଚାର କରିବ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି। ତେଲଙ୍ଗାନାର ସଙ୍ଗାରେଡ୍ଡି ଜିଲ୍ଲା ଉପକଣ୍ଠସ୍ଥିତ ନନ୍ଦିଗାମା ଅଞ୍ଚଳର ମେଧା ରେଳକୋଚ୍ ଉତ୍ପାଦନ ଉଦ୍ୟୋଗକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଗସ୍ତ କରିଛନ୍ତି। 375 ଏକର ପରିବ୍ୟାପ୍ତ ଏହି ବୃହତ୍ ଶିଳ୍ପ ୟୁନିଟ୍ ରେଳବାଇର ଆଧୁନିକୀକରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛି। ଗସ୍ତ ଅବସରରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ ଅଧୀନରେ ଘରୋଇ ଉଦ୍ୟୋଗଗୁଡ଼ିକୁ ପ୍ରୋହାହନ ପ୍ରଦାନ କରାଯିବାରେ କେନ୍ଦ୍ର ସରକାରଙ୍କ ଅଙ୍ଗୀକାରବଦ୍ଧତା ଉପରେ ଆଲୋକପାତ କରିଛନ୍ତି। ଶିଳ୍ପ ୟୁନିଟ୍ର ଉତ୍ପାଦନ ପ୍ରକ୍ରିୟାଗୁଡ଼ିକୁ ମଧ୍ୟ ମନ୍ତ୍ରୀ ଶ୍ରୀ ବୈଷ୍ଣବ ସମୀକ୍ଷା କରିବା ସହ କାର୍ଯ୍ୟରତ ଶ୍ରମିକଙ୍କ ସହ ଆଲୋଚନା କରିଛନ୍ତି। ଭାରତ ଇଂଲଣ୍ଡ 5 ବିଶିଷ୍ଟ ପୁରୁଷ ଟି ଟ୍ୱେଣ୍ଟି କ୍ରିକେଟ୍ ସିରିଜ୍ର 5ମ ତଥା ଅନ୍ତିମ ମ୍ୟାଚ୍ ଆଜି ଖେଳାଯାଉଛି। ସାଉଥମ୍ପଟନ୍ଠାରେ ୟୁଟିଲିଟା ବାଉଲ୍ଠାରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ରେ ଟସ୍ ପଡ଼ିବାରେ ବିଳମ୍ବ ହୋଇଛି। ସନ୍ଧ୍ୟା 7 ପରିବର୍ତ୍ତେ ମ୍ୟାଚ୍ 7:30 ଆରମ୍ଭ ହେବ। ଏହି ସିରିଜ୍ରେ ପ୍ରଥମ ମ୍ୟାଚ୍ଟି ବାତିଲ ହୋଇଥିବା ବେଳେ ଅନ୍ୟ 3 ମ୍ୟାଚ୍ରେ ଇଂଲଣ୍ଡ ବିଜୟୀ ହୋଇ 3-0 ଆଗୁଆ ରହିଛି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଭାରତୀୟ ସମୟ ଆଜି ରାତି 2:30 ଏବଂ ଆସନ୍ତାକାଲି ସକାଳ 6:30 ଅନ୍ୟ 2 କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ଖେଳାଯିବ। ରାତି 2:30 ମିଆମି ଷ୍ଟାଡିୟମ୍ଠାରେ ନରୱେ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଆସନ୍ତାକାଲି ସକାଳ 6:30 ଚତୁର୍ଥ କ୍ୱାର୍ଟର ଫାଇନାଲ୍ରେ ଆର୍ଜେଣ୍ଟିନା ଏବଂ ସ୍ୱିଜରଲ୍ୟାଣ୍ଡ ପରସ୍ପରକୁ ଭେଟିବେ। ସ୍ପେନ୍ ଓ ଫ୍ରାନ୍ସ ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇସାରିଛନ୍ତି। ଲଣ୍ଡନର ଲର୍ଡ଼ସ୍ କ୍ରିକେଟ୍ ପଡ଼ିଆଠାରେ ଭାରତ ଇଂଲଣ୍ଡ ମହିଳା ଟେଷ୍ଟ ମ୍ୟାଚ୍ ଜାରି ରହିଛି। ଆଜିର ଦ୍ୱିତୀୟ ଦିବସରେ ଇଂଲଣ୍ଡ ତା'ର ପ୍ରଥମ ଇନିଂସ୍ ବ୍ୟାଟିଂ କରୁଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଇଂଲଣ୍ଡ 8 ବିନିମୟରେ 169 ରନ୍ ସଂଗ୍ରହ କରିଛି। ଟସ୍ ଜିତି ଭାରତ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ଇନିଂସ୍ରେ ଭାରତ 285 ରନ୍ ସଂଗ୍ରହ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନ୍ୟୁଜିଲାଣ୍ଡକୁ 2 ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଛନ୍ତି ପ୍ରଧାନମନ୍ତ୍ରୀ। ବିଭିନ୍ନ କ୍ଷେତ୍ରରେ 2 ମଧ୍ୟରେ 5 ବୁଝାମଣା ପତ୍ର ସ୍ୱାକ୍ଷରିତ। ସମ୍ବିଧାନ ପ୍ରତି ଅଙ୍ଗୀକାରବଦ୍ଧତା ଏବଂ ଜନମଙ୍ଗଳକୁ ପ୍ରାଧାନ୍ୟ ଦେବା ଉପରେ ଗୁରୁତ୍ୱ ଦେଲେ ଉପରାଷ୍ଟ୍ରପତି। ଭିଏତନାମରେ ଏକ ଦ୍ରୁତଗାମୀ ନୌକା ବୁଡ଼ିଯିବା ଫଳରେ 15 ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଏବଂ ଭାରତ ଇଂଲଣ୍ଡ ପୁରୁଷ ଟି ଟ୍ୱେଣ୍ଟି ସିରିଜ୍ର 5ମ ତଥା ଶେଷ ମ୍ୟାଚ୍ ବିଳମ୍ବିତ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ନବରଙ୍ଗପୁର ସମ୍ବାଦଦାତା ପ୍ରଭାତୀ କୁମାରୀ ବିଷୋଇ। ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ଏଣିକି ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଉତ୍ପାଦିତ ଉତ୍ପାଦଗୁଡ଼ିକ ବିକ୍ରି ପାଇଁ ଦୂର ସ୍ଥାନକୁ ଡାକ ବିଭାଗ ସହାୟତାରେ ପଠାଯାଇପାରିବ। ନବରଙ୍ଗପୁରରେ ଭାରତୀୟ ଡାକ ବିଭାଗ ପକ୍ଷରୁ ସ୍ୱୟଂ ସହାୟିକା ଗୋଷ୍ଠୀ ଓ MSME ଉଦ୍ୟୋଗୀଙ୍କ ପାଇଁ ସଚେତନତା ଓ ମତ ବିନିମୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ବ୍ରହ୍ମପୁର ଅଞ୍ଚଳର ପୋଷ୍ଟମାଷ୍ଟର ଜେନେରାଲ କର୍ଣ୍ଣେଲ ବିନୋଦ କୁମାର କହିଛନ୍ତି ଡାକ ବିଭାଗର ପାର୍ସଲ ଓ ଲଜିଷ୍ଟିକ୍ସ ସେବା ମାଧ୍ୟମରେ ସ୍ୱୟଂ ସହାୟିକା ଗୋଷ୍ଠୀ ନିଜ ଉତ୍ପାଦକୁ ସହଜରେ ଦେଶର ବିଭିନ୍ନ ସ୍ଥାନକୁ ପଠାଇ ପାରିବେ।
2: बेसिक पर्पज इस विजिट का दोनों के बीच का गैप कम करना है ताकि सेल्फ हेल्प ग्रुप के लोग जो भी अपना उत्पादन करते हैं उसको प्रॉपर तरीके से मार्केट तक पहुंचाया जा सके और इसमें जो भी इंडिया पोस्ट की सर्विसेज का मदद हो सकती है वो हमारे ब्रांच पोस्ट मास्टर उसको समझें और उनको फैसिलिटी उपलब्ध कराएं। इसमें स्पेशल जोर रहा है सेल्फ हेल्प ग्रुप के उत्पादों को प्रमोशन करने के लिए मीडिया पोस्ट रिटेल पोस्ट और पार्सल सर्विसेज का। सेल्फ हेल्प ग्रुप में ज़्यादातर महिलाएँ काम करती हैं और ये महिला एम्पावरमेंट की दिशा में एक बड़ा कदम है। मेरे ब्रांच पोस्ट मास्टर्स जो यहाँ पर हैं उन सबको ये एजुकेट किया गया है, अवेयरनेस फैलाई गई है ताकि इंडिया पोस्ट की सर्विसेज का भी प्रमोशन हो और साथ ही साथ सेल्फ हेल्प ग्रुप के उत्पादों को उचित मूल्य मिल सके, उचित बाजार मिल सके। उड़ीसा में बहुत सारे ऐसे हैंडीक्राफ्ट के प्रोडक्ट्स हैं और कैशूनट है, टर्मरिक पाउडर है, रागी है, इन सबको हम प्रमोट करना चाहेंगे और अभी भी सेल्फ हेल्प ग्रुप के लोग इसका उत्पादन कर रहे हैं और साथ ही सेल भी कर रहे हैं, लेकिन वो सेल एक बहुत छोटे लेवल पर चल रही है। छोटे लेवल पर मतलब ज़्यादातर वो कंज्यूम हो जाती है लोकल लेवल पर, तो हम चाहते हैं कि इसको स्टेट लेवल पर दूसरे डिस्ट्रिक्ट्स में और दूसरी स्टेट्स में भी बढ़ावा मिले और इसी के लिए हम रागी पाउडर, टर्मरिक और जंगल हनी को प्रमोट करना चाहते हैं ताकि पोस्ट ऑफिस के माध्यम से उच्च गुणवत्ता वाले उत्पादों को हम कंज्यूमर तक पहुँचा सकें और साथ ही उसका मैक्सिमम बेनिफिट सेल्फ हेल्प ग्रुप के मेंबर्स को मिल सके। जब मिडिल मैन बीच में से निकल जाएगा तो जो एक्सपेंसेस हैं ओवरहेड एक्सपेंसेस जब कम होंगे तो डेफिनेटली कंज्यूमर को मार्केट रेट से थोड़ा कम मिलेगा। और सबसे बड़ी बात है कि उसमें गुणवत्ता बड़ी उत्कृष्ट क्वालिटी की होगी और सेल्फ हेल्प ग्रुप के लोगों को सीधा बेनिफिट मिलेगा।
1: नवरंगपुर रे सांसद बलभद्र माझी के अध्यक्षता रे

0: ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ମନିଟରିଂ କମିଟି ଦିଶା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନାର ଅଗ୍ରଗତି ସମୀକ୍ଷା କରାଯିବା ସହ ଲୋକଙ୍କ ପାଖରେ ଯୋଜନାର ସୁବିଧା ଶୀଘ୍ର ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯାଇଛି। ଜିଲ୍ଲା ବିଜେପି ପକ୍ଷରୁ ଆୟୋଜିତ ମିଶ୍ରଣ ପର୍ବରେ ଡାବୁଗାଁ ବିଧାନସଭା ଅଞ୍ଚଳର ପ୍ରାୟ 300 ଜଣ ବିଜେପିରେ ଯୋଗ ଦେଇଛନ୍ତି। ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଅନ୍ୟାନ୍ୟ ଦଳୀୟ ନେତା ଉପସ୍ଥିତ ରହି ନୂତନ ସଦସ୍ୟଙ୍କୁ ସ୍ୱାଗତ କରିଥିଲେ। ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉମରକୋଟ ଗସ୍ତରେ ଯାଇ ଭାସ୍କେଲ ନଦୀ ଉପରେ ପ୍ରାୟ 4,08,00,000 ବ୍ୟୟରେ ନିର୍ମିତ ସେତୁର ଲୋକାର୍ପଣ କରିଛନ୍ତି। ଏହି ସେତୁ ଉମରକୋଟ ରାଇଘର ଅଞ୍ଚଳର ଯାତାୟାତକୁ ଅଧିକ ସୁଗମ କରିବ ବୋଲି ସେ କହିଛନ୍ତି। ନବରଙ୍ଗପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ବିକଶିତ ଭାରତ ରୋଜଗାର ଗ୍ୟାରେଣ୍ଟି ଅଭିଯାନର ଶୁଭାରମ୍ଭ ଅବସରରେ ସିଧା ପ୍ରସାରଣ ଦେଖାଯାଇଥିଲା। କାର୍ଯ୍ୟକ୍ରମରେ ରୋଜଗାର ସୃଷ୍ଟି, କାମ ନ ମିଳିଲେ ବେରୋଜଗାରୀ ଭତ୍ତା ଏବଂ ଯୋଜନାର ସଫଳ ରୂପାୟନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିକାଶର ଧାରା ଓଡ଼ିଶା ସାରା ଅଭିଯାନ ଅନ୍ତର୍ଗତ ନବରଙ୍ଗପୁର ଓ ଉମରକୋଟରେ ବୁଦ୍ଧିଜୀବୀ ସମ୍ମିଳନୀ ଆୟୋଜିତ ହୋଇଥିଲା। ମନ୍ତ୍ରୀ ବିଭୂତିଭୂଷଣ ଜେନା ରାଜ୍ୟର ବିକାଶ, ଶିଳ୍ପାୟନ ଓ ଜନକଲ୍ୟାଣମୂଳକ ପଦକ୍ଷେପ ସମ୍ପର୍କରେ ମତ ରଖିବା ସହ ବୁଦ୍ଧିଜୀବୀଙ୍କ ପରାମର୍ଶ ଆହ୍ୱାନ ଦେଇଥିଲେ। ନବରଙ୍ଗପୁରରେ ସ୍ୱଦେଶୀ ଜାଗରଣ ମଞ୍ଚର ଦୁଇଦିନିଆ ପ୍ରଶିକ୍ଷଣ ଓ ବିଚାରବର୍ଗ କାର୍ଯ୍ୟକ୍ରମ ଶେଷ ହୋଇଛି। ଏଥିରେ ଦେଶର ଆର୍ଥିକ ନୀତି, ଗ୍ରାମୀଣ ବିକାଶ, ପରିବେଶ ସୁରକ୍ଷା ଓ ସ୍ୱାବଲମ୍ବନ ଭଳି ବିଷୟରେ ଆଲୋଚନା ସହ 14 ଜିଲ୍ଲାର 120 ଜଣ କାର୍ଯ୍ୟକର୍ତ୍ତାଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ନୟାଗଡ଼ ଜିଲ୍ଲା ସମ୍ପର୍କରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବନାନୀ।

0: ନମସ୍କାର ଶ୍ରୋତା ବନ୍ଧୁ, ଆପଣ ମାନଙ୍କୁ ଆଜିର ବନାନୀ କାର୍ଯ୍ୟକ୍ରମକୁ ସବୁଜ ସ୍ୱାଗତ।
1: ମୋତେ ରକ୍ଷା କର, ଏ ଦୁର୍ଦ୍ଦିନରେ ମୋ ପାଖରେ ଟିକେ ଠିଆ ହୁଅ।

0: ହଁ ଶ୍ରୋତା ବନ୍ଧୁ, ଏ ହେଉଛି ବନାନୀର ଅନ୍ତରାତ୍ମାର କଥା, ତା ହୃଦୟ ଭିତରର ଆର୍ତ୍ତ ଚିତ୍କାର। ଥରେ ଚିନ୍ତା କଲେ, ଜଙ୍ଗଲରେ ନିଆଁ ଲଗାଇ ଆମେ କଣ ଲାଭ ପାଉଛେ? ବଣ ଜଙ୍ଗଲକୁ ଧ୍ୱସ୍ତ ବିଧ୍ୱସ୍ତ କରି ସବୁଜିମାମୟ ପରିବେଶକୁ ନଷ୍ଟ କରି ମାଟି ମାକୁ ଆମେ କଷ୍ଟ ଦଉନି କି? ମାତ୍ର ଏ ବିଷୟରେ କେହି କେବେ ଚିନ୍ତା କରୁନାହାନ୍ତି। ଆଉ ମଣିଷ ନିଜର ସୌଖୀନ ମନୋଭାବ ପାଇଁ ବଣ ଜଙ୍ଗଲକୁ ନଷ୍ଟ କରି ଆସବାବପତ୍ର ତିଆରି କରିଚାଲିଛି। ପ୍ରଗତି ନାଁରେ କଳ କାରଖାନା ରାସ୍ତାଘାଟ ନିର୍ମାଣ କରି ଜଙ୍ଗଲ କାଟି ଦୁର୍ଗତିକୁ ଟାଣି ଆଣୁଛୁ ଆମେମାନେ। ଗାଁ ଛାଡି ସହରାଭିମୁଖୀ ହେଉଛି ଏ ମଣିଷ, ଫଳରେ ସହରରେ ଗଢି ଉଠୁଛି ବଡ଼ ବଡ଼ ଅଟ୍ଟାଳିକା। ଜନସଂଖ୍ୟାର ଅହେତୁକ ବୃଦ୍ଧି ଫଳରେ ବାସସ୍ଥାନର ସମସ୍ୟାକୁ ପୂରଣ କରିବାକୁ ଯାଇ ଜଙ୍ଗଲ ଉପରେ ଆଧିପତ୍ୟ ଜାହିର କରିଚାଲିଛି ଏଇ ମଣିଷ। ଜନସଂଖ୍ୟା ବୃଦ୍ଧି ହେତୁ ଖାଦ୍ୟ ସମସ୍ୟାର ସମାଧାନ କରିବାକୁ ଯାଇ ଜୈବିକ ଚାଷ ପରିବର୍ତ୍ତେ ଅଧିକ ଉତ୍ପାଦନ ଆଶାରେ ରାସାୟନିକ ସାର କୀଟନାଶକ ପ୍ରୟୋଗ କରିଚାଲିଛି ଫସଲରେ ଏଇ ମଣିଷ। ତେଣୁ ପ୍ରଥମେ ଜନସଂଖ୍ୟା ବୃଦ୍ଧିରେ ରୋଗ ଲଗେଇବାକୁ ପଡିବ, ନହେଲେ ଆଗକୁ ଖାଦ୍ୟାଭାବ ଜଳାଭାବ ଦେଖାଦେବ। ଜନସଂଖ୍ୟା ବୃଦ୍ଧି ଫଳରେ ବେକାରୀ ସମସ୍ୟା ଦେଖାଦେଉଛି। ବେକାରୀ ସମସ୍ୟାକୁ ଦୂର କରିବାକୁ ଯାଇ ବିଭିନ୍ନ କଳ କାରଖାନା ମୁଣ୍ଡ ଟେକୁଛି ସେ ପୁଣି ଜଙ୍ଗଲ ଜମିରେ। ବଣ ଜଙ୍ଗଲ ଗଛ ସଂଖ୍ୟା କମିବା ଫଳରେ ପାଣିପାଗର ଅନିୟମିତତା ଦେଖାଦେଉଛି। ହଁ ଶ୍ରୋତା ବନ୍ଧୁ, ଏବେ ବି ସମୟ ଅଛି, ଆସନ୍ତୁ ହାତରେ ହାତ ମିଳାଇ ଗାଁ ଠାରୁ ସହର ପର୍ଯ୍ୟନ୍ତ ସମସ୍ତ ଲୋକଙ୍କୁ ଜନସଂଖ୍ୟା ବୃଦ୍ଧିର କୁପରିଣାମ ସମ୍ପର୍କରେ ଅବଗତ କରାଇବା। ଜନସଂଖ୍ୟା ବୃଦ୍ଧିକୁ ରୋକିବା ପାଇଁ ଚେଷ୍ଟା କରିବା। ଖାଲି ଥିବା ସ୍ଥାନ ମାନଙ୍କରେ ବୃକ୍ଷ ରୋପଣ କରିବା, ଜଳର ମହତ୍ତ୍ୱକୁ ଉପଲବ୍ଧି କରିବା, ଜଳର ସୁବିନିଯୋଗ କରିବା ସହିତ ଜଳ ବିଭାଜିକା ପ୍ରକଳ୍ପ, ପୋଖରୀ, ଡ୍ୟାମ ପ୍ରଭୃତି ତିଆରି କରି ମାଟିର ଜଳ ଧାରଣ କ୍ଷମତାକୁ ବଢାଇବା ପାଇଁ ଚେଷ୍ଟା କରିବା। ଶ୍ରୋତା ବନ୍ଧୁ, ଆଜି ବନାନୀ କାର୍ଯ୍ୟକ୍ରମରେ ରହିଛି ଏକ ବିଶେଷ ଆଲୋଚନା। ଆଲୋଚନାର ବିଷୟ ହେଉଛି ମାଟିର ଜଳ ଧାରଣ କ୍ଷମତା ଓ ଜଙ୍ଗଲ। ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଆମ ସହିତ ଅଛନ୍ତି ବନ ସଂରକ୍ଷକ ହର୍ଷବର୍ଦ୍ଧନ ଉଦ୍ଗାତା। ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରୁଛନ୍ତି ଦୁର୍ଗା ମାଝୀ।
1: ହର୍ଷବର୍ଦ୍ଧନ ବାବୁ, ଆପଣଙ୍କୁ ସ୍ୱାଗତ କରୁଛୁ ବନାନୀ କାର୍ଯ୍ୟକ୍ରମକୁ। ନମସ୍କାର।
2: ନମସ୍କାର ଆଜ୍ଞା।
1: ତେବେ ନିଶ୍ଚିତ ଭାବରେ ଗୋଟିଏ ଉପାଦେୟ ବିଷୟବସ୍ତୁ ସଦାବେଳେ ଆମେ ଚିନ୍ତା କରି ଆସିଛୁ ଯେ ପ୍ରକୃତରେ ଆମର ଯେଉଁ ପରିବେଶରେ ଆମେ ରହୁଛେ ତାହା ସୁସ୍ଥ ଅଛି ନା ନାହିଁ। ପାଣି ଯେମିତି ତଳକୁ ତଳକୁ ଚାଲିଯାଉଛି ଆଉ ପାଣିର ଯେଉଁ ଉତ୍ସ ସେଟା କମିଯାଉଛି। ଆପଣ ଟିକେ ସୂଚନା ଦେବେ ଶ୍ରୋତା ବନ୍ଧୁମାନଙ୍କୁ, ପ୍ରଥମେ ଯେଉଁ ଆମର ପୃଥିବୀ ପୃଷ୍ଠ ରହିଛି କେତେ ଜଳ ଅଛି, ସେଇ ଭିତରୁ ବ୍ୟବହାର ଯୋଗ୍ୟ ଜଳର ପରିମାଣ କେତେ?
2: ଦେଖନ୍ତୁ, ଆମ ପୃଥିବୀ ହେଉଛି ଗୋଟେ ଜଳର ଗ୍ରହ। ପୃଥିବୀର ଯେତେ ଉପର କ୍ଷେତ୍ରଫଳ ରହିଛି ସେଥିରୁ 71% ବୋଧେ ସମୁଦ୍ର,
1: ଆଜ୍ଞା,
2: ବାକି ସ୍ଥଳ ଭାଗ। ଏ ଯୋଉ 71 ଭାଗ ରହିଲା ସମୁଦ୍ର, ସେ ସବୁଯାକ ହଉଛି ଲୁଣିଆ ପାଣି, ତାକୁ କୌଣସି ପ୍ରକାର ଆମେ ବ୍ୟବହାର କରିପାରୁନେ। ଯେତେ ଜଳ ଯୋଉ ରୂପରେ ଅଛି, କିଏ ବରଫରେ ଅଛି, କିଏ ବାଷ୍ପ ହିସାବରେ ଅଛି ବା ତରଳ ଅବସ୍ଥାରେ ଅଛି ଜଳ, 97% ଜଳ ସେ ସମୁଦ୍ର ଭିତରେ ହିଁ ରହିଗଲା। ଆଉ ଯୋଉ 3% ଜଳ ଆମର ଅଛି ବୋଲି ମଧୁର ଜଳ ଆମେ କହୁଛୁ, ସେଥିରୁ ମଧ୍ୟ ବରଫ ଆକାରରେ ଆମର 68% ରହିଗଲା। ଯୋଉ ଉତ୍ତର ମେରୁ ହଉ, ଦକ୍ଷିଣ ମେରୁ
1: ଅଞ୍ଚଳ,
2: ମେରୁ ଅଞ୍ଚଳ ବା ଉଚ୍ଚ ପାହାଡ଼, ହିମାଳୟ ଭଳିଆ ପାହାଡ଼, ବରଫ, ଗ୍ଲାସିୟର,
1: ଆଜ୍ଞା,
2: ସେଇଥିରେ ରହିଗଲା। 30% ଜଳ ମାଟି ତଳେ ଭୂତଳ ଜଳ ହେଇକି ରହିଗଲା,
1: ଆଜ୍ଞା।
2: ଆଉ ଯାହା ଆମେ ଜଳ ବୋଲି ଦେଖୁଛେ, ନଦୀ, ନାଳ, ପୋଖରୀ କି ହ୍ରଦ ଯାହା ଦେଖୁଛେ ଆମେ, ତା ଭିତରେ ମଧୁର ଜଳ ଯଦି କହିବା 0.3%,
1: ଆଜ୍ଞା,
2: ମାନେ ଏତେ କମ ଆମର ମଧୁର ଜଳ ଯାହାକୁ ଆମେ ବ୍ୟବହାର କରୁଛୁ ପିଇବା ପାଇଁ ହଉ ବା ଗାଧେଇବା ପାଇଁ ହଉ, ଲୁଗା ସଫା କରିବାକୁ ହଉ, ଏପରିକି କୃଷି କର୍ମରେ, କଳକାରଖାନାରେ ଯାହା ଆମେ ବ୍ୟବହାର କରୁଛୁ ସେଇ ପାଣିକି ଆମେ ବ୍ୟବହାର କରୁଛୁ। ଏତେ କମ ପରିମାଣର ଯୋଉ ଜଳ ରହିଛି ତାକୁ ଯଦି ଆମେ ଠିକ ଭାବରେ ବ୍ୟବହାର ନ କରିବା କି ତାର ସଂରକ୍ଷଣ ଯଦି ଠିକ ଭାବରେ ନ କରିବା, ତାହେଲେ ଆଗାମୀ ଦିନରେ ଯେଉଁ ସମସ୍ୟା ଦେଖାଯିବ ସେ ଜଳକୁ ନେଇକି ହବ।
1: ତେବେ ନିଶ୍ଚିତ ଭାବରେ ଆପଣ ଯାହା କହିଲେ, ଯେତିକି ଜଳ ଉତ୍ସ ଅଛି, ଯେଉଁ ବ୍ୟବହାର ଯୋଗ୍ୟ ଜଳ ଯେଉଁଟା ଆପଣ କହିଲେ, ତାକୁ ନେଇକି ଆମକୁ ଚିନ୍ତା କରିବାକୁ ପଡ଼ିବ ତାର କେମିତି ସୁବିନିଯୋଗ ହବ। ଅର୍ଥାତ୍ ଆମେ ଦେଖିବାକୁ ଗଲେ କୃଷି କ୍ଷେତ୍ର ହଉ ବା ଯେଉଁ ବ୍ୟବହାର୍ଯ୍ୟ ପାଣି ଯେଉଁଗୁଡ଼ା ସବୁ ଆମେ ବ୍ୟବହାର କରୁଛେ କଥା ସବୁ ଆପଣ କହିଲେ, ସେଥିରେ ମଧ୍ୟ ଆପଣ ଦେଖିବେ ଆମେ ଠିକ ବିନିଯୋଗ କରୁନେ, ଜଳ ପ୍ରଦୂଷଣ ହେଉଛି। ଏବଂ ପ୍ରଦୂଷଣ ହେବା ଦ୍ୱାରା ଆମର ବ୍ୟବହାର ଯୋଗ୍ୟ ଜଳର ପରିମାଣ କମିଯାଉଛି, ସେ ବିଷୟରେ ଟିକେ ଧାରଣା ଦେବେ?
2: ଭାରତରେ ତ ପ୍ରାୟ ଗଙ୍ଗା ନଦୀ କୁହନ୍ତୁ, ଯେକୌଣସି ନଦୀ, ମହାନଦୀ କୁହନ୍ତୁ, ବ୍ରାହ୍ମଣୀ କୁହନ୍ତୁ, ସବୁ ଗୁଡ଼ାକ ଆମର ପ୍ରଦୂଷଣ ହେଇଗଲାଣି।
1: ଆଜ୍ଞା,
2: ଜଳର ଆଉ ପ୍ରକୃତ ମଧୁରତା ନାହିଁ। ପ୍ରାୟତଃ ନଦୀ କୂଳରେ ସବୁ ଆମର ଶିଳ୍ପ କଳକାରଖାନା ଯୋଉ ପ୍ରତିଷ୍ଠା କରାହେଇଛି, ଏଥିପାଇଁ କରାହେଇଛି ଯେ ନଦୀରୁ ପାଣି ନେବେ, ପୁଣି ବ୍ୟବହାର କରିକି ତାର
1: ନଦୀକୁ
2: ଛାଡ଼ିଦେବେ। କିନ୍ତୁ ଏଇ ଯୋଉ ସମସ୍ୟା ରହିଲା, ସେମିତି ସହର, ଯେତେ ସହର ଗାଁ ଗଣ୍ଡା ସବୁ ବସତି ହେଇଛି ନଦୀ କୂଳରେ ହେଇଛି, ତ ନଦୀ କୂଳକୁ ମଧ୍ୟ ସେ ଯୋଉ ସହରର ଯେତେକ ଆବର୍ଜନା, ଯେତେକ ନର୍ଦ୍ଦମା, ଯେତେକ ପରିତ୍ୟକ୍ତ ଜଳ, ତାକୁ ବି ଆମେ ଛାଡ଼ିଲେ। ତା ଛଡା ନଦୀ ଭିତରେ ଯେତେକ ପ୍ଲାଷ୍ଟିକ ପଲିଥିନ ଭଳିଆ, ଯାହାକୁ କି ବିଘଟନ ହେଇପାରୁନି ହଜାର ହଜାର ବର୍ଷ ଲାଗିକି, ସେଇଭଳିଆ ବର୍ଜ୍ୟବସ୍ତୁ ମଧ୍ୟ ଆମେ ନଦୀ ଭିତରକୁ ଛାଡ଼ିଲେ। ଏପରିକି ଆମର ଯୋଉ ଖୋଲା ଶୌଚ କରୁଛେ, ସେଗୁଡାକ ମଧ୍ୟ ଗାଈ ଗୋରୁଙ୍କୁ ଗାଧେଇବାଠୁ ଆରମ୍ଭ କରି ଲୁଗାସଫାଠୁ ଯୋଉ ଗାଁ ଗହଳିର ଯୋଉ
1: ରହିଛି, ପୋଖରୀ ଗୁଡା
2: ଯୋଉ ରହିଛି,

0: ଏଗୁଡ଼ାକ ମଧ୍ୟ ମଧୁର ଜଳ ସବୁ ପ୍ରଦୂଷିତ ହେଉଛି
1: ଆଜ୍ଞା,
0: ଯାହାଫଳରେ କଣ ହେଉଛି, ଆମେ ଯାହାକୁ ମାନେ ଅମୃତ ବୋଲି ଭାବିକିରି ଗ୍ରହଣ କରୁଛୁ ସେ ପ୍ରକୃତରେ ବିଷାକ୍ତ ହେଇଗଲାଣି। ନଦୀରେ ଆଉ ଜଳଜୀବ ମାନଙ୍କର ଦୃଶ୍ୟମାନ ହେଉନାହିଁ, ବିଲୋପ ହେଲେଣି ସବୁ। ବହୁତ ନଦୀ ଆଉ ତାର ବାସ ଉପଯୋଗୀ ଜଳଜୀବ ପାଇଁ ଆଉ ରହୁନାହିଁ।
1: ଆଜ୍ଞା,
0: ପ୍ରଥମେ ଆମେ ଗୋଟେ ଜିନିଷ ଭାବିବା ଦରକାର ଯେ କେମିତି ଆମେ ଯୋଉ କଳକାରଖାନା କରୁଛେ ନିଷ୍କାସିତ ଜଳକୁ ସିଧାସଳଖ ନଦୀ ବା ସମୁଦ୍ରକୁ ନ ଛାଡିକିରି ଯଦି ଗୋଟେ ଟ୍ରିଟମେଣ୍ଟ ପ୍ଲାଣ୍ଟ କରାହନ୍ତା, ତାକୁ ବିଶୋଧନ କଲା ପରେ ପାଣିକୁ ଛଡାଯାଆନ୍ତା, ତାହେଲେ ଏତେ ପ୍ରଦୂଷଣକାରୀ ଦ୍ରବ୍ୟ ସେଥିରେ ଆଉ ରୁହନ୍ତା ନାହିଁ। ସେ ସହରର ନର୍ଦ୍ଦମା ହଉ ବା ଶିଳ୍ପ କଳକାରଖାନାର ବର୍ଜ୍ୟ ତରଳ ପଦାର୍ଥ ହଉ, ସେମିତି ଆମକୁ ଟିକେ ସଚେତନ ହେବାର ଏବେ ଆବଶ୍ୟକତା ରହିଛି। ରାସାୟନିକ ସାର ମଧ୍ୟ ବ୍ୟବହାର କରାଯାଉଛି, ତା ଯୋଗୁଁ କେବଳ ଜଳର ଯେ କ୍ଷତି ହଉନି, ମୃତ୍ତିକାର ମଧ୍ୟ କ୍ଷତି ହଉଛି। ମୃତ୍ତିକାର ରାସାୟନିକ ଯୋଉ ଅବସ୍ଥାକୁ ମଧ୍ୟ ଆମେ ଯୋଉ ପ୍ରକାର ପରିବର୍ତ୍ତିତ କରୁଛୁ, ତା ଫଳରେ ସିଏ ଆଉ ଏତେ ଉତ୍ପାଦନ କ୍ଷମ ହେଇପାରୁ ନାହିଁ ମୃତ୍ତିକା।
1: ତେବେ ଏଇ ଯୋଉ ପ୍ରଦୂଷଣ କଥା କହିଲେ, ଯୋଉଟାକି ଆମକୁ ସଚେତନ ହେବାକୁ ପଡିବ, ଯାହାକି ତାର ନିରାକରଣ ଆମ ହାତରେ ହିଁ ଅଛି, ଯାହା କହିଲେ ତାକୁ ଯଦି ବନ୍ଦ କରିବା ତାହେଲେ ଆମ ନିରାକରଣ ହେଇଯିବ। ତେବେ ଯୋଉଠି ଆମେ ଧରନ୍ତୁ ଚାଷ କରୁଛେ ବା ଯୋଉଠି ଆମେ ରହିଛେ, ଯୋଉ ମାଟି ତାରି ଆଧାର ନେଇକି ତାକୁ ଆମେ କଣ ଜାଣିବା, ଏବଂ ପ୍ରକୃତରେ କୋଉ ସବୁ ଉପାଦାନକୁ ନେଇକି ସେ ମାଟି ଗଠନ ହେଇଛି, ଏହା କେମିତି ଆପଣଙ୍କର ଗୋଟେ ସଂଯୁକ୍ତ ରହିଛି, ସେ ବିଷୟରେ ଟିକେ ଶ୍ରୋତାମାନଙ୍କୁ ଧାରଣା ଦେବେ କି?
0: ଦେଖନ୍ତୁ, ପୃଥିବୀର ପୃଷ୍ଠଭାଗଟାକୁ ଆମେ କହୁଛେ ମାଟି।
1: ଆଜ୍ଞା,
0: କିନ୍ତୁ ଏମିତି ସାଧାରଣ ଭାବରେ ଯଦି କହିବା ପୃଥିବୀର ପୃଷ୍ଠଭାବଟା ମାଟି ବୋଲି, ସେମିତିରେ ତାର ଅର୍ଥ ପ୍ରକୃତରେ ଆମେ ବ୍ୟାଖ୍ୟା କରିପାରୁନେ। ମାଟି ଗୋଟେ କହିଲେ ଗୋଟେ ବଡ ଜଟିଳ ପଦାର୍ଥକୁ ପଳେଇଲା। କେମିତି, ଦେଖନ୍ତୁ, ମାଟିଟା ତିଆରି ହେଇଛି ଗୋଟେ ଆମର ଯେମିତି ପଥର ଖଣ୍ଡ ଖଣ୍ଡ ହେଲା, ଗୋଡ଼ି ହେଲା, ଗୋଡ଼ିରୁ ବାଲି ହେଲା, ବାଲିରୁ ଛୋଟ ଛୋଟ ତାର କଣିକା ବାଲି ରେଣୁ ଧୂଳି ଏମିତି ହେଇକିରି ସେ ଗୋଟେ ତାର ବିଖଣ୍ଡିତ ହେଇକି ଛୋଟ ଛୋଟ ବାଲିର ପଦାର୍ଥ ରହିଲା ବା ମାଟିରେ ସେ ଉପାଦାନ ରହୁଛି। ଖାଲି ସେତିକି ହେଲେ ହବ ନାହିଁ, ସେଥିରେ ବିଭିନ୍ନ ଜୈବିକ ପଦାର୍ଥ ମଧ୍ୟ ମିଶିକି ରହିଛି, ବୃକ୍ଷଲତା ଜୀବଜନ୍ତୁଙ୍କର ଦେହାବଶେଷ, ବୃକ୍ଷର ପତ୍ର ଶୁଖିଲା ପତ୍ର ପଡିକି ପଚିକିରି ଯୋଉ ତା ଭିତରେ ଜୈବ ସାର ଖତ ରହୁଛି, ସେଗୁଡାକ ମିଶିଲେ ଯାଇକି ସେ ତାର ଯୋଉ ବଞ୍ଜିଟା ପଡୁଛି ତାକୁ ଗଜା ହେବାରେ ବା ତାର ଖାଦ୍ୟ ସାର ଯୋଗେଇବାରେ ସାହାଯ୍ୟ କରୁଛି। ସେ ଖାଦ୍ୟ ସାର ରହୁଛି, ଜୈବିକ ଖତ ରହୁଛି, ତା ସହିତ ତା ଭିତରେ ପାଣି ଆଉ ବାୟୁ ଯଦି ନ ରହିବ, ତାହେଲେ କୌଣସି ଗୁଳ୍ମଟିଏ ହଉ ବା ବୃକ୍ଷଟିଏ ହଉ ସିଏ ସେଠାରେ ଉଧେଇ ପାରିବ ନାହିଁ ବା ବଞ୍ଚିପାରିବ ନାହିଁ। ଆଉ ଏମାନେ ଯଦି ବଞ୍ଚି ନ ପାରିବେ, ପୃଥିବୀ ଉପରେ ବସବାସ କରୁଥିବା ପ୍ରାଣୀ ଜଗତ ମଧ୍ୟ ବଞ୍ଚିପାରିବ ନାହିଁ। ତେଣୁ ମାଟି ହଉଛି ଗୋଟେ ଆଧାର, ସିଏ ସବୁଯାକ ଜୀବନ ଶକ୍ତିକୁ ସିଏ ଉଜ୍ଜୀବିତ କରିବା ପାଇଁ ତାର କ୍ଷମତା ରହିଛି।
1: ତାମାନେ ଆପଣଙ୍କୁ ହଜାର ହଜାର ବର୍ଷ ଲାଗୁଥିବ ଏଟାକୁ ତିଆରି ହେବା ପାଇଁ,
0: ଗୋଟେ ଇଞ୍ଚ ମାଟି ତିଆରି ହେବା ପାଇଁ ଗୋଟେ ହଜାର ବର୍ଷ ଲାଗେ। କେତେ କଷ୍ଟରେ କେତେ ପ୍ରୋସେସ ଦେଇକିରି ସେ ଆସୁଛି, ବିଘଟନ ହେଇକିରି ପଥରରୁ ଆସ୍ତେ ଆସ୍ତେ ଯୋଉ ବାଲି ବାଲିରୁ ରହିଲା ପଟୁ ପଟୁରୁ କର୍ଦ୍ଦମ ଯୋଉଟାକୁ କହନ୍ତି ସିଲ୍ଟ କ୍ଲେ, ସେଗୁଡ଼ାକ ସବୁ ଏତେ ଏତେ ଯୋଉ ରହୁଛି, କେତେ ବର୍ଷ ଲାଗୁଛି ବିଘଟନ ହେବାକୁ। ବିଘଟନ ପାଇଁ ଗୋଟେ ୱେଦରିଂ ପ୍ରୋସେସ ଯୋଉଟାକି ଜଳବାୟୁର ପ୍ରଭାବରୁ ସେ ଆସ୍ତେ ଆସ୍ତେ ଭାଙ୍ଗୁଛି, ଆଉ ବିଭିନ୍ନ ଅଣୁଜୀବ ମାନଙ୍କର ପ୍ରକ୍ରିୟା ଯୋଗୁଁ ମଧ୍ୟ ସେ ବିଘଟିତ ହେଇକିରି କ୍ଷୁଦ୍ର କ୍ଷୁଦ୍ର ଅଣୁରେ ବା ରେଣୁରେ ପରିଣତ ହେଉଛି।
1: ତାମାନେ ଆପଣ କହୁଛନ୍ତି ଯେ ମାଟି ଗୋଟେ ଜୀବନ୍ତ ବସ୍ତୁ, କାହିଁକି ନା କୌଣସି ମଞ୍ଜିଟିଏ ଯଦି ସେଠି ପଡୁଛି ସେ ଯେତେବେଳେ ବୃଦ୍ଧି ହେଉଛି ବୃକ୍ଷରେ ପରିଣତ ହେଉଛି, ତାମାନେ ଆମେ ଦେଖୁଛେ ଯେ ସେ ଗୋଟେ ଆଧାର ରହିଛି ବର୍ଷ ବର୍ଷ ଧରିକି, ସେ ଗୋଟେ ଜୀବନ୍ତ ବସ୍ତୁ ଯେଉଁଟାକି ଆମେ ଜାଣିପାରୁଛେ ଯେ ଆମେ ମାଟି ବିନା କୌଣସି ଆପଣଙ୍କର ବୃକ୍ଷ ଲତାଦି ବା ଜଙ୍ଗଲ ସୃଷ୍ଟି
0: ହେଇପାରିବ ନାହିଁ।
1: ତେବେ କୋଉ ସବୁ ଉପାଦାନ ସବୁ ରହିଛି ନେଇକି ଆମେ କରୁଥିବେ ସେଠି ସମୟ ଧାରଣା ଦେବେ?
0: କିନ୍ତୁ ଉପାଦାନ ଭିତରେ କହିଲେ ମୁଁ ଯୋଉ କହିଲି ମାଟିରେ ଧୂଳି କଣା ବା ବାଲି ଆଉ ତାର ଯୋଉ
1: ଜୈବ ଉପାଦାନ
0: ଗୁଡିକ ରହୁଛି, ଜୈବ ଉପାଦାନ କହିଲି ପତ୍ର ଗଛ ପତ୍ର ଜୀବଜନ୍ତୁଙ୍କର ଦେହାବଶେଷରୁ ସେ ଆସିଲା। ତାପରେ ଯୋଉ ପାଣିଟା ଆସୁଛି ସେ ଭିତରକୁ ପାଣି ଗଲା କେମିତି, ତେଣୁ କୋଉଟା ଆସୁଛି, ଭୂତଳ ଜଳ ଅଲଗା ଅଛି, ଭୂତଳ ଜଳ ତ ବହୁତ ତଳେ ଅଛି ଯେମିତି କହିଲି 30% ଭୂତଳ ଜଳ ଭିତରେ ରହୁଛି, କିନ୍ତୁ ବିଶେଷ ଭାବରେ ଆମର ଜଙ୍ଗଲ ବା ଆମର କୃଷି ପାଇଁ ଯାହା ଆବଶ୍ୟକ ହଉଛି ସେ ପାଣିଟା ଆମେ ସିଧାସଳଖ ବର୍ଷାରୁ ପାଉଛୁ।
1: ଆଚ୍ଛା,
0: ବର୍ଷା ଯେତେବେଳେ ପଡୁଛି ସେ ମାଟି ଉପରେ ପଡିଲା, ମାଟି ଉପରେ ସିଧାସଳଖ ନ ପଡିଲେ ବି ଗଛ ବୃକ୍ଷ ଉପରେ ପଡିଲା, ପଡିକିରି କ୍ରମାନ୍ୱୟରେ ସେ ତଳକୁ ଗଡିକି ମାଟି ଉପରକୁ ଆସିଲା।
1: ଆଜ୍ଞା,
0: ସେ ପାଣିଟା ମାଟିରେ ଭିଜୁଛି, ମାଟି ଭିତରକୁ ଭେଦିକିରି ସ୍ପଞ୍ଜରେ ଯେମିତି ଆମର ପାଣି ଭେଦିଯାଏ ସେମିତି ସେ ପୃଥିବୀର ଉପର ଭାଗଟା ଆମର ସବୁବେଳେ ସେ ସ୍ପଞ୍ଜ ଭଳିଆ କାମ କରେ, ତେଣୁ କିଛି ପାଣି ମାଟିର ରହିଯାଏ, ସେତକ ଯେତେବେଳେ ତାର ସାଚୁରେସନ ହେଇଯାଏ ହେଇସାରିଲା ପରେ ଆଉ ବଳକା ପାଣି ସେ ନଦୀ ଆକାର ଉପରେ ବୋହିଯିବ, ନହେଲେ ତ ତଳକୁ ଯାଇକି ଭୂତଳ ଜଳର ତାର ସ୍ତରକୁ ବୃଦ୍ଧି କରିବାରେ ସାହାଯ୍ୟ,
1: ମାଟି ତଳକୁ ପାଣି
0: ଯିବ। ଏଇ ଯେଉଁ

0: ବାଲିଆ ମାଟିରେ ଆପଣ ପାଣି ଢାଳନ୍ତୁ, ପାଣି ସାଙ୍ଗେ ସାଙ୍ଗେ ତଳକୁ ପଳେଇବ, ତାର ନ ଦେଖିଲା ବେଳକୁ ପୁଣି ଶୁଖି ଯାଇଥିବ, ସେ ବାଲି ତାକୁ ଧରିକି ରଖିପାରିବନି। ବାଲିଆ ମାଟି ବା ବାଲିରେ ଜଳଧାରଣ କ୍ଷମତା କମ, କିନ୍ତୁ ଯୋଉଟା କାଦୁଆ ମାଟି ହେଇଥିବ, କୃଷ୍ଣ କାର୍ପାସ ମୂର୍ତ୍ତିକା ଯୋଉଟା କହୁଛନ୍ତି ସେଟା ହେଇଥିବ, ସେଗୁଡ଼ାକରେ କଣ ହୁଏ, ବାଲିର ଭାଗ ସେଥିରେ କମ, ସେଥିରେ ପଟୁ ଭାଗ ବା ସିଲ୍ଟ ଅଧିକା ବା କର୍ଦ୍ଦମ ଭାଗ ଯୋଉଟା
1: ଅଧିକା ରହିଛି,
0: କ୍ଲେ ଭାଗ ଅଧିକା ରହୁଛି, ଯାହାଫଳରେ ସେ ପାଣିଟା ତାକୁ ରଖିବା ପାଇଁ ସୁବିଧା ହେଉଛି। ଆପଣ ଗୋଟେ କୈଶିକ ଛିଦ୍ର ଭିତରେ ଭିତରେ ଥାଏ, ସୃଷ୍ଟି ହୁଏ, ଯେତେବେଳେ ଟୋଟାଲ ସର୍ଫେସ ଏରିଆ କୁହନ୍ତୁ ବା ଯୋଉ ରେଣୁ ଗୁଡାକ ରହୁଛି ଧୂଳି କଣିକାର ଉପର ଭାଗରେ ସେ ପାଣିଟା ଲାଗିକି ରହେ, ତେଣୁ ସେଇଠି ବହୁତ କୈଶିକ ଛିଦ୍ର ସୃଷ୍ଟି ହୁଏ। କୋଉଠି ଆମର କାଦୁଆ ବା କୃଷ୍ଣ କାର୍ପାସ ମୃତ୍ତିକା ହଉ ବା ଇଭେନ୍ ଦୋରସା ମାଟିରେ ବି ସେଇଟା ବି ରହିବ, ତେଣୁ ସେଇଥିରେ ଜଳଧାରଣ କ୍ଷମତା ସେମାନଙ୍କର ସେଇଭଳିଆ ମାଟିର ଅଧିକାର ହୁଏ।
1: ତେବେ ଏହାକୁ କେମିତି ବୃଦ୍ଧି କରାଯାଇପାରିବ, ଏଇ ଯୋଉ ଜଳଧାରଣ କ୍ଷମତା ଯୋଉଟା ଆମେ କହୁଛେ,
0: ସେଥିରେ ଆଉ ଗୋଟେ ଉପାଦାନ ରହୁଛି ଯେ ଜୈବିକ ଖତ ବା ଯୋଉଟା ଅର୍ଗାନିକ ମ୍ୟାଟର ଯୋଉଟା କୁହାଯାଏ, ଜୈବିକ ପଦାର୍ଥ, ଜୈବିକ ପଦାର୍ଥ ମାଟିରେ ରହିଲେ ହିଁ ମାଟିର ଜଳଧାରଣ କ୍ଷମତାଟା ବଢ଼ିବ, କାରଣ ସେମାନଙ୍କର ଗୋଟେ ଆଫିନିଟି ରହିଛି, ତାଙ୍କର ଗୋଟେ ଆକର୍ଷଣ କରିବାର ଶକ୍ତି ରହିଛି ଯେ ଜଳ ଅଣୁକୁ ସେ ପୁରା ବାନ୍ଧିକି ରଖିବେ, ତେଣୁ ଯେମିତି ଆମର କହିଲି କାଦୁଅ ଆଉ ପଟୁର ଯେମିତି କ୍ଷମତା ରହିଛି, ସେମିତି ଆମର ଜୈବିକ ପଦାର୍ଥର ମଧ୍ୟ କ୍ଷମତା ରହିଛି, ସେ ପାଣିକି ତା ଭିତରେ ଧରିକି ରଖିବ, ପାଣିକୁ ସେ ଭିତରେ ବାନ୍ଧି ରଖିବାର ଅଛି ବା ମାଟିର ଜଳଧାରଣ କ୍ଷମତାକୁ ଯଦି ବଢ଼େଇବାର ଅଛି, ତାହେଲେ ଆମେ ସେଇ ଜାଗାରେ ଏଇ ଯୋଉ କର୍ଦ୍ଦମ ବା ପଟୁ ଅଂଶ ଅଧିକା ଥିବା ଦରକାର ଆଉ ଜୈବିକ ପଦାର୍ଥ ଅଧିକା ଥିବା ଦରକାର। ଯୋଉ ମାଟିରେ ଏଇଟା ନାହିଁ ସେ ମାଟିର ଜଳଧାରଣ କ୍ଷମତାଟା କମ। ହେଲେ ଯେତେବେଳେ ଆପଣଙ୍କର ମାଟିଟା ଯୋଉ କହିଲି କେତେ ମୂଲ୍ୟବାନ, ହଜାର ବର୍ଷ ଲାଗୁଛି ଗୋଟେ ଇଞ୍ଚ ତିଆରି ହେବା ପାଇଁ, ସେ ମାଟିଟା ଯେତେବେଳେ ଧୋଇ ହେଇକି ପଳଉଛି, ଯେତେବେଳେ ତାର ମୃତ୍ତିକା କ୍ଷୟ ଘଟୁଛି,
1: ଅତ୍ୟଧିକ ବର୍ଷା ହେଲା ଧରନ୍ତୁ ମାଟିଟା ଉପର ସ୍ତରର ସେ ଧୋଇ ହେଇକି
0: ଚାଲିଗଲା, ସେତେବେଳେ କଣ ହଉଛି ନା ସେ ଯୋଉ ତଳକୁ ତାର ବାଲି କିମ୍ବା ଗୋଡ଼ି କିମ୍ବା ପଥରଟା ଉପରକୁ ଦେଖାଗଲା, ତାର ଜଳଧାରଣ କ୍ଷମତା ବେଶୀ ନାହିଁ, କଣ ହବ ମାଟି ଭିତରେ ଆଉ ସ୍ପଞ୍ଜ ଭଳିଆ ପାଣି ନ ରହିକିରି ସେ ଉପରେ ଉପରେ ଗଡ଼ି ଚାଲିବ, ଉପରେ ଉପରେ ଯଦି ଗଡ଼ି ଚାଲିଲା ମୃତ୍ତିକା କ୍ଷୟ କରିବ ଆଉ ବାସି ପାଣି ତାର ରହିବ ନାହିଁ, ତେଣୁ ଆମକୁ ସବୁବେଳେ ଦେଖିବାକୁ ପଡ଼ିବ, ଯେମିତି ଜଙ୍ଗଲର କଥା କହୁଛି, ଜଙ୍ଗଲରେ ଆମର ଶୁଖିଲା ପତ୍ର ପଡ଼ିଲା, କାଠିକୁଟା ପଡ଼ିଲା ବା ଜୀବଜନ୍ତୁଙ୍କର ମଲାଦେହ ପଡ଼ିଲା, ସେଗୁଡ଼ାକ ଯେତେବେଳେ ପଚି ସଢ଼ିକିରି ବିଘଟନ ହେଇକିରି ତାର ଯୋଉ ଅଣୁଜୀବମାନଙ୍କ ଦ୍ୱାରା ବିଘଟନ ହେଉଛି, ସେଟା ସେ ଯୋଉ ତାର ଜୈବ ପଦାର୍ଥ ଭିତରେ ମିଶିଲା ସେଥିରେ ପାଣିଟା ରହିଲା, ସେଥିପାଇଁ କୁହାହଉଛି ଜଙ୍ଗଲରୁ ପତ୍ର ତମେ କାଢ ନାହିଁ ବା ଜଙ୍ଗଲରେ ନିଆଁ ଲଗାଅ ନାହିଁ, ତାକୁ ଲଣ୍ଡା କର ନାହିଁ, ଗଛ କାଠ ନାହିଁ, କାହିଁକି କୁହାହଉଛି ଯେ ବର୍ଷା ଯେତେବେଳେ ପଡୁଛି ସେତେବେଳେ ସେ ଗଛ ଉପରେ ପଡ଼ିଲା, ଗଛ ଉପରେ ସିଧା ସଳଖ ଯଦି ମାଟି ଉପରେ ପଡ଼ନ୍ତା ତାହେଲେ ସେ ଖୋଳି ଦିଅନ୍ତା ମାଟି, କିନ୍ତୁ ଯେହେତୁ ଗଛ ଉପରେ ପଡୁଛି ଗଛ ପତ୍ରରେ ସେ ପ୍ରଥମେ ଆଗ ବାଧାପ୍ରାପ୍ତ ହେଇକି ତାର ବେଗଟା କମିଗଲା, ତାପରେ ଧୀରେ ତଳକୁ ପଡ଼ିଲା, ସେ ବେଗରୁ ତାର ମୃତ୍ତିକା କ୍ଷୟ ହବ ନାହିଁ, ତଳେ ଯେହେତୁ ରହିଛି ବିଭିନ୍ନ ପ୍ରକାର ଗଛ ଚେର ସିଷ୍ଟମ ରହିଲା, ଶୁଖିଲା ପତ୍ର ରହିଲା, ଜୈବିକ ପଦାର୍ଥ ରହିଲା ବା ଘାସ ରହିଲା, ସେଥିରେ ପାଣିଟା ଯେତେବେଳେ ଗଡୁଛି ସେ ଏତେ ସ୍ପିଡ୍ରେ ଗଡ଼ିବ ନାହିଁ, ଯେତେବେଳେ ଆସ୍ତେ ଆସ୍ତେ ଗଡ଼ିବ ସେତେବେଳେ କଣ ହବ ପାଣିକୁ ତଳକୁ ଭେଦିବା ପାଇଁ ସମୟ ମିଳିବ, ତେଣୁ ସିଏ ସେଥିରେ ମୃତ୍ତିକା କ୍ଷୟ ହବ ନାହିଁ, ତେଣୁ ଆମେ ଯଦି ମୃତ୍ତିକା କ୍ଷୟକୁ ରୋକିବାକୁ ଚାହିଁବା ତାହେଲେ ଉପର ସ୍ତରର ମାଟିକୁ କେମିତି ସଂରକ୍ଷଣ କରିବା ଏବଂ ଜୈବିକ ପଦାର୍ଥ କେମିତି ରହିବ ସେ ବିଷୟରେ ଚିନ୍ତା କରିବା, ତାହେଲେ ଯାଇକି ଆମେ ସଫଳ ହେଇପାରିବା।
1: ଆଚ୍ଛା, ଏଇ ଯୋଉ ମୃତ୍ତିକା କ୍ଷୟ ହେଉଛି କାରଣ ସବୁ କ'ଣ?
0: ମୃତ୍ତିକା କ୍ଷୟର ବହୁତ ଗୁଡ଼ିଏ କାରଣ ରହିଲା, ଦେଖନ୍ତୁ ଯେମିତି ତାର ଗଠନ, ମାଟିର ଗଠନ, ଆପଣ ହିମାଳୟ ପର୍ବତର ଗଠନ ଆଉ ପୂର୍ବଘାଟ ପର୍ବତମାଳାର ଗଠନ, ସେଇଠି ହିମାଳୟ ପର୍ବତରେ ସବୁବେଳେ ଆପଣ ଦେଖିବେ ଲ୍ୟାଣ୍ଡସ୍ଲାଇଡ୍ ହେଉଛି, ଭୂସ୍ଖଳନ ହେଉଛି, କାହିଁକି ହେଉଛି ତାର ଗଠନଟା ସେମିତି ପ୍ରକାର ଅଛି, ଯଦି ଅତ୍ୟଧିକ ବର୍ଷା ହେଇଗଲା ସେ ମାଟି ଅତଳା ଖସିବ, ଯୋଉଟାକି ଆମର ପୂର୍ବଘାଟ ପଶ୍ଚିମଘାଟ ପର୍ବତମାଳାରେ ଦେଖାଯାଏନି। ପ୍ରବଳ ବର୍ଷା ଯୋଉଠି ହେଉଛି, ଆପଣ ଦେଖିବେ ପ୍ରବଳ ବର୍ଷା ଆମର ପଶ୍ଚିମଘାଟ ପର୍ବତମାଳାରେ ବି ହେଉଛି, କିନ୍ତୁ ସେଇଠି ଯେତିକି ମୃତ୍ତିକା କ୍ଷୟ ହୁଏ ନାହିଁ, ବେଶୀ ହୁଏ ଆପଣ ଉତ୍ତର ପୂର୍ବାଞ୍ଚଳରେ ଯୋଉଠିକି ହିମାଳୟର ରହିଲା ଅଂଶ, ଆଉ ବାକି ସେଇଠି ସେମାନେ ପୋଡ଼ୁ ଚାଷ କରୁଛନ୍ତି ବା ବେଶୀ ଖଣି ଖାଦାନ ହେଉଛି ଯାହାଫଳରେ କି ମାଟି ଡିଷ୍ଟର୍ବ ରହୁଛି, ସେଠି ଯଦି ପ୍ରବଳ ବର୍ଷା ହେଇଗଲା ବା ବେଶୀ ଦିନ ପର୍ଯ୍ୟନ୍ତ ବର୍ଷା ହେଲା ତାହେଲେ ନିଶ୍ଚିତ ଭାବରେ ମୃତ୍ତିକା ସେଠି କ୍ଷୟ ହବ। ତାପରେ ଯୋଉ ପାହାଡ଼ିଆ ନଦୀ ଗୁଡ଼ାକ ରହିଛି ଯାହାର ବେଶୀ ଢାଲୁ ବହୁତ, ତାଙ୍କର ବେଗ ଅଧିକା, ଯେତେବେଳେ ବହୁତ ବେଗରେ ପାଣି ପଡ଼ିବ କୌଣସି ଜାଗାରେ ନିଶ୍ଚିତ ଭାବରେ ସେ ମାଟି ଧୋଇ ନେଇଯିବ। ଆଉ ଗୋଟେ କହିଲି ମୁଁ ସିଲ୍ଟ କ୍ଲେ ଯୋଉ ରହିଲା ସେମାନଙ୍କର ଯଦି ପରିମାଣ କମ ହବ ତାହେଲେ ବି ପାଣି ଧାରଣ କ୍ଷମତା କମିଯିବ, ଆସ୍ତେ ଆସ୍ତେ କ୍ଷୟ କରି ଚାଲିବ, ତା ତଳକୁ ତଳକୁ ଆଉ ଯେତେ ମାଟି ରହିଲା ସବୁ କ୍ଷୟ କରିକି ଚାଲିବ। ନିଆଁ କଥା ଯୋଉ କହିଲି, ନିଆଁ ଆମେ ଲଗେଇଦେଲେ କଣ ହଉଛି, ପ୍ରଥମତଃ ଏକ ଜୈବ ପଦାର୍ଥ ପୋଡ଼ିଗଲା,
1: ପୋଡ଼ିକି ନଷ୍ଟ ହେଲା,
0: ଦ୍ୱିତୀୟରେ ସେ ମାଟିରେ ଟାଣ ହେଇଗଲା।

0: ହେଇଗଲେ ପାଣି ଆଉ ଭିତରକୁ ନ ଭେଦିକି ଭେଦି ନ ଭେଦି ଉପରେ ଉପରେ ଚାଲିବ, ଯେତେ ପାଣି ଉପରେ ଦୌଡ଼ିବ ସେତେ ମୃତ୍ତିକା କ୍ଷୟ କରିବ। ଜଙ୍ଗଲ କଟିଲା ତେଣୁ ବର୍ଷା ପାଣିକୁ ଅଟକିବାକୁ କିଛି ନାହିଁ। ପୋଡ଼ୁ ଚାଷ ପୁରା ସଫା କରିକି ନିଆଁ ଲଗେଇଦେଲେ, ଜୈବ ପଦାର୍ଥରୁ ଆରମ୍ଭ କରି ବିଭିନ୍ନ ଗଛ ସବୁ ରହିଗଲା। ତାପରେ ଆଉ ଗୋଟେ ଜଙ୍ଗଲ ଜମିକୁ ଆମେ ଯେଉଁ ବିଭିନ୍ନ ପ୍ରକାର ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରୁଛେ, ଚାରଣ ଭୂମି ପାଇଁ ହଉ, ଚାଷ ଜମି ପାଇଁ ହଉ, ବା ଘରବାଡ଼ି କରିବା ପାଇଁ ଆମେ ଯେଉଁ ପରିବର୍ତ୍ତନ କରୁଛେ, ଯାହାଫଳରେ ସେ ମାଟିଟା ତାର ଖୋଲା ହେଇଗଲା, ସୁରକ୍ଷା ଦେବା ପାଇଁ କିଛି ଉପରେ ରହିଲାନି। ସେଇଥିପାଇଁ ହୁଏତ ବେଶୀ ମୃତ୍ତିକା କ୍ଷୟ ହଉଛି। ଆଉ ବାକି ବିଲ ବାଡ଼ିରେ ଚାଷ ଜମିରେ ଆମେ ଯୋଉ ଭଳିଆ ବୈଜ୍ଞାନିକ ପଦ୍ଧତିରେ ଚାଷ କରୁନେ,
1: ରାସାୟନିକ ସାର,
0: ହଁ, ଯାହାଫଳରେ ମଧ୍ୟ ରାସାୟନିକ ସାର ହଉ ବା ତାର ବିଭିନ୍ନ କୌଶଳ ଅଛି ଯୋଉଟାକି କରୁନେ ବୈଜ୍ଞାନିକ ପଦ୍ଧତିରେ, ଯୋଉଥିପାଇଁ କି ମଧ୍ୟ ଏ କାରଣ ରହୁଛି ମୃତ୍ତିକା କ୍ଷୟ ହବା ପାଇଁ।
1: ତେବେ ଆମେ ଦେଖିବା ଦରକାର, ଯେହେତୁ ଜଙ୍ଗଲ କଥା ଆମେ ସଦାବେଳେ କହି ଆସିଛେ, ଏଇ ଜଙ୍ଗଲ ଜଳ ଧାରଣ କ୍ଷମତାକୁ କେମିତି ବୃଦ୍ଧି କରିଥାଏ ସେ ବିଷୟରେ ଟିକେ ଧାରଣା ଦେବେ।
0: ଦେଖନ୍ତୁ, କହିଲି ବର୍ଷା ଯେତେବେଳେ ହଉଛି ଜଙ୍ଗଲ ସିଧାସଳଖ ପଡ଼ୁନି, ବାଧାପ୍ରାପ୍ତ ହେଇକି ପଡ଼ିଲା ଜଙ୍ଗଲ ମାଟି ଉପରେ, ପ୍ରଥମେ ପାଣି ପଡ଼ିଲା, ବର୍ଷା ପାଣି ପଡ଼ିଲା,
1: ପରସ୍ତର ମାଟି ଉପରେ ଆପଣଙ୍କର ଘଞ୍ଚ ଜଙ୍ଗଲ ଥିବା ଦରକାର,
0: ଜଙ୍ଗଲ ଥିବା ଦରକାର, ସେଇଟା ଦରକାର, ଏବଂ ମାଟି ମଧ୍ୟ ତା ଉପରେ କିଛି ଆଚ୍ଛାଦନ ରହିବା ଦରକାର।
1: ଆଚ୍ଛା,
0: ତାଫଳରେ କ'ଣ ହବ, ଗୋଟେ ଆମର ବୈଜ୍ଞାନିକ ମାନେ କହିଛନ୍ତି ଯେ ଯଦି ଜଙ୍ଗଲରେ ବର୍ଷା ହଉଛି ତାହେଲେ ସେ 18 ଇଞ୍ଚ ବର୍ଷା ପର୍ଯ୍ୟନ୍ତ, 45 ସେଣ୍ଟିମିଟର ବର୍ଷା ପର୍ଯ୍ୟନ୍ତ ବି ସେ ପାଣି ପୁରା ଭେଦିଯିବ ସ୍ପଞ୍ଜ ଭଳିଆ।
1: ଆଜ୍ଞା,
0: ସେ ବାହାରକୁ ପାଣି ବାହାରିବନି, ଶୋଷି ନେଇଯିବ ମାଟି, ସେ ଭିତରେ ରହିଯିବ। ତାପରେ ସେଥିରେ ଠିଆ ଜଳ ରହିଲା ଜଙ୍ଗଲରେ, ତାହେଲେ ଗୋଟେ ଘଣ୍ଟା ଯଦି ଠିଆ ପାଣି ରହିବ 12 ଇଞ୍ଚ ପର୍ଯ୍ୟନ୍ତ ପାଣି ତଳକୁ ଭେଜିଯିବ।
1: ଆଚ୍ଛା,
0: ଗୋଟେ ଘଣ୍ଟା ରହିଲେ, କିନ୍ତୁ ଯୋଉଠି ଜଙ୍ଗଲ ନାହିଁ ସେଠି ଯଦି ଠିଆ ପାଣି ରହିବ ସେ ପାଣି ମାତ୍ର 4 ଇଞ୍ଚ ଭେଦିବ ଭିତରକୁ, ଆଉ ସେମିତି ରହିଥିବ। ପାଣିଟା ଯେତେବେଳେ ଗଡି ଗଡି ଯାଉଛି ସେ କେତେ ସମୟ ନେଉଛି ଦୂରତା ଅତିକ୍ରମ କରିବାକୁ, ସେଇଟା ହେଉଛି ମୁଖ୍ୟ ଜିନିଷ ବିଚାର ଯୋଗ୍ୟ, ଯେତେ ଅଧିକା ସମୟ ନେଉଛି ସେତିକି ଭିତରେ କେତେ ପାଣି ତଳକୁ ଯାଉଛି। ତେଣୁ ଜଙ୍ଗଲର ମାଟି ଯେତେ ବର୍ଷା ପାଣି ରହିଲା ସେ ଯଦି ଆସ୍ତେ ଆସ୍ତେ ଗଡ଼ିବ ତାହେଲେ ସବୁଯାକ ପାଣି ଆମର
1: ସଂରକ୍ଷିତ
0: ହୋଇକି ରହିଯିବ। ଯଦି ମାଟି ରହିବନି, ଜୈବ ପଦାର୍ଥ ରହିବନି ଏବଂ ଢାଲୁ ବେଶୀ ରହିବ ତାହେଲେ ପାଣି ଠିଆ ହେବାକୁ ତ ସୁଯୋଗ ମିଳିବନି, ଯେତେ ସମୟ ଠିଆ ହେଲେ ବି ପାଣି ଆଉ ଭିତରକୁ ଭେଦିବାର ସୁଯୋଗ ନାହିଁ।
1: ଯେହେତୁ ଜଙ୍ଗଲଟା ଆପଣଙ୍କର ବୃକ୍ଷ ଲତା ଦେଇ ରହିଥିବ, ତାର ଯେଉଁ ଚେର ମାଟିଟାକୁ ବି ଧରି ରଖିଥିବ, ଯାହାଫଳରେ ଆପଣ ସେଇ ଯୋଉ ଚେର ସ୍ତର ରହିଛି ସେ ପର୍ଯ୍ୟନ୍ତ ଆପଣଙ୍କର ମାଟିଟି କେବେ ହେଲେ ହୋଇକି ଯିବ
0: ନାହିଁ। ରୁଟ୍ ଜୋନ୍ ଯୋଉଟା ରହିଛି ସେ ଭିତରେ ପାଣିଟା ଯୋଉଟା ରହିଲା ସେଟା ଗଛକୁ ମିଳିଲା, ସେଇଟା ଯେତେବେଳେ ସାଚୁରେସନ ହେଇଯାଉଛି, ପରିପକ୍ ହେଇଯାଉଛି, ତାପରେ ସେ ପାଣିଟା ତଳକୁ ଯାଉଛି, ଯୋଉ ଭୂତଳ ଜଳ ହଉଛି, ଭୂତଳ ଜଳର ସ୍ତର ଯେତେବେଳେ ବୃଦ୍ଧି ପାଉଛି ସେତେବେଳେ ସେ ପାଣିଟା ଆମକୁ ଖରାଦିନେ ମଧ୍ୟ ଆମର କୂଅ, ନଳକୂଅ ବା ପୋଖରୀରେ ଚାଷ ଜମିରେ ସେଇଟା ଉପଲବ୍ଧି ହେଉଛି, ସେଇଟା ଆମେ ଜାଣିବା ଦରକାର। କେବଳ ବର୍ଷା ଦିନେ ତ ସବୁଆଡେ ବର୍ଷା ହେଲା, ବର୍ଷା ଦିନରେ ପାଣିର ଅଭାବ ନୁହଁ, କିନ୍ତୁ ବର୍ଷା ଦିନ ସରିଲା ପରେ ମାର୍ଚ୍ଚ ମାସ ଖରା ଟିକିଏ ଆରମ୍ଭ ହଉ, ପୁରା ସବୁ ଶୁଖିଯାଉଛି, ସେମିତି ଅବସ୍ଥା ହବ ନାହିଁ ଯଦି ଜଙ୍ଗଲଟେ ଥିବ।
1: ଆଗୁଆ ଆମକୁ ସତର୍କ ହେବାକୁ ପଡିବ, ସଚେତନ ହେବାକୁ ପଡିବ। ତେଣୁ ଆମେ କହିବା ଯେ ମୃତ୍ତିକା ଯୋଉଟା ରହିଛି ଉପର ସ୍ତର ତାକୁ ସଂରକ୍ଷଣ କରିବା, ଆଉ ଜଳ ଯାହା ରହିଛି ତାକୁ ବି ସଂରକ୍ଷଣ କରିବା। ତେବେ ୟାର କୌଶଳ କ'ଣ ସବୁ ଆପଣେଇବେ ଆମର ଶ୍ରୋତା ବନ୍ଧୁମାନେ?
0: ବିଭିନ୍ନ ପ୍ରକାର କୌଶଳ ରହିଛି ବୈଜ୍ଞାନିକ ପଦ୍ଧତିରେ ଯେଉଁ ଚାଷ କରୁଛେ ସେଥିରେ ଆମେ ଟେରାସ୍ ଫାର୍ମିଂ କରିଦେଇପାରିବା, ବା ହୁଡ଼ା ଭୁଡ଼ାକ ଟେକିକି ରଖିବା ଯେମିତି ପାଣି ଅଯଥାରେ ତଳକୁ ଗଡ଼ିଯିବନି, ଆଉ ଯେଉଁଠି ପାହାଡ଼ ରହିଛି ଜଙ୍ଗଲ ସୃଷ୍ଟି କରିବା, ବା ଯେଉଁଠି ନାଳ ସୃଷ୍ଟି ହେଇଯାଉଛି ସେଠି ଗଲି ପ୍ଲଗିଂ କରାହେଉଛି, ମଝିରେ ମଝିରେ ଚେକ୍ ଡ୍ୟାମ୍, ଲୁଜ୍ ବୋଲ୍ଡର ଚେକ୍ ଡ୍ୟାମ୍, ପଥରକୁ ସଜେଇକି ରଖିକି ଲୁଜ୍ ବୋଲ୍ଡର ଚେକ୍ ଡ୍ୟାମ୍,
1: ସିଧା ସବୁ ପାଣି ବୋହିଯିବନି,
0: ପାଣି ଆସିବ, ବାଧାପ୍ରାପ୍ତ ହେବ। କଥା ହେଉଛି ଗଡ଼ିଯିବା ପାଣିକି ଆମେ ଠିଆ କରେଇବା, ବା ଦୌଡ଼ୁଥିବା ପାଣିକୁ ଚଲେଇବା, ତାର ଗତିଟାକୁ ଯଦି କମେଇଦେବା ପାଣିକୁ ସମୟ ମିଳିବ ମାଟି ଭିତରକୁ ଭେଦିବା ପାଇଁ। ତେଣୁ ଲୁଜ୍ ବୋଲ୍ଡର ଚେକ୍ ଡ୍ୟାମ୍ କରନ୍ତୁ। ବା ଆଉ ଗୋଟେ ରହିଲାଣି ଆପଣଙ୍କର ମାଟିର ତଳ ସ୍ତରରେ ସବ୍ସଏଲ୍ ଯୋଉଟା, ସେ ଭିତରେ ବି ପାଣି ଆସ୍ତେ ସ୍ରୋତ ଚାଲିଥାଏ, ତାକୁ ଅଟକାଇବା ପାଇଁ ଏବେ ଆମେ କଲୁଣି ଡାଇଫ୍ରାଗମ୍ ୱାଲ୍। ତମର ଗୋଟେ କଂକ୍ରିଟର କାନ୍ଥ ନାଳର ଭିତରକୁ ଯିବ, 5 ଫୁଟ୍ 6 ଫୁଟ୍,
1: ହଁ,
0: 5 ଫୁଟ୍ 6 ଫୁଟ୍ ତଳକୁ ଯିବ, ଚେକ୍ ଡ୍ୟାମ୍ ତ ଉପରେ ହବ, ସେଇଟା ତଳକୁ ଯିବ, ଭିତରେ ଯୋଉ ପାଣିଟା ପାସ୍ କରିଯାଉଥିଲା ସିଏ ଆଉ ଯିବନି, ସେଇଠି ସେ ଆରେଷ୍ଟ ହେଇକି ରହିଲା, ସେଇଠୁ ସେଇଠୁ ଉପରକୁ ଉପରକୁ ପାଣି ମଧ୍ୟ ଷ୍ଟୋର ହେଇକି ମାଟି ତଳେ ଷ୍ଟୋର ହେଇକି ରହିବ, ମାଟି ତଳେ ପାଣିଟା ବି କ୍ଷୟ ହବନି।
1: ଆଚ୍ଛା,
0: ଆଉ ବାକି ତଳ ଅଞ୍ଚଳରେ, ସମତଳ ଅଞ୍ଚଳରେ ଆମର ଯେତେବେଳେ ବର୍ଷା ପାଣିକି ଧାରଣ କରିବା ପାଇଁ ଆମେ ଗୋଟେ ପର୍କୁଲେସନ୍ ପିଟ୍ କରୁଛୁ,
1: ଆଜ୍ଞା,
0: 10 ମିଟର ବାଇ 10 ମିଟରରେ ଗୋଟେ ଛୋଟ ଛୋଟ ଛୋଟ ଛୋଟ ପିଟ୍ କରାହଉଛି, ଗାତ ଖୋଳା ହଉଛି, ଯୋଉଥିରେ କି ବର୍ଷା ପାଣିଟା ବାନ୍ଧି ହେଇକି ରହିବ, ଏପରିକି ପୋଖରୀ ଖୋଳିଲେ ବି ବର୍ଷା ପାଣି ରହିବ। ୱାଟର ହାର୍ଭେଷ୍ଟିଂ ଷ୍ଟ୍ରକ୍ଚର ବି କରାହଉଛି, ଜଳ ବିଭାଗ ପ୍ରକଳ୍ପ, ଯୋଉଥିରେ କି ମଧ୍ୟ ପାଣି ବାନ୍ଧି ହେଇକି ରହିବ, ଆଉ ସେ ପାଣିଟା ଆମକୁ ଖରାଦିନେ ବହୁତ ପରିମାଣରେ ମିଳିପାରିବ।
1: ଗ୍ରାମାଞ୍ଚଳ ହୁଅନ୍ତୁ ବା ସହରାଞ୍ଚଳରେ ହୁଅନ୍ତୁ, ଯୋଉ

0: ଯେଉଁଠି ଆମେ ଦେଖୁଛେ ଜଳ ଉତ୍ସ ରହିଛି ତାକୁ କେମିତି ସଂରକ୍ଷଣ କରିବା, ସେଇଟା ହେଉଛି ଗୁରୁତ୍ୱପୂର୍ଣ୍ଣ ଦିଗ। ଆଉ ବିଶେଷ କରିକି ଯେଉଁ ଜଳ ପ୍ରଦୂଷଣ ମାତ୍ରା ତାକୁ ଆମେ କମେଇବା ପାଇଁ ପଡ଼ିବ, କାହିଁକିନା ଆମ ଭିତରେ ସେ ସଚେତନତା ରହିଲେ, ଜାଗ୍ରତ ହେଲେ ନିଶ୍ଚିତ ଭାବରେ ଆମେ ଜଳକୁ ସୁବିନିଯୋଗ କରିପାରିବା। ବିଶେଷ କରି ଖରାଦିନେ ଆମେ ଦେଖିବା ଦରକାର ଯେ ଧରନ୍ତୁ ଆମେ ଟ୍ୟାପ୍ରେ ପାଣି ଖୋଲି ଦେଇଛେ, ବ୍ୟବହାର ଯୋଗ୍ୟ ପାଣିକୁ ଯେତିକି ବ୍ୟବହାର କରିବା କଥା ସେତିକି ବ୍ୟବହାର ନ କରିକି ଅତ୍ୟଧିକ ପାଣି ଯଦି ନଷ୍ଟ ହୋଇକି ସେ ନାଳରେ ପୁଣି ପଡ଼ିବ ସେଥିରେ ବି ପ୍ରଦୂଷିତ ହେଉଛି। ତେଣୁ ଶେଷରେ ଆପଣ କ'ଣ ପରାମର୍ଶ ରହିବ ଶ୍ରୋତା ବନ୍ଧୁମାନଙ୍କୁ?
1: ଦେଖନ୍ତୁ, ମୁଁ ଯେମିତି କହିଲି ଗୋଟେ ଇଞ୍ଚ ମାଟିକି ତିଆରି ହେବା ପାଇଁ ଯଦି ହଜାର ବର୍ଷ ଲାଗୁଛି, କେତେ ମୂଲ୍ୟବାନ ଆମେ ସେ ଅନୁମାନ କରିପାରିବା। ତେଣୁ ମାଟିକୁ କେବେ ହେଲେ ଆମେ କ୍ଷୟ ହେବାକୁ ଦେବା ନାହିଁ, ଆଉ ଜଙ୍ଗଲରେ ଆମେ କେବେ ହେଲେ ନିଆଁ ଲଗେଇବା ନାହିଁ, ଶୁଖିଲା ପତ୍ରକୁ ଜଙ୍ଗଲ ଭିତରେ ପଚିବାକୁ ଯେମିତି ଆମେ ଛାଡ଼ିଦେବା, ଆଉ ପୋଡ଼ୁ ଚାଷ ଭଳିଆ ଗୋଟେ ପଦ୍ଧତିକୁ ଆମେ ଯଦି ଛାଡ଼ି ଦେଇକି ବୈଜ୍ଞାନିକ ପଦ୍ଧତିରେ ଚାଷ କରିବା, ହୁଏତ ଆମର ଜଳ ପରିଚାଳନା ଠିକ୍ ଭାବରେ ହେଇପାରିବ। ଆଉ ଯେତେ ସବୁ ଖାଲି ସ୍ଥାନ ଆମ ଘର ଚାରିପଟେ ରହିଛି ବା ଆମ ଆଖପାଖରେ ଯେଉଁ ପଡ଼ିଆ ରହିଛି, ସବୁଗୁଡ଼ାକରେ ଆମେ ଗଛ ଲଗେଇବା।
0: ଆଜ୍ଞା,
1: ବିଭିନ୍ନ ପ୍ରକାର ଗଛ, ଯେଉଁ ଗଛ ହଉଛୁ ରହିଲେ ବି ସେ ମାଟିଟା ସବୁବେଳେ କଭର ହେଇକି ରହିବ। ଆଉ ଯେତେ କୌଶଳ ମୁଁ କହିଲି ମୃତ୍ତିକା ଜଳ ସଂରକ୍ଷଣ, ସେ କୌଶଳ ଗୁଡ଼ାକ ଅବଲମ୍ବନ କରିବା, ଏବଂ ମାଟିରେ ରାସାୟନିକ ସାର ବଦଳରେ ଯଦି ଜୈବିକ ସାର ଖତ ଅଧିକା ବ୍ୟବହାର କରିବା, ତାହେଲେ ମାଟିର ଜଳ ଧାରଣ କ୍ଷମତା ବଢ଼ିବ। ସର୍ବଶେଷରେ କହିବି, ଗଛକୁ ଆମେ କାଟିବା ନାହିଁ, ଜଙ୍ଗଲ ଯାହା ଅଛି ତାକୁ ସୁରକ୍ଷା ଦେବା, ଆଉ ତାର ପରିସୀମା କେମିତି ବଢ଼ିବ ଯଦି ସେ ବିଷୟରେ ଚିନ୍ତା କରିବା, ନିଶ୍ଚିତ ଭାବରେ ମଧୁର ଜଳକୁ ଆମେ ପାଇପାରିବା, ଏବଂ ଆମ ଚାଷରେ, ଆମ ପାଣି ପିଇବା ପାଇଁ, ଆମ ବନ୍ୟଜନ୍ତୁମାନଙ୍କ ପାଇଁ ସମସ୍ତଙ୍କୁ ଆମେ ଯୋଗାଇ ଦେଇପାରିବା।
0: ନିଶ୍ଚିତ ଭାବରେ ଖୁବ୍ ମୂଲ୍ୟବାନ କଥା କହିଲେ। ଶେଷରେ ଯେଉଁ ସନ୍ଦେଶ ରହିଲା ଶ୍ରୋତା ବନ୍ଧୁମାନଙ୍କ ପାଇଁ, ଆମେ ଆଶା କରିବା ଏଥିପ୍ରତି ସଚେତନ ହେବେ ଏବଂ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବେ, ଯାହାଫଳରେ ଜଳ ସଂରକ୍ଷଣ ହୋଇପାରିବ, ଜଳର ସୁବିନିଯୋଗ ହୋଇପାରିବ ଏବଂ ମାଟି ଆମର ସୁରକ୍ଷିତ ରହିବ। ଏ ଆଲୋଚନା ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
1: ନମସ୍କାର।

ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ରାତି 8:10। ବର୍ତ୍ତମାନ ଶୁଣନ୍ତୁ ପାରମ୍ପରିକ ଗୀତ କ୍ରମରେ କେତୋଟି ପଲ୍ଲୀ ଗୀତ। ପ୍ରଥମେ ଚାଲନ୍ତୁ ଶୁଣିବା ପାରମ୍ପରିକ ରଚନାରୁ କେତୋଟି ଗୀତ। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ସ୍ୱରୂପା ଚକ୍ରବର୍ତ୍ତୀ।

0: ನಮ ಢಂಕಿಯಾರೆ ನಮ ಢಂಕಿಯಾರೆ ಢಂಕಿ ರೆ ಕುಟಾಯಿ ಧಾನ ಹೇ ನಮ ಢಂಕಿಯಾರೆ ನಮ ಢಂಕಿಯಾರೆ ಢಂಕಿ ರೆ ಕುಟಾಯಿ ಧಾನ.
1: ଶୁଣିଲେ କେତୋଟି ପଲ୍ଲୀ ଗୀତ ଆକାଶବାଣୀ କେନ୍ଦୁଝର। ବର୍ତ୍ତମାନ ଶୁଣନ୍ତୁ ସାୟନ୍ନର ଅନୁଭବ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଅନିତା ତିର୍କେ, ଉପସ୍ଥାପନାରେ ଅଛନ୍ତି ଜ୍ୟୋତିରାଣୀ ପଣ୍ଡା।

0: ସେମିତି କିଛି ବ୍ୟବସ୍ଥା ଥିଲା ନାହିଁ। ତେଣୁ କିଛି ପ୍ରୋତ୍ସାହନରେ ବା କିଛି ବ୍ୟକ୍ତିବିଶେଷ ସାହାଯ୍ୟରେ ଉଠା ଜଳସେଚନ ନିଗମ ଭିତରେ ମୁଁ ମୋ ଚାକିରି ଜୀବନ ଆରମ୍ଭ କଲି।
1: ଆପଣଙ୍କ ପରିବାରରେ ସବୁ କିଏ କିଏ ଅଛନ୍ତି?
0: ଆମ ପରିବାର ବି ଏକ ସୀମିତ ପରିବାର ନଥିଲା, ଯଦି ବା ବାପା ମା ଥିଲେ, ଆମେ ଚାରି ଭାଇ, ଏମିତି ଆମର 6 ଜଣଙ୍କୁ ନେଇ ପରିବାର। ବାପା ବି ସେତେବେଳେ ସରକାରୀ କର୍ମଚାରୀ ଥିଲେ, ତେଣୁ ତାଙ୍କ ସୀମିତ ରୋଜଗାର ମଧ୍ୟରେ ଆମେ ଚାରି ଭାଇ ଉଚ୍ଚ ଶିକ୍ଷିତ ହୋଇଥିଲୁ। ମୁଁ ବି ସେତେବେଳେ ଗ୍ରାଜୁଏସନ୍ କମ୍ପ୍ଲିଟ୍ କରିଥିଲି, ତା ତଳ ଭାଇଟି ମଧ୍ୟ ଡିପ୍ଲୋମା କରି ଇଞ୍ଜିନିୟରିଂ ସର୍ଭିସ୍ କମ୍ପ୍ଲିଟ୍ କରିଥିଲା, ତା ତଳ ଭାଇଟି ମଧ୍ୟ ସିଏ BSc ପାସ୍ କରି କଲେଜର ଲାବୋରେଟୋରୀ ଆସିଷ୍ଟାଣ୍ଟ ଭାବେ ବି ଚାକିରି କରିଥିଲା, ତା ତଳ ଭାଇଟି ମଧ୍ୟ ମେଟ୍ରିକ୍ ପାସ୍ ପରେ ITI କରି ଟାଟା କମ୍ପାନୀରେ ଚାକିରି କରିଛନ୍ତି। ତେଣୁ ଏହିଭଳି ଆମ ପରିବାରଟି ଏକ ଅତି ସୁନ୍ଦର ପରିବାର କହିଲେ ବି ଅତ୍ୟୁକ୍ତି ହେବନି, କାରଣ ବାପା ମା ଆମକୁ କଷ୍ଟ କରି ହେଉଛି ଶିକ୍ଷାଗତ ଯୋଗ୍ୟତା ଆମ ସମସ୍ତଙ୍କୁ ଦେଇଥିଲେ। ତାପରେ ମଣିଷ ଜୀବନରେ ଯେମିତି 4ଟି ଅବସ୍ଥା ଭିତରେ ମଣିଷ ଗତି କରେ, ଠିକ ସେହିପରି ବି ମଧ୍ୟ ସମସ୍ତେ ହିଁ ଜୀବନର ଗତି କରନ୍ତି। ଚାକିରି ଜୀବନ ପରେ ବିବାହିତ ଜୀବନ, ବିବାହିତ ଜୀବନ ତାପରେ ସଂସାର, ଏହିପରି ଭାବରେ ଯେଉଁ ଈଶ୍ୱରଙ୍କ କୃପାରେ ଯେଉଁ ସଂସାର ଗଢ଼ି ଉଠେ, ଠିକ ତାରି ମଧ୍ୟରେ ବି ଆମେ ସମସ୍ତେ ପ୍ରବେଶ କଲୁ। ପ୍ରବେଶ କଲା ପରେ ମୋର 2ଟି କନ୍ୟା ସନ୍ତାନ ଜାତ ହେଲା, ତେଣୁ ସରକାରଙ୍କର ନିୟମ ଯେମିତି ସେତେବେଳେ ଥିଲା, ଆମେ 2 ଆମର 2, ତେଣୁ ଇଏ ସ୍ଲୋଗାନକୁ ଆମେ ରକ୍ଷା କରି ସ୍ୱାମୀ ସ୍ତ୍ରୀ ଭିତରେ ବୁଝାମଣାର ଚୁକ୍ତି କରି ଆମେ 2ଟି ସନ୍ତାନ ମଧ୍ୟରେ ସୀମିତ ରହିଗଲୁ। ଯେହେତୁ ସରକାରୀ ଚାକିରିଟିଏ ଥିଲା, ତେଣୁ ସେତେବେଳେ ସମୟରେ ସରସ୍ୱତୀ ଶିଶୁ ମନ୍ଦିର ବେସରକାରୀ ଭାବେ ଉଚ୍ଚ ଶିକ୍ଷା ପ୍ରଦାନ କରୁଥିଲେ, ତେଣୁ ଭଦ୍ରକ ସରସ୍ୱତୀ ଶିଶୁ ମନ୍ଦିରରେ ମୋର 2ଟି ଝିଅ ପାଠ ପଢ଼ିଲେ। ପ୍ରଥମ ଝିଅଟି ସରସ୍ୱତୀ ଶିଶୁ ମନ୍ଦିରରେ ମେଟ୍ରିକ୍ ପରୀକ୍ଷା ଦେଇ, ଯାହାକୁ ବି କୁହାଯାଏ ହାୟର ଫାଷ୍ଟ କ୍ଲାସ୍ କହିଲେ ଅତ୍ୟୁକ୍ତି ହେବ ନାହିଁ, ସେ ସମୟରେ ବି ସେ ମଧ୍ୟ ଭଲ ରେଜଲ୍ଟ କରିଥିଲେ। ଏବଂ ତାପରେ ସାନ ଝିଅଟି ମଧ୍ୟ ସରସ୍ୱତୀ ଶିଶୁ ମନ୍ଦିରରେ ପାଠ ପଢ଼ୁଥିଲେ 7ମ ଶ୍ରେଣୀ ପର୍ଯ୍ୟନ୍ତ। ଯେହେତୁ ସରକାରୀଙ୍କର ଯେଉଁ ଚାକିରି ଉପରେ ଯାଞ୍ଚ ଆସିଲା, ତେଣୁ ସେଥିପାଇଁ ମୁଁ ସେତେବେଳେ ସରସ୍ୱତୀ ଶିଶୁ ମନ୍ଦିରରୁ ସାନ ଝିଅଟିକୁ ଆଣି ଭଦ୍ରକ ଗଭର୍ଣ୍ଣମେଣ୍ଟ ଗାର୍ଲସ ହାଇସ୍କୁଲରେ ପଢ଼ାଇଲି, ସେ ବି ମଧ୍ୟ ହାୟର ଫାଷ୍ଟ କ୍ଲାସ୍ ମେଟ୍ରିକ୍ରେ ପାଇଲା। ତା ବଡ଼ ଝିଅଟି ଭଦ୍ରକ କଲେଜର +2 ସାଇନ୍ସ ପଢ଼ି ସେ ବି ମଧ୍ୟ ସେଇ ହାୟର ଫାଷ୍ଟ କ୍ଲାସ୍ରେ ଉତ୍ତୀର୍ଣ୍ଣ ହେଲା। ତାପରେ ଆମର ଯେଉଁ ଓଡ଼ିଶାର ଯେଉଁ JEE ଅଛି ବା ଯାହାକୁ ଜଏଣ୍ଟ ଏଣ୍ଟ୍ରାନ୍ସ ବୋଲି କହନ୍ତି, ସେ ଜଏଣ୍ଟ ଏଣ୍ଟ୍ରାନ୍ସରେ ବୁର୍ଲାରେ ଇଞ୍ଜିନିୟରିଂ କଲା। ତାପରେ ସାନ ଝିଅଟି ସେ ବି ମଧ୍ୟ ଭଦ୍ରକ କଲେଜରେ +2 ସାଇନ୍ସ ପଢ଼ି ବି ମଧ୍ୟ ଭଲ ମାର୍କ ରଖିଥିଲା, ଯଦି ବା ହେଉଛି ରାଜ୍ୟସ୍ତରୀୟ ସମ୍ମାନ ପାଇବାରୁ ବଞ୍ଚିତ ହୋଇଥିଲେ ମଧ୍ୟ ସେତେବେଳେ ସମୟରେ ଆମ ଭଦ୍ରକ ଜିଲ୍ଲାରେ ସେ +2 ସାଇନ୍ସରେ ଟପର ହୋଇ ଭଦ୍ରକ କଲେଜ ପ୍ରିନ୍ସିପାଲଙ୍କ ପାଖରୁ ସାର୍ଟିଫିକେଟ୍ ମଧ୍ୟ ଅର୍ଜନ କରିଥିଲା। ଏବଂ ତାପରେ ସେ ଓଡ଼ିଶା JEE ଏଣ୍ଟ୍ରାନ୍ସ ଦେଇ ଯେଉଁ ଭାରତ ସରକାରଙ୍କ ଅଣ୍ଡରରେ ଥିବା IIIT ବୋଲି ଇଞ୍ଜିନିୟରିଂ କଲେଜ ଭୁବନେଶ୍ୱରରେ ଅବସ୍ଥିତ, ସେଥିରେ ସେ ହେଉଛି IT ସେକ୍ଟରରେ ଇଞ୍ଜିନିୟରିଂ ପାଠ ପଢ଼ିଲା। ଏବଂ ବଡ଼ ଝିଅ ବି ମଧ୍ୟ ବୁର୍ଲାରେ କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟର ଭାବେ ପାଠ ପଢ଼ିଲା। ବହୁ ସଂଘର୍ଷମୟ ଜୀବନ ଭିତରେ ଛୁଆ 2ଟିଙ୍କୁ ମୁଁ ପାଠ ପଢ଼ାଇଛି, କାରଣ ଯେଉଁ ଅଟୋ ଚଲାଇବା ଭିତରେ ଯେଉଁ ପରିଶ୍ରମ, ସେ ପରିଶ୍ରମକୁ କେବେ ହେଲେ କେହି ପ୍ରକାଶ କରିପାରିବେ ନାହିଁ, କାରଣ ସବୁ କ୍ଷେତ୍ରରେ ଦେଖାଯାଏ ବିନା ପରିଶ୍ରମରେ ଆମେ ଯେଉଁ ଫଳ ଆଶା କରିବା ସେ ଫଳ ବି ଠିକ୍ ନୁହେଁ, ତେଣୁ ପରିଶ୍ରମର ଫଳ ନିଶ୍ଚୟ ଭଗବାନ ପ୍ରଦାନ କରିବେ। ସେଥିପାଇଁ ମୁଁ ଯେଉଁ ଜାଗାକୁ ବି ମଧ୍ୟ ଯାଏ ଏବଂ ଯିଏ ମୋତେ ପଚାରେ, ଯେତେବେଳେ ମୁଁ ଅଟୋ ଷ୍ଟାଣ୍ଡରେ ଗାଡ଼ି ଚଲାଉଥିଲି 2003ରୁ 2014 ପର୍ଯ୍ୟନ୍ତ, ସେତେବେଳେ ଆମ ଅଟୋ ଷ୍ଟାଣ୍ଡରେ ଯେଉଁମାନେ ଅଳ୍ପ ପାଠଶାଠ ପଢ଼ି ଗାଡ଼ି ଚଲାଉଥିଲେ, ତାଙ୍କୁ ମୁଁ ସେତେବେଳେ ହିତୋପଦେଶ ଦିଏ ଯେ ପଇସା ରୋଜଗାର କରୁଛ, ତାକୁ ମିତ ବ୍ୟୟରେ ଖର୍ଚ୍ଚ କର ନାହିଁ କି ନିଶା ପାଣି ଉପରେ ପଇସାକୁ ଉଡ଼ାଅ ନାହିଁ, ନିଜ ପରିବାରକୁ ଦେଖ, ନିଜ ପିଲାଛୁଆଙ୍କୁ ଦେଖ ଏବଂ ନିଜେ କିଛି ସଞ୍ଚୟ କର, ଏବଂ ଯାହାଦ୍ୱାରା କି ତୁମ ନିଜର ମୂଳଦୁଆ ହିଁ ଟାଣ ହେବ। ଯାହା ହଉ, ସେ ସମୟରେ ବି ମଧ୍ୟ ବହୁତ BA ପାସ୍ କରିକି ପ୍ରଧାନମନ୍ତ୍ରୀଙ୍କର ଯେଉଁ ଯୋଜନା ଥିଲା ସେ ସ୍କିମ୍ରେ ସେମାନେ ଅଟୋ ଆଣି ମୋ ସହିତ ଚଲାନ୍ତି, ତାଙ୍କ ସହିତ ମଧ୍ୟ ମୋର ବହୁତ ଭଲ ସମ୍ପର୍କ ଥିଲା ଏବଂ ଆମେ ଏକ ଆସୋସିଏସନ୍ ମଧ୍ୟ ଗଠନ କରିଥିଲୁ। ସେହି ଆସୋସିଏସନ୍ରେ ଯେପରି ଆମର ସ୍ୱାଧୀନତା ଦିବସ ଏବଂ ଗଣତନ୍ତ୍ର ଦିବସ ବା January 26 ଆକୁ ସବୁ ଠିକ୍ ଭାବରେ ଆମେ ପାଳନ କରୁ, ଏବଂ ସମସ୍ତେ ଆମେ ନିୟମ ଅନୁଯାୟୀ ଯେଉଁ ଟ୍ରାଫିକ୍ ରୁଲ୍ ଥାଏ ତାକୁ ବି ମଧ୍ୟ ଆମେ ସମସ୍ତେ ପାଳନ କରୁ। ତେଣୁ ପୋଲିସ ଭାଇମାନଙ୍କ ପାଖରୁ ଆମେ ବି ମଧ୍ୟ ବହୁତ ସହଯୋଗ ପାଇଛୁ, କାରଣ ଯେ ଟ୍ରାଫିକ୍ ନିୟମଟା ହୁଏ ସବୁଠାରୁ ବଡ଼ ଗାଡ଼ି ଚଲାଇବା ବେଳେ, ଯେପରି ପେସେଞ୍ଜରମାନଙ୍କର କିଛି ଅସୁବିଧା ନ ହୁଏ, ତାଙ୍କୁ ଠିକ୍ ସମୟରେ ନେଇ ପହଞ୍ଚାଯାଏ, କାହିଁକି ଭଦ୍ରକ ବସ୍ ଷ୍ଟାଣ୍ଡରୁ ସବୁବେଳେ ରେଲୱେ ଷ୍ଟେସନ୍ଟି ହେଉଛି 4 କିଲୋମିଟର ଦୂର, ତେଣୁ ପ୍ରତ୍ୟେକ ଯେଉଁ ପେସେଞ୍ଜର ଭାଇମାନେ ଆସନ୍ତି ତାଙ୍କୁ କିପରି ସୁଚାରୁ ରୂପେ ବ୍ୟବହାର ଦେଖାଇବା ଏବଂ ଠିକ୍ ସମୟରେ ନେଇ ତାଙ୍କୁ ଷ୍ଟେସନରେ ପହଞ୍ଚାଇବା, ତାଙ୍କ ପ୍ରତି ଭଦ୍ର ବ୍ୟବହାର ଦେଖାଇବା, ଏ ସମସ୍ତ କାର୍ଯ୍ୟକୁ ସୁଚାରୁ ରୂପେ ତୁଲାଇବା ପାଇଁ, ଯେହେତୁ ମୁଁ ସମସ୍ତଙ୍କଠାରୁ ଟିକେ ବୟସ୍କ ଥିଲି ତେଣୁ ସମସ୍ତେ ମୋ କଥା ବି ଟିକେ ମାନୁଥିଲେ, ତେଣୁ ସୁଚାରୁ ରୂପେ ଏଇ ଯେଉଁ 12 ବର୍ଷ ଅଟୋ ଜୀବନ ଅତି ଆନନ୍ଦର ସହିତ କଟିଥିଲା। କାରଣ ପଇସାର ଅଭାବ ଥିଲାନି, କାରଣ ପ୍ରତି ମାସିକ ସର୍ବନିମ୍ନ 10,000 ଟଙ୍କା ଉପରୁ ଭଳି ପଇସା ରୋଜଗାର କରାଯାଉଥିଲା ଏବଂ ସେହି ପଇସାରେ ମୁଁ ଛୁଆ ଦୁଇଟିଙ୍କୁ ଭଲ ଭାବେ ପାଠ ପଢ଼ାଇଛି। ବଡ଼ ଝିଅଟି ବୁର୍ଲା ଇଞ୍ଜିନିୟରିଂ କଲେଜରୁ ପାସ୍ କଲା ପରେ ପ୍ରଥମେ ସେ ଉଇପୁରରେ ଚାକିରି କଲା ଏବଂ ଉଇପୁରରେ ଚାକିରି କରୁଥିଲା ବେଳେ ସେ ଭଲ କାମ କରିବା ହେତୁ ଉଇପୁର କମ୍ପାନୀ ତାଙ୍କୁ ଫିନଲାଣ୍ଡ ପଠାଇଥିଲା ଝିଅକୁ। ଫିନଲାଣ୍ଡରେ 6 ମାସ ନୋକିଆ ପ୍ଲାଣ୍ଟରେ କାମ କରିକି ପୁଣି ସେ ଇଣ୍ଡିଆ ଫେରି ଆସିଥିଲେ। ତାପରେ ଝିଅ ମନରେ ଟିକେ ଆନନ୍ଦ ଖେଳିଗଲା, ସିଏ ଭାବିଲା ଯେ ମୁଁ ଆମେରିକାରେ ଯାଇ ପାଠ ପଢ଼ିବି ବା MS କରିବି, ତେଣୁ ଠାକୁରଙ୍କର ବହୁତ ବଡ଼ କୃପା ଥିଲା। ତାପରେ ଝିଅ ଆରିଜୋନା ୟୁନିଭର୍ସିଟିରେ MS ପାଇଗଲା। MS ପାଇଲା ପରେ ସିଏ ଆମେରିକାରେ ରହିଯିବା ପାଇଁ ଚେଷ୍ଟା କଲା, ତେଣୁ ଆମାଜନ କମ୍ପାନୀରେ ସେ ବର୍ତ୍ତମାନ ଆମେରିକାରେ ଅବସ୍ଥିତ। ତେଣୁ ଠାକୁରଙ୍କର ବହୁତ କୃପା। ଠିକ୍ ସେହିପରି ସାନ ଝିଅଟି 888ରେ ପାସ୍ କଲା ପରେ ବର୍ତ୍ତମାନ ସେ ବାଙ୍ଗାଲୋରରେ ମଧ୍ୟ ଅବସ୍ଥିତ ଏବଂ ସେ ବି ମଧ୍ୟ IT ସେକ୍ଟରରେ କାମ କରୁଛି। ଏଇ ହେଉଛି ଦୁଃଖ ଜୀବନରେ ସୁଖ ସଂସାର, ଏହିପରି ଭାବରେ ମଣିଷ ଉତ୍ଥାନ ଆଉ ପତନ ମଧ୍ୟ ଦେଇ ଗତି କରେ, କିନ୍ତୁ ଈଶ୍ୱର କୃପା ହିଁ ସବୁଠାରୁ ହେଉଛି ବଡ଼ କୃପା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଠିକ୍ କର୍ମ ଆଉ ଠିକ୍ ଚାଲିଚଳନ ମଧ୍ୟରେ ଗତି କଲେ ଦୁଃଖ ଆସିପାରେ, କିନ୍ତୁ ଭଗବାନ ନିଶ୍ଚୟ ସୁଖ ପ୍ରଦାନ କରିବେ, ଏଇଟା ହେଉଛି ସବୁଠାରୁ ବଡ଼ ବିଶ୍ୱାସ।
1: ବହୁତ ସୁନ୍ଦର ଭାବରେ ଆଜି ଆମ ଶ୍ରୋତାବନ୍ଧୁଙ୍କୁ ଆପଣଙ୍କର ଅନୁଭୂତି ବାଢ଼ିଲେ। ତେବେ ଏଇଠି ଟିକେ ଆମ ଯେଉଁ ଯୁବପିଢ଼ିଙ୍କୁ କିଛି ମେସେଜ୍ ଦେବେ, ଆଜିର ଯୁବପିଢ଼ି ସେମାନେ କେଉଁ ଦିଗକୁ ଫୋକସ୍ କଲେ ସେମାନଙ୍କର ଭବିଷ୍ୟତ ଜୀବନ ସୁଖମୟ ହୋଇପାରିବ?
0: ଦେଖନ୍ତୁ, ବର୍ତ୍ତମାନ ଯୁବପିଢ଼ିମାନଙ୍କୁ ମୁଁ ଏତିକି କହିବା ପାଇଁ ଚାହିଁବି, କାରଣ ସମୟର ପରିବର୍ତ୍ତନ ଘଟିଛି, ଆମ ସମୟ ନାହିଁ। ବର୍ତ୍ତମାନ ହେଉଛି ଆଧୁନିକ ଯୁଗ, କାରଣ IT ସେକ୍ଟର ବର୍ତ୍ତମାନ ଯେଉଁ ପରିମାଣରେ ଡେଭଲପ୍ ହୋଇଗଲାଣି, ବିଭିନ୍ନ କାର୍ଯ୍ୟ ବର୍ତ୍ତମାନ ଆମେ କମ୍ପ୍ୟୁଟର ମାଧ୍ୟମରେ କରୁଛନ୍ତି। ଆଜି ଟଙ୍କା ଦବା ନେବା ଦେନ ନେନ ଆଉ ହାତରେ ନାହିଁ, ସବୁ ମୋବାଇଲ ମାଧ୍ୟମରେ ହେଉଛି। ଇଏ ଆମ ପାଇଁ ବହୁତ ସୁଯୋଗ ସୃଷ୍ଟି କରିଛି, କିନ୍ତୁ ୟା ଭିତରେ ବି ମଧ୍ୟ ଯେପରି ଭଲ କ୍ଷେତ୍ରରେ ବି କିଛି ମନ୍ଦ ଥାଏ, ଇଏ ବି ମଧ୍ୟ ଦେଖିବାକୁ ମିଳୁଛି। ତେଣୁ ଯୁବ ସମାଜମାନଙ୍କୁ କେବଳ ଏତିକି କହିବାର ମୋର ଅନୁରୋଧ, ସେମାନେ ନିଜ କର୍ମ ଠିକ୍ ବାଟରେ କରନ୍ତୁ। ଯେଉଁ ଦାୟିତ୍ୱ ଦିଆଯାଉଛି, ଯଦି ପିଲାଟିଏ କଲେଜରେ ପଢ଼ୁଛି ସେ ଭଲ ଭାବେ ପାଠ ପଢ଼ୁ ଏବଂ ଭଲ ମଣିଷଟିଏ ହେଉ, ଏବଂ ଯେତେବେଳେ ସେ ସରକାରୀ କର୍ମଚାରୀ ହିସାବରେ ଆସୁଛି ସେତେବେଳେ ସେ ଜଣେ ଭଲ ସରକାରୀ କର୍ମଚାରୀ ହେଉ ଏବଂ ସମାଜର ସେବା କରୁ, ଯାହାଦ୍ୱାରା କି ଏ ଦେଶ ଯାହା ଆମକୁ ପ୍ରଦାନ କରିଛି, ଶିକ୍ଷା କ୍ଷେତ୍ରରେ ପ୍ରଦାନ କରୁଛି, ବିଜ୍ଞାନ କ୍ଷେତ୍ରରେ ବି ପ୍ରଦାନ କରୁଛି, ସ୍ୱାସ୍ଥ୍ୟ କ୍ଷେତ୍ରରେ ବି ପ୍ରଦାନ କରୁଛି, କାରଣ ସରକାର ଆମ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି ଶିକ୍ଷା ସ୍ୱାସ୍ଥ୍ୟ ସମସ୍ତ କାର୍ଯ୍ୟରେ। ତେଣୁ ଏ ଯୁବପିଢ଼ି ତାହାକୁ ଅତି ସୁନ୍ଦର ଭାବରେ ଗ୍ରହଣ କରୁ ଏବଂ ଯେତେବେଳେ ସେ ନିଜ କର୍ମମୟ ଜୀବନ ମଧ୍ୟକୁ ପ୍ରବେଶ କରୁଛି ସେତେବେଳେ ସତ୍ୟ ନିଷ୍ଠାରେ ସେ କାର୍ଯ୍ୟ କରୁ, ଯାହାଦ୍ୱାରା କି ଆମ ଦେଶର ଉନ୍ନତି ହେବ ଏବଂ ଯେଉଁ ପିଢ଼ି ପୁଣି ସୃଷ୍ଟି ହେବେ ସେ ପିଢ଼ି ସେମାନଙ୍କର ଆହ୍ୱାନକୁ ଗ୍ରହଣ କରିବେ ଏବଂ ସମସ୍ତେ ଭଲରେ ରହିବେ, ଏବଂ ଯେପରି ଆମର ଶାସ୍ତ୍ର କହୁଛି ସର୍ବେ ଭବନ୍ତୁ ସୁଖିନଂ ସର୍ବେ ସନ୍ତୁ ନିରାମୟା, ସେହି ହିସାବରେ ସମସ୍ତେ ସୁଖରେ ରହିବେ, ସମସ୍ତଙ୍କ ସ୍ୱାସ୍ଥ୍ୟ ହେଉଛି ନିରାମୟ ରହିବ ଏବଂ ସମସ୍ତେ ଭଗବାନଙ୍କର ସନ୍ତାନ ବୋଲି ଭାବିବେ ଏବଂ ଆମ ଦେଶ ମାତୃକାକୁ ଯେପରି ସାରା ପୃଥିବୀରେ 1 ନମ୍ବର କରି ଦେଶକୁ ଗଢ଼ି ଉଠିବେ, ତାହେଲେ ଆମ ଦେଶ ଆମ ଜାତି ଆମ ଧର୍ମ ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ଚାଲିବ ଏବଂ ଆମ ଦେଶର ନିଶ୍ଚୟ ଏଇ ଯୁବପିଢ଼ିମାନେ ଉନ୍ନତି କରିବେ, କାରଣ ପିଢ଼ି ପରେ ପିଢ଼ି ସୃଷ୍ଟି ହୁଏ, ପିଢ଼ିର ଇନଫ୍ଲୁଏନ୍ସ ଆଉ ଗୋଟିଏ ପିଢ଼ି ଉପରେ ପଡ଼େ। ସେଥିପାଇଁ ଯଦି ପରିବାର ଶିକ୍ଷିତ ରହିବ, ତେଣୁ ସମସ୍ତ ପରିବାର ହେଉଛି ନିଶ୍ଚୟ ପିଲାମାନେ ଶିକ୍ଷିତ ହେବେ ଏବଂ ଦେଶ ଓ ଜାତିର ନିଶ୍ଚୟ ଉନ୍ନତି କରିବେ।
1: ବହୁତ ବଢ଼ିଆ କଥା କହିଲେ। ତେବେ ଆପଣ ସଂଘର୍ଷମୟ ଜୀବନ ମଧ୍ୟରେ ଛୁଆ ଦୁଇଟିଙ୍କୁ ମଣିଷ କରିପାରିଛନ୍ତି, ଆଜିର ସ୍ଥିତିରେ ପିଲାଙ୍କୁ ଗଢ଼ିବାରେ ପିତାମାତାଙ୍କୁ ଆପଣ କ'ଣ କହିବେ?
0: ପିତାମାତାଙ୍କୁ ମୋର ଏତିକି କହିବାର ଅନୁରୋଧ, ପିଲାମାନଙ୍କୁ ସବୁବେଳେ ନିଜ କର୍ତ୍ତବ୍ୟ ଶିଖାଅ, କେବେ ହେଲେ କୁହ ନାହିଁ ଯେ ମୋ ପାଖରେ ବହୁତ ଧନ ଅଛି, ମୁଁ ତୁମକୁ ନେଇକି ଡାକ୍ତର ପହଞ୍ଚାଇ ଦେବି, ମୁଁ ତୁମକୁ ନେଇକି ଇଞ୍ଜିନିୟର କରାଇଦେବି। ଏହିପରି ଯେଉଁ ପ୍ରଲୋଭନ ପିତାମାତା ଦେଖାନ୍ତି, ଏଇଟା ହେଉଛି ସବୁଠାରୁ ସମାଜ ପାଇଁ ବଡ଼ ଦୁଃଖର କାରଣ। କାରଣ ସେ ପିଲାଟି କେବେ ହେଲେ ହେଉଛି ମାନେ ଭଲ ପଢ଼ିବା ପାଇଁ ଚାହିଁବ ନାହିଁ, ସେ ସବୁବେଳେ ଭାବିବ ମୋ ବାପାର ଷ୍ଟାଟସ୍ ଅଛି, ମୁଁ 35 ଲକ୍ଷ କି 50 ଲକ୍ଷ ଟଙ୍କା ଦେଇ ଯାଇ ମେଡ଼ିକାଲ ପଢ଼ିପାରିବି, ବା 20 ଲକ୍ଷ 25 ଲକ୍ଷ ଟଙ୍କା ଦେଇ ମୁଁ ଇଞ୍ଜିନିୟରିଂ କରିପାରିବି। ଏହିପରି ଯେଉଁ ପିତାମାତାଙ୍କର ଲୋଭ ରହୁଛି ସନ୍ତାନ ପ୍ରତି, ପ୍ରତି ଏଭଳି କାର୍ଯ୍ୟରୁ ନିବୃତ୍ତ ରୁହନ୍ତୁ। ପ୍ରତ୍ୟେକ ସନ୍ତାନକୁ କୁହନ୍ତୁ, ତୁମେ ମନ ଦେଇ ପାଠ ପଢ, ନିଜ ଗୋଡ଼ରେ ନିଜେ ଛିଡ଼ା ହୁଅ, ତାହେଲେ ସେମାନେ ହିଁ ନିଜର କର୍ତ୍ତବ୍ୟ କ'ଣ ସେ ବୁଝିପାରିବେ। କାରଣ ନିଜ କର୍ତ୍ତବ୍ୟ ବୁଝିଲେ ସେ ନିଜ ଗୋଡ଼ରେ ନିଜେ ଛିଡ଼ା ହେବେ ଏବଂ ସେ ଦେଶ କଥା ଭାବିବେ, ସମାଜ କଥା ଭାବିବେ। ଯଦି ଦେଶ କଥା ସମାଜ କଥା ଭାବିବା ପାଇଁ ତା ପୂର୍ବରୁ ତାଙ୍କ ବାପା ଯଦି କହିବେ ଯେ ମୁଁ 50 ଲକ୍ଷ ଟଙ୍କା ଦେଇ ତତେ ମୁଁ ଡାକ୍ତର କରାଇଦେବି, ସେ ଡାକ୍ତର ସବୁବେଳେ ଚେଷ୍ଟା କରିବ ମୋ ପୁଅ ପାଇଁ ମୁଁ ଆଉ 20 ଟଙ୍କା ରଖିଦେଇଯାଏ, ମୋ 20 ଟଙ୍କାରେ ମୋ ପୁଅକୁ ବି ମୁଁ ବି ଡାକ୍ତର କରିଦେଇପାରିବି। ଏଇ ଯେଉଁ ଆମେ ବର୍ତ୍ତମାନ ସମାଜ ଯେଉଁ ଅର୍ଥ ଲାଳସାରେ ଶିକ୍ଷା ପ୍ରତି ଆଗ୍ରହ ଦେଖାଉଛନ୍ତି ନିଜ ପରିବାରକୁ, ଏଭଳି କାର୍ଯ୍ୟରେ ନିବୃତ୍ତ ରୁହନ୍ତୁ। ଛୁଆଙ୍କୁ ଭଲ ପାଠ ପଢ଼ାନ୍ତୁ ଏବଂ ଛୁଆଙ୍କୁ ଭଲ ଶିକ୍ଷିତ କରାନ୍ତୁ। ଏବଂ ଯିଏ ଯେପରି ଭାବରେ ସରକାରୀ କର୍ମଚାରୀ ପାଉ, କି ସେ ବିଜନେସ୍ କରୁ, କି ସେ ମ୍ୟାନେଜମେଣ୍ଟ କରୁ, ଯେକୌଣସି କାର୍ଯ୍ୟ କରୁ, ସେ କାର୍ଯ୍ୟ ସେ ଠିକ୍ ସୁଚାରୁ ରୂପେ କରି ନିଜ ଗୋଡ଼ରେ ନିଜେ ଛିଡ଼ା ହେଉ। କାରଣ ସେ ପ୍ରଥମେ ତା ବାପା ବୁଝିବା କଥା, ଯେତେବେଳେ ସିଏ ତା ନିଜ ପୁଅକୁ ପଢ଼ଉଛି, ତା ବାପା ତା ପାଇଁ ଏତେ ପରିମାଣରେ ସାହାଯ୍ୟ ଦେଇନି, କେବଳ ତାକୁ ଶିକ୍ଷା ଦେଇଛି। କିନ୍ତୁ ଆଜିକାଲି ସମାଜରେ ଯେଉଁ ବାପ ଶିକ୍ଷିତ ହୋଇଯାଉଛି ବା ଉଚ୍ଚ ଆସନରେ ବସୁଛି, ସେ ତା ପିଲା ପ୍ରତି କୋହଳ ନୀତି କରୁଛି ଏବଂ ସେ କହୁଛି ମୋ ପାଖରେ ଅର୍ଥ ଅଛି, ମୁଁ ତତେ ଏଇ ଜାଗାରେ ନେଇ ପହଞ୍ଚାଇ ଦେବି। ତେଣୁ ମୁଁ ଏତିକି ଅନୁରୋଧ କରିବି ସମସ୍ତଙ୍କୁ ଯେ ଅର୍ଥ ଲୋଭରେ ପିଲାମାନଙ୍କୁ କେବେ ହେଲେ ପାଠ ପଢ଼ାନ୍ତୁ ନାହିଁ। ଜ୍ଞାନ ହେଉଛି ଗୋଟେ ଆଲୋକ, ଏ ଜ୍ଞାନ ହିଁ ଆଲୋକ ପ୍ରଦାନ କରେ, ଜ୍ଞାନ କେବେ ହେଲେ ଅନ୍ଧାର ପ୍ରଦାନ କରେ ନାହିଁ। କିନ୍ତୁ ଜ୍ଞାନକୁ ଆଲୋକ ପ୍ରଦାନ କରିବା ପାଇଁ ହେଲେ ଜ୍ଞାନର ଯେଉଁ ଯେଉଁ ଅଂଶ ସବୁ ଦରକାର, ସେହି ଅଂଶ ହିଁ ପିଲାଙ୍କୁ ଦିଆଯାଉ, ସେ ପିଲା ନିଶ୍ଚୟ ଜ୍ଞାନବାନ ହେବ ଏବଂ ସମାଜ ପ୍ରତି ସେ ନିଶ୍ଚୟ ଏକ ଆଲୋକର ପ୍ରଦୀପ ହୋଇପାରିବ।
1: ଆପଣ ରେଡ଼ିଓ ଶୁଣନ୍ତି?
0: ହଁ, ମୁଁ ରେଡ଼ିଓ ଶୁଣିବା ପାଇଁ ମୋତେ ବହୁତ ଭଲ ଲାଗେ। ରେଡ଼ିଓ ତ ମୋ ପିଲାଦିନର ଜୀବନ, ଆଜି ସିନା ହେଉଛି ଟେଲିଭିଜନ ଆସିଗଲା। 85-86 ପରେ ଓଡ଼ିଶାର ଗାଁ ଗଣ୍ଡାରେ ଟିଭି ଦେଖିବାକୁ ମିଳିଲା, କିନ୍ତୁ ଆମ ପିଲାବେଳର ଜୀବନ ଏଇ ରେଡ଼ିଓରେ ହିଁ ଯାଇଛି। ଯେତେବେଳେ 7:15 ହେଇଯାଏ, ଆମେ ସେତେବେଳେ ଆନନ୍ଦର ସହିତ ହେଉଛି ଆଞ୍ଚଳିକ ନ୍ୟୁଜ୍ ଏବଂ କେନ୍ଦ୍ରୀୟ ନ୍ୟୁଜ୍ ଏବଂ ଯେଉଁ ଭଜନ କୀର୍ତ୍ତନ ଏବଂ ସେତେବେଳେ ସମୟର ଯେଉଁ ଆକାଶବାଣୀର ଯେଉଁ ସୁନ୍ଦର ସୁନ୍ଦର ପ୍ରୋଗ୍ରାମ ଥିଲା, ଗାଁ ଲୋକମାନେ ପିଣ୍ଡାରେ ବସି ସମସ୍ତେ ହିଁ ରେଡ଼ିଓ ଶୁଣିବା ପାଇଁ ଭଲ ପାଆନ୍ତି। ରେଡ଼ିଓ ସେତେବେଳେ ସମୟରେ ଏକ ଜୀବନ କହିଲେ ଅତ୍ୟୁକ୍ତି ହେବ ନାହିଁ। ତେଣୁ ସେଥିପାଇଁ ଯେଉଁ ଆମ ଓଡ଼ିଶା ସରକାରଙ୍କ ତରଫରୁ ସେତେବେଳେ ମାତ୍ର 3 ଆକାଶବାଣୀ କେନ୍ଦ୍ର ଥିଲା, କିନ୍ତୁ ବର୍ତ୍ତମାନ ତ ପ୍ରତି ଜିଲ୍ଲାରେ ଆକାଶବାଣୀ କେନ୍ଦ୍ର ବି ମଧ୍ୟ ଖୋଲିଗଲାଣି FM ମାଧ୍ୟମରେ। ତେଣୁ ଆକାଶବାଣୀର ଯେଉଁ ପ୍ରୋଗ୍ରାମ ସବୁ ହୁଏ, ସେ ପ୍ରୋଗ୍ରାମ ହେଉଛି ବହୁତ ହେଉଛି ଶିକ୍ଷଣୀୟ ପ୍ରୋଗ୍ରାମ। ତାହାଦ୍ୱାରା ଗୋଟେ ଛୋଟ ପିଲାଟିଏ ମଧ୍ୟ ତାର ଯେଉଁ ସାଧାରଣ ଜ୍ଞାନକୁ ବି ବଢ଼ାଇବା ପାଇଁ ଚାହିଁଲେ, ଯଦି ସେ ପ୍ରତ୍ୟେକ ଦିନ ରେଡ଼ିଓ ଅଧଘଣ୍ଟାଏ କି ଘଣ୍ଟାଏ ଶୁଣେ, ବିଭିନ୍ନ ପ୍ରକାର ସ୍କୁଇଜ, ବିଭିନ୍ନ ପ୍ରକାର ବଡ଼ ବଡ଼ ଲୋକମାନଙ୍କର ହେଉଛି ଯେଉଁ ଜୀବନଶୈଳୀର ପରିଚର୍ଯ୍ୟା କରାଯାଏ, ତାହା ବି ମଧ୍ୟ ଏକ ଶିକ୍ଷଣୀୟ ଜିନିଷ। ତେଣୁ ଆକାଶବାଣୀ କି ସବୁବେଳେ ହେଉଛି ଧନ୍ୟବାଦ ଦେବା ଉଚିତ, କାରଣ ତାଙ୍କର ଯେଉଁ ଶିକ୍ଷଣୀୟ ପ୍ରୋଗ୍ରାମ ଗୁଡ଼ିକ ପ୍ରଚାର କରାଯାଏ ତାହା ଅତି ଉଚ୍ଚକୋଟୀର ଅଟେ। ତେଣୁ ତାହା ସମସ୍ତଙ୍କ ପାଇଁ ଆଦରଣୀୟ କହିଲେ ଅତ୍ୟୁକ୍ତି ହେବ ନାହିଁ।
1: ତେବେ ଆପଣ ତ ଜଣେ ନିୟମିତ ଶ୍ରୋତା ଆମ ରେଡ଼ିଓର କାର୍ଯ୍ୟକ୍ରମରେ ଅଛନ୍ତି, କେଉଁ ଗୀତ ଶୁଣିବେ?
0: ଦେଖନ୍ତୁ, ପଲ୍ଲୀ ଗୀତ ହିଁ ସମସ୍ତଙ୍କୁ ଆନନ୍ଦ ଦିଏ, କାରଣ ପଲ୍ଲୀ ହିଁ ହେଉଛି ଆମର ଜୀବନ।
1: ଠିକ୍ ଅଛି, ଆପଣଙ୍କ ପାଇଁ ଆପଣଙ୍କ ପସନ୍ଦର ଏହି ପଲ୍ଲୀ ଗୀତ।

ବାରନ ପୁଅକୁ ହୋଇଲା ଜର, ଆରେ ବହୁତ ହେଲା ମଙ୍ଗଳ ବାରନ ପୁଅକୁ ହୋଇଲା ଜର। ବହୁ ଭାରଥୁର ବାହାରେ ଥୁଲ, ଆରେ ବହୁ ଭାରଥୁର ବାହାରେ ଥୁଲ, ବହୁ ଜୀବ ବାପ ଘର ହୋ, ବହୁ ଜୀବ ବାପ ଘର, ବହୁତ ହେଲା ମଙ୍ଗଳ ବାରର ପୁଅ।

0: ତେବେ କାର୍ଯ୍ୟକ୍ରମରେ ଆମେ ଆଉ ପାଦେ ଆଗକୁ ଯିବା। ଏଠି ଟିକେ ଶୁଣିବାକୁ ଚାହିଁବୁ ସଂଘର୍ଷମୟ ଜୀବନ ଆପଣଙ୍କର, ସେଇ ସଂଘର୍ଷମୟ ଜୀବନ ଭିତରେ ଆପଣଙ୍କ ସନ୍ତାନ ମାନେ ସମାଜରେ ଭଲ ପ୍ରତିଷ୍ଠିତ ହୋଇପାରିଛନ୍ତି, ସେଥିପାଇଁ ଆପଣ ନିଜେ ନିଜକୁ ଗର୍ବିତ ଅନୁଭବ କରୁଥିବେ। ତଥାପି ଆପଣଙ୍କ ଜୀବନରେ ଏମିତି କିଛି ଆଉ ଅଭିଳାଷା ଅଛି ଯାହାକି ପୂର୍ଣ୍ଣ ହେଲେ ଆପଣ ଆଉ ଟିକେ ଖୁସି ହେବେ?
1: ଦେଖନ୍ତୁ, ଅଭିଳାଷ ତ କହିଲେ ପ୍ରତ୍ୟେକ ବ୍ୟକ୍ତି ପାଖରେ ବହୁ ଉଚ୍ଚ ଅଭିଳାଷ ଥାଏ, ସମସ୍ତେ ବି ଉଚ୍ଚ ଅଭିଳାଷରେ ବି ପହଞ୍ଚି ପାରନ୍ତି ନାହିଁ। ଭଗବାନଙ୍କ କୃପାରୁ ଯାହା ଯେତିକି ମିଳେ ସେଇ ଅଭିଳାଷ ହିଁ ସବୁଠାରୁ ହେଉଛି ବଡ଼ ଆନନ୍ଦର ଅଭିଳାଷ। ତେଣୁ ମୁଁ ଏତିକି କହିବି ଯେ ମୁଁ ଯେହେତୁ କିଛି ପାଠ ପଢ଼ିଥିଲି ଏବଂ ସରକାରୀ ଚାକିରିରେ ଥିଲି, ଯେମିତି କୁହନ୍ତି ବିଦ୍ୟା ଦଦାତି ବିନୟମ, ଠିକ୍ ସେହିପରି ବିଦ୍ୟା ହିଁ ହେଉଛି ସବୁଠାରୁ ଶ୍ରେଷ୍ଠ। ଏଜୁକେସନ୍ ଇଜ୍ ଦ ପାୱାରଫୁଲ୍ ଲାଇଟ୍ ଅଫ୍ ୱାର୍ଲ୍ଡ। ଏଜୁକେସନ୍, ଲାଇଟ୍ ଆଉ ପାୱାର, ଏ ତିନୋଟି ଜିନିଷ ହେଉଛି ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଏଜୁକେସନ୍ ନଥିଲେ ଆଲୋକ ଆସିବ ନାହିଁ, ଆଲୋକ ନଥିଲେ କେବେ ହେଲେ ଶକ୍ତି ଆସିବ ନାହିଁ। ଏ ତିନୋଟି ଜିନିଷକୁ ମିଶାଇ ଯଦି ଆମେ ସମାଜ ଗଢ଼ିପାରିବା, ଏ ସମାଜ ନିଶ୍ଚୟ ହେଉଛି ସୁଖମୟ ହେବ।
0: ତେବେ ଆଜି ଆମ ଶ୍ରୋତାବନ୍ଧୁଙ୍କୁ ଆପଣଙ୍କ ଜୀବନର ସେମିତି କିଛି ଅନୁଭୂତି କହିବେ?
1: ହଁ, ସୁଖଦ ଅନୁଭୂତି ଏତିକି କହିବାକୁ ପଡ଼ିବ, ଯେତେବେଳେ ମୋତେ ବଡ଼ ଝିଅ ଫୋନ୍ କରି ଆମେରିକାରୁ କହିଲା ଯେ ବାପା, ମୁଁ ଆପଣଙ୍କର ସବୁ ଭିସା ଠିକ୍ କରିଦେଉଛି, ପାସପୋର୍ଟ କରିଦେଉଛି, ସମସ୍ତ କାର୍ଯ୍ୟ ମୁଁ କରିଦେଉଛି, ତୁମେ ଟିକେ ଆସି ଆମେରିକା ବୁଲି ଯାଆନ୍ତୁ। ତେଣୁ ଏଇ ଜିନିଷଟା ହିଁ ମୋତେ ବହୁତ ଆନନ୍ଦିତ ଦେଲା, କାରଣ ଯେ ଆମେରିକା ଯିବି, ଝିଅ ପାଖରେ 2-3 ମାସ ରହିବି ଏବଂ ପୁଣି ଭାରତକୁ ଫେରିବି, ଏହା କେବେ ମୁଁ ଜୀବନ କାଳ ଭିତରେ ଭାବିନଥିଲି। ଏ ବି ମଧ୍ୟ ପ୍ରଭୁଙ୍କର କୃପା, ତେଣୁ ଝିଅ ମୋର ସମସ୍ତ ଖର୍ଚ୍ଚ ବହନ କରି ଆମେ 2 ଜଣ ସ୍ୱାମୀ ସ୍ତ୍ରୀ ଆମେରିକା ଗଲୁ। ଆମେରିକା ଯିବା ସମୟରେ ବି କିଛି ଅନୁଭୂତି ଅଛି। ଆମେ ପ୍ରଥମେ ସାନ ଝିଅ ପାଖରୁ ବାଙ୍ଗାଲୋରରୁ ପ୍ରଥମେ ଦୁବାଇ ଗଲୁ। ଦୁବାଇରେ ପହଞ୍ଚିଲା ପରେ ସେଠି ଆମେ ସେ ବୋର୍ଡ଼ରେ ଦେଖିଲୁ ଯେ ଆମେରିକା ଯିବା ପାଇଁ ଯେଉଁ ଏମିରେଟ୍ ପ୍ଲେନ୍ର କେଉଁ ଗେଟ୍ରେ ଆମକୁ ଯିବାକୁ ପଡ଼ିବ, ତେଣୁ ଆମେ ବି ସେଠି ଟିକେ ପଚାରିକି ବୁଝିଲୁ। ଦୁବାଇରେ ବି ବହୁତ ଲୋକ ହିନ୍ଦୀ କୁହନ୍ତି, ତେଣୁ କିଛି ଆମ ପାଇଁ ଅସୁବିଧା ହେଲା ନାହିଁ। ଆମେ ପଚାରିଲୁ ଏବଂ ବୋଟ୍ରେ ମଧ୍ୟ ଦେଖିଲୁ, ସେ ଆମକୁ କହିଲେ 26 ନମ୍ବର ଗେଟ୍ରେ ଏମିରେଟ୍ ପ୍ଲେନ୍ ଲାଗିବ, ଯିଏକି ସିଆଟେଲ୍ ଆମେରିକାକୁ ଯିବା ପାଇଁ। ଆମେ ଯାଇ ସେ ଗେଟ୍ରେ ପହଞ୍ଚିଲୁ ଏବଂ ତାପରେ ସେ ପ୍ଲେନ୍ରେ ଆମେ ବସିଲୁ। 18 ଘଣ୍ଟା ଜଣି ପରେ ଆମେ ଯାଇ ସିଆଟେଲ୍ରେ ଯାଇ ପହଞ୍ଚିଗଲୁ। ସିଆଟେଲ୍ରେ ପହଞ୍ଚିଲା ପରେ ଯେଉଁ ଆମେରିକା ସରକାରଙ୍କ ତରଫରୁ ଯେଉଁ ଏମିଗ୍ରେସନ୍ କରାଯାଏ ତାହାକୁ ସେ ମଧ୍ୟ ଆମକୁ କଲେ। ତାପରେ ଆମକୁ ଗେଟ୍ ଖୋଲିଦେଲେ, ଆମେ ବାହାରକୁ ଗଲୁ। ବାହାରକୁ ଗଲା ପରେ ଝିଅ ଯାଇଁ ତାଙ୍କ ଗାଡ଼ି ଧରି ଆସି ଅପେକ୍ଷା କରିଥିଲେ। ଆମ ସ୍ୱାମୀ ସ୍ତ୍ରୀ 2 ଜଣଙ୍କୁ ଝିଅ ଯାଇଁ ପାଛିଟି ନେଇଗଲେ ଏବଂ ତାଙ୍କ କାର୍ରେ ଆମେ ବସି ସେ ଯେଉଁ ଜାଗାରେ ରହୁଛନ୍ତି ଆମେ ସେଇ ଜାଗାରେ ପହଞ୍ଚିଲୁ। ଏଇଟା ହିଁ ହେଉଛି ସବୁଠାରୁ ମୋ ଜୀବନର ହେଉଛି ସବୁଠାରୁ ଶ୍ରେଷ୍ଠ ଅନୁଭୂତି। ଯଦି ବା ଆମେରିକା ମୁଁ ଯାଇଥିଲି ଗୋଟିଏ କାରଣରୁ, କାରଣ ସେ ସମୟରେ ଝିଅର ଟିକେ ଅସୁବିଧା ଥିଲା ଏବଂ ମୁଁ ପହଞ୍ଚିଲା ପରେ ଝିଅଟିଏ ହେଲା, ତେଣୁ ମୁଁ ଆହୁରି ବହୁତ ଖୁସି ହେଲି ଏବଂ ମୁଁ ଝିଅକୁ କହିଲି, ମା ଦେଖ, ତୁମେ ମୋର 2ଟି ଝିଅ ଥିଲା, ଏଇ ବିଦ୍ୟାବଳରେ ପାଠଶାଠ ପଢ଼ି ତୁମେ ଆସି ଆମେରିକାରେ ଚାକିରି କଲୁ, ସାନ ଝିଅ ବି ବାଙ୍ଗାଲୋରରେ ଚାକିରି କରିଅଛି। ତେଣୁ ଆନନ୍ଦ ଜିନିଷ ହେଉଛି ଝିଅଟିଏ ହେବା, ପ୍ରଭୁଙ୍କର ବହୁତ ବଡ଼ କୃପା। ଏଇ ଝିଅକୁ ପାଠ ପଢ଼ାଇଲେ ଇଏ ବି ମଧ୍ୟ ଆମେରିକାରେ ନିଶ୍ଚୟ ହେଉଛି ସୁନାମ ଅର୍ଜନ କରିବ ଏବଂ ଆମ ଦେଶ ପାଇଁ ମଧ୍ୟ ଗୌରବ ଆଣିବ।
0: ତେବେ ଆପଣ କହିବାକୁ ଚାହୁଁଛନ୍ତି କନ୍ୟା ସନ୍ତାନ ଜାତ ହେଲେ ଯେଉଁମାନେ ମନ ଦୁଃଖ କରୁଛନ୍ତି ବା ଯୌତୁକ ପ୍ରଥାକୁ ନେଇକି ମନ କଷ୍ଟ କରୁଛନ୍ତି, ଏହି କଥାରୁ ସେମାନେ ନିଶ୍ଚିତ ଭାବରେ ପ୍ରେରଣା ପାଇବେ? ତେବେ କାର୍ଯ୍ୟକ୍ରମରେ ଆପଣ ଆଜି ଅନେକ ସୁଚିନ୍ତିତ ମତାମତ ଦେଇଛନ୍ତି, ସେଥିପାଇଁ ଆପଣଙ୍କୁ ଆମର କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
1: ନମସ୍କାର।
0: ତେବେ ଶ୍ରୋତା ବନ୍ଧୁ, ସମୟ ତ ଆଗକୁ ବଢ଼ିବାର ଆଉ ଇସାରା ଦଉନି, ଏଇଠି ରଖିବା ଆଜିର ସାୟନର ଅନୁଭବ କାର୍ଯ୍ୟକ୍ରମକୁ। ନମସ୍କାର।

be your

ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ରାତି 10:10। ବର୍ତ୍ତମାନ ଶୁଣନ୍ତୁ ଲୋକଗୀତ କ୍ରମରେ ଦାସକାଠିଆ ପରିବେଷଣ କରିଛନ୍ତି କ୍ଷେତ୍ରବାସୀ ଶତପଥୀ ଓ ତାଙ୍କ ସାଥୀ।

0: ଆରେ ପୁତ୍ର, ଶ୍ରେଷ୍ଠ ସମ୍ପଦ ହେଉଛି କି ଆରାଧ୍ୟ ଦେବତା ହେଉଛି କିଏ ସେ ନା ପିତା?
1: ଆଚ୍ଛା,
0: ପିତାର ସମ୍ପତ୍ତି ହେଉଛି ପୁଅ।
1: ହଁ
0: ପୁଅ, ଏଇ ଯୋଉ ଶ୍ରବଣ କୁମାର,
1: ଆହା,
0: ତାର ଇଷ୍ଟ ଦେବତା ତୁଲ୍ୟ ଭାବି ନିଜ ପିତା ମାତାଙ୍କୁ କନ୍ଧରେ ଘେନି ବାହାରୁଛି।
1: ଆହା,
0: କିନ୍ତୁ
1: ହଁ
0: କାହିଁକି ଜାଣିଛୁ ନା?
1: କାହିଁକି?
0: ସିଏ ତିନୋଟି ହେଇଛନ୍ତି ଗୋଟିଏ ପୁତ୍ର ଯୋଗୁ।
1: ଆହା,
0: ଏ ସେମାନେ ପରିବେଷଣ କରିବା ବୁଲି ନିଜ ସୁଖରେ କାଳାତିପାତ କରୁଛନ୍ତି।
1: ଆଚ୍ଛା,
0: କିନ୍ତୁ ବହୁତ ସନ୍ତାନ ଜନ୍ମ ହେଲେ ମନୁଷ୍ୟ ପ୍ରତି ମୁହୂର୍ତ୍ତରେ ଦୁଃଖୀ ହୁଏ।
1: କାହିଁକି?
0: କାହିଁକି ବୋଇଲେ ତାର ଗୋଟେ ପ୍ରମାଣ ଅଛି।
1: କ'ଣ?
0: ଆମର ଏ ଦେଶ ଭିତରେ,
1: ପୃଥିବୀରେ,
0: ପୃଥିବୀ ଭିତରେ କୋଟି କୋଟି କରି 800 କୋଟି ଜନତା ବାସ କରିଛନ୍ତି।
1: ବହୁତ ଗୁଡିଏ ଲୋକ ହେଇଗଲେ।
0: ଆମର ଆଉ ଭୂମି ବଢିବାକୁ ଅଛି କି ରେ?
1: ନାହିଁ,
0: ଭୂମି ତ ବଢୁ ନାହିଁ।
1: ନାହିଁ,
0: କିନ୍ତୁ ଭୂମି ଯେତିକି ସେତିକିରେ ଅଛି, ଆମେ ବଢିବା ପାଇଁ ଲାଗିଛି।
1: ତେଣୁ ଆମକୁ ଖାଦ୍ୟପାନ ସବୁ ଅଭାବ ହେଉଛି,
0: ଅଭାବ ହେଉଛି। ତେଣୁ ଛୋଟ ପରିବାର ସୁଖୀ ପରିବାର।
1: ଆଚ୍ଛା,
0: ଏଣେ କଣ ହେଉଛି?
1: କଣ
0: ବିଷମଗ୍ରୀ।

0: ରଥଙ୍କୁ ଯେତେବେଳେ ତିରସ୍କାର ବାଣୀ କରି ଶ୍ରବଣ କୁମାର କହିଛି,
1: ଆଚ୍ଛା
0: ରାଜା ଦଶରଥ କହିଲେ, ହେ ମୁନିସୁତ, ମୁଁ ନିଜେ ସେଇ ଦଶରଥ।
1: ଆହା।

0: ରାଜନ
1: ଆହା
0: ଏ ଜୀବ ଜଗତ ଭିତରେ ଯେତେ ଜୀବ ଅଛନ୍ତି
1: ଆଚ୍ଛା
0: ଏ ସମସ୍ତ ଜୀବଙ୍କ ହୃଦୟରେ ବିଷ୍ଣୁ ରହିଛନ୍ତି ବୋଲି ତୁମେ ତ ଜାଣିଛ।
1: ଆଚ୍ଛା
0: ଭାଗବତ ତ ଘନ ଘନ ଡାକୁଛି ଯେ ସକଳ ଦେହେ ନାରାୟଣ ବସନ୍ତି ଅନାଦି କାରଣ।
1: ଆଚ୍ଛା
0: ତେଣୁ କଣ ହାତୀଠାରେ କଣ ନାରାୟଣ ନାହାନ୍ତି?
1: ଆପଣ ହାତୀ ବୋଲି ମାରି ଦେଇଛନ୍ତି,
0: କିନ୍ତୁ ହାତୀଠାରେ ଯୋଉ ନାରାୟଣ ଅଛନ୍ତି, ହାତୀର ଜୀବକୁ ଯିଏ ପର ଜୀବକୁ ଚିହ୍ନି ପାରେ ତାକୁ ଏକା ଜ୍ଞାନୀ ବୋଲି କହନ୍ତି।
1: ଆଚ୍ଛା
0: ଆପଣ ଅଯୋଧ୍ୟାର ପତି ହୋଇ ଏଡ଼େ ଅଜ୍ଞାନ, ଶ୍ରବଣ ଏହିପରି ଜ୍ଞାନ ଉଚ୍ଛେବ ଅଜ୍ଞାନ ବିଭତ୍ସେ ପଡ଼ିଲି ଅବିବେକେ। ବିଚାର କରୁଛନ୍ତି ରାଜା ଦଶରଥ,
1: ଏପରି ଜ୍ଞାନୀ ଲୋକକୁ ମୁଁ ଆଉ ଜାଣିପାରିଲି ନାହିଁ
0: ବା ଚିହ୍ନି ପାରିଲି ନାହିଁ, ଅକାରଣରେ ତାଙ୍କୁ ବଦ୍ଧ କରିଦେଲି ବା ମାରିଦେଲି।
1: ଆଚ୍ଛା
0: ଜଳପାତ୍ର ହସ୍ତେ ଧରି ହୋଇଡ ବିନୟ।

ଗୋବିନ୍ଦ ରାମ ରାମ ଗୋବିନ୍ଦ ରାମ ରାମ ନବୀନ ସୁନ୍ଦର ହରି ଘନ।

0: सांगनी फिल्म का ये गीत था जिसे गाया था लता मंगेशकर ने। गीतकार थे
1: ଶୁଣିଲେ ଲୋକଗୀତ କ୍ରମରେ ଦାସକାଠିଆ ପରିବେଷଣ କଲେ କ୍ଷେତ୍ରବାସୀ ଶତପଥୀ ଓ ତାଙ୍କ ସାଥୀ ଆକାଶବାଣୀ କେନ୍ଦୁଝର। ବର୍ତ୍ତମାନ ଶୁଣନ୍ତୁ ଆକାଶବାଣୀର ଚିରସବୁଜ ଗୀତକୁ ନେଇ ଆମର କାର୍ଯ୍ୟକ୍ରମ ଚିରନ୍ତନୀ। ତେବେ ଚାଲନ୍ତୁ ପ୍ରଥମେ ବିନୋଦିନୀ ଦେବୀଙ୍କ ରଚନାରୁ ଶୁଣିବା କେତୋଟି ଗୀତ। ପ୍ରଥମ ଗୀତ ଦେବୀଙ୍କ କଣ୍ଠଦାନ କରିଛନ୍ତି ଶିଳ୍ପୀ ଅର୍ଜୁନ ଚରଣ ସାମଲ।